ଷୋହଳ ଶୂନ୍ୟ ଯାଏ ବ୍ୟାପିଥିବା ବିଶ୍ୱକୁ ସେ ଦେଖିଛନ୍ତି ଏବଂ ଦେଖିଛନ୍ତି ଠୋଳ ଶୂନ୍ୟ ବାହାରେ ଆଉ କିଛି ନାହିଁ। ତାହା ଠୋଳ ଶୂନ୍ୟ ଅଥଚ ବିଚିତ୍ର ଭାବେ ପୂର୍ଣ୍ଣ। ନାମରୂପ ନଥିବା ବିକାର ଶୂନ୍ୟ ବ୍ରହ୍ମ ସେଠାରେ ମହାସାଗର ପରି ପ୍ରସାରିତ ଓ ଅନନ୍ତ। ଭୀମ ପୁଣି ନିଶ୍ଚିତ ଭାବରେ କହନ୍ତି, ଏ ସଂସାର ସାରା କୀଟ ପତଙ୍ଗଠାରୁ ଆରମ୍ଭ କରି ସମସ୍ତ ମନୁଷ୍ୟଙ୍କ ମଧ୍ୟରେ ସମାନ ରୂପରେ ନିରପେକ୍ଷ ଭାବେ ମହିମା ଗୁରୁ ପୂର୍ଣ୍ଣ ଭାବରେ ରହିଛନ୍ତି। ସେହି ପରିପୂର୍ଣ୍ଣତା କେଉଁଠି ବି ଉଣା ପଡ଼ିନାହିଁ, ଏପରିକି ଆମେ ଯାହାକୁ ନିର୍ଜୀବ କହୁଁ ତାହା ମଧ୍ୟରେ ସୁଦ୍ଧା ସେ ସକ୍ରିୟ। ଉପନିଷଦର ସର୍ବଂ ଖଲ୍ଲୁଇଦଂ ବ୍ରହ୍ମକୁ କେତେ ସିଧାସଳଖ ସରଳ ଓ ଦୃଢ଼ ଭାବରେ ଭୀମ କହିଗଲେ। ଏଭଳି କହିବା କେବଳ ତାହା ପକ୍ଷରେ ସମ୍ଭବ ଯାହାର ବିଶ୍ୱାସ ସମ୍ପୂର୍ଣ୍ଣ ଏବଂ ଯାହାର ଅନୁଭୂତି ପ୍ରତ୍ୟକ୍ଷ। ତେଣୁ ଅଭିଯୋଗ ବାଢ଼ୁଥିବା ଭକ୍ତକବି ସ୍ୱୀକାର କରନ୍ତି ଯେ ସେ ଭଲ ରୂପେ ଜାଣିଛନ୍ତି ଚଞ୍ଚଳ ଉଦ୍ବିଗ୍ନ ମନ ଭିତରେ ସ୍ଥିର ଭାବେ ଶବ୍ଦ ବ୍ରହ୍ମ ବିରାଜିଛନ୍ତି। ତେବେ ପ୍ରଶ୍ନ ଉଠେ, ଏହି ସତ୍ୟ ଉପରେ ଗଭୀର ଆସ୍ଥା ଥାଇ ସୁଦ୍ଧା ଭକ୍ତ ହୃଦୟର ଏତେ ଆଲୋଡ଼ନ, ଏତେ ବେଦନା କାହିଁକି? କାହିଁକି ତାଙ୍କର ବିକଳ କାକୁତି?

0: ಹೃದಯ ಪ್ರಾಣಿಂಕ ಕ್ಲೇಶರ ವಾಸ್ತವದ ಪ್ರತಿ ಉದಾಸೀನ ರಹಿಪಾರು ನಾಹಿ ಮನುಷ್ಯ ಶಾಶ್ವತ ಆತ್ಮ ನಿಶ್ಚಯ କିନ୍ତୁ ସେ ମଧ୍ୟ ଗୋଟିଏ ଶରୀର ଗୋଟିଏ ମନ ଗୋଟିଏ ହୃଦୟ ଯାହା ସନ୍ତପ୍ତ ହୁଏ ଆର୍ତ୍ତ ହୁଏ କାନ୍ଦେ ସେଇ ନିଷ୍ଠୁର ସତ୍ୟକୁ ଦର୍ଶନ ତତ୍ତ୍ୱର ଆଶ୍ରୟ ନେଇ ବେଖାତିର କରିବା ଭୀମଭୋଇଙ୍କ ପାଇଁ ସମ୍ଭବ ନୁହେଁ ମନୁଷ୍ୟ ହୃଦୟର ସମବେଦନା ଓ ଦୟାଶୀଳତା ସେ ଛାଡ଼ିପାରିବେ ନାହିଁ ଆକାଶ ପ୍ରତି ଉନ୍ମୁଖ ହୋଇ ମାଟିକୁ ଅସ୍ୱୀକାର କରିପାରିବେ ନାହିଁ ହାଡ଼ ଖଣ୍ଡେ ରକ୍ତବିନ୍ଦୁଟିଏ ମାଉଁଶ ଟିକେ ମନୁଷ୍ୟର ଏହି ଦୟନୀୟ ସ୍ପର୍ଶକାତର ସ୍ଥିତି ସେ ଭୁଲିପାରିବେ ନାହିଁ ବ୍ରହ୍ମକୁ ସେ ଯେଭଳି ପ୍ରତ୍ୟକ୍ଷ ଭାବେ ଜାଣନ୍ତି ମନୁଷ୍ୟର ଭୌତିକ ସ୍ଥିତିକୁ ମଧ୍ୟ ସେଭଳି ଅନ୍ତରଙ୍ଗ ଭାବେ ସେ ଜାଣନ୍ତି ଅନ୍ୟର ଦୁଃଖ ଘନିଷ୍ଠ ଭାବେ ଆପଣାର ବୋଲି ସେ ଅନୁଭବ କରନ୍ତି
1: ଜଗତର ମହାଭାରତ ଯୁଦ୍ଧରେ ଯେଉଁ ଅସଂଖ୍ୟ ହତ୍ୟା ହୁଏ ସେନାପତି ଓ ମହାନାୟକମାନେ ତାହା ନେଇ ମୋଟେ ବ୍ୟସ୍ତ ହୁଅନ୍ତି ନାହିଁ କିନ୍ତୁ ଯେକୌଣସି ଜୀବ ଦେହରେ କେହି ଥରେ ପଦାଘାତଟିଏ କଲେ ମଧ୍ୟ ତାହା ଭୀମଭୋଇଙ୍କ ସ୍ପର୍ଶକାତର ଶରୀରରେ ବେଦନା ଆଣେ ସମସ୍ତ ଜୀବଙ୍କ ସହିତ ତାଙ୍କ ତାଦାତ୍ମ୍ୟ ତାଙ୍କ ଏକାତ୍ମକତା ଏଭଳି ନିବିଡ଼ ଓ ଘନିଷ୍ଠ ସେହି କାରଣରୁ ହିଁ ତାଙ୍କର ଏତେ ସବୁ ଅଳି ଏତେ ସବୁ ଅଭିଯୋଗ ଏତେ କ୍ଷୋଭ ଓ ଅସହନଶୀଳତା ଖୁବ୍ ଜୋର ଦେଇ ସେ କହୁଛନ୍ତି ଏ କଥାରେ ସାମାନ୍ୟତମ ମିଥ୍ୟା ଥିଲେ ସେ ଯେକୌଣସି ଶାସ୍ତି ପାଇଁ ପ୍ରସ୍ତୁତ ନିଜର ନିଷ୍ଠା ଓ ବିଶ୍ୱାସର ପ୍ରାମାଣିକତା ସମ୍ପର୍କରେ ପ୍ରଚଣ୍ଡ ଆବେଗ ସହିତ ସେ ବ୍ରହ୍ମଶାପର ଶାସ୍ତି ଓ ତାର ଭୟାନକ ପରିଣାମ ଭୋଗାଇବା ପାଇଁ ସ୍ୱୀକାର କରୁଛନ୍ତି ଗୁରୁଙ୍କ ପ୍ରତି ଅମାପ ବିଶ୍ୱାସ ଓ ସମସ୍ତ ଜୀବ ପ୍ରତି ପରମାତ୍ମିକ ସଦୟ ଭାବ ନଥିଲେ ତାଙ୍କ ନିଜ ମୁଣ୍ଡରେ ବଜ୍ର ପଡ଼ୁ ଓ ତାଙ୍କ ପିଣ୍ଡ ଭସ୍ମୀଭୂତ ହୋଇଯାଉ ବୋଲି ସେ ଯେଭଳି ଉତ୍ତେଜିତ ସ୍ୱରରେ କହନ୍ତି ସେଥିରୁ ତାଙ୍କ ବୋଲିର ତୀବ୍ର ଆବେଗ ସ୍ପଷ୍ଟ ସେହି ତୀବ୍ରତା ଆମକୁ ଏତେ ଅଭିଭୂତ କରେ ଲକ୍ଷ୍ୟ କରିବା କଥା ଏଠି ଭୀମଭୋଇ ଗୋଟିଏ ନୂଆ ପ୍ରୟୋଗ ବାଛିଲେ ସମସ୍ତ ପ୍ରାଣୀଙ୍କୁ ନିଜର ଆତ୍ମା ଭାବରେ ଦେଖିବାର ଅସାମାନ୍ୟ ସମ୍ବେଦନାକୁ ସେ ନାଁ ଦେଲେ ଆତ୍ମା ଭଗତି ଏ ଭକ୍ତିଟି ଅସାଧାରଣ ଏହା ମାନବୀୟତାର ଭକ୍ତି ନିଷ୍କାମ ଭକ୍ତି ପର ପାଇଁ ନିଜକୁ ଉତ୍ସର୍ଗ କରିଦେବାର ଭକ୍ତି ଏହି ଆତ୍ମା ଭକ୍ତି ଓ ଗୁରୁଭକ୍ତି ସେ ଦୁଇଟି ଗଭୀର ପ୍ରତ୍ୟୟ ଓ ସମର୍ପଣ ମଧ୍ୟରେ ଭକ୍ତ କବିର ହୃଦୟର ଦୋଳାୟମାନ ନାଟକୀୟ ବିନ୍ୟାସ ହିଁ ସପ୍ତବିଂଶ ବୋଲିର କେନ୍ଦ୍ରବସ୍ତୁ ବାସ୍ତବରେ ତାହା ସମଗ୍ର ସ୍ତୁତି ଚିନ୍ତାମଣିର ମୁଖ୍ୟ ଉପାଦାନ ଏ ପ୍ରସଙ୍ଗରେ ଦୁଇଟି ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ଆମର ଦୃଷ୍ଟି ଆକର୍ଷଣ କରେ ପ୍ରଥମଟି ହେଲା ନିଜର ବାସ୍ତବ ଅନୁଭୂତି ବାସ୍ତବ ଜ୍ଞାନ ବାସ୍ତବ ଦର୍ଶନ ଓ ବାସ୍ତବ ଆବେଗ ଉପରେ ଭକ୍ତକବି ବାରମ୍ବାର ଜୋର ଦିଅନ୍ତି ଏବଂ ଦ୍ୱିତୀୟଟି ହେଲା ସେହି ବାସ୍ତବ ସତ୍ୟସିଦ୍ଧ ବିଷୟ ସବୁ ପ୍ରକାଶ ପାଇଁ ସେ ବାଛନ୍ତି ଗୋଟିଏ ପାଟବହୀନ ସରଳତା ସିଧାସଳଖ ଅକୃତ୍ରିମ ଶୈଳୀ ଯେଉଁଥିରେ ସାଧୁ ଓ ସାଧାରଣ କଥିତ ଭାଷା ନିବିଡ଼ ଭାବେ ଏକାକାର ହୋଇଯାଆନ୍ତି ଭକ୍ତକବି ନିଜ ଜୀବନ ସହିତ ନିଜ କବିତାକୁ ମଧ୍ୟ ତାଙ୍କ ପରମ କାରୁଣିକତାର ବଶମ୍ବଧ କରିଦେଇଛନ୍ତି ତେଣୁ ଏହାର କାବ୍ୟପ୍ରାଣ ନିତାନ୍ତ ଶୁଦ୍ଧ ପରମ ବିଶ୍ୱସନୀୟ ଏବଂ ଚରମ ଭାବେ ପ୍ରଭାବଶାଳୀ ସେ ଏକ ଅନନ୍ୟ ସୃଷ୍ଟି ଏକ ଅନନ୍ୟ ଭାବ ପ୍ରକାଶ ତାହା ସହିତ ଯେ ସହୃଦୟତା ବାନ୍ଧେ ତାର ହୃଦୟ ଓ ଚେତନା ମହିମ୍ନ ହୋଇଉଠେ ସେହି ଭାବର ଉର୍ଦ୍ଧ୍ୱରେ ଏ ବିଶ୍ୱରେ ଆଉ କ'ଣ ବା ଅଛି ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ବା ଭବେତ୍ ଓଂ ଶାନ୍ତିଃ ଶାନ୍ତିଃ ଶାନ୍ତିଃ।

ବିଶ୍ୱର ପ୍ରତ୍ୟେକ ଜୀବ ନାମ ରୂପ ଗୁଣ ଦୃଷ୍ଟିରୁ ସ୍ୱତନ୍ତ୍ର। ସେହି ବିଭିନ୍ନତା ଚିହ୍ନିବା ସହଜ, ତାକୁ ହିଁ ଆମେ ଚିହ୍ନୁ। ଭୀମ ଭୋଇ ବ୍ୟଗ୍ର ହୋଇ କହୁଛନ୍ତି, ସେ ସମସ୍ତେ ଯେ ଗୋଟିଏ ଆତ୍ମା, ସେ ସମସ୍ତେ ଯେ ଅଭିନ୍ନ, ତାହା ସହୃଦୟତା ସହିତ ଚିହ୍ନିବା ଅଧିକ ଜରୁରୀ। ଉଦାର ଚରିତ୍ର ଭଳି ସମସ୍ତଙ୍କୁ ଏକ ଭାବେ ଦେଖିବାକୁ, ମନରେ ବସୁଧୈବ କୁଟୁମ୍ବକମ୍ର ସ୍ନେହଶୀଳ ବିଚାର ଆଣିବାକୁ ସେ ଆମକୁ ଏଠି ପ୍ରବର୍ତ୍ତାଉଛନ୍ତି। ଏବଂ ସେହି ପ୍ରସଙ୍ଗରେ ଖୁବ୍ ମର୍ମସ୍ପର୍ଶୀ ଭାବେ ସେ ପୁନର୍ବାର ବୁଝାଉଛନ୍ତି, କାହିଁକି ସର୍ବଂ ଖଲ୍ଲୁଇଦଂ ବ୍ରହ୍ମର ସତ୍ୟତା ସତ୍ତ୍ୱେ ତାଙ୍କ ସହାନୁଭୂତି।

ଶୁଣୁଥିଲେ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ଡକ୍ଟର ମଧୁସୂଦନ ଦାସ ମଧୁସୂଦନ ପତି। ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଭୁଦତ୍ତ ପ୍ରଧାନ। କଣ୍ଠଶିଳ୍ପୀମାନେ ଥିଲେ ଶ୍ରୀଧର ସେଠୀ, ସୁଭାଷ ଚନ୍ଦ୍ର ତ୍ରିପାଠୀ, ମିନତୀ ପାଣିଗ୍ରାହୀ ଏବଂ ସଂଯୁକ୍ତ ଚେନା। ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭାବରୀ ପାଟଣା ଶ୍ରୋତାବନ୍ଧୁ ଏଥର ଶୁଣନ୍ତୁ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣା ଫୋନ୍ ଇନ୍ ପ୍ଲିଜ୍ ପ୍ରଯୋଜନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ ଉପସ୍ଥାପନରେ ଅଛନ୍ତି ଆଲୋକ କୁମାର ସାହୁ।

0: ନମସ୍କାର, ଜୟ ଜଗନ୍ନାଥ, ଶୁଭ ସକାଳ। ଆକାଶବାଣୀ ଭବାନୀପାଟଣାର ଏହି ସୁନ୍ଦର କାର୍ଯ୍ୟକ୍ରମ ହେଲୋ ଆକାଶବାଣୀକୁ ଆପଣ ସମସ୍ତଙ୍କୁ ମୋର ଅନ୍ତରରୁ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରକୃତିର କୋଳରେ ମଣିଷର ଯାତ୍ରା, ଅଜଣା ପଥରେ ନୂଆ ଅନୁଭୂତିର ସନ୍ଧାନ, ନୂଆ ଭୂମି, ନୂଆ ଲୋକ, ନୂଆ ସଂସ୍କୃତି ସହିତ ପରିଚୟ, ଏହି ଯାତ୍ରାର ନାମ ପର୍ଯ୍ୟଟନ। ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ସାରା ବିଶ୍ୱ ପାଳନ କରୁଛି ଏହି ପବିତ୍ର ଦିନକୁ। ପର୍ଯ୍ୟଟନ କେବଳ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନୁହେଁ, ପର୍ଯ୍ୟଟନ ହେଉଛି ମଣିଷକୁ ପ୍ରକୃତି ସହ ଯୋଡ଼ିବାର ଏକ ସେତୁ। ଏହା ଆମକୁ ଶିଖାଏ ପୃଥିବୀ କେତେ ବିଶାଳ, ମଣିଷର ସଂସ୍କୃତି କେତେ ବିବିଧ, ଆଉ ପ୍ରକୃତି କେତେ ଅପୂର୍ବ। କେଉଁଠି ପାହାଡ଼ର ନିରବତା, କେଉଁଠି ଝରଣାର କୋଳକୋଳ ନାଦ, ଆଉ କେଉଁଠି ମନ୍ଦିରର ଘଣ୍ଟି ଓ ଶଙ୍ଖନାଦ, ଏସବୁ ମିଶି ଗଢ଼ିଥାଏ ଆମ ଦେଶର ପର୍ଯ୍ୟଟନର ଚିତ୍ର। ପର୍ଯ୍ୟଟନର ଅର୍ଥ କେବଳ ଦେଖିବା ନୁହେଁ, ଦେଖିଥିବା ସୌନ୍ଦର୍ଯ୍ୟକୁ ସୁରକ୍ଷିତ ରଖିବା ମଧ୍ୟ ଆମର କର୍ତ୍ତବ୍ୟ। ହଁ, ପ୍ରକୃତିକୁ ସମ୍ମାନ ଓ ସୁରକ୍ଷିତ ରଖିବା, ସଂସ୍କୃତିକୁ ମଧ୍ୟ ସଂରକ୍ଷଣ କରିବା, ସ୍ଥାନୀୟ ପରମ୍ପରାକୁ ଆଦର କରିବା ଏବଂ ପର୍ଯ୍ୟଟନକୁ ଦାୟିତ୍ୱଶୀଳ ଓ ସୁସ୍ଥାୟୀ କରିବା। ଆରମ୍ଭ କରୁଛୁ ଆଜିର ଏହି ହେଲୋ ଆକାଶବାଣୀ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ପ୍ରିୟ ଆଲୋକ କୁମାର ସାହୁ। ତାହେଲେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ପ୍ରଥମେ କେଉଁ ଶ୍ରୋତା କଲ୍ କରିଛନ୍ତି ଏବଂ କେଉଁଠୁ କଲ୍ କରିଛନ୍ତି, ଶୁଣିନେବା ତାଙ୍କ ମନ ପସନ୍ଦର ଗୀତ। ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ଆଜ୍ଞା ନମସ୍କାର,
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର ଜିଲ୍ଲା ଗଞ୍ଜାମ।
0: ଆଜ୍ଞା ଭାଇ କେମିତି ଅଛନ୍ତି?
1: ଆଜ୍ଞା ବହୁତ ବଢିଆ ଅଛି, ପ୍ରଭୁ ଜଗନ୍ନାଥଙ୍କ ମା ତାରାତାରିଣୀ କୃପାରୁ। କିନ୍ତୁ ଟିକେ ଆମ ଗଞ୍ଜାମରେ ବର୍ତ୍ତମାନ ବର୍ଷା ଟିକେ ଲାଗି ରହିଛି, ଘରେ ରହିବାକୁ ପଡୁଛି।
0: ବର୍ତ୍ତମାନ ତ ବର୍ଷା ଲାଗି ରହିଛି, ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
1: ଘରେ କହିବାକୁ ଗଲେ ମୁଁ ଗୋଟେ ବଡ ଦୁଃଖୀ ପରିବାର, ହତଭାଗା ପରିବାର, ମାନେ ମା ବାପା ବହୁତ ଆଗରୁ ଛୁଆବେଳେ ମରିଯାଇଛନ୍ତି, ତାପରେ ସ୍ତ୍ରୀ ମଧ୍ୟ ମରିଗଲେ ବେଟା ଥିଲା ସେମାନେ, ଆଉ ମୋର ଗୋଟେ 20 ବର୍ଷର ପୁଅ, ଆଉ ଗୋଟେ 15-16 ବର୍ଷ ପୁଅ, ଆଉ ମୁଁ ସିକିଲ୍ ସେଲ୍ ଆନେମିଆ ରୋଗରେ ପୀଡିତ।
0: ଓହୋ, ତାହେଲେ ଆପଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି?
1: ଆଜ୍ଞା ହଁ, କଣ୍ଟିନ୍ୟୁ ଦୁଇ ପୁଅ ମୁଁ ଚିକିତ୍ସିତ ହେଉଛି ହେମାଟୋଲୋଜିରେ। ମୋର ମଧ୍ୟ ଡାଇବେଟିସ୍ ମଧ୍ୟ 3 ଥର ହେଉଛି, ଆଜି ଯାଇଥିଲି ଡାଇବେଟିସ୍ ପରୀକ୍ଷା କରି ଆସିଲି, ଆଉ ଏମିତି

0: କଣ କରିବା, ମୁଁ ସବୁବେଳେ ସଙ୍ଗୀତକୁ ଗୋଟେ ପେନ୍ କିଲର ଭାବିଛି, ଯେତେ ଦୁଃଖ ଯନ୍ତ୍ରଣା ଥାଉ ମଧ୍ୟ ମୋର ଗୀତ ଟିକେ ଶୁଣିଦିଏ, ତାହେଲେ ମୋର ଅନ୍ତରର ବେଦନା ଦୁଃଖ ସବୁ ଦୂର ହୋଇଯାଏ। କିନ୍ତୁ ଆମ ଶରୀର ବେଦନା ପାଇଁ ମେଡିସିନ ଖାଉ, କିନ୍ତୁ ମୋ ଅନ୍ତରର ବେଦନାକୁ ମୋର ଦୂର କରେ କେବଳ ସଙ୍ଗୀତ, ଆଉ ସେଥିପାଇଁ ହେଉଛି ମାଧ୍ୟମ ରେଡିଓ। ଆଉ ଯାହାର କାର୍ଯ୍ୟକ୍ରମ କରୁଛନ୍ତି ଆପଣଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ସେଥିପାଇଁ ଦେବି।
1: ନିହାତି ଭାଇ, ନିଜ ସ୍ୱାସ୍ଥ୍ୟର ବି ଯତ୍ନ ନିଅନ୍ତୁ ଏବଂ ସଙ୍ଗୀତକୁ ଭଲ ପାଉଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ଆଜି କୋଉ ଗୀତ ଶୁଣିବାକୁ ଚାହିଁବେ?
0: ଗୀତ ହେଲା ତୁମସେ ବଢ଼କର ଦୁନିଆ ମୈଁ ନ ଦେଖା କୋଇ ଔର ଜୁବା ପର ଆଜ ଦିଲ କି ବାତ ଆ ଗଈ। କାମଚୋର ଫିଲ୍ମର
1: କାମଚୋ। ହଁ ନିଶ୍ଚୟ, ଏ ଗୀତ ଆମ ପାଖରେ ଉପଲବ୍ଧ ଅଛି, ଏ ଗୀତ ଆମେ ନିଶ୍ଚୟ ଶୁଣେଇଦେବୁ।
0: ଆଜ୍ଞା
1: ଧନ୍ୟବାଦ, ଆପଣ ହେଲୋ ଆକାଶବାଣୀ ଭବାନୀପାଟଣା କଲ୍ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।
0: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର
0: ଆଜ୍ଞା ନମସ୍କାର
1: ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣା
0: ଆଜ୍ଞା କିଏ କହୁଥିଲେ କେଉଁଠୁ କହୁଥିଲେ
1: ଆଜ୍ଞା ବରାଡୁଙ୍ଗାରୁ କହୁଥିଲି ଆଜ୍ଞା କଳାହାଣ୍ଡି ଜିଲ୍ଲା ଆମପାଣି ପାଖନୁ
0: ଆଜ୍ଞା ଆପଣଙ୍କ ନାଁ
1: ମୋର ନାଁ ହଉଛି ନୂର୍ପରାଜ ମାଝି ଆଜ୍ଞା
0: ଆଜ୍ଞା କେମିତି ଅଛନ୍ତି
1: ବଢିଆ ଅଛି ଆଜ୍ଞା
0: ଆଉ କଣ କରୁଥିଲେ
1: ଇହାଦେ ତ କିଛି ନାଇଁ କରବାର ନୁ ଆଜ୍ଞା ବସିଛେ ମୁଇଁ ତ ଅନ୍ଧ ଲୁକାଏ
0: ଆଜ୍ଞା ଆଜ୍ଞା
1: ମୋର କାମ ହଉଛି ଗୀତ ସଙ୍ଗୀତରେ ଯାହା କିଛି ଦିନ କାଟସି ଏଟା ନ ଆଜ୍ଞା
0: ଆଚ୍ଛା ଆପଣ ପ୍ରତି ଦିନ ଆମର ଆକାଶବାଣୀ ଭବାନୀ ପାଟନା କାର୍ଯ୍ୟକ୍ରମ ଶୁଣନ୍ତି
1: ହଁ ଆଜ୍ଞା ମୁଇଁ 2001 ମସିହାରୁ ଶୁଣି ଆସୁଛି ଆଜ୍ଞା ଆଗରୁ ମନୋଜ କୁମାର ସାମନ୍ତ ରାୟ ବଦ୍ରି ନାରାୟଣ ମିଶ୍ର ପରମେଶ୍ୱର ମୁଣ୍ଡ ଇ ଆଜ୍ଞା ମାନେ ମୋତେ ଆଗରୁ ଜାଣିଥିଲେ ନ ସାର୍
0: ଆଉ ଆପଣଙ୍କ ଦେହ ଭଲ ଅଛି ଏବେ ସବୁ ଭଗବାନଙ୍କ ଆଶୀର୍ବାଦରୁ ଆମେ କିଏ ଆଉ ଆଜି ଆଉ ଆପଣ କୋଉ ଗୀତ ଶୁଣିବେ
1: ମୋର ଲାଗି ଗୋଟେ ଗୀତ ଶୁଣାଉନ ଆଜ୍ଞା ଦିଲ ୱାଲେ ଫିଲ୍ମ ର ଗୀତ ଜିତା ତ ଜିସି କେ ଲିଏ ମରତା ହେ
0: ଠିକ ଅଛି ଆପଣଙ୍କ ମନ ପସନ୍ଦ ର ଗୀତ ଶୁଣେଇଦେବୁ
1: ଆଜ୍ଞା
0: ଆଉ ଆପଣଙ୍କ ଅଞ୍ଚଳରେ ବର୍ତ୍ତମାନ ତ ବର୍ଷା ହଉଥିବ
1: ହଁ ଆଜ୍ଞା ବର୍ଷା ତ ଏଇଟା ଲାଗି କରି ରହିଛେ ନ ଏଇଟା ରାତିରୁ ଲାଗି କରି ରହିଛେ
0: ବର୍ତ୍ତମାନ ତ ଲଘୁଚାପ ଚାଲିଛି ବର୍ଷା ତ ଲାଗି ରହିଛି
1: ଆଜ୍ଞା
0: ଠିକ ଅଛି ଆକାଶବାଣୀ ଭବାନୀ ପାଟନାରୁ କଲ୍ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ
1: ଜୁହାର ଆଜ୍ଞା
0: ନମସ୍କାର।

0: ଏଠି ନେଇଯିବା ଏକ ଛୋଟ ବିଜ୍ଞାପନ ବିରତି।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ଆକାଶବାଣୀ ପର
2: ମେରି ମନ୍ କି ବାତ୍ କେ ସମ୍ବନ୍ଧ ମେ ଅଗର ଆପ କୁଛ କହିନା ଚାହତେ ହେଁ ତୋ ଆପ ମନ୍ କି ବାତ୍ ଆକାଶବାଣୀ ସଂସଦ ମାର୍ଗ ନଈ ଦିଲ୍ଲୀ ଅଗର ଚିଠି ବି ଭେଜ ଦେଙ୍ଗେ ଅର୍ କୁଛ ସୁଝାଅ ଦେଙ୍ଗେ ଓ ଜରୁର ମୁଝ ତକ ପହଞ୍ଚ ଜାଏଗା ଆଉ ମେ ଜରୁର ଉସକୋ ଗମ୍ଭୀରତା ସେ ଲୁଙ୍ଗା।
1: ଯଦି ଆପ ମାନନୀୟ ପ୍ରଧାନମନ୍ତ୍ରୀ କୋ ମନ୍ କି ବାତ୍ କେ ଲିଏ କୋଇ ସୁଝାଅ ଦେନା ଚାହତେ ହେଁ तो पता नोट करें। मन की बात आकाशवाणी संसद मार्ग नई दिल्ली 110001।
2: मैं आपको निमंत्रण देता हूँ मेरे मन की बात के लिए आपके मन की बात भी जुड़नी चाहिए।
3: हेलो
4: हेलो
3: किए
5: आपन को सह किछि मीठा मीठा कथा किछि अनुभव किछि अनुभूति रा कथा
3: आम सह कथा हुंतु फोन माध्यम रे प्रत्येक गुरुवार दिन 11:30 पर्यंत।
5: आम फोन नंबर हैला 0667029562329568।
3: मने रखंतु 0667029562329568 एवं एहार प्रसारण सुनंतु प्रत्येक रविवार दिन 9:30 पर्यंत।
6: हेलो
4: हेलो
6: किए
5: हेलो आकाशवाणी भवानी पाटना।
7: हेलो।

0: ଭାଇ ନମସ୍କାର।
1: ଆଜ୍ଞା ନମସ୍କାର।
0: ଆଉ କେମିତି ଅଛନ୍ତି, କୋଉଠୁ କହୁଥିଲେ?
1: ମୁଁ ରେଡିଓ ପାଟର ଚିତ୍ର ସଂସବର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର କହୁଛି। ପୁରୋହିତ ଭାଇ
0: ଭଲ ଅଛନ୍ତି?
1: ହଁ ମୁଁ ତ ବହୁତ ଭଲ ଅଛି, ଖୁସିରେ ଅଛି।
0: ଆଉ କଣ କରୁଥିଲେ?
1: ଅଛନ୍ତି,
0: ମୁଁ ବହୁତ ବଢିଆ ଅଛି। ମୁଁ ତ ଆଜି ପ୍ରଥମ ଥର ପାଇଁ ଆପଣଙ୍କ ସହିତ କଥା ହଉଛି।
1: ଧନ୍ୟବାଦ।
0: ଆଉ ଆପଣ କଣ କରନ୍ତି ଭାଇ?
1: ମୁଁ ତ ହୋଟେଲ ଦେଇଛି।
0: ହୋଟେଲ ଦେଇଛନ୍ତି, ତା ସହ କଣ କରନ୍ତି?
1: ଆଉ ଚାଷବାସ।
0: ଚାଷବାସ କରନ୍ତି। ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ଆପଣଙ୍କ ଘର ପାଖାପାଖି ବା ଆପଣଙ୍କ ଅଞ୍ଚଳରେ କିଛି ପର୍ଯ୍ୟଟନ ସ୍ଥଳୀ ଏମିତି ଅଛି କି?
1: ପାଖରେ ତ ନାଇଁ, ଦୁରିଆ ଟିକେ ଅଛି। ଆଉ
0: କଣ ଅଛି?
1: ଡ୍ୟାମ ଅଛି।
0: କୋଉ ଡ୍ୟାମ?
1: ଢୋସଗୁରା ଡ୍ୟାମ ଅଛି।
0: ଆପଣ ଯାଇଛନ୍ତି?
1: ହଁ।
0: ଆପଣ ଏତେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ବି ଆପଣ ଏତେ ବୁଲାବୁଲି କରିପାରୁଛନ୍ତି, ସେଇଟା ହିଁ ଆପଣଙ୍କ ପାଇଁ ବହୁତ ବଢିଆ। ଆଉ ସେ ଡ୍ୟାମଟା କୋଉ ପାଖରେ ଅଛି? ଆପଣଙ୍କ ଅଞ୍ଚଳରୁ କେତେ ଦୂର ହବ?
1: ଛତିପୁରା ଅଛି ନାକି? ଆଜ୍ଞା
0: ଆଜ୍ଞା,
1: ଛତିପୁରା ପାଖରେ ତାର ରାସ୍ତା ଅଛି, ସେ ପାଖରେ ଗଲେ ଆମର ଢୋସଗୁରା ଡ୍ୟାମ ଅଛି। ଆଉ
0: ସେ ଡ୍ୟାମରେ ବର୍ତ୍ତମାନ କେମିତି ପାଣି କେମିତି ଅଛି? ବର୍ତ୍ତମାନ
1: ପାଣି ତ ବହୁତ ଅଛି,
0: ବର୍ତ୍ତମାନ ତ ଲଘୁଚାପ ଚାଲି ରହିଛି, ବର୍ତ୍ତମାନ ପାଣି ବି ବହୁତ ଥିବ।
1: ହଁ ଆମର ଦୋକାନଟା ବି ଠିକ ଚାଲିଛି, ସେମିତି ଆଉ
0: ଠିକ ଠାକ ଚାଲିଛି।
1: ହଁ ଠିକ ଠାକ ଚାଲିଛି, ବର୍ଷା ଟିକେ ଛାଡିଲେ ଟିକେ କଷ୍ଟମର ମାନେ ଆସୁଛୁ।
0: ହଁ ନିହାତି, ବର୍ଷା ପାଇଁ ତ ଘରୁ ବାହାରିବା ପାଇଁ ଅସମ୍ଭବ, ଯେଉଁଭଳି ଭାବରେ ବର୍ଷା ଲାଗି ରହିଛି। ଆଉ ଆଜି ଆପଣ କେଉଁ ଗୀତଟି ଶୁଣିବାକୁ ଚାହିଁବେ?
1: ଚାନ୍ଦିନୀ ଫିଲ୍ମର ଟା ଶୁଣେଇ ଦେବେ?
0: ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଶୁଣେଇ ଦେବେ।
1: ମୋର ଗୀତଟା ହଉଛି ମେ ସସୁରାଲ ନେଇ ଯାଉଙ୍ଗି।
0: ଠିକ ଅଛି, ନିଶ୍ଚୟ ନିଶ୍ଚୟ ଶୁଣେଇ ଦେବି। ଚିତ୍ରସେନ ଭାଇ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା, ପ୍ରଥମ ଥର ପାଇଁ ମୁଁ କଥା ହେଇଛି ଆପଣଙ୍କ ସହିତ।
1: ପୁରୋହିତ ଭାଇ ତ?
0: ନାଇଁ ନାଇଁ, ମୁଁ ହଉଛି ଆଲୋକ କୁମାର ସାହୁ ଭାଇ।
1: ପୁରୋହିତ ଆବାଜ ଦଉଛି ତ ସେତେ ଲାଗି।
0: ନାଇଁ ମୁଁ ହଉଛି ଆଲୋକ ଭାଇ।
1: ହଉ ଧନ୍ୟବାଦ ଆଜ୍ଞା।
0: ଠିକ ଅଛି ଭାଇ, ଆକାଶବାଣୀ ଭବାନୀ ପାଟନାକୁ କଲ୍ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା, ରହିଲେ ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ହ୍ୟାଲୋ ଭାଇ ନମସ୍କାର।
1: ନମସ୍କାର ଆଜ୍ଞା।
0: ଆଉ କେମିତି ଅଛନ୍ତି? କିଏ କହୁଥିଲେ? କୋଉଠୁ କହୁଥିଲେ?
1: ଦୁଲେଶ୍ୱର ଭାଟି କହୁଥିଲି, ଛୁଆପଦାରୁ।
0: ଛୁଆପଦାରୁ କହୁଥିଲେ। ଦୁଲେଶ୍ୱର ଭାଇ କେମିତି ଅଛନ୍ତି?
1: ଭଲ ଅଛି ସାର୍।
0: ଆଉ ଆପଣ କଣ କରନ୍ତି? ଘରେ କିଏ କିଏ ଅଛନ୍ତି?
1: ଘରେ ଗୋଟେ ଭଉଣୀ ଅଛି, ଗୋଟେ ଝିଅ। ଆଉ
0: କଣ କରନ୍ତି ଭାଇ ଆପଣ? ଆଉ ଆଜି ହଉଛି ବିଶ୍ୱ ପର୍ଯ୍ୟଟନ ଦିବସ, ଆପଣ କଳାହାଣ୍ଡି ଅଞ୍ଚଳର କେଉଁ କେଉଁ ପର୍ଯ୍ୟଟନ ସ୍ଥଳୀ ବୁଲିଛନ୍ତି?
1: ରାବଣପୁର ଟିକେ ଯାଇଛନ୍ତି।
0: ସେ ସବୁରେ ଆପଣ ଯେଉଁ ପର୍ଯ୍ୟଟନ ସ୍ଥଳୀ ବୁଲିଛନ୍ତି, ଆପଣଙ୍କ ବ୍ୟକ୍ତିଗତ ଭାବରେ ପର୍ଯ୍ୟଟନ ସ୍ଥଳୀ ମାନଙ୍କର ଉନ୍ନତି ହେଇଛି କି?
1: କିଛି ନାଇଁ ଯେ ହେବାର ଆଜ୍ଞା।
0: ତ ତାହା ଉନ୍ନତି ଉପରେ ସରକାର କିଛି ପଦକ୍ଷେପ ନେଇଛନ୍ତି?
1: ରାବଣପୁର ଟିକେ ଭଲ ଅଛି ଏବେ
0: ଆଜ୍ଞା। ଏବଂ ତା ଉପରେ ଯୋଉ ସଫା ସୁତରା ସଚେତନ ଉପରେ କିଛି ଆପଣ ବାର୍ତ୍ତା ଦେଇପାରିବେ? ନିହାତି। ଯେଉଁଭଳି ଭାବରେ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ପିକନିକ୍ ହଉଛି, ଭୋଜି ଭାତ କରୁଛନ୍ତି, ଅଳିଆ ଆବର୍ଜନା କରୁଛନ୍ତି, ସେ ଉପରେ ଆପଣ କିଛି ବାର୍ତ୍ତା ଦେବେ?
1: ସେ ଉପରେ ମୁଁ କଣ କହିବି, ସେ ଉପରେ ଭୋଜି ପାତି କରୁଛନ୍ତି, ସବୁ ସଫା କରିକି ଆସିବା କଥା ଆଉ।
0: ଆଜ୍ଞା ଠିକ ଅଛି।
1: ଆଉ ସଫା ନକଲେ କିଏ କରିବ?
0: ଆଜ୍ଞା। ଆଉ ଆଜି ଆପଣ କୋଉ ଗୀତଟି ଶୁଣିବାକୁ ଚାହିଁବେ?
1: ଆଜି ମୁଁ ଆପଣଙ୍କ ପସନ୍ଦ ନହେଲେ ଶୁଣିଦେବେ।
0: ଠିକ ଅଛି, ଆମ ପସନ୍ଦର ଗୀତଟି ଆପଣଙ୍କୁ ଶୁଣେଇଦେବୁ।
1: ଗୀତଟି ସମସ୍ତ ଶ୍ରୋତା ବନ୍ଧୁକୁ ଡେଡିକେଟ୍ କରିଦେବେ।
0: ନିଶ୍ଚୟ ନିଶ୍ଚୟ ଭାଇ, ରହୁଛି। ଆକାଶବାଣୀ ଭବାନୀ ପଟ୍ଟନାୟକ କଲ୍ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।

0: ହ୍ୟାଲୋ
1: ହଁ ହ୍ୟାଲୋ ଆଜ୍ଞା ଜୁହାର
0: ଆଜ୍ଞା ଜୁହାର ଜୟ ଜଗନ୍ନାଥ ନମସ୍କାର କେମିତି ଅଛନ୍ତି କିଏ କହୁଥିଲେ କେମିତି କହୁଥିଲେ
1: ବିଜେପୁର ଜିଲ୍ଲା ବରଗଡ଼
0: ବରଗଡ଼ରୁ ଆଉ ଆଜ୍ଞା କେମିତି ଅଛନ୍ତି ଆପଣ
1: ମୁଇଁ ତ ଭଲ ଅଛି ଆଜ୍ଞା ଆପଣ ମାନେ କେମିତି ଅଛ
0: ଆମେ ମାନେ ତ ବହୁତ ଭଲ ଆପଣ ମାନଙ୍କ ଆଶୀର୍ବାଦ ଆପଣ ମାନଙ୍କ ଭଲ ପାଇବାରୁ ଆମେ ସମସ୍ତେ ବହୁତ ବଢିଆ ସେ ଅଛୁ
1: ଧନ୍ୟବାଦ ଆଜ୍ଞା
0: ଆଉ ଆଜ୍ଞା ପ୍ରଥମ ଥର ପାଇଁ ମୁଁ ଆପଣଙ୍କ ସହିତ କଥା ହଉଛି ଆଜ୍ଞା ହଁ ଆଉ କଣ କରୁଥିଲି ଏବେ ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆପଣ ଘରେ କିଏ କିଏ ଅଛନ୍ତି
1: ମା ବାପା ଭାଇ ମାନେ ଅଛନ୍ତି ତାପରେ ଭଉଣୀ ଗୋଟେ ଅଛେ ସବୁ ପରିବାର ଯାକ ଅଛନ୍ତି ଆଜ୍ଞା 10 ଜଣ
0: ଦଶ ଜଣ ଯା ହଉ ଏତେ ବହୁତ ବଢିଆ ସୁନ୍ଦର ପରିବାରଟେ ଆପଣ ପାଇଛନ୍ତି
1: ଆଜ୍ଞା
0: ନିହାତି ଏମିତି ଯୌଥ ପରିବାର ସବୁବେଳେ ରହିବା କଥା ବର୍ତ୍ତମାନ ତ ପରିବାର ବହୁତ ଛୋଟ ଛୋଟ ହେଇଗଲାଣି ଏମିତି ଆଉ ବଡ ପରିବାର ଆମକୁ ଆଉ ଦେଖିବାକୁ ମିଳୁନି
1: ଆଜ୍ଞା ଆଜ୍ଞା
0: ଆପଣଙ୍କ ପରିବାର ଏତେ ବଡ ପରିବାର ଅଛି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆଉ ଆଜି ଆପଣ କେଉଁ ଗୀତଟି ଶୁଣିବାକୁ ଚାହିଁବେ
1: ଆଜି ଗୀତ ଗୋଟେ ଦେବେ ଆମ ଆଲବମ୍ ର ଗୋଟେ ଦେବେ
0: କେଉଁ ଆଲବମ୍ରେ ଶୁଣିବାକୁ ଚାହିଁବେ ଆପଣ
1: ଆମର ଓଡିଆର ଯେମିତି ବି ହେବା ନମିତା ଅଗ୍ରୱାଲ ର ହଉ କି ମହମ୍ମଦ ଅଜିତ ହଉ
0: ନିଶ୍ଚୟ ନିଶ୍ଚୟ ନମିତା ଅଗ୍ରୱାଲ ହଉ କି ମହମ୍ମଦ ଅଜିତ ର ଗୋଟେ ଆଲବମ୍ ଓଡିଆ ଆଲବମ୍ ଗୀତଟି ଆମେ ଆପଣଙ୍କୁ ଶୁଣେଇଦେବୁ
1: ଆଜ୍ଞା ଡେଡିକେଟ୍ କରମା ଆଜ୍ଞା ପ୍ରଥମେ ଆପଣଙ୍କୁ ଡେଡିକେଟ୍ କରମା ବୋଲେ
0: ନିଶ୍ଚୟ ନିଶ୍ଚୟ ଧନ୍ୟବାଦ
1: ଯାହା ଆଜ୍ଞା ଆଉ ତାପରେ ଶ୍ରୋତା ବନ୍ଧୁ ମାନେ ହେଲେ କଳାହାଣ୍ଡିର ନାଗପତ୍ର ନିତ୍ୟା ଗୋପାଳ ବୃଷଭ ଗହିର ଚିତ୍ତସନ ସବର ମନୋଜ ପଟେଲ କ୍ଷମା ସାଗର ସାହୁ ହିମାଞ୍ଚଳ ସବର ନିରାକାର ରଣା ଲକ୍ଷ୍ମୀ ନାରାୟଣ ବାଗ ତାପରେ ଆମର ଆଜ୍ଞା ପହଣ୍ଡିର ସୁଧର କୁମାର ସାହୁ ଚେତନ ପଟେଲ ଲୋକନାଥ ସାହୁ ଲୋକନାଥ ପ୍ରଧାନ ନାରାୟଣ ଗୋବିନ୍ଦ ମେହର ରାଧାକାନ୍ତ ଭୋଇ ଆଉ ସ୍ୱର୍ଣ୍ଣପ୍ରାକର
0: ନିଶ୍ଚୟ ସମସ୍ତଙ୍କୁ ଆପଣଙ୍କର ଏଇ ଅନୁରୋଧ କରିଥିବା ଗୀତଟିକୁ ଡେଡିକେଟ୍ କରି ଶୁଣେଇଦେବୁ
1: ଆଜ୍ଞା
0: ଠିକ୍ ଅଛି ଆକାଶବାଣୀ ଭବାନୀପାଟଣାକୁ କଲ୍ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର।
0: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। କେମିତି ଅଛନ୍ତି? କିଏ କହୁଥିଲେ, କେଉଁଠୁ କହୁଥିଲେ?
1: ହଁ ଆଜ୍ଞା, ମୁଁ ମୁରଲୀ ମେହର କହୁଥିଲି, ଗ୍ରାମ ପୋଷ୍ଟ ବରଗଡ଼, ଜିଲ୍ଲା ବରଗଡ଼ରୁ କହୁଥିଲି। ଆଜ୍ଞା
0: ମୁରଲୀ ଭାଇ, କେମିତି ଅଛନ୍ତି?
1: ଆଜ୍ଞା ବହୁତ ଭଲ ଅଛି, ଆପଣ ମାନେ କେମିତି ଅଛନ୍ତି? ଆଜ୍ଞା
0: ଆମେ ସମସ୍ତେ ଆପଣଙ୍କର ଭଲ ପାଇବାରୁ, ଆପଣଙ୍କ ଆଶୀର୍ବାଦରୁ ସମସ୍ତେ ସର୍ବକୁଶଳ ଅଛୁ।
1: ଆଜ୍ଞା ଆଜ୍ଞା।
0: ଆଉ ଭାଇ କଣ କରୁଥିଲେ?
1: ବର୍ତ୍ତମାନ ଆଜ୍ଞା କଲ୍ ଲଗାଉଥିଲେ, ଶାଢ଼ୀ ବୁଣୁଛି ମୁଁ ଆଜ୍ଞା, ସମ୍ବଲପୁରୀ ଶାଢ଼ୀ।
0: ଆରେ ଆରେ, ଯାହା ହଉ, ବର୍ତ୍ତମାନ ଆପଣ ଆମର ହସ୍ତତନ୍ତକୁ ବଞ୍ଚେଇକି ରଖିଛନ୍ତି।

0: ସେଇଟା ହିଁ ବହୁତ ବଢିଆ।
1: ହଁ ଆଜ୍ଞା,
0: ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
1: ପରିବାରରେ ସବୁ ବହୁତ ଜଣ ଅଛ, 13 ଜଣ ଅଛ ଗୋଟେ ପରିବାରରେ।
0: ଯା ହଉ,
1: ଚାରି ଜଣ ଅଛ, ପୁଅ 2 ଆର ଆମେ 2 ବାପା ଅଛନ୍।
0: ବହୁତ ଖୁସି ଲାଗୁଛି, ବହୁତ ମାନେ ବଡ ପରିବାରଟେ ଆପଣଙ୍କର ଅଛି ବୋଲି।
1: ଆଜ୍ଞା,
0: ଆଉ ଆପଣଙ୍କ ବରଗଡ଼ ଅଞ୍ଚଳରେ କଣ କଣ ପର୍ଯ୍ୟଟନ ସ୍ଥଳୀ ଅଛି?
1: ହଁ, ନୃସିଂହନାଥ ଅଛି, ତାପରେ ସମଲେଇ ମନ୍ଦିର ଅଛି, ବାର ପାହାଡ ଜଙ୍ଗଲ ଅଛି, ବାରବଖରା ଆଜ୍ଞା ଥିଲେ।
0: ସେ ବାରବଖରା ଯେ ପର୍ଯ୍ୟଟନ ସ୍ଥଳୀ, ଆପଣଙ୍କ ଘରୁ କେତେ ଦୂର ହବ?
1: ଆମ ବରଗଡ଼ରୁ ଆମ ଗାଁରୁ ତାହେଲେ ମିନିମମ 50-60 କିଲୋମିଟର ଭିତରେ ହବ।
0: ସେଇ ପର୍ଯ୍ୟଟନ ସ୍ଥଳୀକୁ ସଫା ସୁତରା ଅଛି?
1: ହଁ ଆଜ୍ଞା, ବର୍ତ୍ତମାନ ଏଇଟା ବହୁତ ସଫା ସଫା କରିଛନ୍, ଆଉ ବହୁତ ବଢିଆ ଅଛି ଇହାଦେ। ସେ ବହୁତ ପିକନିକ୍ ସ୍ପଟ ବି ଯାଉଛନ୍, ବହୁତ ବଢିଆ ହେଇଛି ଆଜ୍ଞା ସେ ଜାଗାରେ।
0: ଆଉ ସେଇ ପର୍ଯ୍ୟଟନ ସ୍ଥଳୀରେ ମାନେ କିଛି ସୁବିଧା ଅଛି, ମାନେ ପର୍ଯ୍ୟଟନ ଯୋଉ ଯାତ୍ରୀମାନେ ଆସିବେ ରହିବା ପାଇଁ କିଛି?
1: ହଁ, ରହିବା ପାଇଁ ତାନେ ଘର ମାନେ ତିଆରି ହେଇଛି, ତାନେ ହୋଟେଲ ତାନେ ତିଆରି ହେଇଛି, ଆଉ କିଛି ତାନେ ଯାଇକି ତା ଭୋଜି ଭୁଜା କରିକି ଆସୁଛନ୍ ଆଜ୍ଞା।
0: ଭୋଜି ଭୋଜି ତ କରିକି ଆସୁଛନ୍ତି, କିନ୍ତୁ ତାହାକୁ ସଫା ସୁତୁରା ହଉଛି ଆମ ଦାୟିତ୍ୱ।
1: ହଁ, ସଫା ସଫା ହଉଛି,
0: ସଫା ସୁତୁରା ହଉଛି।
1: ହଁ ଆଜ୍ଞା,
0: ଆପଣ କେଉଁ କେଉଁ ଜାଗାକୁ ବୁଲି ଯାଇଛନ୍ତି?
1: ମୁଁ ବହୁତ ଜାଗାକୁ ବୁଲି ଆସିଲି ଆଜ୍ଞା।
0: ଯାହା ହଉ, ଆପଣଙ୍କର ଏଇ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ବି ରହି ଆପଣ ଏତେ ପର୍ଯ୍ୟଟନ ସ୍ଥଳୀ ବୁଲୁଛନ୍ତି, ତାହା ହିଁ ବହୁତ ବହୁତ ଧନ୍ୟବାଦ।
1: ଉତ୍ତର ଭାରତର ଆଡ଼ିକି 2 ଆମେ ଯାଇଛେ, ତାମାନେ ଆମ ଦକ୍ଷିଣ ଭାରତ ଆଡ଼ିକି ଗଲେ ତାମାନେ ଯାଇଛେ।
0: ଆଉ ଆଜି ପାଇଁ ଆପଣ କେଉଁ ଗୀତଟି ଶୁଣିବାକୁ ଚାହିଁବେ?
1: ଆଜି ଗୋଟେ ଓଡ଼ିଆ ଫିଲ୍ମର ଗୀତ ଦେଇଦେବି, ଆମ ଚକା ଚକା ଭଉଣୀ କଥା ଚିତ୍ରରୁ।
0: ଠିକ୍ ଅଛି ଭାଇ, ଆପଣଙ୍କର ମନ ପସନ୍ଦର ଗୀତ ଆମେ ଶୁଣେଇଦେବୁ।
1: ହଁ ଆଜ୍ଞା,
0: ହେଲୋ ଆକାଶବାଣୀକୁ ଫୋନ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।

0: ହ୍ୟାଲୋ
1: ହ୍ୟାଲୋ।
0: ଭାଇ ନମସ୍କାର।
1: ହଁ ଭାଇ ନମସ୍କାର।
0: ଆଜ୍ଞା କିଏ କହୁଥିଲେ, କେଉଁଠୁ କହୁଥିଲେ?
1: ହଁ ଅମିତ ଭାଇ ଲିଆକାନେ ସନ୍ତୁଲା ବ୍ଲକ ଜିଲ୍ଲା ବଲାଙ୍ଗୀର। ଆଜ୍ଞା
0: ବଲାଙ୍ଗୀର କହୁଥିଲେ?
1: ଆଜ୍ଞା।
0: ଆଜ୍ଞା ଭାଇ କେମିତି ଅଛନ୍ତି?
1: ଆଜ୍ଞା ମୁଇଁ ଭଲ ଅଛେ। ଆଜ୍ଞା ଆପଣ ମାନେ କେମିତି ଅଛ?
0: ଆମେ ମାନେ ବି ସମସ୍ତେ ଭଲ ଅଛୁ।
1: ଆଜ୍ଞା
0: ଆଉ କଣ କରୁଥିଲେ ଭାଇ?
1: କିଛି ଏବେ ତ ଟ୍ରାଏ କରୁଥିଲୁ, 11ଟାରୁ ଏବେ 11ଟା 65 ବଜେ ଲାଗିଛେ।
0: ହଁ ହଁ, ବର୍ତ୍ତମାନ ତ ସମସ୍ତ ଶ୍ରୋତା ମାନେ କଲ୍ କରୁଛନ୍ତି ନା, ସେଥିପାଇଁ ଲାଗୁନଥିଲା। ଆଉ ଭାଇ ଆଜି ହଉଛି ବିଶ୍ୱ ପର୍ଯ୍ୟଟନ ଦିବସ, ଏ ପର୍ଯ୍ୟନ୍ତ ଆପଣଙ୍କର ସବୁଠାରୁ ସ୍ମରଣୀୟ ପର୍ଯ୍ୟଟନ ସ୍ଥଳୀର ଅନୁଭୂତି କିଛି ଆମକୁ କହିବେ?
1: ପର୍ଯ୍ୟଟନ ସ୍ଥଳୀ କହିଲେ ତ ଆମେ ତ ଗଲା ବର୍ଷ ଯାଇଥିଲୁ, ଆମର ଭୀମପାହାଡ ବୁଲିବାକୁ ଯାଇଥିଲୁ ଆମ ବଲାଙ୍ଗୀର ଜିଲ୍ଲାର, ସେଇଟା ଗୋଟେ ପର୍ଯ୍ୟଟନ ସ୍ଥଳୀ, ସେଠି ବି ଟିକେ ବୁଲାବୁଲି କରୁ, ଭଲ ଲାଗିଲା।
0: ସେ ଭୀମପାହାଡ ରେ କଣ ଦେଖିବାକୁ ମିଳେ?
1: ଭୀମପାହାଡରେ ଆମର ଭୀମଙ୍କୁ ପୂଜା କରାଯାଏ, ଆଉ ସେଠି ଗୋଟେ ଶିବ ମନ୍ଦିର ଅଛି।
0: ସେଠି କିଛି ସରକାରୀ ମାନ୍ୟତା ପାଇଛି ସେ ଜାଗା?
1: ହଁ ସରକାର ମାନ୍ୟତା ପାଇଛି।
0: ତାକୁ କିଛି ବିକାଶ କରାହେଇଛି?
1: ହଁ ବିକାଶ ବି କରାହେଇଛି, ପର୍ଯ୍ୟଟନ ସ୍ଥଳୀ, ତାପରେ ଆମର ବୋଟ ହାଉସ ଅଛି, ସେଠି ତାର ସବୁ ସରକାରୀ ସୁବିଧା ସବୁ ଅଛି ସେଠି।
0: ବହୁତ ବଢିଆ। ଆଉ ଆଜି ଆପଣ କୋଉ ଗୀତଟି ଶୁଣିବାକୁ ଚାହିଁବେ?
1: ଆଜି ଦେଇଦେବେ ସୁନାପଞ୍ଜିରୀର ଟାଇଟଲ ସଙ୍ଗଟା ଦେଇଦେବେ। ଆଜ୍ଞା
0: ନିଶ୍ଚୟ ନିଶ୍ଚୟ, ସୁନାପଞ୍ଜିରୀର ଟାଇଟଲ ସଙ୍ଗଟି ଆମେ ଆପଣଙ୍କୁ ଶୁଣେଇଦେବୁ।
1: ଆଜ୍ଞା
0: ଠିକ ଅଛି। ହେଲୋ ଆକାଶବାଣୀ ଭବାନୀପାଟଣାକୁ କଲ୍ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।
1: ନମସ୍କାର। ଆଜ୍ଞା
0: ନମସ୍କାର।

ଶ୍ରୋତାବନ୍ଧୁ, ସମୟ ତ ସରିଆସିଲାଣି, ଆଜି ପାଇଁ କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ଜଣାଇବେ ନିଶ୍ଚୟ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ପୁଣି ଥରେ କହି ରଖୁଛି 8895994143। ଏହି ହେଲୋ ଆକାଶବାଣୀ କାର୍ଯ୍ୟକ୍ରମରେ ଆପଣମାନେ ଆମକୁ କଲ୍ କରି ଯୋଡ଼ି ହେବା ପାଇଁ ପ୍ରତ୍ୟେକ ଗୁରୁବାର ଦିନ ପୂର୍ବାହ୍ନ 11:00-11:30 ପର୍ଯ୍ୟନ୍ତ ଆମ ଫୋନ୍ କାର୍ଯ୍ୟକ୍ରମ ଖୋଲା ରହିଛି। ଆମ ଫୋନ୍ ନମ୍ବରଟି ହେଲା 0667029 5623। ଆଉ ଗୋଟିଏ ନମ୍ବରଟି ହେଲା 0667029 5628। ଆଜିର ଏହି ଅଧ୍ୟାୟରେ ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ସାଥୀ ଆଲୋକ କୁମାର ସାହୁ। ଏହି କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ପୁଣି ଭେଟ ହେବା ଆଉ ଗୋଟିଏ ନୂଆ ଅଧ୍ୟାୟରେ, କିଛି କିଛି ମିଠା କଥା ଓ କିଛି କିଛି ମନଛୁଆଁ ଗୀତକୁ ନେଇ। ସେତେବେଳେ ଯାଏଁ ବିଦାୟ ନେଉଛୁ, ନମସ୍କାର।

ଶୁଣୁଥିଲେ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା ଫୋନ୍ ଇନ୍ ପ୍ଲିଜ୍। ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଏବଂ ଉପସ୍ଥାପନରେ ଥିଲେ ଆଲୋକ କୁମାର ସାହୁ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ପାଦ।

0: And that is the end of this news bulletin.
1: କାର୍ଯ୍ୟକ୍ରମରେ ଲେଖରେ ଶୁଣେଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାରୀପାଟଣା ପ୍ରଚାର କରୁଛୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଭ ସକାଳର ଅନେକ ଅନେକ ଶୁଭେଚ୍ଛା ଶ୍ରୋତା ବନ୍ଧୁ, ଖୋଲା ଛିଡ଼କର ଆଜିର ଅଧ୍ୟାୟରେ ପୁଣି କିଛି କଥା, ଜଣା ଅଜଣା କଥା ସହ କିଛି ମିଠା ମିଠା ଗୀତ ଆପଣମାନଙ୍କୁ ପରଷି ଦେବା ପାଇଁ ମୁଁ ଅଛି ଆପଣମାନଙ୍କ ରେଡ଼ିଓ ସାଥୀ ସୁମତି। ନମସ୍କାର ଶ୍ରୋତା ବନ୍ଧୁ, ପ୍ରକୃତିକୁ ବାଦ ଦେଇ ଜୀବନ ନାହିଁ, ଜୀବନ ପ୍ରକୃତି ଉପରେ ସର୍ବଦା ନିର୍ଭରଶୀଳ। ଜ୍ୟେଷ୍ଠର ଗ୍ରୀଷ୍ମ ତାପଜନିତ ସନ୍ତାପିତ ଜୀବନ, ପୌଷର ଶୀତ କମ୍ପନ ହେଉ ଅଥବା ଆଷାଢ଼ର ବର୍ଷାସିକ୍ତ ପ୍ରକୃତି, ଧୀରେ ଧୀରେ ଅବସରିତ ହେଉଛି ଧରାପୃଷ୍ଠରୁ। ଏବେ ଶାନ୍ତ ଶୀତଳ କାନ୍ତ କୋମଳ ଶରତ ପାଦ ଥାପିଛି ଧରାପକ୍ଷରେ, ସୁଖ ଶାନ୍ତି ଓ ସନ୍ତୋଷର ଶ୍ରୀ ସମ୍ପଦ ନେଇ ଆସିଛି ଶରତ। ଶରତରେ ସ୍ୱର୍ଗୀୟ ସୁଷମା ଭରିଯିବ ଏଇ ବରତେ, ଅନୁଢା କୁଆରୀ କଣ୍ଠରୁ ଏଥର ଛରିବ ଫୁଲ ବଉଳ ବିଣୀର ମଧୁ ଝଙ୍କାର, କାଶତଣ୍ଡି ଫୁଲବନ ସୃଷ୍ଟି କରିବ ଶୁଭ୍ର ହାସ୍ୟର ବିଶାଳ ବିପଣୀ, ମରାଳମାଳର କଳକାକଳିରେ ମୁଖରିତ ହେବ ପରିବେଶ, କୁସୁମ ବଲ୍ଲାରୀରେ ନବପଲ୍ଲବନର ସମାରୋହ ସହ ଲତା ଲତିକା ଆନ୍ଦୋଳିତ ହେବେ ମୃଦୁମନ୍ଦ ପବନର ହିଲ୍ଲୋଳରେ, ଈଶତ ଶିଶିର ସିକ୍ତା ଉଷା ଲଳନା କମନୀୟ କୁନ୍ତଳରେ କୁଆତାରର କମ୍ରକାନ୍ତି ମନକୁ ହରଣ କରିବ, ପ୍ରକୃତି ରାଣୀର ସୁନ୍ଦରୀ ରାଜବଧୂନୀ ଏଇ ଶରତ ଆସିଛି। ଆଦ୍ୟ ଶରତର ପ୍ରଥମ ଦିବସରେ ଶ୍ରୋତାବନ୍ଧୁ ଆପଣମାନଙ୍କୁ ସ୍ୱାଗତ ଜଣାଇ ଶୁଣାଉଛୁ ଏକ ସୁନ୍ଦର ପ୍ରାକୃତିକ ଶୋଭା ଉପରେ ଆଧାରିତ କବିତା।

ଶ୍ରୋତାବନ୍ଧୁ, ଆଜି ହେଉଛି ଆଶ୍ୱିନ ମାସର କୃଷ୍ଣ ପ୍ରତିପଦା। ଆମ ପରମ୍ପରାରେ ଆଜିଠାରୁ ଅର୍ଥାତ୍ ଏହି ପ୍ରତିପଦା ତିଥିଠାରୁ ଅମାବାସ୍ୟା ଯାଏଁ ପାଳନ ହେବ ପିତୃପକ୍ଷ। ପିତୃକୃତ୍ୟ ନିମନ୍ତେ ଏହି 15 ଦିନ ଅତ୍ୟନ୍ତ ପ୍ରଶସ୍ତ ସମୟ ଅଟେ। ଏଣୁ ଏହି ସମୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ ଆଦି କରାଯାଇଥାଏ। ବିଶ୍ୱାସ କରାଯାଏ ଏଭଳି କଲେ ପିତୃପୁରୁଷ ତୃପ୍ତ ହୋଇଥାନ୍ତି। ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ କରାଯାଉଥିବା ହେତୁ ଏହି 15 ଦିନକୁ ପିତୃପର୍ବ ବୋଲି କୁହାଯାଇଥାଏ। ତେବେ ପ୍ରତିପଦାଠାରୁ ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ମହାଳୟ ଅମାବାସ୍ୟା ଦିନ ପିଣ୍ଡଦାନ କରାଯାଇଥାଏ। ହିନ୍ଦୁ ପରମ୍ପରାରେ ପିତୃଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟ ଶ୍ରାଦ୍ଧ ହେଉଛି ଶ୍ରେଷ୍ଠ ଶ୍ରାଦ୍ଧ। ତେବେ ପିତୃପକ୍ଷର ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃଗଣଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯିବା କଥା। ଶ୍ରୋତାବନ୍ଧୁ, ଏହି 15 ଦିନ ପିତୃଗଣଙ୍କୁ ସନ୍ତୁଷ୍ଟ କରିବା ଓ ସେମାନଙ୍କ ଆଶୀର୍ବାଦ ପାଇବା ପାଇଁ ଯେଉଁମାନେ ତର୍ପଣ ଆଦି କରନ୍ତି ସେମାନେ ଶ୍ରଦ୍ଧାରେ କିଛି ରୀତିନୀତିକୁ ପାଳନ କରିବା ପାଇଁ ପଡ଼ିଥାଏ। ପିତୃପକ୍ଷରେ ସାତ୍ତ୍ୱିକ ଭୋଜନ କରିବା ଓ ତାମସିକ ଖାଦ୍ୟରୁ ଦୂରେଇ ରହିବା ଉଚିତ। ଶ୍ରାଦ୍ଧ ଏବଂ ଅନ୍ନ ପ୍ରସ୍ତୁତି ପରେ ପ୍ରଥମେ ଗାଈ କିମ୍ବା କୁକୁର, କାଉ, ପିମ୍ପୁଡ଼ି ବ୍ରାହ୍ମଣଙ୍କୁ ଭୋଜନ କରିବା ଭଲ। ଶ୍ରାଦ୍ଧ କରୁଥିବା ବ୍ୟକ୍ତି କିମ୍ବା ପରିବାରର ମୁଖ୍ୟ ସଦସ୍ୟ ଏହି 15 ଦିନ ପର୍ଯ୍ୟନ୍ତ ବାଳ, ଦାଢ଼ି, ନଖ ଇତ୍ୟାଦି କାଟିବା ଅନୁଚିତ। ପିତୃପକ୍ଷ ଯେହେତୁ ଶୋକ ଓ ସ୍ମରଣର ସମୟ, ତେଣୁ ଏହି ସମୟରେ ବିବାହ, ବ୍ରତ, ଗୃହପ୍ରବେଶ, ନୂତନ ଯାନବାହନ କ୍ରୟ ଆଦି ଶୁଭକର୍ମ କରିବା ଉଚିତ ନୁହେଁ ବୋଲି କୁହାଯାଏ। ପିତୃପକ୍ଷ 15 ଦିନ ଘର ଅନ୍ଧାର ରଖିବା ଭଲ ନୁହେଁ। ପିତୃପୁରୁଷଙ୍କ ଆତ୍ମାର ସଦ୍ଗତି ପାଇଁ ନିୟମିତ ଘର ଅଗଣାରେ ଦୀପଟିଏ ନିଶ୍ଚିତ ରୂପେ ଜାଳିବା ଦରକାର। ପିତୃପକ୍ଷର ଗୃହାଗତ ଭିକ୍ଷୁକ, ବ୍ରାହ୍ମଣ ଆଦିଙ୍କୁ ଖାଲି ହାତରେ ଫେରାଇବା ନାହିଁ। ଶ୍ରୋତାବନ୍ଧୁ, ଏହି 15 ଦିନ ଯାଏ ଏସବୁ ନିୟମ ସହ ପିତୃପକ୍ଷ ପାଳନ କଲେ ଆମେ ପିତୃକୃପା ଲାଭ କରିବା।

ଶ୍ରୋତବନ୍ଧୁ, ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ଆନ୍ତର୍ଜାତିକ ସ୍ତରରେ ପର୍ଯ୍ୟଟନର ଗୁରୁତ୍ୱକୁ ଆଲୋକପାତ କରିବା ପାଇଁ ଏହାର ଆୟୋଜନ କରାଯାଇଥାଏ। 1970 ସେପ୍ଟେମ୍ବର ମାସର 27 ମିଳିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ତାହାର ନିୟମାବଳୀକୁ ଗ୍ରହଣ କରିଥିଲା, ଯାହା ବିଶ୍ୱ ପର୍ଯ୍ୟଟନର ଏକ ମାଇଲଖୁଣ୍ଟ ରୂପେ ବିବେଚିତ। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ 1980 ପ୍ରତିବର୍ଷ ସେପ୍ଟେମ୍ବର 27 ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଇଆସୁଛି। ବିଶ୍ୱବ୍ୟାପୀ ପର୍ଯ୍ୟଟନର ସାମାଜିକ, ସାଂସ୍କୃତିକ, ରାଜନୈତିକ ତଥା ଅର୍ଥନୈତିକ ମୂଲ୍ୟବୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ବାସ୍ତବରେ ଶ୍ରୋତାବନ୍ଧୁ, ଆଜି ପର୍ଯ୍ୟଟନ ଅର୍ଥନୀତି ଅଭିବୃଦ୍ଧିର ଅନ୍ୟତମ ଶକ୍ତିଶାଳୀ ମାଧ୍ୟମ ପାଲଟିଛି। ଏହା ଅନେକ ଦେଶର GDPକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେବା ସହ

ଲକ୍ଷ ଲକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି କରୁଛି। ଶ୍ରୋତାବନ୍ଧୁ, ଆଜିର ଦିନରେ ଲୋକେ ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ କିଛି ସମୟ ପ୍ରକୃତି କୋଳରେ ବିତାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଜଙ୍ଗଲ ହେଉ କି ଝରଣା, ନଦୀ ହେଉ କି ସମୁଦ୍ର ତଟ, ଏସବୁ ସ୍ଥାନରେ କିଛି ସମୟ ଅତିବାହିତ କରି ଆନନ୍ଦ ଖୋଜୁଛନ୍ତି, ଶାନ୍ତି ଲୋଡ଼ୁଛନ୍ତି, ଯାହାଫଳରେ ପରିବେଶ ପର୍ଯ୍ୟଟନ ବା ଇକୋ ଟୁରିଜିମ୍ ଅଧିକରୁ ଅଧିକ ସମୃଦ୍ଧ ହେଉଅଛି। ରାଜ୍ୟ ତଥା ଦେଶ ବିଦେଶର ବହୁ ପର୍ଯ୍ୟଟନସ୍ଥଳୀକୁ ଯାଇ ପର୍ଯ୍ୟଟକମାନେ କେବଳ ଆନନ୍ଦ ଅନୁଭବ କରନ୍ତି ନାହିଁ, ଏହାଦ୍ୱାରା ସଂସ୍କୃତି, ପରମ୍ପରା, ଐତିହ୍ୟ ଆଦିର ଆଦାନ ପ୍ରଦାନ ହୋଇପାରୁଛି, ପର୍ଯ୍ୟଟନ ଶିଳ୍ପର ବୃଦ୍ଧି ଘଟୁଅଛି। ଶ୍ରୋତାବନ୍ଧୁ, ଆପଣମାନେ ମଧ୍ୟ ନିଜ ଜୀବନର କାର୍ଯ୍ୟବ୍ୟସ୍ତତାରୁ ଟିକେ ସମୟ କାଢ଼ି କୌଣସି ପର୍ଯ୍ୟଟନ ସ୍ଥଳକୁ ଯାଆନ୍ତୁ ନା ଏବଂ ମଜା ନିଅନ୍ତୁ ତାହାର। ଏଥର ଆସନ୍ତୁ ଶୁଣିବା ଏକ ସୁନ୍ଦର ଗୀତ।

ଶ୍ରୋତବନ୍ଧୁ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆପଣମାନେ ଜାଣିଥିବେ ଶ୍ରୋତବନ୍ଧୁ, ସେପ୍ଟେମ୍ବର ମାସର ଚତୁର୍ଥ ରବିବାର ଦିନ ବିଶ୍ୱ ନଦୀ ଦିବସ ମଧ୍ୟ ପାଳନ ହୋଇଥାଏ। ଆମେ ଜାଣୁ ସାରା ବିଶ୍ୱରେ ଜଳ ବିନା ଜୀବନ ଅସମ୍ଭବ। ମାନବ ସଭ୍ୟତା ସେହି ସ୍ଥାନରୁ ଆରମ୍ଭ ହୋଇଥିଲା ଯେଉଁଠାରେ ଜଳ ସହଜରେ ଉପଲବ୍ଧ ଥିଲା। ନଦୀ ହେଉଛି ଜଳର ସର୍ବୋତ୍ତମ ଉତ୍ସ, ତେଣୁ ମାନବ ଜୀବନରେ ଏହାର ବିଶେଷ ଗୁରୁତ୍ୱ ରହିଛି। ସେଥିପାଇଁ ନଦୀଗୁଡ଼ିକର ସୁରକ୍ଷା ଏବଂ ସଚେତନତା ପାଇଁ 2025 ମସିହାରୁ ବିଶ୍ୱ ନଦୀ ଦିବସର ଆରମ୍ଭ କରାଯାଇଛି। ଏହାକୁ ମାର୍କ ଆଞ୍ଜେଲୋ ନାମକ ଜଣେ କାନାଡିଆନ୍ ସଂରକ୍ଷକ ପ୍ରତିଷ୍ଠା କରିଥିଲେ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନଦୀର ମହତ୍ତ୍ୱକୁ ବୁଝାଇବା ସହ ଜଳ ସମ୍ପଦର ସୁରକ୍ଷା କରିବା ଏବଂ ନଦୀ ଜଳ ପ୍ରଦୂଷଣ ରୋକିବା ପାଇଁ ଲୋକଙ୍କୁ ଜାଗ୍ରତ କରିବା। ବିଶ୍ୱ ନଦୀ ଦିବସ ଲୋକଙ୍କୁ, ସଂଗଠନ ଓ ସରକାରଙ୍କୁ ଆମର ନଦୀଗୁଡ଼ିକର ପ୍ରଦୂଷଣରୁ କିପରି ସୁରକ୍ଷା କରାଯିବ ଓ ପୁନରୁଦ୍ଧାର କରାଯାଇପାରିବ ସେ ବିଷୟରେ ଚିନ୍ତା କରିବା, କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ। ପ୍ରଦୂଷଣ, ଅବୈଧ ଜଳ ନିଷ୍କାସନ, ବନ୍ଧ ଓ ଜଳ ପରିଚାଳନା ପ୍ରକଳ୍ପ ଯୋଗୁଁ ବର୍ତ୍ତମାନ ଅନେକ ନଦୀ ସଙ୍କଟାପନ୍ନ ଅବସ୍ଥାରେ ଅଛି। ତେଣୁ ଏସବୁ ସମସ୍ୟା ନଦୀ ଦିବସ ପାଳନ ମାଧ୍ୟମରେ ଲୋକଙ୍କ ସାମ୍ନାକୁ ଆସିଥାଏ। ପ୍ରତିବର୍ଷ ବିଶ୍ୱ ନଦୀ ଦିବସ ପାଳନ ଅବସରରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ ବିଷୟ ବାଛି ନିଆଯାଇଥାଏ। ଚଳିତ ବର୍ଷର ଥିମ୍ ବା ବିଷୟ ହେଉଛି ନୋ ଫରେଷ୍ଟ ନୋ ରିଭର୍ସ ନୋ ୱାଟର ନୋ ଲାଇଫ୍, ଅର୍ଥାତ୍ ଜଙ୍ଗଲ ନାହିଁ, ନଦୀ ନାହିଁ, ଜଳ ନାହିଁ ତ ଜୀବନ ନାହିଁ। ଶ୍ରୋତବନ୍ଧୁ, ଆସନ୍ତୁ ଆମେ ସମସ୍ତେ ଆଜିର ଏହି ବିଶ୍ୱ ନଦୀ ଦିବସ ଅବସରରେ ସଂକଳ୍ପବଦ୍ଧ ହେବା ଏବଂ ନଦୀଗୁଡ଼ିକର ସୁରକ୍ଷାରେ ସହଭାଗୀ ହେବା।

ଶ୍ରୋତା ବନ୍ଧୁ, ଆଜିର ଦିନରେ ଅର୍ଥାତ୍ ସେପ୍ଟେମ୍ବର ମାସର 27 ତାରିଖରେ ଜନ୍ମଗ୍ରହଣ କରିଥିଲେ ଭାରତର ସ୍ୱାଧୀନତା ସଂଗ୍ରାମର ଜାତୀୟବାଦୀ ନେତା ପିଠୁଲ ଭାଇ ପଟେଲ। ଏକାଧାରରେ ସେ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ, ପ୍ରସିଦ୍ଧ ଆଇନଜୀବୀ ଏବଂ ଜଣେ ଦକ୍ଷ ରାଜନେତା। ସେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବଡ଼ ଭାଇ ଥିଲେ। ବିଠୁଲ ଭାଇ ପଟେଲ ଭାରତର ସଂସଦୀୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲେ ଏବଂ କେନ୍ଦ୍ରୀୟ ବ୍ୟବସ୍ଥାପକ ସଭା ବା ସେଣ୍ଟ୍ରାଲ ଲେଜିସ୍ଲେଟିଭ୍ ଆସେମ୍ବ୍ଲିର ପ୍ରଥମ ନିର୍ବାଚିତ ଭାରତୀୟ ଅଧ୍ୟକ୍ଷ ବା ସ୍ପିକର ଭାବେ କାର୍ଯ୍ୟ କରିଥିଲେ। 1922 ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନ ସ୍ଥଗିତ କରିଦେବାରୁ ସେ କଂଗ୍ରେସ ଛାଡ଼ି ମୋତିଲାଲ ନେହେରୁ ଏବଂ ଚିତ୍ତରଞ୍ଜନ ଦାସଙ୍କ ସହିତ ମିଶି ସ୍ୱରାଜ ପାର୍ଟି ଗଠନ କରିଥିଲେ। 1923-1925 ପର୍ଯ୍ୟନ୍ତ ବମ୍ବେ ମ୍ୟୁନିସିପାଲିଟି କର୍ପୋରେସନର ମେୟର ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ବିଠୁଲ ଭାଇ ପଟେଲ ବ୍ରିଟିଶ ଶାସନ ଅଧୀନରେ ଥାଇ ମଧ୍ୟ ସଂସଦର ନିରପେକ୍ଷତା ଏବଂ ସ୍ୱାଧୀନତା ବଜାୟ ରଖିବା ପାଇଁ ଅନେକ ସଂସ୍କାର ଆଣିଥିଲେ। ତାଙ୍କର ଆଜି ଏହି ସୁଆ ନକ୍ଷତ୍ରରେ ନମନ କରୁଛୁ ଆମେ।

ଶ୍ରୋତବନ୍ଧୁ, ଆପଣମାନେ ଶୁଣୁଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଜାଣିବା କିଛି ସ୍ଥାନୀୟ ଖବର ସହିତ ପାଣିପାଗ ସମ୍ପର୍କିତ ସୂଚନା। ମହର୍ଷି ପରାଶରଙ୍କର ଜନ୍ମୋତ୍ସବ ତଥା ମୁଣ୍ଡ ପରାଶର ପରିବାର ଭବାନୀପାଟଣା ପ୍ରାନ୍ତରୁ

ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଜବିହାର ଭବାନୀପାଟଣ ପରିସରରେ ପାଳିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତି ଧର୍ମଗଡ଼ ଦ୍ୱାରା କୋଲାମୁଣ୍ଡାସ୍ଥିତ ସର୍ବମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସୁରକ୍ଷା ଓ ସାଇବର ଆଇନ ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଗୁଣ୍ଡିଚା ସାମନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ ସହାୟକ ଜିଲ୍ଲାପାଳ ରୋଜାଲିନ ଜେନା ଓ କୋଲାମୁଣ୍ଡା ଥାନା ଅଧିକାରୀ ଯଶବନ୍ତ ସେଇମା ତଥା ଅନ୍ୟମାନେ ଏଥିରେ ଉପସ୍ଥିତ ଥିଲେ। ଯାତ୍ରୀମାନଙ୍କ ସୁବିଧା ବୃଦ୍ଧି କରିବାର ଲକ୍ଷ୍ୟରେ ପୂର୍ବତଟ ରେଳପଥ 28 ସେପ୍ଟେମ୍ବର 2026 ପରୀକ୍ଷାମୂଳକ ଭାବେ ନର୍ଲା ରୋଡ୍ ଷ୍ଟେସନରେ ଟ୍ରେନ୍ ନମ୍ବର 1748-2 ଓ 1748-1 ବିଳାସପୁର ତିରୁପତି ବିଳାସପୁର ଦ୍ୱି ସାପ୍ତାହିକ ଏକ୍ସପ୍ରେସ୍ର ରହଣି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି। ଏଥର ଆସନ୍ତୁ ଜାଣିନେବା କିଛି ପାଣିପାଗ କଥା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରଙ୍କର ସୂଚନା ଅନୁସାରେ ଆଜି 14 ଜିଲ୍ଲାରେ ଘଡ଼ଘଡ଼ି ସହ ବିଜୁଳି ଏବଂ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଅନ୍ୟ ଅଞ୍ଚଳମାନଙ୍କରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ପ୍ରଦାନ କରିଛନ୍ତି। ଶ୍ରୋତବନ୍ଧୁ ଏଥର ଏହି ସୂଚନା ସହିତ ଶୁଣିନେବା ଆଉ ଏକ ସୁନ୍ଦର ଗୀତ।

ଶ୍ରୋତାବନ୍ଧୁ, ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ପରିସମାପ୍ତି କରିବାକୁ ହେବ ଆମକୁ। ତା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, କାର୍ଯ୍ୟକ୍ରମ ସମ୍ପର୍କିତ ମତ ରଖିବା ପାଇଁ ଚିଠି ଲେଖିବେ। ତା ପାଇଁ ଠିକଣାଟି ହେଲା, ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ଜିଲ୍ଲା କଳାହାଣ୍ଡି, ପିନ୍ 7660001। ଆମକୁ ହ୍ୱାଟ୍ସଆପ୍ କରିପାରିବେ ଏହି ନମ୍ବରରେ। ନମ୍ବରଟି ହେଲା 8895994143। ଶ୍ରୋତବନ୍ଧୁ, କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ପୁଣି ଏକ ନୂଆ କାର୍ଯ୍ୟକ୍ରମ ସହ ଆସନ୍ତାକାଲି ଠିକ୍ ଏହି ସମୟରେ ଆପଣମାନଙ୍କ ସହ କିଛି ମିଠା କଥା ପରଶିବୁ। ସେତେବେଳେ ଯାଏ ବିଦାୟ ନେଉଛୁ, ନମସ୍କାର।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମିଡିୟମ୍ ୱେଭ୍‌ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଓ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ୍ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପରେ ପରେ ଶୁଣିବେ ପୂର୍ବାହ୍ନ 11:30 ଏହାର ଓଡ଼ିଆ ଭାଷାନ୍ତର। ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

ଆକ୍ରମଣ କାରଣରୁ ଭାରତ ଦୀର୍ଘ ସମୟ ଧରି ଯେଉଁ ଯନ୍ତ୍ରଣା ସହିଥିଲା, ସର୍ଜିକାଲ ଷ୍ଟ୍ରାଇକ୍ ସେହି ଯନ୍ତ୍ରଣା ବିରୁଦ୍ଧରେ ଆମର ନିର୍ଣ୍ଣାୟକ ପ୍ରତିକ୍ରିୟା ଥିଲା। ବିଗତ ଦଶନ୍ଧିରେ ବାଲାକୋଟର ଏୟାର ଷ୍ଟ୍ରାଇକ୍ ଠାରୁ ଆରମ୍ଭ କରି ଅପରେସନ୍ ସିନ୍ଦୁର ପର୍ଯ୍ୟନ୍ତ ଭାରତ ବାରମ୍ବାର ଏହି ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଯଦି ଆତଙ୍କବାଦୀ ଭାରତ ଉପରେ କୁଦୃଷ୍ଟି ପକାଇବେ, ତେବେ ତାହାର ଦୃଢ଼ ଜବାବ ଦିଆଯିବ। ବନ୍ଧୁଗଣ, ଆତଙ୍କବାଦୀ ଆକ୍ରମଣଗୁଡ଼ିକ ଭାରତକୁ ଦୀର୍ଘ ସମୟ ଧରି କ୍ଷତି ପହଞ୍ଚାଇଛି। ଦିନ ଥିଲା ଯେବେ ଭାରତରେ ସିରିଆଲ ବ୍ଲାଷ୍ଟ ଘଟିବା ଗୋଟିଏ ସାଧାରଣ କଥା ହୋଇଯାଇଥିଲା। ଏହି ସେପ୍ଟେମ୍ବର ମାସରେ ଅର୍ଥାତ୍ 2008 ମସିହା ସେପ୍ଟେମ୍ବର 13 ତାରିଖ ଦିନ ଦିଲ୍ଲୀଠାରେ ହୋଇଥିବା ସିରିଆଲ ବ୍ଲାଷ୍ଟରେ ଅନେକ ନିର୍ଦ୍ଦୋଷ ଲୋକ ମୃତ୍ୟୁବରଣ କରିଥିଲେ। ଏହାର କିଛି ସପ୍ତାହ ପରେ ହିଁ ମୁମ୍ବାଇରେ 26/11 ଦିନ ଏକ ବଡ଼ ଧରଣର ଆକ୍ରମଣ ହୋଇଥିଲା। ବନ୍ଧୁଗଣ, ଆଗରୁ ମଧ୍ୟ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲା, କିନ୍ତୁ ତାହା ଉପରେ ସେତେଟା ଦୃଷ୍ଟି ଦିଆଯାଉନଥିଲା। ସମୟ ଗଡ଼ିବାର ପ୍ରତୀକ୍ଷା କରାଯାଉଥିଲା। କିନ୍ତୁ ଆଜି ଭାରତ ଆତଙ୍କବାଦ ବିରୁଦ୍ଧରେ ଜିରୋ ଟଲେରାନ୍ସ ପଲିସି ଧରି ଚାଲିଛି, ଏବଂ ଆମେ ଏହାର ପରିଣାମ ମଧ୍ୟ ଦେଖୁଛୁ। ବନ୍ଧୁଗଣ, ଚଳିତ ବର୍ଷ ନଭେମ୍ବର 9 ତାରିଖ ଦିନ ଆତଙ୍କବାଦୀ ଆକ୍ରମଣକୁ ମଧ୍ୟ 25 ବର୍ଷ ପୂରଣ ହେଉଛି। ଆମେରିକାର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରରେ ଯେଉଁ ନିର୍ଦ୍ଦୋଷ ଲୋକେ ନିଜ ଜୀବନ ହରାଇଥିଲେ, ସେଥିରେ ଆମେରିକୀୟଙ୍କ ପରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିଲା। ମୋର ମନେ ଅଛି 2014ରେ ପ୍ରଧାନମନ୍ତ୍ରୀ ହେବା ପରେ ଯେତେବେଳେ ମୁଁ ଆମେରିକା ଯାଇଥିଲି, ସେତେବେଳେ ନ୍ୟୁୟର୍କରେ ମୁଁ ଏହି ନିର୍ଦ୍ଦୋଷ ନାଗରିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚି ଯାଇଥିଲି। ଆଉ ଆଜି ପୁଣି ଥରେ ମୁଁ ଭାରତର କୋଟି କୋଟି ନାଗରିକଙ୍କ ତରଫରୁ ସେହି ପୀଡ଼ିତ ପରିବାରମାନଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଏବେ ଦେଶର ଗୋଟିଏ ପ୍ରଭାବଶାଳୀ ଛବି ପ୍ରସ୍ତୁତ ହେଉଛି। ଏହି ଛବିରେ ଆପଣ ମଧ୍ୟ ରହିଛନ୍ତି, ଆପଣଙ୍କ ପରିବାର ମଧ୍ୟ ରହିଛି, ଆପଣଙ୍କ ପାଖ ପଡ଼ୋଶୀ ଲୋକ ମଧ୍ୟ ଅଛନ୍ତି। ମୁଁ କହୁଛି ଭାରତର ଜନଗଣନା ବିଷୟରେ। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାୟତଃ ଶେଷ ହୋଇଯାଇଛି। 32 କୋଟିରୁ ଅଧିକ ପରିବାର ସମ୍ପର୍କରେ ସୂଚନା ପଞ୍ଜୀକୃତ କରାଯାଇଛି। ଆଜିକାଲି ଲଦାଖ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡର ଦୁର୍ଗମ ଏବଂ ବରଫାବୃତ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟ ଚାଲିଛି। ସେଠାରୁ ଅନେକ ପ୍ରେରଣାଦାୟୀ ଅନୁଭୂତି ଆମ ଆଗକୁ ଆସିଛି। ଉତ୍ତରାଖଣ୍ଡରେ ଜନଗଣନାର ଶୁଭାରମ୍ଭ ଚମୋଲିର ମାଣା ନାମକ ଏକ ଗାଁରୁ ହୋଇଥିଲା। ମାଣାକୁ ଦେଶର ପ୍ରଥମ ଗାଁ ବୋଲି କୁହାଯାଏ। ମାଣାରେ ସବୁଠାରୁ ପ୍ରଥମେ 83 ବର୍ଷୀୟ ପୂର୍ଣ୍ଣିମା ରାଓ୍ୱତଜୀଙ୍କ ଠାରୁ ଏହାର ଶୁଭାରମ୍ଭ ହୋଇଥିଲା। ଉତ୍ତରକାଶୀର ବଗୋରୀ ନାମକ ଏକ ଗାଁରେ ହୋମଷ୍ଟେ ଚଳାଉଥିବା ହରଦେବ ସିଂ ରାଣାଜୀ ଡିଜିଟାଲ ମାଧ୍ୟମରେ ନିଜ ସମ୍ପର୍କରେ ସୂଚନା ନିଜେ ପ୍ରଦାନ କରିଛନ୍ତି। ବନ୍ଧୁଗଣ, ଜନଗଣନା ଆମ

ପୁରୀ ନାମକ ଏକ ଗାଁରେ ହୋମଷ୍ଟେ ଚଳାଉଥିବା ହରଦେବ ସିଂ ରାଣାଜୀ ଡିଜିଟାଲ ମାଧ୍ୟମରେ ନିଜ ସମ୍ପର୍କରେ ସୂଚନା ନିଜେ ପ୍ରଦାନ କରିଛନ୍ତି। ବନ୍ଧୁଗଣ, ଜନଗଣନା ଆମ ସମସ୍ତଙ୍କର ଜାତୀୟ କର୍ତ୍ତବ୍ୟ। ମୁଁ ଏଥିପାଇଁ ସମୟ ବାହାର କରିବାକୁ ଅଗଷ୍ଟ 15 ଦିନ ମଧ୍ୟ ଦେଶବାସୀଙ୍କୁ ଅନୁରୋଧ କରିଥିଲି। ଜନଗଣନା ପାଇଁ ନିଜ ସମ୍ପର୍କରେ ସୂଚନା ନିଜେ ପଞ୍ଜୀକରଣ କରିବାର ଏହି ସୁବିଧା ବହୁତ ସହଜ। ଆପଣ ନିଜ ମୋବାଇଲ ମାଧ୍ୟମରେ ହିଁ ନିଜର ଏବଂ ନିଜ ପରିବାର ସମ୍ପର୍କରେ ସୂଚନା ପ୍ରଦାନ କରିପାରିବେ। ଏହି ସୁବିଧା ହିନ୍ଦୀ ସହିତ 16 ଭାଷାରେ ଉପଲବ୍ଧ। ବନ୍ଧୁଗଣ, ଏଥିପାଇଁ ଆପଣଙ୍କୁ ଜନଗଣନାର ଅନଲାଇନ୍ ପୋର୍ଟାଲକୁ ଯିବାକୁ ହେବ। ଏହି ପୋର୍ଟାଲ ହେଉଛି sec.census.gov.in। ଏହି ପୋର୍ଟାଲକୁ ଯାଇ ଆପଣ ନିଜ ମୋବାଇଲ ନମ୍ବର ମାଧ୍ୟମରେ ଲଗ୍ଇନ୍ କରନ୍ତୁ, ନିଜର ସ୍ଥାନ ବିଷୟରେ ସୂଚନା ଦିଅନ୍ତୁ, ନିଜ ପରିବାର ସମ୍ପର୍କରେ ସୂଚନା ପୂରଣ କରନ୍ତୁ ଏବଂ ଏହାକୁ ସବମିଟ୍ କରିଦିଅନ୍ତୁ। ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପ୍ରାୟ 15-20 ସମୟ ଲାଗିଥାଏ। ଏଥିପାଇଁ ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟ ମଧ୍ୟ ଅପଲୋଡ଼ କରିବାକୁ ପଡ଼ିନଥାଏ। ସୂଚନା ସବମିଟ୍ ପରେ ଆପଣଙ୍କୁ ଗୋଟିଏ ବିଶେଷ ଆଇଡି ମିଳିବ। ଯେତେବେଳେ ଗଣନା କର୍ମୀ ଆପଣଙ୍କ ଘରକୁ ଆସିବେ, ସେତେବେଳେ ଆପଣ ତାଙ୍କୁ ଏହି ଆଇଡି ଜଣାଇ ପାରିବେ। ଆପଣଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ନିଶ୍ଚିତ ହେବା ପରେ ଏହା ଜନଗଣନାର ଅଂଶ ପାଲଟିଯିବ। ବନ୍ଧୁଗଣ, ଏଯାବତ୍ ମୋବାଇଲ ମାଧ୍ୟମରେ 2,60,00,000 ମଧ୍ୟ ଅଧିକ ଲୋକ ଜନଗଣନା ପୋର୍ଟାଲରେ ନିଜର ସୂଚନା ପ୍ରଦାନ କରିସାରିଛନ୍ତି, ସ୍ୱଗଣନା କରିସାରିଛନ୍ତି। ଆପଣଙ୍କର ମଧ୍ୟ ଏଥିରେ ଅଳ୍ପ କିଛି ସମୟ ଖର୍ଚ୍ଚ ହେବ, କିନ୍ତୁ ଦେଶ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆପଣଙ୍କ ସଠିକ୍ ସୂଚନା, ଆପଣଙ୍କ ପରିବାରର ସଠିକ୍ ସୂଚନା ଦେଶର ଭବିଷ୍ୟତ ପାଇଁ ସଠିକ୍ ଛବି ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସେପ୍ଟେମ୍ବର 27 ଦିନଟି ଏକ ବିଶେଷ କାରଣରୁ ଆହୁରି ବିଶେଷ ହୋଇଯାଇଛି। ଆଜି ଏଭଳି ଜଣେ ମହାନୁଭବଙ୍କ 100ତମ ଜନ୍ମ ଜୟନ୍ତୀ, ଯିଏ ସଂସ୍କୃତି, ସମାଜ ଏବଂ ରାଷ୍ଟ୍ର ପାଇଁ ନିଜର ସାରା ଜୀବନ ସମର୍ପିତ କରିଦେଇଥିଲେ। ମୁଁ କହୁଛି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅନ୍ତଃରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରଦ୍ଧେୟ ସ୍ୱର୍ଗୀୟ ଅଶୋକ ସିଂହଲଜୀଙ୍କ ବିଷୟରେ। 1926 ସେପ୍ଟେମ୍ବର 27 ଅର୍ଥାତ୍ ଆଜି ଦିନରେ ହିଁ ସେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ। ସେ ସମାଜରେ ରହି ସନ୍ନ୍ୟାସୀମାନଙ୍କ ପରି ଜୀବନଯାପନ କଲେ। ସେ ରାମ ଜନ୍ମଭୂମି ଆନ୍ଦୋଳନକୁ ଯେଉଁ ଦିଗ ପ୍ରଦାନ କଲେ, ଯେଉଁ ଶକ୍ତି ପ୍ରଦାନ କଲେ, ଆଜି ତାହାର ପରିଣାମ ସ୍ୱରୂପ ଆମେ ଅଯୋଧ୍ୟାରେ ଭବ୍ୟ ମନ୍ଦିରକୁ ସାକ୍ଷାତ ଭାବେ ଦେଖୁଛୁ। ମୋର ତ ବହୁତ ବଡ଼ ସୌଭାଗ୍ୟ ଯେ ମୁଁ କେବଳ ତାଙ୍କ ଜୀବନକୁ ନିକଟରୁ ଦେଖିପାରିଲି, ସେତିକି ନୁହେଁ, ବରଂ ମୋତେ ତାଙ୍କ ସହିତ ଏହି ମିଶନରେ ଯୋଡ଼ି ହେବାର ମଧ୍ୟ ସୁଯୋଗ ମିଳିଲା। ଯେତେବେଳେ ମୁଁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରୁଥିଲି, ସେତେବେଳେ ମଧ୍ୟ ମୋତେ ବାରମ୍ବାର ଅଶୋକଜୀଙ୍କ କଥା ମନେ ପଡ଼ିବା ସ୍ୱାଭାବିକ ଥିଲା। ବନ୍ଧୁଗଣ, ଅଶୋକଜୀଙ୍କ ବିଷୟରେ ଏଭଳି ଅନେକ କଥା ରହିଛି ଯାହା ବିଶେଷ ଭାବେ ଆଲୋଚିତ ହୋଇନଥାଏ। ରାମ ମନ୍ଦିର ଆନ୍ଦୋଳନ ସଙ୍ଗେ ସଙ୍ଗେ ସେ ସାମାଜିକ ଭେଦଭାବ ଏବଂ ବିଷମତା ବିରୁଦ୍ଧରେ ମଧ୍ୟ ଏକ ବଡ଼ ସଂଗ୍ରାମ ଲଢ଼ିଥିଲେ। ତାଙ୍କ ଜନ୍ମ ଏକ ଅତି ସମୃଦ୍ଧ ପରିବାରରେ ହୋଇଥିଲା। ତାଙ୍କ ପିତା ଜଣେ ସିଭିଲ ସର୍ଭିସ ଅଧିକାରୀ ଥିଲେ। ତାଙ୍କ ଭାଇ ଭଉଣୀମାନଙ୍କ ମଧ୍ୟରେ ବି ଅଧିକାଂଶ ଲୋକ ବଡ଼ ବଡ଼ ପଦବୀରେ ରହିଥିଲେ। ସେ ନିଜେ ମଧ୍ୟ IIT BHUର ସ୍ନାତକ ଥିଲେ, କିନ୍ତୁ ଏସବୁ ସତ୍ତ୍ୱେ ସେ ସମାଜ ଏବଂ ସଂସ୍କୃତି ପାଇଁ ନିଜ ଜୀବନ ସମର୍ପିତ କଲେ। ଏହା ହିଁ ମହାନ ବ୍ୟକ୍ତିମାନଙ୍କର ପରିଚୟ ହୋଇଥାଏ। ଆଜି ମୁଁ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ କୋଟି କୋଟି ପ୍ରଶଂସକମାନଙ୍କ ତରଫରୁ ତାଙ୍କୁ ପ୍ରଣାମ ଜଣାଉଛି। ମୋ ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଚଳିତ ବର୍ଷର ଶୁଭାରମ୍ଭ ଆମେ ସ୍ୱାଭିମାନର ଏକ ମହାପର୍ବ ସହ କରିଥିଲୁ। ଏହି ପର୍ବ ଥିଲା ସୋମନାଥ ସ୍ୱାଭିମାନ ପର୍ବ। ଆଜିଠାରୁ 1000 ପୂର୍ବେ 1026 ଖ୍ରୀଷ୍ଟାବ୍ଦରେ ମହମ୍ମଦ ଗଜେନୀ ପ୍ରଥମ ଥର ସୋମନାଥ ମନ୍ଦିରକୁ ଧ୍ୱଂସ କରିଥିଲେ। କିନ୍ତୁ ଯେଉଁ ଲୋକ ସୋମନାଥକୁ ଭାଙ୍ଗି ଭାରତର ପରିଚୟ ଲିଭାଇବାକୁ ଆସିଥିଲେ, ଆଜି ତାଙ୍କର ନିଜର କୌଣସି ଅସ୍ତିତ୍ୱ ନାହିଁ ଏବଂ ସୋମନାଥ ମନ୍ଦିର ସମ୍ପୂର୍ଣ୍ଣ ଭବ୍ୟତା ସହ ବିଶାଳ ସାଗର ତଟରେ ଭାରତର ଅମରତ୍ୱ ପାଇଁ ଆଶୀର୍ବାଦ ପ୍ରଦାନ କରୁଛି। ସେଥିପାଇଁ ଆମେ ଗର୍ବର ସହିତ ଏହି ବର୍ଷ ସୋମନାଥ ସ୍ୱାଭିମାନ ପର୍ବ ପାଳନ କଲୁ। ବନ୍ଧୁଗଣ, ଏହି ବିଷୟରେ ଆଜି ମନ୍ କି ବାତ୍ରେ ମୁଁ ପୁଣି ଥରେ କାହିଁକି ଆଲୋଚନା କରୁଛି, ତାହାର ମଧ୍ୟ ଏକ ବିଶେଷ କାରଣ ରହିଛି। 1026 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଗଜେନୀ ଦ୍ୱାରା ସୋମନାଥ ମନ୍ଦିର ଧ୍ୱଂସ ହୋଇଥିଲା, ସେହି ବର୍ଷ ଗୁଜରାଟର ମୋଢେରାଠାରେ ସୁପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହାକୁ ଭଙ୍ଗା ଯାଇଥିଲା, ଅର୍ଥାତ୍ ମୋଢେରା ମନ୍ଦିର ବିଧ୍ୱଂସକୁ ମଧ୍ୟ 1000 ପୂରଣ ହୋଇଛି। ଅଥଚ ସେତେବେଳେ ସେହି ମନ୍ଦିର ନିର୍ମାଣକୁ ମାତ୍ର 1 ପୂରଣ ହୋଇଥିଲା।
1025 ଖ୍ରୀଷ୍ଟାବ୍ଦରେ ରାଜା ଭୀମଦେବ ଏହି ମନ୍ଦିର ନିର୍ମାଣ କରାଇଥିଲେ।

ବନ୍ଧୁଗଣ, ଆପଣ ସେହି କାଳଖଣ୍ଡ ସମ୍ପର୍କରେ ଚିନ୍ତା କରନ୍ତୁ ଯେତେବେଳେ ଏତେ ବଡ଼ ଧରଣର ଆକ୍ରମଣ ହୋଇଥିବ, ସୋମନାଥ ମନ୍ଦିର ଭଳି ଆସ୍ଥାର ଏତେ ବଡ଼ କେନ୍ଦ୍ରକୁ ଖଣ୍ଡିତ କରାଯାଇଥିବ ଏବଂ ଆହୁରି ଅନେକ ସ୍ଥାନରେ ମଧ୍ୟ ଆକ୍ରମଣ ହୋଇଥିବ। ଏହିଭଳି ଆକ୍ରମଣ ଦ୍ୱାରା ଯେକୌଣସି ସମାଜ କିମ୍ବା ପ୍ରଶାସନର ମନୋବଳ ଭାଙ୍ଗିବା ସ୍ୱାଭାବିକ। କିନ୍ତୁ ରାଜା ଭୀମଦେବ ପ୍ରଥମ କେବଳ ଯେ ଗଜନୀର ଆକ୍ରମଣର ମୁକାବିଲା କରିନଥିଲେ, ବରଂ ମାତ୍ର କିଛି ସମୟ ମଧ୍ୟରେ ମୋଢେରା ସୂର୍ଯ୍ୟ ମନ୍ଦିରର ପୁନଃ ନିର୍ମାଣ ମଧ୍ୟ କରାଇଥିଲେ। ଏହିଭଳି ଉତ୍ସାହ ଯୋଗୁଁ ସୋମନାଥ ମନ୍ଦିର ବାରମ୍ବାର ବିଧ୍ୱଂସ ହେବା ସତ୍ତ୍ୱେ ଏହାର ପୁନର୍ନିର୍ମାଣ ହୋଇଚାଲିଥିଲା। ବନ୍ଧୁଗଣ, ମୋଢେରା ସୂର୍ଯ୍ୟ ମନ୍ଦିର ଉପରେ ମଧ୍ୟ ସେହି କାଳଖଣ୍ଡରେ ଆକ୍ରମଣ ଅଟକି ନଥିଲା। ପରବର୍ତ୍ତୀ ସମୟରେ ଆଲାଉଦ୍ଦିନ ଖିଲଜୀ ଦ୍ୱାରା ମଧ୍ୟ ବାସ୍ତୁକଳାର ଏହି ଭବ୍ୟ ମନ୍ଦିରକୁ ଭଙ୍ଗା ଯାଇଥିଲା। କିନ୍ତୁ ବନ୍ଧୁଗଣ, ଆମେ ଭାରତୀୟ ସୂର୍ଯ୍ୟ ଉପାସନା କେବଳ ବାସ୍ତୁ ଏବଂ ମନ୍ଦିର ମାଧ୍ୟମରେ କରିନଥାଉ। ଆମ ସୂର୍ଯ୍ୟ ଉପାସନାର ଅନ୍ୟ ଏକ ଅର୍ଥ ହୋଇଥାଏ ଆଲୋକ, ଶକ୍ତି, ବିଜ୍ଞାନ ଏବଂ ନିରନ୍ତରତାର ପ୍ରେରଣା। ସେଥିପାଇଁ ମୋଢେରା ମଧ୍ୟ ଆଜି କେବଳ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ ତାହା ନୁହେଁ, ବରଂ ଗୁଜରାଟର ଏହି ଗାଁ ଦେଶର ପ୍ରଥମ ସୂର୍ଯ୍ୟ ଗ୍ରାମ ବା ସୋଲାର ଭିଲେଜ ହୋଇସାରିଛି। ମୋଢେରା ଆଜି ସମ୍ପୂର୍ଣ୍ଣ ଭାବେ ସୌରଶକ୍ତିରେ ପରିଚାଳିତ ଏବଂ ଏହା ଦେଶ ଆଗରେ ସଷ୍ଟେନେବିଲିଟିର ଏକ ଉଦାହରଣ ସୃଷ୍ଟି କରିଛି। ମୋଢେରାରେ ପର୍ଯ୍ୟଟକମାନଙ୍କ ପାଇଁ ଅନେକ ଆକର୍ଷଣ ଏବଂ ସୁବିଧାଗୁଡ଼ିକର ଶୁଭାରମ୍ଭ ମଧ୍ୟ ହୋଇଛି। ଜାନୁଆରୀରେ ମକର ସଂକ୍ରାନ୍ତି ପରେ ସେଠାରେ ମୋଢେରା ନୃତ୍ୟ ମହୋତ୍ସବ ମଧ୍ୟ ଆୟୋଜିତ ହୋଇଥାଏ। ଏଥିରେ ଭାରତର ସାଂସ୍କୃତିକ ଏବଂ ଶାସ୍ତ୍ରୀୟ ନୃତ୍ୟଗୁଡ଼ିକର ଚମତ୍କାର ପରିବେଷଣ ହୋଇଥାଏ। ମୁଁ ଚାହୁଁଛି ଯେ ଆପଣ ସମସ୍ତେ ମଧ୍ୟ ଥରେ ନିଶ୍ଚୟ ମୋଢେରା ଯାଆନ୍ତୁ ଏବଂ ଭାରତର ଏହି ଗୌରବପୂର୍ଣ୍ଣ ଐତିହ୍ୟକୁ ଦର୍ଶନ କରନ୍ତୁ। ବନ୍ଧୁଗଣ, ଅତୀତ ସହିତ ଆମର ସମ୍ପର୍କ ଆଜି ମଧ୍ୟ ବହୁତ ଜୀବନ୍ତ। ଏହା ପଛରେ ସେହି ଲୋକମାନଙ୍କର ସମର୍ପଣ ଏବଂ ପରିଶ୍ରମ ରହିଛି ଯେଉଁମାନେ ତାକୁ ଆହୁରି ଅଧିକ ଯୋଡ଼ି ରଖିଛନ୍ତି। ତାମିଲନାଡୁର ତିରୁଚିରାପଲ୍ଲୀରେ ମନପାରୈଠାରେ ଏହିଭଳି ଏକ ନୂତନ ପ୍ରୟାସ ହେଉଛି। ଗୋଟିଏ କଲେଜର ତାମିଲ ଷ୍ଟଡିଜ୍ ବିଭାଗର ଏ ସେଲଭାରାଜୁ ନାମକ ବ୍ୟକ୍ତି ଏହାକୁ ଆଗେଇ ନେଉଛନ୍ତି। ଗୋଟିଏ ଲେକ୍ଚର ଦେଉଥିବା ସମୟରେ ତାଙ୍କୁ ନିଜର ଜଣେ ଛାତ୍ରଠାରୁ କିଛି ପ୍ରାଚୀନ ପ୍ରତିମା ସମ୍ପର୍କରେ ସୂଚନା ମିଳିଥିଲା। ଏହି ବିଷୟରେ ଆଲୋଚନା ପରେ ସେ ସେହି ସ୍ଥାନକୁ ଦେଖିବାର ଯୋଜନା କଲେ। ଏହି ଯାତ୍ରା ମଧ୍ୟରେ ଭିନ୍ନ ଭିନ୍ନ ଜାଗାରେ ଅନେକ ପ୍ରତିମା ମିଳିଲା ଏବଂ ପ୍ରାଚୀନ ମନ୍ଦିର ମଧ୍ୟ ମିଳିଲା। ଅତୀତ ସହିତ ଯୋଡ଼ି ହେବାର ଏହା ଏକ ଆକର୍ଷଣୀୟ ପ୍ରୟାସ ଥିଲା। ଏହିଭଳି ଭାବରେ ଆମେ ଆମ ଐତିହ୍ୟକୁ ଭଲ ଭାବରେ ଜାଣିପାରିବା। ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହିଭଳି ପ୍ରୟାସ କରାଯାଇପାରେ। ଏହାଦ୍ୱାରା ଆମକୁ ଆମ ଇତିହାସକୁ ଅତି ନିକଟରୁ ଦେଖିବା ଏବଂ ଜାଣିବାର ସୁଯୋଗ ମିଳେ। ମୋର ପ୍ରିୟ ଦେଶବାସୀଗଣ, ଏହି କିଛିଦିନ ପରେ ଅକ୍ଟୋବର 2 ତାରିଖ ପୂଜ୍ୟ ବାପୁଙ୍କ ଜୟନ୍ତୀ। ବାପୁ ଆମକୁ ଜୀବନର ଅନେକ ମନ୍ତ୍ର ଦେଇଛନ୍ତି, ସ୍ୱଚ୍ଛତା ମଧ୍ୟ ସେଗୁଡ଼ିକ ମଧ୍ୟରେ ଅନ୍ୟତମ। ଆମେ ପ୍ରାୟ ନିଜ ଆଖପାଖରେ ସ୍ୱଚ୍ଛତା ପାଇଁ ଉଦ୍ଦିଷ୍ଟ ଅନେକ ପ୍ରୟାସ ଦେଖୁଛନ୍ତି। ଏହି ପ୍ରୟାସଗୁଡ଼ିକ ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ଉତ୍ସାହବର୍ଦ୍ଧକ। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହିଭଳି ଫଟୋ, ଭିଡ଼ିଓ ଏବଂ ରିଲ୍ଗୁଡ଼ିକ ବାରମ୍ବାର ଆମର ଧ୍ୟାନ ଆକର୍ଷଣ କରେ। ବର୍ତ୍ତମାନ ସମୟରେ ମୁଁ ଏହିଭଳି ଅନେକ ପ୍ରୟାସ ଦେଖିଛି। ମଧ୍ୟପ୍ରଦେଶରେ କେଉଁଠି କିଛି ଯୁବକ ନଦୀକୁ ପରିଷ୍କାର କରୁଛନ୍ତି, ସେମାନଙ୍କର ଏହି ଛୋଟ ପ୍ରୟାସ ସହିତ ପୁରା ସମାଜ ଯୋଡ଼ି ହୋଇଯାଇଛି। ସେହିଭଳି ଆନ୍ଧ୍ରପ୍ରଦେଶରେ ଯୁବକମାନେ ପୁରୁଣା ବାମ୍ଫି ଏବଂ କୂଅଗୁଡ଼ିକୁ ପରିଷ୍କାର କରୁଛନ୍ତି। ଏହାଦ୍ୱାରା ଆମର ପ୍ରାଚୀନ ଐତିହ୍ୟଗୁଡ଼ିକୁ ପୁଣି ଥରେ ପରିଷ୍କୃତ କରାଯାଇପାରୁଛି। ମୁମ୍ବାଇରେ କିଛି ଯୁବକ ସମୁଦ୍ର କୂଳକୁ ସ୍ୱଚ୍ଛ କରିବାର ପ୍ରଚେଷ୍ଟା କରୁଛନ୍ତି। ପ୍ରତି ସପ୍ତାହରେ କୌଣସି ନା କୌଣସି ବିଚ୍ରେ ଶହ ଶହ ଯୁବ ବନ୍ଧୁ ଏକତ୍ରିତ ହେଉଛନ୍ତି ଏବଂ ସ୍ୱଚ୍ଛତା ମାଧ୍ୟମରେ ସେବା କରୁଛନ୍ତି। ଏଠି ଦିଲ୍ଲୀରେ ମଧ୍ୟ ପିଲା ଏବଂ ଯୁବକମାନେ ଆବର୍ଜନାକୁ ଅଲଗା ଅଲଗା ରଖିବା ଏବଂ ନିଜ ଚତୁଃପାର୍ଶ୍ୱ ସଫା ରଖିବା ପାଇଁ ସଚେତନ କରୁଛନ୍ତି। ପଶ୍ଚିମବଙ୍ଗରେ ଯୁବକମାନେ ଛାତ୍ର ଏବଂ ସ୍ଥାନୀୟ ଲୋକଙ୍କ ସହିତ ମିଶି ବଣଭୋଜିସ୍ଥଳ ଏବଂ ପାଖ ବଜାରଗୁଡ଼ିକର ସଫେଇ କରୁଛନ୍ତି। ବନ୍ଧୁଗଣ, ଏହି ସମସ୍ତ ପ୍ରଚେଷ୍ଟା ଭିତରେ ଗୋଟିଏ କଥା ଅତି ସହଜରେ ଦେଖାଯାଉଛି। କେଉଁଠି ଜଣେ ବ୍ୟକ୍ତି କାମ ଆରମ୍ଭ କଲେ, ପୁଣି କିଛି ଲୋକ ଯୋଡ଼ି ହେଲେ, ଆଉ ସଂଖ୍ୟା ବଢ଼ିଚାଲିଲା। ଏହା ହିଁ ତ ଜନଭାଗିଦାରୀ। ସ୍ୱଚ୍ଛତା ହିଁ ବାପୁଙ୍କ ପ୍ରତି ଆମର ସବୁଠାରୁ ସୁନ୍ଦର ଶ୍ରଦ୍ଧାଞ୍ଜଳି ହେଉ। ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ପରିବେଶ ରକ୍ଷା କରୁଛେ। ଏହାଦ୍ୱାରା ଖାଲି ଗଛଲତା ବା ଜୀବଜନ୍ତୁଙ୍କୁ ବଞ୍ଚାଉଛେ ସେତିକି ନୁହେଁ, ବରଂ ଆମେ ସମ୍ପୂର୍ଣ୍ଣ ଜୀବନ ବ୍ୟବସ୍ଥାକୁ ଦୃଢ଼ କରୁଛେ। ଦେଶର ଭିନ୍ନ ଭିନ୍ନ ଭାଗରେ ହେଉଥିବା ଏହିଭଳି କିଛି ପ୍ରୟାସ ଏହି ଭାବନାକୁ ଅତି ସୁନ୍ଦର ଭାବରେ ପ୍ରକାଶିତ କରୁଛି। ବନ୍ଧୁଗଣ, ଆସାମରେ ସୋନାଇ ରୂପାଇ ବନ୍ୟଜୀବ ଅଭୟାରଣ୍ୟ ରହିଛି। ସମୟ ଥିଲା ଯେତେବେଳେ ଏଠାରେ ହାତୀମାନଙ୍କର ଘର ଥିଲା, କିନ୍ତୁ

ଧୀରେ ଧୀରେ ଜଙ୍ଗଲ ଜମି ଉପରେ ମଣିଷମାନଙ୍କର ଦଖଲ ବଢ଼ିବାକୁ ଲାଗିଲା, ଯାହାଦ୍ୱାରା ହାତୀମାନେ ଏହି ଅଞ୍ଚଳଠାରୁ ଦୂରକୁ ଚାଲିଗଲେ। 3 ବର୍ଷ ପୂର୍ବେ ଏହି ଜମିକୁ ଅତିକ୍ରମଣ ମୁକ୍ତ କରାଗଲା ଏବଂ ଏବେ ତାର ଅଦ୍ଭୁତ ପରିଣାମ ଦେଖିବାକୁ ମିଳୁଛି। ହାତୀମାନେ ପୁଣି ଏଠାକୁ ଫେରି ଆସିଲେଣି। ଯେଉଁ ଅଞ୍ଚଳରେ ବର୍ଷ ବର୍ଷ ଧରି ସେମାନଙ୍କର ଗହଳି ନଥିଲା, ଆଜି ସେହିଠାରେ ଦଳ ଦଳ ହାତୀ ଦେଖାଯାଉଛନ୍ତି। ବନ୍ଧୁଗଣ, ଆସାମରେ ହିଁ ଆଉ ଗୋଟିଏ ସୁନ୍ଦର ପ୍ରଚେଷ୍ଟା ହୋଇଛି। ଗୋଟିଏ ଅତି କ୍ଷୁଦ୍ର ଜୀବ ପିଗମି ହକ୍କୁ ବଞ୍ଚାଇବା ପାଇଁ ଏହି ପ୍ରଚେଷ୍ଟା ଥିଲା। ଗୋଟିଏ ସମୟରେ ଏହି ଜୀବର ଅସ୍ତିତ୍ୱ ଉପରେ ସଙ୍କଟର ବାଦଲ ଦେଖାଯାଇଥିଲା। ସେତେବେଳେ ମାତ୍ର 6ଟି ପିଗମି ହକ୍କୁ ନେଇ ଏକା ସଙ୍ଗରେ ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ସେମାନଙ୍କୁ ପୁଣି ଜଙ୍ଗଲରେ ଛଡ଼ାଗଲା। ସେମାନଙ୍କ ରହିବା ପାଇଁ ଘାସ ପଡ଼ିଆ ମଧ୍ୟ ତିଆରି କରାଗଲା। ଏହି କାର୍ଯ୍ୟକ୍ରମ ଯୋଗୁଁ ଆଜି ପିଗମି ହକ୍ମାନଙ୍କ ସଂଖ୍ୟା 190ରୁ ଅଧିକ ହୋଇଯାଇଛି। ବନ୍ଧୁଗଣ, ପ୍ରକୃତି ସହିତ ଆମର ସମ୍ବନ୍ଧ ଖାଲି ତାର ସଂରକ୍ଷଣ ପର୍ଯ୍ୟନ୍ତ ସୀମିତ ନୁହେଁ। ଅନେକ ସମୟରେ ଆମେ ପ୍ରକୃତିର ରକ୍ଷା କରୁଛେ, ସେହି ପ୍ରକୃତି ଆମ ଜୀବନର ଆଶ୍ରୟ ହୋଇପାରୁଛି। ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ କେତେକ ମହିଳା ଏହାକୁ ଏକ ପ୍ରେରଣାଦାୟୀ ଉଦାହରଣ ଭାବେ ପ୍ରସ୍ତୁତ କରୁଛନ୍ତି। ଝାରଖାଲିର ଏହି ମହିଳାମାନେ ହେନ୍ତାଳବନ ପ୍ରସ୍ତୁତ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସେହି ମହିଳାମାନେ ଅଛନ୍ତି ଯେଉଁମାନଙ୍କ ସ୍ୱାମୀ ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସ୍ୱାମୀଙ୍କୁ ହରାଇବା ପରେ ସେମାନଙ୍କୁ ସୁନ୍ଦରବନରୁ ହିଁ ଜୀବନ ଧାରଣର ଉପାୟ ମିଳିଲା। ସେମାନଙ୍କ ଦ୍ୱାରା ସ୍ଥାପିତ ହେନ୍ତାଳବନ ଆଜି ଗାଁମାନଙ୍କ ପାଇଁ ଏକ ପ୍ରାକୃତିକ ସୁରକ୍ଷା କବଚ ସାଜିଛି ଏବଂ ଏଗୁଡ଼ିକୁ ଲଗାଇ ମହିଳାମାନଙ୍କ ରୋଜଗାର ମଧ୍ୟ ହେଉଛି। ବନ୍ଧୁଗଣ, ଆମେ ପରିବେଶକୁ ରକ୍ଷା କରିବା, ପ୍ରକୃତିର ସନ୍ତୁଳନକୁ ସମ୍ମାନ ଦେବା ଏବଂ ତାର ବିବିଧତାକୁ ସୁରକ୍ଷିତ ରଖିବା, ଆମର ଏହିଭଳି ପ୍ରତ୍ୟେକ ପ୍ରୟାସ ଭବିଷ୍ୟତ ପିଢ଼ି ପାଇଁ ଆମମାନଙ୍କର ଦାୟିତ୍ୱ। ମୋର ପ୍ରିୟ ଦେଶବାସୀଗଣ, ଏହି ନିକଟରେ ଦେଶର ଲକ୍ଷ ଲକ୍ଷ ଯୁବକ ନିଶା ବିରୁଦ୍ଧରେ, ଡ୍ରଗ୍ସ ବିରୁଦ୍ଧରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ନେଇଛନ୍ତି। ଯୁବକମାନେ ନିଜେ ମଧ୍ୟ ନିଶାଠାରୁ ଦୂରେଇ ରହିବାର ପ୍ରତିଜ୍ଞା କରିଛନ୍ତି ଏବଂ ଏହି ବାର୍ତ୍ତାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ମଧ୍ୟ ନେଇଛନ୍ତି। ନିଶାମୁକ୍ତି ଯୁବ ଅଭିଯାନ ଦ୍ୱାରା ଏସବୁ ହେଉଛି। ଏହି ଅଭିଯାନ 100 ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିରେ ମାଇ ଭାରତର ସ୍ୱେଚ୍ଛାସେବୀମାନେ ସମ୍ମିଳିତ ଅଛନ୍ତି। ଏନ୍ଏସ୍ଏସ୍ ସହିତ ସଂଯୁକ୍ତ ହୋଇଥିବା ଆମର ଯୁବକମାନେ ମଧ୍ୟ ଏହି ଅଭିଯାନର ଅଂଶ। ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏହା ସହିତ ମିଶିଛନ୍ତି ଏବଂ ଅନେକ ସାମାଜିକ ଆଧ୍ୟାତ୍ମିକ ସଂସ୍ଥା ମଧ୍ୟ ଏହି କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି। ଗତ କିଛି ଦିନ ମଧ୍ୟରେ ହିଁ ସାରା ଦେଶରେ ହଜାର ହଜାର ସଂକଳ୍ପ ସମାରୋହ ଏବଂ ସଚେତନତାର କାର୍ଯ୍ୟକ୍ରମ ହୋଇଛି। ବନ୍ଧୁଗଣ, ଏହି ଅଭିଯାନରେ ଗୋଟିଏ କଥା ମୋତେ ବିଶେଷ ଭାବରେ ଭଲ ଲାଗିଲା, ତାହା ହେଉଛି ନିଶାମୁକ୍ତିର ବାର୍ତ୍ତା। ଆମର ଯୁବକମାନେ ସ୍ୱୟଂ ନିଜ ଭାଷାରେ, ନିଜ ଉପାୟରେ ଏହି ବାର୍ତ୍ତାକୁ ଆଗକୁ ବଢ଼ାଉଛନ୍ତି। ମୁଁ ମନ୍ କି ବାତ୍ରେ ମଧ୍ୟ ଯୁବବନ୍ଧୁମାନଙ୍କୁ ଅନୁରୋଧ କରିଥିଲି ଯେ ନିଜର ସୃଜନାତ୍ମକତା ମାଧ୍ୟମରେ ଏହି ଅଭିଯାନ ସହିତ ଯୋଗ ଦିଅନ୍ତୁ। ମୁଁ ବହୁତ ଖୁସି ଯେ ହଜାର ହଜାର ଯୁବକ ଏହି ଆହ୍ୱାନ ଦ୍ୱାରା ଆଗେଇ ଆସିଛନ୍ତି। ମାଇ ଭାରତରେ ଆନ୍ଥେମ୍, ସ୍ଲୋଗାନ ରାଇଟିଂ ଏବଂ ପଥପ୍ରାନ୍ତ ନାଟକ ଭଳି ଭିନ୍ନ ଭିନ୍ନ ପ୍ରତିଯୋଗିତାଗୁଡ଼ିକ ମଧ୍ୟ ହୋଇଛି। ସେହିଭଳି ସାମାଜିକ ଗଣମାଧ୍ୟମରେ ଆମ ଯୁବବନ୍ଧୁମାନେ ହାସ୍ଟ୍ୟାଗ୍ ନଶାମୁକ୍ତ ୟୁବା ସହିତ ନିଜର ସୃଜନାତ୍ମକ ବିଷୟଗୁଡ଼ିକୁ ସେୟାର କରୁଛନ୍ତି। ଅର୍ଥାତ୍ ସନ୍ଦେଶ ମଧ୍ୟ ଯୁବବର୍ଗର, ମାଧ୍ୟମ ବି ଯୁବବର୍ଗର ଏବଂ ଏହାକୁ ଆଗକୁ ନେଇଯିବାର ଶକ୍ତି ମଧ୍ୟ ଯୁବବର୍ଗର। ଆଗାମୀ ଦିନରେ ଏହି ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଧ୍ୟାନ ଶିବିର ଭଳି ଗତିବିଧି ମଧ୍ୟ ହେବ। ବନ୍ଧୁଗଣ, ଖୁବ୍ ଶୀଘ୍ର ଆମର ଅନେକ ପର୍ବ ଏବଂ ଉତ୍ସବଗୁଡ଼ିକ ମଧ୍ୟ ଆସିବ। ଏଥର ଉତ୍ସବର ଆନନ୍ଦ ଭିତରେ ଆମେ ଆମର ଚତୁଃପାର୍ଶ୍ୱକୁ ମଧ୍ୟ ନଜର ରଖିବା। ଯଦି କୌଣସି ଯୁବବନ୍ଧୁ ଖରାପ ଅଭ୍ୟାସ ଆଡ଼କୁ ବଢ଼ୁଥାନ୍ତି, ତେବେ ତାଙ୍କ ସହିତ କଥା ହୁଅନ୍ତୁ। ଯଦି କେହି ନିଶାରୁ ମୁକ୍ତ ହେବାକୁ ଚେଷ୍ଟା କରୁଛି, ତାହେଲେ ତାକୁ ସହଯୋଗ କରନ୍ତୁ। ନିଶାମୁକ୍ତ ଯୁବ ସମାଜ ସହିତ ବିକଶିତ ଭାରତର ସଂକଳ୍ପକୁ ଆମେ ସମସ୍ତେ ମିଶି ଆଗକୁ ବଢ଼ାଇବା। ମୋର ପ୍ରିୟ ଦେଶବାସୀଗଣ, ଲାଲକିଲ୍ଲାରୁ ଏଥର ମୁଁ ସ୍ପୋର୍ଟସ୍ ପାଇଁ ଟ୍ୟାଲେଣ୍ଟ ହଣ୍ଟ ଅଭିଯାନର ଘୋଷଣା କରିଛି। ଭାରତ ନିରନ୍ତର ତାର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖୁ, ସେଥିପାଇଁ ଗାଁ ଏବଂ ଛୋଟ ଛୋଟ ସହର ପର୍ଯ୍ୟନ୍ତ ପହଞ୍ଚି ସ୍ପୋର୍ଟିଂ ଟ୍ୟାଲେଣ୍ଟକୁ ଖୋଜିବା ବହୁତ ଆବଶ୍ୟକ। ସେଠି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି କାମ ପାଇଁ ନିଜକୁ ସମର୍ପିତ କରିଦେଇଛନ୍ତି। ତାଙ୍କର ଗୋଟିଏ ପ୍ୟାସନ୍ ହେଉଛି ଟ୍ୟାଲେଣ୍ଟକୁ ଖୋଜିବା ଓ ସେମାନଙ୍କ ପ୍ରତିଭାକୁ ବିକଶିତ କରିବା। ଆମ ପଞ୍ଜାବରେ ଏହି କାମ ରାଜେନ୍ଦର ସିଂ ମହୋଦୟ କରୁଛନ୍ତି। ରାଜେନ୍ଦର ସିଂ ଏପରି ଜଣେ ବ୍ୟକ୍ତି ଯାହାଙ୍କ ନାମ ସହିତ ସିନିୟର ମଧ୍ୟ ଯୋଡ଼ା ହୋଇଛି। 1980 ମସିହାରେ ଅଲମ୍ପିକରେ ଭାଗ ନେଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବା ହକି ଟିମ୍ର ସେ ସଦସ୍ୟ ଥିଲେ। 1982ରେ ଆୟୋଜିତ ୱାର୍ଲ୍ଡ କପ୍ରେ
ସେ ଚର୍ଚ୍ଚାରେ ରହିଥିଲେ।

2001 ମସିହାରେ ଭାରତ ପ୍ରଥମ ଥର ପାଇଁ ମେନ୍ସ ଜୁନିୟର ୱାର୍ଲ୍ଡ କପ୍ରେ ବିଜୟ ଲାଭ କରିଥିଲା। ଠିକ୍ ସେହିପରି 2003 ମସିହାରେ ଆମ ଦେଶ ସିନିୟର ଏସିଆ କପ୍ ଟାଇଟଲକୁ ବି କରାୟତ କରିଥିଲା। ଏହି ଉଭୟ ଟୁର୍ଣ୍ଣାମେଣ୍ଟରେ ସେ କୋଚ୍ ଭୂମିକା ତୁଲାଇଥିଲେ। ବର୍ତ୍ତମାନ ସେ ରାଉଣ୍ଡ ଗ୍ଲାସ୍ ହକି ଏକାଡେମୀ ଜରିଆରେ ନିଜ ପାସନକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି। ତାଙ୍କ ପ୍ରଚେଷ୍ଟାରେ ଗାଁମାନଙ୍କରେ ନୂତନ ହକି ଆଷ୍ଟ୍ରୋଟର୍ଫ ନିର୍ମାଣ କରାଯାଉଛି। ରାଜେନ୍ଦର ଜୀଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ। ଏପରି ଗାଁମାନଙ୍କୁ ଯାଇ ପିଲାମାନଙ୍କୁ ଚିହ୍ନଟ କରିବା, ଯେଉଁଠି ଉତ୍କୃଷ୍ଟ କୋଚିଂର ସୁବିଧା କମ୍ ମାତ୍ରାରେ ଉପଲବ୍ଧ। ଏପରି ପ୍ରଚେଷ୍ଟା ଦ୍ୱାରା ଅନେକ ଖେଳାଳି ଭାରତର ଜୁନିୟର ଓ ସିନିୟର ଲେଭେଲରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିପାରିଛନ୍ତି। ରାଜେନ୍ଦର ସିଂଜୀଙ୍କର ଏପରି ସମର୍ପଣକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍। ମୋର ପ୍ରିୟ ଦେଶବାସୀଗଣ, ଅଁଳା ଆମ ସମସ୍ତଙ୍କର ଖୁବ୍ ପରିଚିତ। ଅଧିକାଂଶ ଘରେ ଏଥିରୁ ପ୍ରସ୍ତୁତ ଆଚାର ଓ ମୁରବାକୁ ବ୍ୟବହାର କରାଯାଏ। ବହୁତ ଲୋକ ଅଁଳା ଜୁସ୍କୁ ପସନ୍ଦ କରନ୍ତି। ଶୀତଦିନେ ଚ୍ୟବନପ୍ରାସ ଆମ ଦିନଚର୍ଯ୍ୟାର ପ୍ରମୁଖ ଅଂଶ ହୋଇଯାଏ। ଆମ ପୂର୍ବପୁରୁଷମାନେ ପିଢ଼ି ପିଢ଼ି ଧରି ଅଁଳାର ଗୁଣ ବିଷୟରେ କହି ଆସିଛନ୍ତି। ବନ୍ଧୁଗଣ, ଏହି ଅଁଳା ଆଜି ଆମ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ନୂତନ ସମ୍ଭାବନାର ମାଧ୍ୟମ ହୋଇଛି। ପ୍ରତାପଗଡ଼ ଓ ଅଁଳାର ସମ୍ପର୍କ ଖୁବ୍ ପୁରୁଣା। ପିଢ଼ି ପିଢ଼ି ଧରି ଏଠାକାର ଚାଷୀ ଅଁଳା ଚାଷ କରିଆସୁଛନ୍ତି। ଅଁଳା ପ୍ରତାପଗଡ଼କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆଉ ଏବେ ଏହି ପୁରୁଣା ପରିଚୟ ଏଠାକାର କୃଷକ ଓ ମହିଳାମାନଙ୍କ ପାଇଁ ନୂତନ ସୁଯୋଗ ନେଇ ଆସିଛି। ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ଅର୍ଥାତ୍ ODOP ମାଧ୍ୟମରେ ଏଠି ଅଁଳା ସହିତ ଜଡ଼ିତ ସ୍ଥାନୀୟ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳୁଛି। ଆଜି ପ୍ରତାପଗଡ଼ରେ ଅଁଳା ପ୍ରୋସେସିଂ ସହ ଜଡ଼ିତ ପାଖାପାଖି 100 ୟୁନିଟ୍ କାମ କରୁଛନ୍ତି। ଆଉ ଏଥିରେ ସେଲ୍ଫ ହେଲ୍ପ ଗ୍ରୁପ୍ ସହ ଜଡ଼ିତ ମହିଳାମାନେ ବି ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଏପରି ଏକ ସମୂହ ହେଉଛି ଦେବଗଡ଼ କମାସି ଗାଁର ସାବିତ୍ରୀ ଫୁଲେ ସେଲ୍ଫ ହେଲ୍ପ ଗ୍ରୁପ୍। ଏହି ଗ୍ରୁପ୍ ସହ ଜଡ଼ିତ ମହିଳାମାନେ ଅଁଳାରୁ କ୍ୟାଣ୍ଡି, ମୁରବା ଓ ଜୁସ୍ ପ୍ରସ୍ତୁତ କରୁଛନ୍ତି। ODOP ଜରିଆରେ ଏସବୁ ନୂତନ ବଜାରମାନଙ୍କରେ ପହଞ୍ଚିପାରିବା ଫଳରେ ଏମାନଙ୍କର ଆୟରେ ବି ବୃଦ୍ଧି ଘଟିଛି। ଏହିପରି ଅନ୍ୟ ଏକ ଗାଁରେ ବିନ୍ଧ୍ୟବାସିନୀ ସେଲ୍ଫ ହେଲ୍ପ ଗ୍ରୁପ୍ ରହିଛି। ଏହି ଗ୍ରୁପ୍ର ମହିଳାମାନେ ଅଁଳାରୁ ଆଚାର, ଡାଇଜେଷ୍ଟିଭ୍ ପାଉଡର ଭଳି ଅନେକ ଜିନିଷ ପ୍ରସ୍ତୁତ କରୁଛନ୍ତି। ଏହି ମହିଳାମାନଙ୍କୁ ମେସିନାରୀ ମିଳିଛି, ଲୋନ୍ର ସୁବିଧା ମିଳିଛି, ସ୍ଥାନୀୟ ବ୍ୟବସାୟିକ ମେଳାରେ ଯୋଗ ଦେବାର ସୁଯୋଗ ମଧ୍ୟ ମିଳିଛି। ଆଉ ଦେଖୁ ଦେଖୁ ସେମାନଙ୍କ ଆୟ ବି ଖୁବ୍ ବଢ଼ିଯାଇଛି। ବନ୍ଧୁଗଣ, ଆମ ଦେଶର ପ୍ରତ୍ୟେକ ଅଞ୍ଚଳରେ ଏପରି କିଛି ନା କିଛି ବିଶେଷତ୍ୱ ନିଶ୍ଚୟ ରହିଛି। କେଉଁଠି ବିଶେଷ ପ୍ରକାରର ଫଳ ରହିଛି, କେଉଁଠି ପାରମ୍ପରିକ କଳା ରହିଛି, ତ କେଉଁଠି ଅନନ୍ୟ କୌଶଳ ରହିଛି। ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ହେଉଛି ଏହି ବିଶେଷତ୍ୱଗୁଡ଼ିକୁ ଆଗକୁ ବଢ଼ାଇବାର ଅଭିଯାନ। ଆମର ପ୍ରଚେଷ୍ଟା ଏହା ହେବା ଦରକାର ଯେ ଆମ ଗାଁ ଓ ଛୋଟ ସହରଗୁଡ଼ିକର ପରିଚୟ ଖାଲି ସ୍ଥାନୀୟ ବଜାର ପର୍ଯ୍ୟନ୍ତ ସୀମିତ ନ ରହୁ, ତାହା ଦେଶର ଅନ୍ୟାନ୍ୟ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚୁ ଓ ବିଶ୍ୱ ବଜାର ପର୍ଯ୍ୟନ୍ତ ବି ଯାଉ। ଏହାଦ୍ୱାରା ଭୋକାଲ୍ ଫର୍ ଲୋକାଲ୍ ଅଭିଯାନକୁ ବି ବଳ ମିଳିଥାଏ। ଏହା ଦେଶକୁ ଆତ୍ମନିର୍ଭର କରିବା ପାଇଁ ମଧ୍ୟ ପ୍ରେରଣା ଯୋଗାଇଥାଏ। ଆଗକୁ ଆସୁଥିବା ପର୍ବପର୍ବାଣୀରେ ଆମେ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ରକୁ କେବେ ହେଲେ ବି ଭୁଲିଯିବା ନାହିଁ। ମୋର ପ୍ରିୟ ଦେଶବାସୀଗଣ, ସେପ୍ଟେମ୍ବର ମାସ କୁପୋଷଣ ସହ ଲଢ଼ିବା ପାଇଁ ସମର୍ପିତ। ପୋଷଣ ମାସରେ ଭିନ୍ନ ଭିନ୍ନ କ୍ଷେତ୍ର ସହ ଜଡ଼ିତ ଲୋକ ଓ ସଂସ୍ଥାମାନେ ଏହି ମହତ୍ କାମକୁ ମିଳିମିଶି କରିଛନ୍ତି। କୁପୋଷଣକୁ ମୁକାବିଲା କରିବା ପାଇଁ ଚଳିତ ବର୍ଷ ଅନେକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି। ଛତିଶଗଡ଼ ହର୍ ଘର୍ ମୁନ୍ଗା ଘର୍ ଘର୍ ମୁନ୍ଗା ଅଭିଯାନ ଆରମ୍ଭ କରିଛି। ଏହାଦ୍ୱାରା ଲୋକମାନଙ୍କୁ ପୁଷ୍ଟିକର ସଜନା ଛୁଇଁ ଅର୍ଥାତ୍ ମୋରିଙ୍ଗାକୁ ନିଜ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଗୁଜୁରାଟ ବି ୱାଙ୍ଗି ପ୍ରତିଯୋଗିତା ଅର୍ଥାତ୍ ମିଲେଟ୍ସରୁ ପ୍ରସ୍ତୁତ ବ୍ୟଞ୍ଜନଗୁଡ଼ିକର ପ୍ରତିଯୋଗିତା ଆରମ୍ଭ କରିଛି। ଏହି ପଦକ୍ଷେପ ଜରିଆରେ ଶସ୍ତା ଓ ପୁଷ୍ଟିକର ସ୍ଥାନୀୟ ଖାଦ୍ୟପେୟକୁ ପ୍ରୋତ୍ସାହିତ କରାଯାଉଛି। ବର୍ତ୍ତମାନ ସୁଦ୍ଧା 2 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇସାରିଲେଣି। ଏ କ୍ଷେତ୍ରରେ ମହାରାଷ୍ଟ୍ର ବି ପ୍ରଶଂସନୀୟ ଉଦ୍ୟମ ଜାରି ରଖିଛି। ସେଠି ଟିଚର୍ସ, ଅଙ୍ଗନବାଡ଼ି କର୍ମୀ ଓ ପିଲାମାନଙ୍କର ବାପା ମା ସଚେତନତା ଅଭିଯାନ ସହ ଯୋଡ଼ି ହେଉଛନ୍ତି। ମିଜୋରାମରେ ବି ଏହି ବର୍ଷ ଲୋକମାନେ ମିଳିମିଶି ପୋଷଣ ବାଟିକାଗୁଡ଼ିକର ଯତ୍ନ ନେବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହା ମିଜୋ ସମାଜର ତଲ୍ଲୋ ମଡ଼ିଆନା ପରମ୍ପରା ସଦୃଶ। ଏହାର ଅର୍ଥ ହେଲା ନିଃସ୍ୱାର୍ଥପର ସେବା ଓ ଅନ୍ୟକୁ ସାହାଯ୍ୟ କରିବାରେ ସର୍ବଦା ଆଗରେ ରହିବା। ଏପରି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ଅଙ୍ଗନବାଡ଼ି କେନ୍ଦ୍ର ସହ ଜଡ଼ିତ ସେହି ଲୋକଙ୍କୁ ନେଇ ମୁଁ ଗର୍ବିତ, ଯେଉଁମାନେ ଏପରି ପଦକ୍ଷେପରେ ନିଜକୁ ସାମିଲ କରିଛନ୍ତି। ଏହି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବର୍ତ୍ତମାନ ପୋଷଣ ଟ୍ରାକର ଦ୍ୱାରା ଡିଜିଟାଲି ଯୋଡ଼ି ହୋଇସାରିଛନ୍ତି। ପାଖାପାଖି 9 କୋଟି ହିତାଧିକାରୀ ଏଥିରେ ପଞ୍ଜୀକୃତ ହୋଇସାରିଛନ୍ତି। ଏହାଦ୍ୱାରା ଶିଶୁମାନଙ୍କର, ଗର୍ଭବତୀ ମହିଳାମାନଙ୍କର ଓ ସ୍ତନ୍ୟପାନ କରାଉଥିବା ମା'ମାନଙ୍କର ଉଚିତ ଯତ୍ନ ନେବା ସମ୍ଭବ ହୋଇପାରିଛି। ଆମକୁ କୁପୋଷଣ ବିରୁଦ୍ଧରେ

0: ଲଢ଼େଇକୁ ଏପରି ଭାବରେ ଆଗକୁ ନେବାର ଅଛି। ଆମକୁ ଆମ ସମାଜକୁ କୁପୋଷଣ ଠାରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରିବାର ଅଛି। ବନ୍ଧୁଗଣ, ଆମେ ସମସ୍ତେ ଏହି ମାସରେ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ଉତ୍ସାହର ସହ ଗଣେଶ ପୂଜା ପାଳନ କଲେ। ସାରା ଦେଶରେ ଭକ୍ତିର ସହ ଗଣପତି ବପାଙ୍କ ସ୍ୱାଗତ କରାଗଲା। ଏହି ପବିତ୍ର ଅବସର ସମ୍ପୂର୍ଣ୍ଣ ବାତାବରଣକୁ ଆନନ୍ଦ ଉଲ୍ଲାସରେ ଭରିଦିଏ। ବନ୍ଧୁଗଣ, ବିଘ୍ନହର୍ତ୍ତା ଭଗବାନ ଶ୍ରୀ ଗଣେଶ ହେଉଛନ୍ତି ଜ୍ଞାନ, ବୁଦ୍ଧି ଓ ଶୁଭ କାର୍ଯ୍ୟ ଆରମ୍ଭର ପ୍ରତୀକ। ତାଙ୍କ ପ୍ରତି ଅଗାଧ ଶ୍ରଦ୍ଧା କେବଳ ଭାରତରେ ନୁହେଁ, ଅନ୍ୟତ୍ର ଯେପରି ଶ୍ରୀମାନ ପନ୍ଥୁନ୍ ଥିର୍ଖାନୋନ୍ ମହୋଦୟଙ୍କ କଥା ଦେଖନ୍ତୁ। ଦେଖିବାକୁ ଗଲେ ସେ ଥାଇଲାଣ୍ଡର ଅଧିବାସୀ। ସେଠି ଭଗବାନ ଶ୍ରୀ ଗଣେଶଙ୍କ ପୂଜା ଫ୍ରା ଫିକାନେତ୍ ରୂପରେ କରାଯାଏ। ଆଉ ଯେତେବେଳେ ସେ 19 ବର୍ଷର ହୋଇଥିଲେ, ସେତେବେଳେ ତାଙ୍କ ବାପା ତାଙ୍କୁ ଭଗବାନ ଶ୍ରୀ ଗଣେଶଙ୍କର ଏକ ଫଟୋ ଉପହାର ସ୍ୱରୂପରେ ଦେଇଥିଲେ। ଏଇଠୁ ତାଙ୍କ ମନରେ ଅଗାଧ ଭକ୍ତି ଜାତ ହୋଇଥିଲା। ସେ ଭଗବାନ ଶ୍ରୀ ଗଣେଶଙ୍କ ସହ ଜଡ଼ିତ ପରମ୍ପରାର ଅଧ୍ୟୟନରେ 4 ଦଶନ୍ଧିରୁ ଅଧିକ ସମୟ ଅତିବାହିତ କରିସାରିଲେଣି। ସେ ଭାରତ ଓ ନେପାଳ ସହିତ ଏସିଆର ଅନେକ ଦେଶ ଭ୍ରମଣ କରିଛନ୍ତି। ମହାରାଷ୍ଟ୍ର ସହ ତାଙ୍କର ଘନିଷ୍ଠ ସମ୍ବନ୍ଧ ରହିଛି। ଅଷ୍ଟବିନାୟକ ପରମ୍ପରା ବିଷୟରେ ଜାଣିବା ପରେ ସେ ଅନେକ ଥର ଏଠାକୁ ଆସିସାରିଲେଣି। ତାଙ୍କ ପ୍ରଚେଷ୍ଟା ଦ୍ୱାରା ଥାଇଲାଣ୍ଡର ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅଷ୍ଟବିନାୟକ ଯାତ୍ରା ଲୋକପ୍ରିୟ ହୋଇପାରିଛି। ସେ 2002 ମସିହାରେ ଉତ୍ତର ଥାଇଲାଣ୍ଡର ଚିଆଙ୍ଗମାଇରେ ଗଣେଶ ହିମାଲ ମ୍ୟୁଜିୟମର ସ୍ଥାପନା କରିଛନ୍ତି। ଆଜି ସେଠି 10,000ରୁ ଉର୍ଦ୍ଧ୍ୱ ଗଣେଶ ମୂର୍ତ୍ତି ରହିଛି। ମ୍ୟୁଜିୟମରେ ସେହି ଭକ୍ତମାନଙ୍କ ପାଇଁ ଅଷ୍ଟବିନାୟକ ମୂର୍ତ୍ତିମାନ ରହିଛି, ଯେଉଁମାନେ ଭାରତ ଆସିପାରିବେ ନାହିଁ। ଏଠି ପ୍ରତି ରବିବାର ସକାଳୁ ପାଖାପାଖି 10ଟା ବେଳେ ଗଣେଶ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଏ। ଗଣପତିଙ୍କ ସହ ଜଡ଼ିତ ବିଶେଷ ଦିନମାନଙ୍କରେ ମଧ୍ୟ ଅନୁଷ୍ଠାନ ଆୟୋଜିତ ହୁଏ। ଏହା ସୂଚାଇ ଦିଏ ଯେ ଭାରତର ଆସ୍ଥା, କଳା ଓ ସାଂସ୍କୃତିକ ପରମ୍ପରାଗୁଡ଼ିକ ଅନ୍ୟ ଦେଶମାନଙ୍କରେ ମଧ୍ୟ କିପରି ଲୋକପ୍ରିୟ ହେବାରେ ଲାଗିଛି। ମୋର ପ୍ରାର୍ଥନା, ଗଣପତି ବପାଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ସବୁବେଳେ ରହିଥାଉ। ବନ୍ଧୁଗଣ, ମନ୍ କି ବାତ୍ର ପ୍ରତ୍ୟେକ ଅଧ୍ୟାୟ ପରେ ମୋତେ ଅନେକ ବିଷୟରେ ଆପଣଙ୍କର ବାର୍ତ୍ତା ମିଳିଥାଏ। ଆପଣ ଏହିପରି ଭାବେ ପ୍ରେରଣାଦାୟୀ କାହାଣୀ ପଠାଉଥାନ୍ତୁ। ଯେତେବେଳେ ଆପଣ ନିଜ ଆଖପାଖରେ ହେଉଥିବା ଏପରି ପ୍ରଚେଷ୍ଟାଗୁଡ଼ିକର ପ୍ରଶଂସା କରନ୍ତି, ସେତେବେଳେ ସେମାନଙ୍କର ଉତ୍ସାହ ଆହୁରି ବଢ଼ିଯାଏ। ମନ୍ କି ବାତ୍ ମାଧ୍ୟମରେ ତାଙ୍କ ବିଷୟରେ ଜାଣି ଦେଶର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ମଧ୍ୟ ପ୍ରେରିତ ହୁଅନ୍ତି। ଏହି ଯାତ୍ରା ଏହିପରି ଭାବେ ଆପଣଙ୍କ ସହଯୋଗରେ ନିରନ୍ତର ଆଗକୁ ବଢ଼ିଚାଲୁ। ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଆପଣ ଆପଣଙ୍କ ପରିଜନ ଓ ସାଙ୍ଗସାଥୀଙ୍କ ସହ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତୁ। ମୁଁ ଆପଣ ସମସ୍ତଙ୍କୁ ପୁଣି ଥରେ ଶୁଭକାମନା ଜଣାଉଛି। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11ଟା ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଏହି ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ରାତି 8ଟା ସମୟରେ।
2: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है। ऐसा नहीं है कि हमने स्वच्छता में आदर्श स्थिति हासिल कर ली है, लेकिन जिस प्रकार से ODF से लेकर सार्वजनिक स्थलों तक स्वच्छता अभियान में सफलता मिली है, वो 130 करोड़ देशवासियों के संकल्प की ताकत है। लेकिन हम इतने पर रुकने वाले नहीं हैं। यह आंदोलन अब स्वच्छता से सुंदरता की ओर बढ़ चला है। अभी कुछ दिन पहले ही मैं मीडिया में श्रीमान योगेश सैनी और उनकी टीम की कहानी देख रहा था। योगेश सैनी इंजीनियर है और अमेरिका में अपनी नौकरी छोड़कर माँ भारती की सेवा के लिए वापिस आए हैं। उन्होंने कुछ समय पहले दिल्ली को स्वच्छ ही नहीं बल्कि सुंदर बनाने का बीड़ा उठाया। उन्होंने अपनी टीम के साथ लोधी गार्डन के कूड़ेदानों से शुरुआत की, स्ट्रीट आर्ट के माध्यम से दिल्ली के कई इलाकों को खूबसूरत पेंटिंग से सजाने संवारने का काम किया। ओवरब्रिज और स्कूल की दीवारों से लेकर झुग्गी झोंपड़ियों तक उन्होंने अपने हुनर को उकेरना शुरू किया तो लोगों का साथ भी मिलता चला गया और एक प्रकार से ये सिलसिला चल पड़ा। रंग और रेखाओं में कोई आवाज भले ही न होती हो, लेकिन इनसे बनी तस्वीरों से जो इंद्रधनुष बनते हैं उनका संदेश हजारों शब्दों से भी कहीं ज्यादा प्रभावकारी सिद्ध होता है। और स्वच्छता अभियान की खूबसूरती में भी यह बात

ରିଲେ କରି ପ୍ରଚାର କଲୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ ଶୀର୍ଷକରେ ଦେଶବାସୀଙ୍କୁ ଦେଇଥିବା ଉଦ୍ବୋଧନ ଆକାଶବାଣୀ ଦିଲ୍ଲୀରୁ ଓ ପରେ ପରେ ଶୁଣିଲେ ଏହାର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ଦେଶାତ୍ମବୋଧକ ଗୀତ ସମବେତ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତ ରଚନା କରିଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀ।

ପ୍ରଚାର କଲୁ କେତୋଟି ଦେଶାତ୍ମବୋଧକ ଗୀତ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ଲକ୍ଷ୍ମୀନାରାୟଣ ଦତ୍ତ, ଗୀତ ରଚନା କରିଛନ୍ତି ଋଷିକେଶ ତ୍ରିପାଠୀ।

0: କ'ଣ ସହଜ, ଏହା ମନି ମିଲ୍ ଅଟେ। ବେଆଇନୀ ପଇସା ଅନ୍ୟ ଆକାଉଣ୍ଟ ଦ୍ୱାରା ସ୍ଥାନାନ୍ତରିତ କରିଥାନ୍ତି, ଏହା ଅପରାଧ, ଜେଲ୍ ହେଇପାରେ।
1: ନା ଭାଇ ନା, ନିଜ ବ୍ୟାଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖନ୍ତୁ, କାହାକୁ ବି ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ। RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଏଥରର ଶିଳ୍ପୀ ହେଲେ ପ୍ରଦୀପ କୁମାର ମିଶ୍ର। ଗୀତ ରଚନା ପ୍ରେମଚାନ୍ଦ ମହାନ୍ତି।

0: ଆପଣଙ୍କ ଚାହା
1: ଇଏମଆଇ ଭଡ଼ା କେମିତି ମ୍ୟାନେଜ କରିବି?
2: ଗୋଟେ ଉପାୟ ଅଛି, ଭଲ ପଇସା ମିଳିବ।
1: କେମିତି?
2: ନିଜ ବ୍ୟାଙ୍କ ଡିଟେଲ୍ସ ଦେଇଦିଅ, କିଛି ଲୋକ ପଇସା ପଠେଇବେ, ସେମାନଙ୍କ କହିବା ଆକାଉଣ୍ଟରେ ଟ୍ରାନ୍ସଫର କରିଦିଅ, କମିଶନ ମିଳିବ।
1: ଏତେ ସହଜ?

0: ହିନ୍ଦୀରେ ଓ ଇଂରାଜୀରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ଚାଷର କଥା କାର୍ଯ୍ୟକ୍ରମ।
1: ଆମର ରେଜନେ ବଡ଼ ଚାଷୀ ସଂଖ୍ୟା କମ୍, ଛୋଟ ଚାଷୀ ଆର୍ ନାମମାତ୍ର ଚାଷୀ ସଂଖ୍ୟା ବେଶୀ। ସେଥିନୁ ଫେର୍ ଯେନ୍ମାନଙ୍କର ଖଣେକ ବି ଜମି ବାଡ଼ି ନେଇ ନା, ସେମାନେ ଛେଲ୍ ମେଢ଼ା ଚାଷ କରି କରି ପେଟ ପୋଷସନ୍। ଖୁବ୍ ଲୋକ ଭାବିଥିସୁଁ ଯେ ଛେଲ୍ ମେଢ଼ା ମାନକେ ଭଲ କରି ଚରେଇ ବୁଲେ ଆଣିଲେ ସେମାନେ ମୋଟା ତାଜା ହେଇକରି ବଢ଼ିଥିସନ୍ ବୋଲିକରି। ସେଥିର୍ ଲାଗି ଇ ଚାଷକେ ଖୁବ୍ ଲୋକ କରିଥିସନ୍। ମାତ୍ର କେତେଟା ରୋଗ ଠାନୁନ୍ ଇ ଛେଲ୍ ମେଢ଼ା ମାନକେ ବଚେଇ ନେଇ ପାରିଲେ ସେମାନଙ୍କର ଖୁବ୍ ନୁକସାନ ହେସି। ଏନ୍ତା କ୍ଷତି କରବା ଭିତରେ ନେ ଗୋଟେ ହଉଛେ କିରୁମ୍ ବା କୁର୍ମି ରୋଗ। ମାତର୍କ ଇଥିର୍ ଲାଗି ଡରବାର ନେଇନା, ଟିକେ ଯଦି ହୁସିଆର ହେଇଯିମୁ ବେଲେ ଇତା ଠାନୁ ଆମେ ଛେଲ୍ ମେଢ଼ା ମନକେ ବଚେଇ ପାରମୁ। ଇ କିରୁମ୍ ଦୁଇ ପ୍ରକାରର ଅଛେ, ଗୋଟେ ହେଲା ବାହାର କିରୁମ୍ ଆର୍ ଗୋଟେ ହେଲା ଭିତରର କିରୁମ୍। ଛେଲ୍ ମାନଙ୍କର ଦେହିର ଚମଡ଼ା ଉପରେ ନେ ଯେନ୍ ଉଖିନ୍ କି ଗୋଇରା ପରାଟା ମାନେ ଥିସନ୍ ସେଟାକେ ବାହାର କିରୁମ୍ ବୋଲି କରି କହେସନ୍। ଇଟା ମାନେ ଛେଲ୍ ମାନଙ୍କର ରୁମ୍ ଭିତରେ ନେ ସେମାନଙ୍କର ବସ ବଢେଇ କରି ରହେସନ୍। ଛେଲ୍ ମେଢ଼ା ଦଲର ଗୋଟେ ଛେଲ୍ କି ମେଢ଼ା କେ ହିଚେ ବେଲେ ତେନକେ ସବକେ ଡେକାସି। ଆମେ ଏବେ ଜାନମା

0: ମେଡ଼ା ମନକେ କେନ୍ କେନ୍ ଲକ୍ଷଣ ଦେଖା ଦେଲେ ଜାନମା ଯେ ଇ ବାହାର କି ରୁମ୍ ହେଇଛେ ବୋଲି। ଦେହ ରୁମ୍ ମାନେ ଉତ୍କି ଯାଉଥିବା, ଚର୍ମ ରୋଗ ଧରିଥିବା, ରକତ କମି କରି ଛେଲ ଦୁର୍ବଲ ହେଇଯାଉଥିବା, ଦେହିକେ ଚାଲ ବାଡ଼ା ମନ୍ଥିନେ ଘଷି ଦଉଥିବା, ଇ ଉଖିନ ହେଲା ବୋଲି ଜାଣିଲେ ପାଖେନେ ଥିବା ପଶୁ ଡାକ୍ତରଖାନା କେ ନେବା କଥା। ଡିଡିଟି ମାଲାଥିଅନ ଭଳିଆ କୀଟନାଶକ କେ ଛେଲ ଗୁହାଲର ଚେରାଡେ ଝିଟିଲେ ବି ଉଖିନ ମାନେ କମି ଯେସନ। ଏବେ ଆମେ ଜାନମା ଭିତର କି ରୁମ୍ ବୋଲି କେଟା। ଛେଲ ମେଡ଼ା ମନକର ଦେହିର ପାକସ୍ଥଳୀ, କଲଜା, ଅତି ପଟାନେ ବି ଖୁବ ଗୁଡା କିରୁମ ଦେଖା ଦେସି। ଇ ମନକେ ଭିତର କିରୁମ ବୋଲି କହିଥିସନ। ଇ କିରୁମ ଧରିଥିଲେ ଆମେ ବାହାରୁ ନେଇ ଜାନିପାରୁ, ମାତ୍ର କେତେଟା ଲକ୍ଷଣ ଦେଖିକରି ଆମେ ଜାନମା ଯେ ସେମାନଙ୍କେ ଭିତର କିରୁମ ହେଇଛେ ବୋଲି କରି। ଦେହି ଦୁର୍ବଲ ହେଇଯିବା, ଗାଏ କଲା ଭଳିଆ ପାନିଆ ଝାଡା କରୁଥିବା, ଭୋକ ନେଇ ଦେଖୁଥିବା, ଛୁଆମାନେ ଖୁବ ମରୁଥିବେ, ଦଲର ସଭା ପଛେ ଚାଲି ଚାଲି ଯାଉଥିବା, ତାର ଝାଡ଼ାନେ ଧଲା ଧଲା ଚେପ୍ଟା ଫିତା ଭଳିଆ କିରୁମ ମାନେ ଦେଖବାକେ ମିଲୁଥିବା, ତଲର ଥୁମଣିନେ ପେନ୍ ଜମି କରି ଉହୁଲିଥିବା, ଝାଡା ଖୁବ ଗନ୍ଧୁଥିବା, ଧୀରେ ଧୀରେ ଢଲି ଢଲି କରି ଚାଲୁଥିବା, ଲେନ୍ସ କେ ଉପର କେ ଟେକି କରି ରଖୁଥିବା, ବେଲେ ବେଲେ ଅଟା ପଡିଯିବା, କଲଜାନେ କିରୁମ ହିଚେ ବେଲେ ତ ରକତ ମିଶା ଝାଡା ବି ହିଥିସି। ଇ ରୋଗର ଠାନୁନ ଛେଲ ମେଢା ମନକେ ବଚାବାର ଲାଗି ହେଲେ ବଜାରେ ଉଷୁ ମାନେ ବି ମିଲୁଛେ, ମାତର୍କ ତାକେ ବ୍ୟବହାର କରବା ଆଗନୁନ୍ ଡାକ୍ତର ଆଜ୍ଞା କେ ପଚାରି କରି ଦେମା। ବରଷ କେ ଅତି କମ୍ନେ ତିନ ଥର କିରୁମ ଉଷୁ ଦେବାକେ ପଡ଼ବା। ଅଲଗା ଅଲଗା କିରୁମ ଲାଗି ଅଲଗା ଅଲଗା ଉଷୁ ଅଛେ। ଏମିତି ବି ଉଷୁ ଅଛେ ଯେନ୍ ଉଷୁ ଖାଇଲେ ଦୁଇ ତିନ ପ୍ରକାରର କିରୁମ ବି ମରିଯେସି, ମାତର୍କ ଡାକ୍ତର ଆଜ୍ଞା କେ ପଚାରି କରି ଏକା ଦେମା। ଆମେ ଆର୍ କେତେଟା କଥା କେ ବି ଧ୍ୟାନ ଦେମା ବେଲେ ଇ କିରୁମ ଠାନୁନ୍ ଛେଲ ମେଢାକେ ବଞ୍ଚେଇ ପାର୍ମା। ଗୋଟେ ଜାଗାକେ ସବୁବେଳେ ଚରେଇ ନେଇନି କରି ସପ୍ତାହ କେ ସପ୍ତାହ ବଦଲେଇ କରି ଚରେଇ ନେବା କଥା। କିରୁମ ହେଇଥିବାର ଛେଲକେ ପଶୁ ଡାକ୍ତରଖାନା କେ ନେବାର କଥା। ଭଲ ଖାନା ଦେବାର ସାଙ୍ଗେ ସେମାନଙ୍କର ଠିକ ହିସାବନେ ଯତ୍ନ ବି କର୍ମା। ଛେଲ ଗୁହାଲକେ ସବୁବେଳେ ସଫା ସୁତୁରା ରଖମା। ଗୁହାଲ ବନାଲା ବେଲକେ ଛେଲ ମାନଙ୍କର ସଂଖ୍ୟା ହିସାବନେ ବନାବା କଥା। ସକାଳେ 9 ବଜା ବେଲକେ ଆର୍ ସଞ୍ଜ ବେଲେ 4 ବଜା ବେଲକେ ଛେଲ ମାନକେ ଚରେଇ ନେବା କଥା। ଏନ୍ତା ନେଇ କଲେ ସକାଳର ଆର୍ ସଞ୍ଜର ଥଣ୍ଡାନେ ଛେଲ ମାନକେ ଖୁବ କିରୁମ ଧରିଥିସନ୍। ଛେଲିଣୀ ଆରୁ ଛେଲ ମାନଙ୍କର ମୁତକେ ଆମେ ଯଦି ଦୂରକେ ନି କରି ଫିକି ଦେମା ବେଲେ ଇ ଉଖିନ ମାନଙ୍କର ସଂଖ୍ୟା ଧୀରେ ଧୀରେ କମିଯିବା। ଏନ୍ତା କରି ଯଦି ଆମେ ଛେଲ ମେଢା ମାନଙ୍କର ଯତ୍ନ ନେମା ବେଲେ ଇ ଚାଷ କରି କରି ବି ଆମେ ଆମର ପରିବାରକେ ଚଲେଇ ପାର୍ମା।
1: ପ୍ରଚାର କଲୁ ଚାଷର କଥା କାର୍ଯ୍ୟକ୍ରମ, ଆକାଶବାଣୀ ଭବାନୀପାଟଣା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ମହମ୍ମଦ ଆଜିଜ, ଗୀତ ରଚନା କରିଛନ୍ତି ନରେନ୍ଦ୍ର ବେହେରା, ସଙ୍ଗୀତ ପରିଚାଳନା ମଳୟ ମିଶ୍ର।

କାର୍ଯ୍ୟକ୍ରମର ଶେଷରେ ଗାଇଛନ୍ତି ଅରବିନ୍ଦ, ଗୀତ ରଚନା କରିଛନ୍ତି ନରେନ୍ଦ୍ର ବେହେରା, ସଙ୍ଗୀତ ପରିଚାଳନା ମଳୟ ମିଶ୍ର।

ପ୍ରଚାର କଲୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓ ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ। ଓ ତାପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ਆਕਾਸ਼ਵਾਣੀ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ରେ ଦେଶବାସୀଙ୍କୁ କଲେ ସମ୍ବୋଧନ। ଏକ ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ଇକୋସିଷ୍ଟମ ନିର୍ମାଣ ଲକ୍ଷ୍ୟରେ ଭାରତ ଆଗେଇ ଚାଲିଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ପର୍ଯ୍ୟଟନ ବିଭିନ୍ନ ଦେଶର ଲୋକ, ସଂସ୍କୃତି ଏବଂ ସମାଜ ମଧ୍ୟରେ ଜ୍ଞାନର ସମ୍ପ୍ରସାରଣ କରିଥାଏ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ଭାରତୀୟ ସ୍ଥାନର ସର୍ଜିକାଲ୍ ଷ୍ଟ୍ରାଇକ୍ ବିଶ୍ୱ ସମ୍ମୁଖରେ ଭାରତର ଆତଙ୍କବାଦ ବିରୋଧୀ ନୀତିର ନୂତନ ଉଦାହରଣ ପ୍ରଦର୍ଶିତ କରିଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତାକାଲି ଭାରତ ସର୍ଜିକାଲ୍ ଷ୍ଟ୍ରାଇକ୍ର 10ମ ବାର୍ଷିକୀ ପାଳନ କରିବାକୁ ଯାଉଛି। ସେ କହିଛନ୍ତି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ଯବାନମାନେ ଯେଭଳି ଭାବେ ନିୟନ୍ତ୍ରଣ ରେଖା ଅତିକ୍ରମ କରିଥିଲେ ତାହା ଦେଖି ସମଗ୍ର ବିଶ୍ୱ ଚକିତ ହୋଇପଡ଼ିଥିଲା। ଗତ ଦଶନ୍ଧି ମଧ୍ୟରେ ବାଲାକୋଟ୍, ବାୟୁସେନା ଆକ୍ରମଣଠାରୁ ଆରମ୍ଭ କରି ଅପରେସନ୍ ସିନ୍ଦୁର ପର୍ଯ୍ୟନ୍ତ ଭାରତ ଆତଙ୍କବାଦୀ ଆକ୍ରମଣର ଉପଯୁକ୍ତ ଜବାବ ଦେଇଛି। ଭାରତର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇ ପ୍ରଧାନମନ୍ତ୍ରୀ 13 ସେପ୍ଟେମ୍ବର 2008 ଦିଲ୍ଲୀରେ ହୋଇଥିବା କ୍ରମାଗତ ବିସ୍ଫୋରଣ ଏବଂ ମୁମ୍ବାଇର 26/11 ଆକ୍ରମଣକୁ

0: ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ଇକୋସିଷ୍ଟମ ନିର୍ମାଣ କରିବା ଲକ୍ଷ୍ୟରେ ଭାରତ ଆଗେଇ ଚାଲିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ସିଂ କହିଛନ୍ତି, ଭାରତ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଆମଦାନୀ ଉପରେ ଧ୍ୟାନ କେନ୍ଦ୍ରିତ ନ କରି ନୂତନ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିବା ଉଚିତ। ପ୍ରତିରକ୍ଷା କ୍ଷେତ୍ରର ସଫଳତାକୁ ଉଲ୍ଲେଖ କରି ସେ କହିଛନ୍ତି, ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇଛି। ଦେଶର ପ୍ରତିରକ୍ଷା ଅଧିଗ୍ରହଣ ବଜେଟ୍ର 75% ଘରୋଇ ପ୍ରତିରକ୍ଷା ଶିଳ୍ପରୁ ଅଧିଗ୍ରହଣ ହୋଇଛି, ଯାହାର ମୂଲ୍ୟ 1,39,000 କୋଟିରୁ ଉର୍ଦ୍ଧ୍ୱ ରହିଛି।
1: ଡିଫେନ୍ସ ସେକ୍ଟର ମେ ସେଲ୍ଫ ରିଲାଏନ୍ସ କୁ ବଢ଼ାବା ଦେନେ କେ ଲିଏ ହମାରି ସେନାଓ ଦ୍ୱାରା 5 ପଜିଟିଭ ଇଣ୍ଡିଜିନାଇଜେସନ ଲିଷ୍ଟ ଜାରି କି ଗଈ ଔର ଇନମେ ଶାମିଲ ଡିଫେନ୍ସ ଇକ୍ୱିପମେଣ୍ଟ ୱେପନ ସିଷ୍ଟମ୍ସ ଔର ପ୍ଲାଟଫର୍ମସ କି କୁଲ ସଂଖ୍ୟା ଆପ୍ରୋକ୍ସିମେଟଲି 509 ହେ ଔର ଇନକା ପ୍ରୋଡକ୍ସନ ଅବ ଅନିବାର୍ଯ୍ୟ ରୂପେ ଭାରତ କି ଧରତୀ ପରି କିଆ ଜା ରହା ହେ। हमारी फिलॉसफी बहुत ही सिंपल है, जो भारत में बन सके।
0: ଲୋକମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ତଥା ପର୍ଯ୍ୟଟନ କ୍ଷେତ୍ରରେ ଆର୍ଥିକ ବିକାଶକୁ ଗୁରୁତ୍ୱ ପ୍ରଦାନ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି, ପର୍ଯ୍ୟଟନର ନୂତନ ରୂପରେ ବିକାଶ ନିମନ୍ତେ ଡିଜିଟାଲ ଏଜେଣ୍ଡା ଓ କୃତ୍ରିମ ବୁଦ୍ଧିମତାର ବ୍ୟବହାର। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନାଗରିକମାନଙ୍କୁ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ପର୍ଯ୍ୟଟନ ବିଭିନ୍ନ ଦେଶର ଲୋକ, ସଂସ୍କୃତି ଏବଂ ସମାଜ ମଧ୍ୟରେ ଜ୍ଞାନ ସମ୍ପ୍ରସାରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଏକ ନିରାପଦ, ବିକଶିତ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହୋଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ ବିଶ୍ୱ ପର୍ଯ୍ୟଟକମାନଙ୍କୁ ଭାରତକୁ ଭ୍ରମଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ଆଜି ପ୍ରଥମ ମ୍ୟାଚ୍ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ହେବ। ତିରୁବନନ୍ତପୁରମ୍ ସ୍ଥିତ ଗ୍ରୀନ୍ଫିଲ୍ଡ ଆନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଆଉ କିଛି ସମୟ ପରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ରେ ଖେଳିବା ପାଇଁ ଭାରତୀୟ ଦଳର ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସାମିଲ କରାଯାଇଛି। ଶୁଭମନ ଗିଲ୍ ଭାରତୀୟ ଦଳର ନେତୃତ୍ୱ ନେଇଥିବା ବେଳେ ସାଇ ହୋପ୍ ୱେଷ୍ଟଇଣ୍ଡିଜ୍ ଦଳର ନେତୃତ୍ୱ ନେଉଛନ୍ତି। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା 30 ତାରିଖ ଦିନ ଗୁଆହାଟୀରେ ଏବଂ ତୃତୀୟ ମ୍ୟାଚ୍ ଅକ୍ଟୋବର 3 ତାରିଖ ଦିନ ନୂଆ ଚଣ୍ଡିଗଡ଼ରେ ଖେଳାଯିବ। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ରେ ଦେଶବାସୀଙ୍କୁ କଲେ ସମ୍ବୋଧନ। ଏକ ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ଇକୋସିଷ୍ଟମ ନିର୍ମାଣ ଲକ୍ଷ୍ୟରେ ଭାରତ ଆଗେଇ ଚାଲିଛି, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ପର୍ଯ୍ୟଟନ ବିଭିନ୍ନ ଦେଶର ଲୋକ, ସଂସ୍କୃତି ଏବଂ ସମାଜ ମଧ୍ୟରେ ଜ୍ଞାନର ସମ୍ପ୍ରସାରଣ କରିଥାଏ, ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Abhishek Mukhopadhyay with the Midday News. The headlines. Prime Minister Narendra Modi says surgical strike and Operation Sindoor demonstrated new example of India's counter-terrorism policy to the world, sending message that terrorist attacks will be met with befitting response. Prime Minister Modi in his Mann Ki Baat program on Akashvani urges people to work together for Nasha Mukti Yuva. Prime Minister urges people to participate in census and use self-enumeration facility, says first phase of census nearly complete. Union Home Minister Amit Shah and Gujarat Chief Minister Bhupendra Patel flag off country's first LNG-powered train at Sabarmati. Red alert for heavy to very heavy rainfall issued over Uttarakhand and West Uttar Pradesh for today. And in Asian Games, boxer Ankush Fangal assures medal by defeating Tajikistan's Nekruz Salimov in the men's 80-kilogram quarterfinal. Prime Minister Narendra Modi today stated that the surgical strike by the Indian Army on the terrorist hideouts in Pakistan demonstrated a new example of India's counter-terrorism policy to the world. Addressing the nation in his Mann Ki Baat program on Akashvani, Mr. Modi said India is set to mark the 10th anniversary of the surgical strike tomorrow, that is 28th of September. He said the world was astonished to see the manner in which brave Indian soldiers crossed the line of control to take action against terrorism. Prime Minister Modi

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ଗାନ୍ଧୀ ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଦେଲେ ଆହ୍ୱାନ। ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟଟନ ବିକାଶରେ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ଏବଂ ଦକ୍ଷିଣ ପୂର୍ବ ମିଆଁମାର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ 8ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 138ତମ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣମୂଳକ ଓ ପ୍ରେରଣାଦାୟୀ ପ୍ରୟାସ ସମ୍ପର୍କରେ ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି, ଯାହାର ଫଳାଫଳ ଦେଖିବାକୁ ମଧ୍ୟ ମିଳିଛି। 2016 ସେପ୍ଟେମ୍ବର 28 ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍କୁ 10 ବର୍ଷ ପୂରଣ ହେବାକୁ ଯାଉଛି। ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ଠାରୁ ଅପରେସନ୍ ସିନ୍ଦୁର ପର୍ଯ୍ୟନ୍ତ ଭାରତ ଆତଙ୍କବାଦ ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: बीते एक दशक में बालाकोट की एयर स्ट्राइक से लेकर ऑपरेशन सिंदूर तक भारत ने बार बार ये स्पष्ट संदेश दिया है कि अगर आतंकवादी भारत पर आंख उठाएंगे तो उसका करारा जवाब दिया जाएगा। आतंकवादी हमलों ने भारत को लंबे समय तक चोट पहुंचाई है। पहले भी हर आतंकी हमले के बाद पाकिस्तान पर कार्यवाही की मांग होती थी। अब आज का भारत आतंकवाद के खिलाफ जीरो टॉलरेंस पॉलिसी लेकर चल रहा है।
1: ଜନଗଣନା ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି, ଏହା ଦେଶର ପ୍ରଗତି ଓ ଉନ୍ନତ ଭବିଷ୍ୟତର ଯୋଜନା ପାଇଁ ଅତ୍ୟନ୍ତ ଜରୁରୀ। ଏଥିରେ ପ୍ରତ୍ୟେକ ନାଗରିକଙ୍କ ଅଂଶଗ୍ରହଣ ଜନକଲ୍ୟାଣ ପାଇଁ ଯୋଜନାଗୁଡ଼ିକୁ ମାର୍ଗଦର୍ଶନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ପ୍ରାୟ ଶେଷ ହୋଇଛି ଏବଂ 32 କୋଟିରୁ ଅଧିକ ପରିବାରର ତଥ୍ୟ ରେକର୍ଡ ହୋଇସାରିଛି। ମୋବାଇଲ୍ ମାଧ୍ୟମରେ ନିଜେ ଜନଗଣନା ତଥ୍ୟ ପଞ୍ଜୀକରଣ କରିବା ସୁବିଧାର ଲାଭ ନେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 2 ଅକ୍ଟୋବର ଗାନ୍ଧୀ ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଶ୍ରୀ ମୋଦି କହିଛନ୍ତି। ବିଭିନ୍ନ ରାଜ୍ୟରେ ଯୁବବର୍ଗଙ୍କ ଦ୍ୱାରା ନଦୀ, ପୁରାତନ କୂପ, ସମୁଦ୍ରତଟ ସଫେଇ ଭଳି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
2: कुछ ही दिनों बाद 2 अक्टूबर है, पूज्य बापू की जयंती का दिन। बापू ने हमें जीवन के बहुत से मंत्र दिए हैं, स्वच्छता भी उनमें से एक है। हाल के दिनों में मैंने कहीं मध्य प्रदेश में कुछ नौजवान नदी की सफाई का काम कर रहे हैं, उनके छोटे से प्रयास में पूरा समाज जुड़ रहा है। ऐसे ही आंध्र प्रदेश में युवा पुरानी बावड़ियों और कुओं की सफाई कर रहे हैं, इससे हमारी पुरानी धरोहरों उसे फिर से संवारने का काम हो रहा है, स्वच्छता से सेवा कर रहे हैं।
1: ମନ୍ କି ବାତ୍ରେ ଶ୍ରୀ ମୋଦି ପରିବେଶ ସୁରକ୍ଷା ପ୍ରସଙ୍ଗରେ ଆସାମର ସୋନାଇ ରୂପାଇ ବନ୍ୟପ୍ରାଣୀ ଅଭୟାରଣ୍ୟରେ ହାତୀମାନଙ୍କ ପୁନରାଗମନ ଏବଂ ପିଗ୍ମି ହଗ୍ ସଂରକ୍ଷଣର ଉଦାହରଣ ଦେଇଛନ୍ତି। ସୁନ୍ଦରବନର ମହିଳାମାନେ ହେନ୍ତାଳବନ ସୃଷ୍ଟି କରି ପରିବେଶ ସୁରକ୍ଷା ସହ ଜୀବିକାର ମାଧ୍ୟମ ସୃଷ୍ଟି କରୁଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି। ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ଚାଲିଥିବା ନିଶାମୁକ୍ତ ଯୁବ ଅଭିଯାନରେ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି।
2: युवाओं ने नशे से दूर रहने की प्रतिज्ञा ली और इस संदेश को दूसरों तक पहुंचाने की जिम्मेदारी भी ली। ये सब हो रहा है नशा मुक्त युवा अभियान के तहत। इसमें माय भारत के वॉलंटियर शामिल हैं और जागरूकता के कार्यक्रम हुए हैं। नशा मुक्ति का संदेश, हमारे युवा खुद इस संदेश को आगे बढ़ा रहे हैं। माय भारत पर एंथेम, स्लोगन राइटिंग और नुक्कड़ नाटक जैसी अलग अलग प्रतियोगिताएं हुई है।
1: ଗ୍ରାମାଞ୍ଚଳରୁ କ୍ରୀଡ଼ା ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପୋଷଣ ମାସ ଅବସରରେ ବିଭିନ୍ନ ରାଜ୍ୟରେ ଚାଲିଥିବା ପୋଷଣ ସଚେତନତା କାର୍ଯ୍ୟକ୍ରମର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି ଗଣେଶ ଉତ୍ସବ ପ୍ରସଙ୍ଗରେ ଥାଇଲାଣ୍ଡରେ ଭଗବାନ ଗଣେଶଙ୍କ ଉପାସନା ଓ ଭାରତୀୟ ସଂସ୍କୃତିର ବୃଦ୍ଧି ପାଉଥିବା ପ୍ରଭାବ ସମ୍ପର୍କରେ କହିଛନ୍ତି। ଚଳିତ ବର୍ଷ ଆରମ୍ଭରେ ସୋମନାଥ

ସ୍ୱାଭିମାନ ପର୍ବ ଆୟୋଜିତ ହୋଇଥିଲା। ଭାରତର ପରିଚୟ ଧ୍ୱଂସ ପାଇଁ ଉଦ୍ୟମ କରୁଥିବା ଲୋକ ଆଜି ନାହାନ୍ତି, କିନ୍ତୁ ସମୁଦ୍ରକୂଳରେ ଭବ୍ୟ ଭାବରେ ଦଣ୍ଡାୟମାନ ହୋଇଥିବା ସୋମନାଥ ମନ୍ଦିର ଆଜି ମଧ୍ୟ ଦେଶର ଗୌରବ ଓ ସ୍ୱାଭିମାନର ପ୍ରତୀକ ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗରୁ ରାଜ୍ୟର ବନ୍ୟା ପ୍ରଭାବିତ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ କୋରାପୁଟର କୋଟପଡ଼ା ଅଞ୍ଚଳ ଗସ୍ତରେ ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଏହି ଗସ୍ତରେ ଯାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପର୍ଯ୍ୟଟନର ବିକାଶରେ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ ବାର୍ତ୍ତା ନେଇ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି। 1980 ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ଆଜିର ଦିନକୁ ବିଶ୍ୱବ୍ୟାପୀ ପାଳନ କରାଯାଇ ଆସୁଛି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ପରିଚିତ କରିବା ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଶୁଭେଚ୍ଛା ଜଣାଇ କହିଛନ୍ତି,

କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ ବାର୍ତ୍ତା ନେଇ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି। 1980 ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ଆଜିର ଦିନକୁ ବିଶ୍ୱବ୍ୟାପୀ ପାଳନ କରାଯାଇ ଆସୁଛି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ପରିଚିତ କରିବା ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଶୁଭେଚ୍ଛା ଜଣାଇ କହିଛନ୍ତି, ଓଡ଼ିଶାର କାଳଜୟୀ ଐତିହ୍ୟ, ପରମ୍ପରା, ବିବିଧ ପ୍ରାକୃତିକ ଦୃଶ୍ୟପଟ୍ଟ ଓ ଜୀବନ୍ତ ସଂସ୍କୃତି ପର୍ଯ୍ୟଟକମାନଙ୍କୁ ଅସଂଖ୍ୟ ଅନୁଭୂତିର ସୁଯୋଗ ପ୍ରଦାନ କରିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି, ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ଜୀବନ୍ତ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ କାଳଜୟୀ ପରମ୍ପରା ଓ ଓଡ଼ିଶୀ ନୃତ୍ୟର ମନମୁଗ୍ଧକର ଭଙ୍ଗୀଠାରୁ ଆରମ୍ଭ କରି ପଟ୍ଟଚିତ୍ର, ଢେମ୍ସା ନୃତ୍ୟ ଓ ପର୍ବପର୍ବାଣି ଏକ ସମୃଦ୍ଧ ଐତିହ୍ୟର ସ୍ୱାକ୍ଷର ବହନ କରୁଛି। ଏହି ଅବସରରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସନ୍ଧ୍ୟାରେ ଖଣ୍ଡଗିରି ଓ ଉଦୟଗିରିରେ ଆଲୋକ ଓ ଶବ୍ଦ ପ୍ରଦର୍ଶନୀର ମଧ୍ୟ ଲୋକାର୍ପଣ ହେବ। ଆନ୍ତର୍ଜାତିକ ପର୍ଯ୍ୟଟନ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ନୟାଗଡ଼ ପ୍ରମୋ ଦୌଡ଼ ଆୟୋଜିତ ହୋଇଛି। ନୟାଗଡ଼ ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରୁ ଏହି ଦୌଡ଼ ଆରମ୍ଭ ହୋଇ ନୟାଗଡ଼ ଷ୍ଟାଡିୟମରେ ଶେଷ ହୋଇଥିଲା। ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରଚାର ପ୍ରସାର, ଯୁବପିଢ଼ିଙ୍କ ମଧ୍ୟରେ ପର୍ଯ୍ୟଟନ ପ୍ରତି ଆଗ୍ରହ ବୃଦ୍ଧି ତଥା କ୍ରୀଡ଼ା ଓ ନିୟମିତ ଶାରୀରିକ ବ୍ୟାୟାମ ପ୍ରତି ସଚେତନତା ସୃଷ୍ଟି ଏହି ଦୌଡ଼ର ପ୍ରମୁଖ ଉଦ୍ଦେଶ୍ୟ ଥିଲା। 250ରୁ ଅଧିକ ଛାତ୍ରଛାତ୍ରୀ, କ୍ରୀଡ଼ାପ୍ରେମୀ ଓ ସାଧାରଣ ଜନତା ଦୌଡ଼ରେ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲାରେ ମଧ୍ୟ ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ ଅନ୍ତର୍ଗତ ପ୍ରମୋ ଦୌଡ଼ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅମ୍ବାଗୁଡ଼ାସ୍ଥିତ ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ଅନୁଷ୍ଠିତ ଦୌଡ଼ରେ କ୍ରୀଡ଼ାବିତ୍, କ୍ରୀଡ଼ାପ୍ରେମୀ ଓ ଯୁବବର୍ଗ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଅନୁଷ୍ଠିତ ଆନ୍ତର୍ଜାତିକ ପର୍ଯ୍ୟଟନ ଦିବସ ଅବସରରେ ପୁରୀ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ଅତିଥିମାନେ ଆହ୍ୱାନ ଦେଇଛନ୍ତି। ଆୟୋଜିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ପର୍ଯ୍ୟଟନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବିଜେବି ଉଚ୍ଚ ବିଦ୍ୟାଳୟ ପରିସରରେ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପ୍ରମୋ ମାରାଥନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆହ୍ୱାନ ଦେବା ସହ ପର୍ଯ୍ୟଟନସ୍ଥଳୀଗୁଡ଼ିକର ସ୍ୱଚ୍ଛତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପୋଲିସ କର୍ମଚାରୀମାନେ ନିଷ୍ଠା, ଶୃଙ୍ଖଳା ଓ ଦାୟିତ୍ୱବୋଧ ସହ କର୍ତ୍ତବ୍ୟ ସମ୍ପାଦନ କରି ଜନସାଧାରଣଙ୍କ ସେବା କରିବାକୁ ମହାନିର୍ଦ୍ଦେଶକ ବିନୋଦୋଷ ମିଶ୍ର ଆହ୍ୱାନ ଦେଇଛନ୍ତି। ଆଜି ଝାରସୁଗୁଡ଼ା ସଶସ୍ତ୍ର ପୋଲିସ ପ୍ରଶିକ୍ଷଣ କେନ୍ଦ୍ରରେ 26ତମ କନେଷ୍ଟବଳ ଓ ସିପାହୀ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ମିଶ୍ର କହିଛନ୍ତି, କନେଷ୍ଟବଳମାନେ ହେଉଛନ୍ତି ପୋଲିସ ବାହିନୀର ମେରୁଦଣ୍ଡ ସଦୃଶ। ପ୍ରଶିକ୍ଷଣ ଉପଲବ୍ଧ ଜ୍ଞାନ ଏବଂ କୌଶଳକୁ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବାକୁ ସେ ପୋଲିସ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଦୀକ୍ଷାନ୍ତ ସମାରୋହରେ 1009 ଜଣ ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ଆଶ୍ୱିନ କୃଷ୍ଣ ପ୍ରତିପଦା ଅବସରରେ ଆଜିଠାରୁ ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ବା ଅପରପକ୍ଷ ଭାବେ ପାଳନ କରାଯାଉଛି। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏହି 15 ଦିନ ପର୍ଯ୍ୟନ୍ତ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ। ଶ୍ରୀକ୍ଷେତ୍ର ପୁରୀର ତୀର୍ଥ ପୁଷ୍କରିଣୀରେ ପିତୃପକ୍ଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଓ ପିଣ୍ଡଦାନ ଲାଗି ଭିଡ଼ ପରିଲକ୍ଷିତ ହୋଇଛି। ପାଣିପାଗ କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ପୂର୍ବ ମିଆଁମାର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଣ୍ଡାମାନ ଓ ମିଆଁମାର ସଂଲଗ୍ନ ଇରାୱାଡ଼ି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଉତ୍ତର ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଆଡ଼କୁ ଏହା ଅଗ୍ରସର ହେବ। ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 8ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମହାନଦୀ ଓ ଏହାର ଶାଖାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି ଓ କୁଆଖାଇରେ ମଧ୍ୟ ବନ୍ୟା ଆସିବ। ଦେବୀ, କନ୍ଦଳ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ, ମକରାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲା ପ୍ରଭାବିତ ହେବ ବୋଲି ଶ୍ରୀ ରାଉତ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ଗାନ୍ଧି ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଦେଲେ ଆହ୍ୱାନ। ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟଟନ ବିକାଶରେ ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା

0: ନିର୍ଦ୍ଧାରିତ ପଦକ୍ଷେପର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପର୍ଯ୍ୟଟନ ଦିବସ ଏବଂ ଦକ୍ଷିଣ ପୂର୍ବ ମିଆଁମାର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ 8ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ
1: ସମସ୍ତେ ସତର୍କ ରହୁଛନ୍ତି ଆମର ଯେଉଁମାନେ ଫିଲ୍ଡ ଅଛନ୍ତି

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ବେସରମ କଥାଚିତ୍ରରୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଶ୍ରେୟା ଘୋଷାଲ ଓ ସୋନୁ ନିଗମ। ଗୀତ ରଚନା କରିଛନ୍ତି ନିଖତ ଖାନ, ସଙ୍ଗୀତ ପରିଚାଳନା ଲଲିତ ପଣ୍ଡିତ।

ପରବର୍ତ୍ତୀ ଗୀତଟି ନେଇଛୁ ବଡିଗାର୍ଡ କଥାଚିତ୍ରରୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ରାହତ ଫତେ ଅଲି ଖାନ୍ ଓ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ସବିର ଅହମ୍ମଦ ଓ ନିଲେଶ ମିଶ୍ର। ସଙ୍ଗୀତ ପରିଚାଳନା ହିମେଶ ରେଶମିଆ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଅପରାହ୍ନ 3:25। ଏଥର ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଚିଠି ପାଇଛୁ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:15। ଅପରାହ୍ନ 5:30 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଆଦିବାସୀ ଗୀତ କ୍ରମରେ ଶୁଣିବେ ଗଣ୍ଡ ସମ୍ପ୍ରଦାୟର ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ ମସୁରାମ ଗଣ୍ଡ ଓ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30। ରାତି 8:00 ପ୍ରଚାର କରିବୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ପୋର୍ଟସ୍ ସ୍କାନ୍ ରାତି 8:30 ଶୁଣିବେ ଆକାଶବାଣୀ ଦିଲ୍ଲୀରୁ। ରାତି 9:15 ଶୁଣିବେ ସାପ୍ତାହିକ ବିଧାନସଭା ସମୀକ୍ଷା ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 9:30 ଶୁଣିବେ ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ଓ ରାତି 10:00 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହିତ ପୁଣିଥରେ ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ସମୟ ଅପରାହ୍ନ 5ଟା। ଶ୍ରୋତାବନ୍ଧୁ, ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର୍ଏଫ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

0: ନମସ୍କାର ଶ୍ରୋତା ବନ୍ଧୁ, ଉଦୟ ଭାରତ କାର୍ଯ୍ୟକ୍ରମକୁ ଆପଣଙ୍କୁ ସାଦର ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ସୁଧୀର କୁମାର ଧଙ୍ଗଡ଼ା ମାଝି। ନମସ୍କାର। ଶ୍ରୋତା ବନ୍ଧୁ, ଶିକ୍ଷା ହେଉଛି ମାନବ ଜୀବନର ମୂଳଦୁଆ, ଯାହା ବ୍ୟକ୍ତିକୁ ଜ୍ଞାନ, ଦକ୍ଷତା ଏବଂ ଆତ୍ମବିଶ୍ୱାସ ପ୍ରଦାନ କରି ଏକ ଉଜ୍ଜଳ ଭବିଷ୍ୟତ ଗଢ଼ିବାରେ ସହାୟକ ହୋଇଥାଏ। ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ଭାରତ ସରକାର ପରିଚାଳନା କରୁଛନ୍ତି ଜବାହର ନବୋଦୟ ବିଦ୍ୟାଳୟ ବା JNV, ଯାହାକି ଦେଶର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ। ଏହି ବିଦ୍ୟାଳୟଗୁଡ଼ିକ ମୁଖ୍ୟତଃ ଗ୍ରାମାଞ୍ଚଳର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ଶିକ୍ଷା ଯୋଗାଇବା ପାଇଁ ସ୍ଥାପନ କରାଯାଇଛି। ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶ ପରୀକ୍ଷା ବା JNVST ହେଉଛି ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ଆୟୋଜିତ ଏକ ଜାତୀୟ ସ୍ତରୀୟ ପ୍ରବେଶ ପରୀକ୍ଷା। ଏହା ନବୋଦୟ ବିଦ୍ୟାଳୟ ସମିତି ଦ୍ୱାରା ପରିଚାଳିତ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ନବୋଦୟ ବିଦ୍ୟାଳୟରେ ମାଗଣା ଶିକ୍ଷା, ଆବାସ ଏବଂ ଅନ୍ୟାନ୍ୟ ସୁବିଧା ପାଇଥାନ୍ତି। ଶ୍ରୋତାବନ୍ଧୁ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଏହାର ପ୍ରବେଶ ପରୀକ୍ଷା ସମ୍ପର୍କରେ ଅଧିକ ଜାଣିବା ପାଇଁ ଆସନ୍ତୁ ବାର୍ତ୍ତାଳାପ କରିବା ନର୍ଲା PM3 ଜବାହର ନବୋଦୟ ବିଦ୍ୟାଳୟର ସ୍ନାତକୋତ୍ତର ହିନ୍ଦୀ ଶିକ୍ଷକ ଡକ୍ଟର ଗତିକୃଷ୍ଣ ପଟେଲଙ୍କ ସହ। ସାର୍ ନମସ୍କାର, ଆପଣଙ୍କୁ ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ।
1: ନମସ୍କାର ସାର୍।
0: ସାର୍, ପ୍ରଥମେ ଆପଣଙ୍କର ପରିଚୟ ଜାଣିବାକୁ ଚାହିଁବି।
1: ମୁଁ ହେଉଛି ଜବାହର ନବୋଦୟ ବିଦ୍ୟାଳୟ ନର୍ଲା କଳାହାଣ୍ଡିର ସ୍ନାତକୋତ୍ତର ହିନ୍ଦୀ ଶିକ୍ଷକ ଡକ୍ଟର ଗତିକୃଷ୍ଣ ପଟେଲ।
0: ସାର୍, ତେବେ ପ୍ରଥମେ ଜାଣିବାକୁ ଚାହିଁବି ଜବାହର ନବୋଦୟ ବିଦ୍ୟାଳୟ କ'ଣ ଏବଂ ଏହା କେଉଁ ଉଦ୍ଦେଶ୍ୟରେ ଗଠନ କରାଯାଇଛି?
1: ବିକଶିତ ଭାରତର ଉଦ୍ଦେଶ୍ୟରେ ନାଗରିକମାନଙ୍କୁ ଉତ୍କୃଷ୍ଟ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା, ସାଂସ୍କୃତିକ ମୂଲ୍ୟର ମଜବୁତ ଘଟକ, ପର୍ଯ୍ୟାବରଣୀୟ ଚେତନା, ଆନନ୍ଦଦାୟକ ସାଧାରଣ

0: ସେ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସେ ଆନ୍ତର୍ଜାତୀୟ କ୍ଷେତ୍ରରେ ଭାରତର ପ୍ରତିନିଧିତ୍ୱ କରିସାରିଲେଣି ସାର୍। ତ ଏମିତି ଅନେକ କୃତିତ୍ୱ ଅଛି ସାର୍।
1: ବହୁତ ଖୁସିର କଥା। ତେବେ ସାର୍, ଏଥିରେ ଜଣେ ପିଲା ଚାହିଁଲେ କିଭଳି ଭାବରେ ନାମ ଲେଖାଇ ପାରିବ, କଣ ପ୍ରକ୍ରିୟା ରହିଛି ନାମ ଲେଖାର?
0: ସାର୍ ଆକ୍ଚୁଆଲି ନାମ ଡାଇରେକ୍ଟଲି ସେ ଲେଖେଇ ପାରିବନି। ତ ଆମର ନବୋଦୟ ବିଦ୍ୟାଳୟ ସମିତି ଦ୍ଵାରା ପରିଚାଳିତ ଗୋଟେ ଜବାହର ନବୋଦୟ ବିଦ୍ୟାଳୟ ଚୟନ ପରୀକ୍ଷା ପ୍ରତ୍ୟେକ ଜିଲ୍ଲାରେ ଏଇଟା ଆୟୋଜନ କରାହୁଏ, ଯୋଉଟା କି ଏ ବର୍ଷ ବି ଆୟୋଜନ କରାହବ। ଜୁଲାଇରୁ ସେଇଟା ଫର୍ମ ଗୁଡାକ ବାହାରେ, ଏ ବର୍ଷ ଏକ୍ଜାମ ଅଛି 13 ଡିସେମ୍ବର 2025 ସାର। ଆଉ ସେଇଥିପାଇଁ ଆବେଦନ କରିବାର ଅନ୍ତିମ ତାରିଖ ହେଲା 29 ଜୁଲାଇ। ଅନଲାଇନ ରେଜିଷ୍ଟ୍ରେସନ ହେଲା ପରେ ପରେ ସେମାନଙ୍କୁ ଡିଷ୍ଟ୍ରିକ୍ଟର ଆଉ ପିଲାମାନଙ୍କର ତାଙ୍କର ଯୋଉ ରେଜିଷ୍ଟ୍ରେସନ ହାର ଦେଖିକି ତାଙ୍କୁ ଅଲଗା ଅଲଗା ସେଣ୍ଟର ତାଙ୍କୁ ଆଲୋକେଟ୍ କରାଯାଏ, ଆଉ ସେଇଠି ପିଲାମାନେ ଏକ୍ଜାମ ଦିଅନ୍ତି। ଆଉ ସେଇ ଏକ୍ଜାମରେ ଯୋଉମାନେ ଉତ୍ତୀର୍ଣ୍ଣ ହୁଅନ୍ତି, ତ ସରକାରଙ୍କର ଯୋଉ ସଂରକ୍ଷିତ ଯୋଉ ନିୟମାବଳୀ ଅଛି ଯୋଉ ଅଲଗା ଅଲଗା ବର୍ଗ ପାଇଁ, ସେଇ ସଂରକ୍ଷିତ ହାରରେ ପିଲାମାନେ ସେଠି ଚୟନିତ ହୁଅନ୍ତି। ଏଥିରେ ସାର୍ 1/3 ବାଳିକା ଚୟନିତ ହେଇକି ଆସିଥାନ୍ତି, ଆଡମିଶନ ନିଅନ୍ତି, ଆଉ ନିଃଶୁଳ୍କ ଏଠି ପାଠ ପଢା ହୁଏ।
1: ତେବେ ସାର୍, କେଉଁ ଶ୍ରେଣୀର ପିଲାମାନେ ଏଥିପାଇଁ ଆବେଦନ କରିପାରିବେ ଏବଂ ସେମାନଙ୍କର ବୟସ ସେଭଳିଆ କିଛି ମାନଦଣ୍ଡ ରହିଛି କି?
0: ସାର୍ ଦେଖନ୍ତୁ, ପିଲା ଆମର ଏଠି 3 ପ୍ରକାର ଏକ୍ଜାମ କଣ୍ଡକ୍ଟ କରାହୁଏ ସାର୍ ଏଠି ନବୋଦୟ ବିଦ୍ୟାଳୟରେ ପ୍ରବେଶ କରିବା ପାଇଁ। ପ୍ରଥମ ଜିନିଷ ହେଲା, ପିଲା ଯେତେବେଳେ 5ମ ଶ୍ରେଣୀରେ ପଢୁଥିବ ସେତେବେଳେ ସେ ଫର୍ମ ଭରିବ। ତ କ୍ଲାସ 5ରେ ଯେତେବେଳେ ପଢୁଥିବ, 5ମ କ୍ଲାସରେ ଯେତେବେଳେ ପଢୁଥିବ ସେତେବେଳେ ସେ ଥରେ ଆପ୍ଲାଏ କରିଯିବ। ତା ପାଇଁ ଯୋଗ୍ୟତା ହେଲା ଯେ ସେହି ଜିଲ୍ଲାର ବିଦ୍ୟାର୍ଥୀ ହେଇଥିବ, ତୃତୀୟ ଚତୁର୍ଥ ଆଉ 5ମ ଶିକ୍ଷା ବର୍ଷ ଏହି ଜିଲ୍ଲାରେ କମ୍ପ୍ଲିଟ କରିଥିବ। ଯଦି ସେମିତି ନ ହୁଏ, ଟ୍ରାନ୍ସଫର କେସ୍ ବା ସ୍ଥାନାନ୍ତରଣ ପଦ୍ଧତିରେ ଯୋଉ ଯଦି ଆସିଥିବ, ଅନ୍ତତଃ 5ମ ଶ୍ରେଣୀ ଗୋଟିଏ ଶିକ୍ଷା ବର୍ଷ ଏହି ଜିଲ୍ଲାରେ ନିଶ୍ଚିତ ରୂପେ ସମାପ୍ତ କରିଥିବ, କୌଣସି କ୍ଲାସରେ ସେ ଫେଲ ହେଇନଥିବ, 2 ନମ୍ବର ଥର କୌଣସି ଏକ୍ଜାମରେ ବା ନବୋଦୟ ବିଦ୍ୟାଳୟରେ ଏକ୍ଜାମରେ ସେ ବସିନଥିବ, ପିଲାର ବୟସ 10ରୁ 12 ବର୍ଷ ମଧ୍ୟରେ ହଉଥିବା କଥା।
1: ତେବେ ସାର୍, ଶେଷରେ ଆକାଶବାଣୀ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣୁଥିବା ଶିକ୍ଷାର୍ଥୀ ତଥା ଅଭିଭାବକ ମାନଙ୍କୁ ଆପଣ କଣ ବାର୍ତ୍ତା ଦେବାକୁ ଚାହିଁବେ?
0: ଏହି ସଂସ୍ଥା ଆଜି ପର୍ଯ୍ୟନ୍ତ ସମସ୍ତ ଅଭିଭାବକଙ୍କ ବିଶ୍ୱାସ ଭାଜନ ହେଇପାରିଛି। ସେମାନେ ତାଙ୍କର ସନ୍ତାନ ମାନଙ୍କୁ ଅଧିକରୁ ଅଧିକ ପ୍ରିପେୟାର କରାନ୍ତୁ, ଆଉ ଆମ ଉପରେ ଭରସା ରଖନ୍ତୁ ଯେ ତାଙ୍କୁ ନିଶ୍ଚିତ ହିସାବରେ ଆମେ ତାଙ୍କୁ ଗୁଣାତ୍ମକ ଶିକ୍ଷା ଦେବୁ।
1: ବହୁତ ସୁନ୍ଦର ବାର୍ତ୍ତା ସାର୍। ନିଶ୍ଚିତ ଭାବରେ ଆପଣଙ୍କ କଥା ଶୁଣିବା ପରେ ଯେଉଁ ଅଭିଭାବକ ମାନେ ଚାହୁଁଛନ୍ତି ଯେ ତାଙ୍କ ପିଲା ଭଲ ଶିକ୍ଷା ଗ୍ରହଣ କରନ୍ତୁ, ନିଶ୍ଚିତ ଭାବରେ ଜବାହର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ପିଲାମାନଙ୍କୁ ଅନଲାଇନ୍ ମାଧ୍ୟମରେ ପଞ୍ଜୀକରଣ କରାଇବେ ଏବଂ ପ୍ରସ୍ତୁତି କରାଇବେ। ଆକାଶବାଣୀ ମାଧ୍ୟମରେ ଆପଣ ଆପଣଙ୍କ ମତ ରଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ସାର୍।
0: ଧନ୍ୟବାଦ ସାର୍। ନମସ୍କାର।
2: ଶ୍ରୋତାବନ୍ଧୁ, ଶୁଣୁଥିଲେ ପିଏମ୍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ନର୍ଲାର ସ୍ନାତକୋତ୍ତର ହିନ୍ଦୀ ଶିକ୍ଷକ ଡକ୍ଟର ଗତିକୃଷ୍ଣ ପଟେଲଙ୍କ ସହ କଥାବାର୍ତ୍ତା। ଏଥିରୁ ଆପଣ ନିଶ୍ଚୟ ଅନୁଭବ କରିଥିବେ ଯେ JNVST ହେଉଛି ଗୁଣାତ୍ମକ ଶିକ୍ଷାର ଏକ ଦ୍ୱାର। ଏହା ଛାତ୍ରଛାତ୍ରୀଙ୍କୁ କେବଳ ଶୈକ୍ଷିକ ଜ୍ଞାନ ନୁହେଁ, ଜୀବନରେ ସଫଳତା ପାଇଁ ଆତ୍ମବିଶ୍ୱାସ ଏବଂ ଦକ୍ଷତା ମଧ୍ୟ ପ୍ରଦାନ କରିଥାଏ। ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଏହି ସୁଯୋଗର ଲାଭ ଉଠାଇ ନବୋଦୟ ବିଦ୍ୟାଳୟ ମାଧ୍ୟମରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପ୍ରସ୍ତୁତ ହେବେ ବୋଲି ଆଶା। ଶ୍ରୋତାବନ୍ଧୁ, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର କାର୍ଯ୍ୟକ୍ରମ କିଭଳି ଲାଗିଲା ଚିଠିଟିଏ ନିଶ୍ଚୟ ଲେଖିବେ। ଆମର ଠିକଣା ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣ ନିଜର ମତ ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ହ୍ୱାଟ୍ସଆପ୍ ନମ୍ବର ପୁଣି ଥରେ କହିଦେଉଛି 8895994143। ଏବେ ମୋତେ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ଥିଲି ମୁଁ ସୁଧୀର କୁମାର ଧଙ୍ଗଡ଼ା ମାଝୀ। ନମସ୍କାର।

ପ୍ରଚାର କଲୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର ଏଫ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ସଚିଦାନନ୍ଦ ମଲ୍ଲିକ ଓ ଆଶ୍ୱାସନ ପଟ୍ଟନାୟକ।

0: ଶ୍ରୋତାବନ୍ଧୁ, ସ୍ୱାଗତ ଆପଣଙ୍କୁ। କାର୍ଯ୍ୟକ୍ରମ ସମ୍ପର୍କିତ ଆପଣଙ୍କର ସୁଚିନ୍ତିତ ମତାମତ ସବୁକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁକୁ। ଆଜି ପୁଣି ଦୁଇ ସପ୍ତାହ ପରେ ଶ୍ରୋତାଙ୍କର ନୂତନ ମତାମତ, ନୂତନ ଚିଠିପତ୍ରକୁ ନେଇ ଚିଠି ପାଇଛୁର ଅଗଣାରେ ଆମେ ଅଛୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ,
1: ମୁଁ ଆଶ୍ୱାସନା ପଟ୍ଟନାୟକ, ନମସ୍କାର।
0: ଆଶ୍ୱାସନା, ଦେଖିବା ଆମର ଶ୍ରୋତାବନ୍ଧୁମାନଙ୍କର ମତାମତ କୋଉଠୁ ଆସିଛି ଏବଂ କଣ ନୂତନ ମତାମତ ଆସିଛି।
1: ହଁ, କାର୍ଯ୍ୟକ୍ରମର ପ୍ରଥମ ଚିଠିଟି ଆସିଛି ହାଟପଦା ପଡ଼ା ତିତଲାଗଡ଼ ଜିଲ୍ଲା ବଲାଙ୍ଗୀରରୁ। ଲେଖିଛନ୍ତି ସୁବାସ ଭୋଇ ଏବଂ ରଜନୀ ଭୋଇ। ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପନାରେ ଥିବା ଅପା ଏବଂ ଭାଇଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆଗକୁ ଆସୁଥିବା ଆମର ଗଣପର୍ବ ଭାତୃଭାବର ପର୍ବ ପବିତ୍ର ନୂଆଖାଇ ପାଇଁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା ଏବଂ ନୂଆଖାଇ ଜୁହାର।
1: ସେ ଲେଖିଛନ୍ତି, ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମଗୁଡ଼ିକ ଭଲ ଲାଗୁଛି। ମଲ୍ଲିକ ସାର୍ଙ୍କର ପରିକ୍ରମା ବହୁତ ଭଲ ଲାଗେ, ଆମେ ସବୁଥର ଶୁଣୁ। ଗତ ପରିକ୍ରମା କାର୍ଯ୍ୟକ୍ରମରେ ହଳିଆ ଗୀତ ବିଷୟରେ ବହୁତ କଥା ଜାଣିହେଲା। ପୁଣି ଶେଷରେ ଗୋଟିଏ ଅନୁରୋଧ ମଧ୍ୟ କରି ଲେଖିଛନ୍ତି ଯେ ନୂଆଖାଇ ହେଉଛି ଆମର ବଡ଼ ପର୍ବ, ସେହି ବିଷୟରେ ଗୋଟିଏ ପରିକ୍ରମା କାର୍ଯ୍ୟକ୍ରମ ଶୁଣେଇବେ।
0: ଶ୍ରୋତବନ୍ଧୁ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ଶନିବାର ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା ଶୁଣୁଛନ୍ତି। ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଛି ଏବଂ ଆପଣ ଯାହା ଅନୁରୋଧ କରିଛନ୍ତି ଯେ ଆଗାମୀ ପରିକ୍ରମା କାର୍ଯ୍ୟକ୍ରମ ମାନଙ୍କରେ ଆମେ ଆମର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ଏକ ପରିକ୍ରମା କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ। ନିଶ୍ଚିତ ଭାବରେ ଆମେ ଏଭଳିଆ ଏକ ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ପ୍ରଚାର କରିବୁ। ଆପଣ ଶୁଣନ୍ତୁ ଏବଂ ପରବର୍ତ୍ତୀ ସମୟରେ ପୁଣି ଥରେ ଆପଣଙ୍କର ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି କେତେଜଣ ଶ୍ରୋତା ମିଶିକି ଲେଖିଛନ୍ତି। ସେମାନେ ହେଲେ ସୁମିତ୍ରା ସାହୁ, କ୍ଷମାସାଗର ସାହୁ, ଉର୍ମିଳା ସାହୁ, ପ୍ରକାଶ ସାହୁ ଏବଂ ଆକାଶ ସାହୁ, ଗ୍ରାମ ପାକେଲପଡ଼ା, ପୋଷ୍ଟ ମୁଢ଼ି, ଭାୟା ମଦନପୁର ରାମପୁର, ଜିଲ୍ଲା କଳାହାଣ୍ଡିରୁ। ପ୍ରଥମେ ସେମାନେ ଚିଠିପତ୍ର କାର୍ଯ୍ୟକ୍ରମ ଅଗଣାରେ ଥିବା ମହାଶୟ ଏବଂ ମହାଶୟଙ୍କୁ ଆମର ସ୍ନେହଭରା ନମସ୍କାର ବୋଲି ଲେଖିଛନ୍ତି।
0: ଆପଣ ସମସ୍ତଙ୍କୁ ଚିଠି ପାଇଛିରେ ଉପସ୍ଥିତ ଥିବା ଆପଣଙ୍କର ପ୍ରିୟ ଅପା ଭାଇଙ୍କ ତରଫରୁ ପ୍ରତି ନମସ୍କାର ଏବଂ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା।
1: ଗତ ମଙ୍ଗଳବାର 1 ତାରିଖ ଶକ୍ତିରୂପା କାର୍ଯ୍ୟକ୍ରମରେ ଭାଇରାଲ ରୋଗର ଲକ୍ଷଣ ଫୋନ୍ ଇନ୍ରେ ସିଧା ପ୍ରସାରଣ କରାଯାଇଥିଲା, ଯେଉଁଥିରେ ଶ୍ରୋତାଙ୍କର ପ୍ରଶ୍ନ ଉତ୍ତରରୁ ବହୁତ କିଛି ଜାଣିହେଲା। ଏଣୁ ଡକ୍ଟର ଦୀନବନ୍ଧୁ ସାହୁ ଏବଂ ଦୀପ୍ତିମୂନ ଅପାଙ୍କୁ ଆମ ସମସ୍ତଙ୍କର ଧନ୍ୟବାଦ ଜଣାଇଦେବେ।
0: ନିଶ୍ଚିତ ଭାବରେ, କିନ୍ତୁ ପ୍ରକୃତରେ ଶ୍ରୋତାବନ୍ଧୁ ଆପଣ ଯେଉଁ ବିଷୟରେ ଆମକୁ ଚିଠି ଲେଖିଛନ୍ତି ସମ୍ପୃକ୍ତ ବିଷୟ ଉପରେ ସମ୍ପୂର୍ଣ୍ଣ ଉପରେ ଆଧାରିତ ନଥିଲା। ଗତ ମଙ୍ଗଳବାର ଶକ୍ତିରୂପା କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଥିଲା ଜ୍ୱର ସମୟରେ ଶରୀରରେ ଜଳୀୟ ଅଂଶର ଗୁରୁତ୍ୱ ଓ ଆବଶ୍ୟକତା। ଏ ସମ୍ପର୍କରେ ବିଶେଷଜ୍ଞ ଭାବରେ ଆମ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଚିକିତ୍ସକ ଡକ୍ଟର ଦୀନବନ୍ଧୁ ସାହୁ ଉପସ୍ଥିତ ଥିଲେ ଏବଂ ଆପଣମାନଙ୍କର ପ୍ରଶ୍ନର ଉତ୍ତର ସେ ସିଧାସଳଖ ଫୋନ୍ ମାଧ୍ୟମରେ ଦେଇଥିଲେ। ତେଣୁ ଆଶା କରୁଛୁ ଆପଣଙ୍କୁ ସେ କାର୍ଯ୍ୟକ୍ରମ ଭଲ ଲାଗିଥିବ। ଆଉ

0: କଣ ମତ ରହିଛି?
1: ପୁଣି ସେମାନେ ମତାମତ ଏବଂ ଅଭିଯୋଗ କରି ଲେଖିଛନ୍ତି, ଏହି କାର୍ଯ୍ୟକ୍ରମରେ ଦୀପ୍ତିମୁଣ୍ଡ ମହାଶୟଙ୍କର କଥା ବେଶୀ ଶୁଣାଯାଉନଥିଲା, ଡାକ୍ତରଙ୍କ କଥା ଶୁଣାଯାଉଥିଲା, ତା ପରେ ପରେ ଠିକ୍ ଶୁଭା ଗଲା। ଏଥିପ୍ରତି ଟିକିଏ ଦୃଷ୍ଟି ଦିଅନ୍ତୁ ଏବଂ କାର୍ଯ୍ୟକ୍ରମଟି ପ୍ରସାର କରନ୍ତୁ। ତାପରେ ପରେ ଫୋନ୍ଟି ଖରାପ ହେବା ହେତୁ ଅନେକ ଶ୍ରୋତା ଫୋନ୍ କରିପାରିଲେ ନାହିଁ। ଅଧିକାଂଶ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଏହିପରି ବ୍ୟାଘାତ ଘଟୁଛି ଆଉ କାର୍ଯ୍ୟକ୍ରମଟି ସରିଲା ପରେ ଫୋନ୍ ରିଙ୍ଗ ହେଉଛି, ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
0: ଶ୍ରୋତାବନ୍ଧୁ, ପ୍ରକୃତରେ ଆମେ ଅନେକ ଥର ସୂଚନା ଦେଇସାରିଛୁ ଯେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆରମ୍ଭ ହେବା ତକ ଠିକ୍ ଥାଏ ଏବଂ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପରେ ସିଗ୍ନାଲ୍ ମିଳେ ନାହିଁ, ଆପଣଙ୍କ ସହିତ ଯୋଗାଯୋଗ ହେଇପାରେ ନାହିଁ, ତାହା ତ ଆମର ହାତର କଥା ନୁହେଁ। ଆମେ ସବୁବେଳେ ସମ୍ପୃକ୍ତ ବିଭାଗ ସହିତ ଯୋଗାଯୋଗରେ ଅଛୁ ଏବଂ କେମିତି ଫୋନ୍ ଲାଇନ୍ ସବୁବେଳେ ଠିକ୍ ରହିବ ଏବଂ ଏହି କାର୍ଯ୍ୟକ୍ରମମାନଙ୍କରେ ଆମର ଶ୍ରୋତାଙ୍କ ସହିତ ଯୋଗାଯୋଗ ଠିକ୍ ଭାବରେ ହେଇପାରିବ ଆମେ ଚେଷ୍ଟା କରୁଛୁ, କିନ୍ତୁ ଏମିତି ଏକ ଅବ୍ୟବସ୍ଥା ବେଳେବେଳେ ଉପୁଜିଥାଏ ଯାହାଫଳରେ କି କାର୍ଯ୍ୟକ୍ରମର ମାନ ହ୍ରାସ ହୋଇଥାଏ। ସେଦିନ ଏଭଳିଆ କିଛି କାରଣବଶତଃ ଆପଣ ଦୀପ୍ତି ଅପାଙ୍କର କଥା ସ୍ପଷ୍ଟ ଭାବରେ ଶୁଣିପାରୁନଥିଲେ, ତେଣୁ ଆଗକୁ ଆହୁରି ଆମେ ଯତ୍ନବାନ ହେବୁ। କିନ୍ତୁ ବେଳେବେଳେ କ'ଣ ହୁଏ, ଏହିସବୁ ଯନ୍ତ୍ରାଂଶର କଥା ନା, ତା ଉପରେ କିଛି ଗ୍ୟାରେଣ୍ଟି ଦିଆଯାଇପାରେ ନା। ଆଶା କରୁଛୁ ଆପଣ ଆମକୁ ସହଯୋଗ କରିବେ, ବୁଝିବେ, କିନ୍ତୁ ଆପଣଙ୍କର କଥାକୁ ଆମେ ମନେ ରଖୁଛୁ, ଆମେ ନିଶ୍ଚିତ ଭାବରେ ଆଗକୁ ଧ୍ୟାନ ଦେବୁ। ଧନ୍ୟବାଦ ଆପଣଙ୍କର ଏହି ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଲେଖିଛନ୍ତି ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ନୂଆପଡ଼ାରୁ। ପ୍ରଥମେ ସେ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେ ଲେଖିଛନ୍ତି, ମୁଁ ଆପଣଙ୍କ କେନ୍ଦ୍ରର କାର୍ଯ୍ୟକ୍ରମ ମଝି ମଝିରେ ଶୁଣି ସମୟ ବାହାର କରିକି ବହୁତ କମ୍ କାର୍ଯ୍ୟକ୍ରମ ଶୁଣିପାରେ ସମୟ ଅଭାବରୁ। ମୋର ଗୋଟିଏ ଅନୁରୋଧ ରହିଛି ଯାହା ବିଷୟରେ ମୁଁ ବହୁତ ଦିନରୁ ଭାବୁଛି କହିବା ପାଇଁ, ହେଲେ ସୁବିଧା ସୁଯୋଗ ହୋଇପାରୁନଥିଲା। ଅନୁରୋଧ ଏହାକି ଯେ ବର୍ତ୍ତମାନ ଆସୁଛି ଆମର ଗଣପର୍ବ ନୂଆଖାଇ, ଯାହାକି ଆମ ସମସ୍ତଙ୍କୁ ସମସ୍ତଙ୍କ ସହିତ ଯୋଡ଼ିକି ରଖିବାର ଏକ ପରମ୍ପରା। ସମସ୍ତେ ଯେଉଁଠି ଥାଆନ୍ତୁ ନା କାହିଁକି ନୂଆଖାଇ ଦିନ ନିଜ ନିଜ ଘରକୁ ଫେରିଥାନ୍ତି, ଏକ ନିଆରା ପରମ୍ପରା। ଗ୍ରାମଦେବୀ ଏବଂ ନିଜ ନିଜ ଇଷ୍ଟଦେବୀଙ୍କ ପାଖରେ ନୂଆ ଲାଗି ହୋଇଥାଏ। ଆନନ୍ଦ ଉଲ୍ଲାସର ପର୍ବ ହେଉଛି ନୂଆଖାଇ ପର୍ବ। ତେବେ ଏହି ନୂଆଖାଇରେ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ସାନ୍ଧ୍ୟ ଅଧିବେଶନରେ ପ୍ରଚାର କରାଗଲେ ଆମେ ଶ୍ରୋତା ବହୁ ଖୁସି ଅନୁଭବ କରିବୁ, କାରଣ ଆମେ କାମ ସରିକି ସନ୍ଧ୍ୟାରେ ଘରକୁ ଫେରୁ ତ ଶୁଣିପାରିବୁ ଏହି କାର୍ଯ୍ୟକ୍ରମ। ଏହି ଅନୁରୋଧଟି ଆପଣ କେତେ ଦୂର ପୂରା କରିପାରିବେ ସେହି ଅପେକ୍ଷାରେ ରହିଲି।
0: ଶ୍ରୋତାବନ୍ଧୁ, ପ୍ରଥମେ ତ ଆପଣଙ୍କୁ ଧନ୍ୟବାଦ ଯେ ଆପଣ ଆପଣଙ୍କର ବ୍ୟସ୍ତବହୁଳ ସମୟରୁ ସମୟଟିକ କାଢ଼ିକି ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଆପଣ ଚିଠି ଦେଇଛନ୍ତି। ଆଜି ଚିଠି ପାଇଛୁ କାର୍ଯ୍ୟକ୍ରମରେ, ତାକୁ ଆମେ ସାମିଲ କରୁଛୁ। ଆଗକୁ ଆସୁଛି ଆମର ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ ଗଣପର୍ବ ପବିତ୍ର ନୂଆଖାଇ। ଏହି ନୂଆଖାଇକୁ ନେଇ ଆମେ ନିଶ୍ଚିତ ଭାବରେ ବିଶେଷ କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ଚେଷ୍ଟା କରିବୁ, କିନ୍ତୁ କଥା ହେଉଛି ସାନ୍ଧ୍ୟ ଅଧିବେଶନରେ ଆମର କାର୍ଯ୍ୟକ୍ରମ ସାରିଣୀ ଅନୁସାରେ ଯଦି କାର୍ଯ୍ୟକ୍ରମ ପ୍ରଚାର କରିବାର ସମୟ ଥାଏ ତାହେଲେ ଆମେ ସାନ୍ଧ୍ୟ ଅଧିବେଶନରେ ପ୍ରଚାର କରିବୁ, କିନ୍ତୁ ସପ୍ତାହକୁ ଥରେ ପ୍ରଚାର ହେଉଥିବା ଶନିବାର ପରିକ୍ରମା କାର୍ଯ୍ୟକ୍ରମରେ ଆପଣ ନିଶ୍ଚିତ ଭାବରେ ଆମ ଗଣପର୍ବ ନୂଆଖାଇର ବିଶେଷତ୍ୱ ଏବଂ କିଛି ନୂଆଖାଇ ଗୀତ ଶୁଣିପାରିବେ। ଏହି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ପୁଣି ଥରେ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
1: ଏହି ଚିଠିଟି ଆସିଛି ରାଧାରାଣୀ ପଡ଼ା, ଜିଲ୍ଲା ବଲାଙ୍ଗୀରରୁ। ଲେଖିଛନ୍ତି ସୁମନ ପୂଜାରୀ, ଅନିଲ ମିସ୍ତ୍ରୀ ଏବଂ ବିଭୁ ସାହୁ। ପ୍ରଥମେ ସେମାନେ ଚିଠିପତ୍ର କାର୍ଯ୍ୟକ୍ରମର ଅପା ଏବଂ ଭାଇଙ୍କୁ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ସେମାନେ ଲେଖିଛନ୍ତି, ଆମେ ବହୁତ ଦିନରୁ ଚିଠି ଦେବୁ ଭାବୁଥିଲୁ ହେଲେ ଦେଇପାରି ନଥିଲୁ, ତେଣୁ ଦୁଃଖ ଲାଗୁଛି। ଆମେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁ, ବିଶେଷ କରି ଖୋଲା ଝରକା ପରିକ୍ରମା ଆଉ ଅନୁରୋଧ ଗୀତ କାର୍ଯ୍ୟକ୍ରମ ବହୁତ ଭଲ ଲାଗେ। ତେବେ ଶେଷରେ ଗୋଟିଏ ଅନୁରୋଧ କରି ଲେଖିଛନ୍ତି, ଆଗକୁ ଆସୁଛି ଦଶହରା, ମା ଦୁର୍ଗାଙ୍କ ଉପରେ କିଛି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରଚାର କରିବେ, ଏହି ଅନୁରୋଧ ରହିଲା ବୋଲି ସେମାନେ ଲେଖିଛନ୍ତି।
0: ଶ୍ରୋତାବନ୍ଧୁ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ବହୁତ ଦିନରୁ କାର୍ଯ୍ୟକ୍ରମ ଶୁଣିକି ଚିଠିପତ୍ର ଦେବା ପାଇଁ ଚାହୁଁଥିଲେ, ସମୟ ଅଭାବରୁ ଆପଣ ଚିଠି ଦେଇପାରୁ ନଥିଲେ, କିନ୍ତୁ ଆଜି ଆପଣ ଚିଠି ଲେଖିଛନ୍ତି, ଆମର ହସ୍ତଗତ ହୋଇଛି, ତାକୁ ନିଶ୍ଚିତ ଭାବରେ ଆପଣ ଚିଠି ପାଇଛୁ କାର୍ଯ୍ୟକ୍ରମରେ ଶୁଣୁଥିବେ। ଆପଣ ଯାହା ଅନୁରୋଧ କରିଛନ୍ତି, ଆଗକୁ ଆସୁଛି ପବିତ୍ର ଦଶହରା ପର୍ବ ଏବଂ ଏହି ଦଶହରାରେ ଆମେ 9 ଦିନ ଯାକ ରାତିରେ ମା ଦୁର୍ଗାଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ବିଶେଷ ନାଟକମାଳା କାର୍ଯ୍ୟକ୍ରମ ପ୍ରଚାର କରିବୁ ଏବଂ ପ୍ରତ୍ୟେକ ଦିନ ଦଶହରାରେ ଆମେ ସକାଳର ଯେଉଁ ବନ୍ଦନା କାର୍ଯ୍ୟକ୍ରମ ରହିଛି ତାହା ଏକ ବିଶେଷ ବନ୍ଦନା କାର୍ଯ୍ୟକ୍ରମ, ଯାହା ସୂଚନା ସହିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ହେବ ଏବଂ ଏଥିରେ ବିଶେଷ ଉପସ୍ଥାପନା ରହିବ, ତାକୁ ଆପଣ ଶୁଣନ୍ତୁ ଏବଂ ସେହି କାର୍ଯ୍ୟକ୍ରମ ଗୁଡ଼ାକ କେମିତି ଲାଗୁଛି ପରବର୍ତ୍ତୀ ସମୟରେ ଆପଣଙ୍କର ମତାମତ ଆମକୁ ପଠାନ୍ତୁ। ଧନ୍ୟବାଦ ଆପଣଙ୍କର ଏହି ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ।

0: ଚିଠି?
1: କାର୍ଯ୍ୟକ୍ରମର ଶେଷ ଚିଠିଟି ଆସିଛି ଗୋଲାମୁଣ୍ଡା ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ଧବଳ ମାଝି ଏବଂ ସୁକାନ୍ତ ମାଝି। ପ୍ରଥମେ ସେମାନେ ନମସ୍କାର ଜଣାଇଛନ୍ତି।
0: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
1: ଆମେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁ, ବହୁତ ଭଲ ଲାଗେ। ଆମେ ହେଉଛୁ ଚାଷୀ, ତେଣୁ ଚାଷବାସ କାର୍ଯ୍ୟକ୍ରମ ଶୁଣୁ। ବର୍ତ୍ତମାନ ପାଣିପାଗର କିଛି ବି ଭରସା ରହୁନାହିଁ। ସମୟରେ ବର୍ଷା ନ ହୋଇ ଅସମୟରେ ବର୍ଷା ହୋଇ ଚାଷ କାମ ସବୁ ଉଜୁଡ଼ି ଯାଉଛି। ଆମେ ବହୁତ ପରିଶ୍ରମ କରୁଛୁ, ହେଲେ ଅସମୟରେ ଯେଉଁ ବର୍ଷା ହେଉଛି ତା ପାଇଁ ଆମେ ଆମର ଚାଷକୁ ଭଲରେ ସାଇତି ବି ରଖିପାରୁନୁ। ତେବେ ଏହି ବିଷୟରେ ଯଦି କିଛି କାର୍ଯ୍ୟକ୍ରମ କରାଯାଏ ଏବଂ କିଛି ବିଶେଷଜ୍ଞଙ୍କ ସାକ୍ଷାତକାର ପରାମର୍ଶ ଯଦି ଆମେ ଶୁଣିବାକୁ ପାଇବୁ, ତାହେଲେ ଆମେ ଚାଷୀ ଉପକୃତ ହେବୁ। ଚାଷବାସରେ ମଧ୍ୟ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆମେ ସାମିଲ ହୋଇ ବିଶେଷଜ୍ଞଙ୍କ ସହ ଏହି ଅନିୟମିତତା ସମ୍ପର୍କରେ କଥା ହୋଇ ଚାଷ ବିଷୟରେ ବୁଝିପାରିବୁ। ତେଣୁ ଅନୁରୋଧ ଯେ ଏପରି ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଆମକୁ ଜଣାଇଲେ ଆମେ କଲ୍ କରିକି ସିଧାସଳଖ ଜାଣିପାରିବୁ।
0: ଶ୍ରୋତବନ୍ଧୁ, ଭାରି ଖୁସି ଲାଗିଲା ଯେ ଆପଣ ଚାଷ କରୁଛନ୍ତି ଏବଂ ଆକାଶବାଣୀ ଶୁଣୁଛନ୍ତି। ଆପଣଙ୍କର ସମୟ ବାହାର କରିକି ଆମକୁ ଚିଠି ଲେଖିଛନ୍ତି। ଆପଣ ଯାହା ଲେଖିଛନ୍ତି ଯେ ଅଦିନିଆ ବର୍ଷା ଯୋଗୁଁ ଏବଂ ବର୍ଷାରେ ଅନିୟମିତତା ଯୋଗୁଁ ଚାଷ କାମ ଯେମିତି ବାଧାପ୍ରାପ୍ତ ହେଉଛି, ଏ ସମ୍ପର୍କରେ ଆମେ ଅନେକ କାର୍ଯ୍ୟକ୍ରମ ଆଗରୁ ପ୍ରସ୍ତୁତ କରିକି ପ୍ରଚାର କରିସାରିଛୁ। ତଥାପି ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ, ଆଗାମୀ ଦିନମାନଙ୍କରେ ବହୁଳ ବର୍ଷାରୁ ଚାଷ କେମିତି ନଷ୍ଟ ହୁଏ ଏବଂ ବର୍ଷା ଅଭାବରୁ ଚାଷ କେମିତି ନଷ୍ଟ ହୁଏ ଏବଂ ବର୍ଷାର ଅନିୟମିତତା ଯୋଗୁଁ ଚାଷ କେମିତି ନଷ୍ଟ ହୁଏ, ଏ ସମ୍ପର୍କରେ ଆମେ ଚାଷବାସ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମଟି ପ୍ରଚାର କରିବୁ। ତା ପୂର୍ବରୁ ନିଶ୍ଚିତ ଭାବରେ ଆପଣମାନେ ସୂଚନା ପାଇପାରିବେ, ସେହି କାର୍ଯ୍ୟକ୍ରମରେ ଆପଣ ଭାଗ ନିଅନ୍ତୁ ଏବଂ ଷ୍ଟୁଡ଼ିଓରୁ ଉପସ୍ଥିତ ଥିବା ବିଶେଷଜ୍ଞଙ୍କ ସହିତ ଆପଣ କଥାବାର୍ତ୍ତା କରନ୍ତୁ। ଆପଣଙ୍କର ଅନୁରୋଧ ଆମେ ମନେ ରଖୁଛୁ। ଆପଣଙ୍କୁ ବହୁତ ଧନ୍ୟବାଦ ଏହି ସୁଚିନ୍ତିତ ମତାମତ ପାଇଁ। ତାହେଲେ ଆଶ୍ୱାସନା, ଆଜି ଶ୍ରୋତାବନ୍ଧୁମାନଙ୍କର ଯେତିକି ଚିଠି ପତ୍ର ହ୍ୱାଟ୍ସଆପ୍ ମାଧ୍ୟମରେ ଆସିଥିଲା ତାକୁ ତ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ। ସମୟ ଅଳ୍ପ ବାକି ଅଛି, ଯେହେତୁ ଚିଠିପତ୍ର ଆଉ ନାହିଁ ହାତରେ, ତେଣୁ ଆମେ ବିଦାୟ ନେବା। ବିଦାୟ ନେବା ପୂର୍ବରୁ ସବୁଥର ଭଳିଆ ଏଥର ବି ଆମର ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରିବା ଯେ ଆମର କାର୍ଯ୍ୟକ୍ରମଗୁଡ଼ାକ ଶୁଣନ୍ତୁ ଏବଂ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଆମକୁ ପଠାନ୍ତୁ। ଆମକୁ ମତାମତ ସବୁ ପଠାଇବା ପାଇଁ ଆମର ଠିକଣା ଟିପି ରଖନ୍ତୁ, ହ୍ୱାଟ୍ସଆପ୍ ନମ୍ବର ଟିପି ରଖନ୍ତୁ।
1: ଶ୍ରୋତାବନ୍ଧୁ, ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କର ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ନମ୍ବରଟି ଆଉ ଥରେ କହି ରଖୁଛୁ 8895994143।
0: ତାହେଲେ ଶ୍ରୋତାବନ୍ଧୁ, ଆଜି ଆପଣଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରୁ ଆମେ ଥିଲୁ। ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ।
1: ମୁଁ ଆଶ୍ୱାସନା ପଟ୍ଟନାୟକ।
0: ଏବେ ଆମକୁ ବିଦାୟ ଦିଅନ୍ତୁ। ନମସ୍କାର।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ବର୍ଷା ଭିଜା ଶୁଭ ସନ୍ଧ୍ୟାରେ ଚୁପବାଣୀର ମନୋରଞ୍ଜନୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ସହ ଆପଣଙ୍କର ସାଥୀ ଶିବଶକ୍ତି ପୁରୋହିତ। ତେବେ ଶ୍ରୋତାବନ୍ଧୁ, ଆଜି ହେଉଛି ସେପ୍ଟେମ୍ବର ମାସର 27 ତାରିଖ ରବିବାର। ଆପଣ ଯେପରି ଜାଣନ୍ତି, ସପ୍ତାହର ପ୍ରତ୍ୟେକ ରବିବାର ଦିନ ଆମ ସମସ୍ତଙ୍କ ପ୍ରିୟ ମନକୁ ରଞ୍ଜିତ କଲା ଭଳି କାର୍ଯ୍ୟକ୍ରମ ମନୋରଞ୍ଜନୀ କାର୍ଯ୍ୟକ୍ରମ ରହିଥାଏ। ଏହି କାର୍ଯ୍ୟକ୍ରମରେ ଆମେ ଢେର ସାରା ଗପସପ, କିଛି ସୂଚନା ଏବଂ ସମାଚାର ସମ୍ପର୍କରେ ଜାଣିବା ସହ କେବେ କେବେ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ହୋଇଥିବା ଅତିଥିଙ୍କ ସହ ମଧ୍ୟ ସାକ୍ଷାତକାର କରିଥାଉ। ତେବେ ଆସନ୍ତୁ, ଆଉ ଡେରି ନ କରି ଆରମ୍ଭ କରିବା ଆଜିର ଏହି ସମସ୍ତଙ୍କ ପ୍ରିୟ କାର୍ଯ୍ୟକ୍ରମ ମନୋରଞ୍ଜନୀ କାର୍ଯ୍ୟକ୍ରମକୁ। ଆଉ ଶୁଣିବା ଆମେ ଆପଣଙ୍କ ପାଇଁ ନେଇ ଆସିଥିବା ସୁନ୍ଦର ସୁନ୍ଦର ମନଛୁଆଁ ଗୀତ ସବୁ। ତେବେ ଶ୍ରୋତାବନ୍ଧୁ, ବର୍ଷର ପ୍ରତ୍ୟେକ ଦିନ ଭଳି ଆଜିର ତିନୋଟି ମଧ୍ୟ ନିଜ ଭିତରେ ବହୁତ କିଛି ବିଶେଷତା ନେଇ ଆସିଛି। କିଛି ଦିବସ ଆମକୁ ଆମ ପରିବେଶ ବିଷୟରେ ସଚେତନ କରାଏ, କିଛି ଦିବସ ମାନବ ସମାଜର ଏକତା ଏବଂ ସମାନତାର ବାର୍ତ୍ତା ଦିଏ, ଆଉ କିଛି ଦିବସ ଆମକୁ ଆମ ପ୍ରକୃତି, ଐତିହ୍ୟ ଏବଂ ସଂସ୍କୃତି ସହିତ ଯୋଡ଼ିଥାଏ। ସେପ୍ଟେମ୍ବର ମାସର 27 ତାରିଖ ମାନେ ଆଜିର ଦିନ ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ପର୍ଯ୍ୟଟନ କେବଳ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲିଯିବା ନୁହେଁ, ଏହା ହେଉଛି ନୂଆ ସ୍ଥାନକୁ ଜାଣିବା, ନୂଆ ଲୋକଙ୍କୁ ଭେଟିବା, ସେମାନଙ୍କ ଜୀବନଶୈଳୀ, ଭାଷା, ପରମ୍ପରା ଏବଂ ସଂସ୍କୃତିକୁ ବୁଝିବାର ଏକ ସୁନ୍ଦର ମାଧ୍ୟମ। ଆମ ଓଡ଼ିଶାର କଥା ହିଁ ଯଦି ନେବା, ଶ୍ରୀମନ୍ଦିରର ଆଧ୍ୟାତ୍ମିକଠାରୁ ଆରମ୍ଭ କରି କୋଣାର୍କର ଐତିହ୍ୟ, ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଶିମିଳିପାଳର ସବୁଜିମା, ଦାରିଙ୍ଗିବାଡ଼ିର ପାହାଡ଼ ଏବଂ ଶୀତଳ ପରିବେଶ, ଆମ ରାଜ୍ୟର ପ୍ରତ୍ୟେକ କୋଣରେ ରହିଛି ପର୍ଯ୍ୟଟନର ଅନେକ ସମ୍ଭାବନା। ଆଉ ଆଜିର ତିନୋଟି ଆମକୁ ଆମ ସମାଜର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ମନେ ପକାଇଦିଏ, ମାନେ ସେପ୍ଟେମ୍ବର ମାସର ଶେଷ ରବିବାରକୁ ବିଶ୍ୱ ବଧିର ଦିବସ ଭାବରେ ପାଳନ କରାଯାଏ। ଏହି ଦିବସ ଆମକୁ ମନେ ପକାଇଦିଏ ଯେ ଭିନ୍ନ କ୍ଷମତା କେବେ ବି କାହାର ସ୍ୱପ୍ନ ଦେଖିବାର ଅଧିକାରକୁ ସୀମିତ କରିପାରେ ନାହିଁ। ସମାଜର ପ୍ରତ୍ୟେକ ମଣିଷଙ୍କ ପାଇଁ ସମାନ ସୁଯୋଗ, ସମ୍ମାନ ଏବଂ ଅଂଶଗ୍ରହଣର ପରିବେଶ ସୃଷ୍ଟି କରିବା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ। ଏହା ସହିତ ସେପ୍ଟେମ୍ବର ମାସର ଚତୁର୍ଥ ରବିବାରକୁ ବିଶ୍ୱ ନଦୀ ଦିବସ ଅର୍ଥାତ୍ ୱାର୍ଲଡ ରିଭର ଡେ ଭାବ

ପରେ ମଧ୍ୟ ପାଳନ କରାଯାଏ। ନଦୀ କେବଳ ଜଳର ଏକ ପ୍ରବାହ ନୁହେଁ, ନଦୀ ହେଉଛି ଜୀବନର ଧାରା। ମଣିଷର ଜୀବନ, କୃଷି, ଜୀବଜନ୍ତୁ, ଜୈବ ବିବିଧତା ଏବଂ ସଭ୍ୟତାର ବିକାଶ ସହିତ ନଦୀର ସମ୍ପର୍କ ଅତ୍ୟନ୍ତ ଗଭୀର। ଆମ ମହାନଦୀଠାରୁ ଆରମ୍ଭ କରି ଇବ୍, ତେଲ ଏବଂ ଅନ୍ୟାନ୍ୟ ନଦୀ ଓଡ଼ିଶାର ଜୀବନ ଏବଂ ଜୀବିକା ସହିତ ଏଗୁଡ଼ିକର ସମ୍ପର୍କ ଅତୁଟ। ତେଣୁ ନଦୀକୁ ସୁରକ୍ଷିତ ରଖିବା, ନଦୀକୁ ପ୍ରଦୂଷଣମୁକ୍ତ ରଖିବା ଏବଂ ଆଗାମୀ ପିଢ଼ି ପାଇଁ ଏହାର ଅସ୍ତିତ୍ୱକୁ ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଗୋଟିଏ ଦିନ ଏତେଗୁଡ଼ିଏ ବାର୍ତ୍ତା। ପର୍ଯ୍ୟଟନ ଆମକୁ ନୂଆ ଦୁନିଆ ଦେଖାଏ। ସମାନତା ଆମକୁ ପ୍ରତ୍ୟେକ ମଣିଷର ମୂଲ୍ୟ ବୁଝାଏ, ଆଉ ନଦୀ ଆମକୁ ପ୍ରକୃତି ସହିତ ଆମର ସମ୍ପର୍କକୁ ମନେ ପକାଇଦିଏ। ତେବେ ଆସନ୍ତୁ ଆଜିର ଏହି ବିଶେଷ ଦିନରେ ଏହି ସମସ୍ତ ବିଷୟକୁ ନେଇ କିଛି ଜାଣିବା, କିଛି ଭାବିବା ଏବଂ ନିଜ ଜୀବନରେ ଏହି ଦିବସଗୁଡ଼ିକର ବାର୍ତ୍ତାକୁ କିପରି ପ୍ରୟୋଗ କରିପାରିବା ସେ ନେଇ ଆଲୋଚନା ମଧ୍ୟ କରିବା। ତେବେ ଆସନ୍ତୁ ପ୍ରଥମେ ଜାଣିବା ବିଶ୍ୱ ପର୍ଯ୍ୟଟନ ଦିବସର ଇତିହାସ, ଉଦ୍ଦେଶ୍ୟ ଏବଂ ଆମ ଜୀବନରେ ଏହାର ଗୁରୁତ୍ୱ ବିଷୟରେ। ପର୍ଯ୍ୟଟନ, ଏହି ଶବ୍ଦ ଶୁଣିଲେ ଆମ ମନରେ ଭାସି ଉଠେ ନୂଆ ନୂଆ ସ୍ଥାନ, ପାହାଡ଼, ଝରଣା, ସମୁଦ୍ର, ନଦୀ, ଐତିହାସିକ କୀର୍ତ୍ତିରାଜି, ମନ୍ଦିର ଏବଂ ପ୍ରକୃତିର ମନୋରମ ଦୃଶ୍ୟ। କିନ୍ତୁ ପର୍ଯ୍ୟଟନ କେବଳ ବୁଲିବା କିମ୍ବା ଛୁଟି କାଟିବାର ଏକ ମାଧ୍ୟମ ନୁହେଁ। ପର୍ଯ୍ୟଟନ ହେଉଛି ନୂଆ ଅନୁଭୂତି ହାସଲ କରିବାର ଏକ ଅବସର, ନୂଆ ସଂସ୍କୃତିକୁ ଜାଣିବାର ଏକ ମାଧ୍ୟମ, ଭିନ୍ନ ଅଞ୍ଚଳର ଲୋକଙ୍କ ଜୀବନଶୈଳୀକୁ ବୁଝିବାର ଏକ ସୁନ୍ଦର ପଥ। ପ୍ରତିବର୍ଷ ସେପ୍ଟେମ୍ବର ମାସର 27 ତାରିଖରେ ସାରା ବିଶ୍ୱରେ ପାଳନ କରାଯାଏ ବିଶ୍ୱ ପର୍ଯ୍ୟଟନ ଦିବସ। ପର୍ଯ୍ୟଟନର ସାମାଜିକ, ସାଂସ୍କୃତିକ, ଆର୍ଥିକ ଓ ପରିବେଶଗତ ଗୁରୁତ୍ୱ ସମ୍ପର୍କରେ ସଚେତନ ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱ ପର୍ଯ୍ୟଟନ ଦିବସର ଆରମ୍ଭ ମଧ୍ୟ ଏକ ଐତିହାସିକ ଘଟଣା ସହିତ ଜଡ଼ିତ। 1970 ସେପ୍ଟେମ୍ବର ମାସର 27 ତାରିଖରେ ଇଣ୍ଟରନ୍ୟାସନାଲ ୟୁନିୟନ ଅଫ୍ ଅଫିସିଆଲ ଟ୍ରାଭେଲ ଅର୍ଗାନାଇଜେସନ, ଯାହା ପରବର୍ତ୍ତୀ ସମୟରେ ୱାର୍ଲ୍ଡ ଟୁରିଜିମ୍ ଅର୍ଗାନାଇଜେସନ ବା ୟୁଏନ୍ ଟୁରିଜିମ୍ର ଆଧାର ହୋଇଥିଲା, ତାହାର ନିୟମାବଳୀ ଗ୍ରହଣ କରିଥିଲା। ସେହି ଐତିହାସିକ ତାରିଖକୁ ସ୍ମରଣ କରି 1980 ପ୍ରତିବର୍ଷ ସେପ୍ଟେମ୍ବର ମାସର 27 ତାରିଖରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ହୋଇଆସୁଛି। ପର୍ଯ୍ୟଟନ ଆଜି ବିଶ୍ୱରେ ଏକ ବଡ଼ ଶିଳ୍ପ ଓ ଆର୍ଥିକ କାର୍ଯ୍ୟକଳାପରେ ପରିଣତ ହୋଇଛି। ଲକ୍ଷ ଲକ୍ଷ ଲୋକ ପର୍ଯ୍ୟଟନ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ନିର୍ଭରଶୀଳ। ହୋଟେଲ, ରେଷ୍ଟୁରାଣ୍ଟ, ପରିବହନ, ହସ୍ତଶିଳ୍ପ, ହସ୍ତତନ୍ତ, ଗାଇଡ, ସ୍ଥାନୀୟ ବ୍ୟବସାୟ, ଫଟୋଗ୍ରାଫି ଏବଂ ଅନେକ କ୍ଷେତ୍ର ପର୍ଯ୍ୟଟନ ସହିତ ଜଡ଼ିତ। ତେଣୁ ଗୋଟିଏ ପର୍ଯ୍ୟଟକଙ୍କ ଯାତ୍ରା କେବଳ ତାଙ୍କର ନିଜସ୍ୱ ଅନୁଭୂତି ନୁହେଁ, ଏହା ଅନେକ ସ୍ଥାନୀୟ ଲୋକଙ୍କ ଜୀବିକାର ମାଧ୍ୟମ ମଧ୍ୟ ହୋଇଥାଏ। ପର୍ଯ୍ୟଟନର ଆଉ ଏକ ବଡ଼ ଦିଗ ହେଉଛି ସାଂସ୍କୃତିକ ଆଦାନ ପ୍ରଦାନ। ଯେତେବେଳେ ଜଣେ ବ୍ୟକ୍ତି ନିଜ ଅଞ୍ଚଳଠାରୁ ଦୂରକୁ ଯାଆନ୍ତି, ସେତେବେଳେ ସେ କେବଳ ଏକ ନୂଆ ସ୍ଥାନ ଦେଖନ୍ତି ନାହିଁ, ସେଠାକାର ଲୋକଙ୍କ ଭାଷା, ଖାଦ୍ୟ, ପୋଷାକ, ପରମ୍ପରା, କଳା ଏବଂ ଜୀବନଧାରା ସହିତ ପରିଚିତ ହୁଅନ୍ତି। ଏହି ଅନୁଭୂତି ମଣିଷ ମଧ୍ୟରେ ପାରସ୍ପରିକ ବୁଝାମଣା ଏବଂ ସମ୍ମାନ ବଢ଼ାଇବାରେ ସହାୟକ ମଧ୍ୟ ହୋଇଥାଏ। ଆମ ଓଡ଼ିଶା ପର୍ଯ୍ୟଟନର ଏକ ସୁନ୍ଦର ଉଦାହରଣ। ଏଠାରେ ରହିଛି ଆଧ୍ୟାତ୍ମିକତା, ଐତିହ୍ୟ, ପ୍ରକୃତି ଓ ସଂସ୍କୃତିର ଅଦ୍ଭୁତ ସମନ୍ୱୟ। ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଚିଲିକାର ବିସ୍ତୃତ ଜଳରାଶି, ଶିମିଳିପାଳର ସବୁଜ ଅରଣ୍ୟ, ଦାରିଙ୍ଗିବାଡ଼ିର ପାହାଡ଼ିଆ ପ୍ରକୃତି, ଭିତରକନିକାର ମ୍ୟାନଗ୍ରୋଭ୍ ଜଙ୍ଗଲ, ପ୍ରତ୍ୟେକ ସ୍ଥାନ ନିଜ ନିଜ ଢଙ୍ଗରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଆମ ପଶ୍ଚିମ ଓଡ଼ିଶାରେ ମଧ୍ୟ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ, ପାହାଡ଼, ଝରଣା, ଜଙ୍ଗଲ, ପ୍ରାଚୀନ ମନ୍ଦିର, ଲୋକକଳା, ଲୋକନୃତ୍ୟ ଏବଂ ଲୋକପରମ୍ପରା, ଏହିସବୁ ଆମ ଅଞ୍ଚଳର ପର୍ଯ୍ୟଟନ ପରିଚୟକୁ ଆହୁରି ସମୃଦ୍ଧ କରିଥାଏ। କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର ଭଳି ଅଞ୍ଚଳର ଲୋକସଂସ୍କୃତି ଏବଂ ପ୍ରାକୃତିକ ସମ୍ପଦ ପର୍ଯ୍ୟଟକଙ୍କ ପାଇଁ ଏକ ନିଆରା ଅନୁଭୂତି ଆଣିପାରେ। କିନ୍ତୁ ପର୍ଯ୍ୟଟନର ବିକାଶ ସହିତ ଆମର ଦାୟିତ୍ୱ ମଧ୍ୟ ବଢ଼ିଯାଏ। ଆମେ ଯେଉଁ ସ୍ଥାନକୁ ବୁଲିବାକୁ ଯାଉଛୁ, ସେହି ସ୍ଥାନକୁ କେବଳ ଉପଭୋଗ କରିବା ନୁହେଁ, ସୁରକ୍ଷିତ ରଖିବା ମଧ୍ୟ ଆମର ହିଁ କର୍ତ୍ତବ୍ୟ। ପର୍ଯ୍ୟଟନସ୍ଥଳରେ ପ୍ଲାଷ୍ଟିକ୍ ଏବଂ ଆବର୍ଜନା ଫିଙ୍ଗିବା, ଐତିହାସିକ କୀର୍ତ୍ତିରାଜିର କାନ୍ଥରେ ଲେଖାଲେଖି କରିବା, ପ୍ରାକୃତିକ ସମ୍ପଦକୁ ନଷ୍ଟ କରିବା, ଏହିସବୁ ଆମ ପର୍ଯ୍ୟଟନ ସଂସ୍କୃତିର ଅଂଶ ହେବା ଉଚିତ ନୁହଁ। ଆଜିର ସମୟରେ ସ୍ଥାୟୀ ଏବଂ ଦାୟିତ୍ୱଶୀଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯାଉଛି। ଅର୍ଥାତ୍ ଆମେ ପର୍ଯ୍ୟଟନ କରିବା ସମୟରେ ପରିବେଶ, ସ୍ଥାନୀୟ ସଂସ୍କୃତି ଏବଂ ସ୍ଥାନୀୟ ଲୋକଙ୍କ ଜୀବନ ଉପରେ ଅନାବଶ୍ୟକ ନକାରାତ୍ମକ ପ୍ରଭାବ ନ ପକାଇବା। ସ୍ଥାନୀୟ ଲୋକଙ୍କଠାରୁ ସାମଗ୍ରୀ କିଣିବା, ସ୍ଥାନୀୟ ଖାଦ୍ୟ ଏବଂ ହସ୍ତଶିଳ୍ପକୁ ସମ୍ମାନ ଦେବା ଏବଂ ପ୍ରକୃତିକୁ ସୁରକ୍ଷା କରିବା, ଏହିସବୁ ଦାୟିତ୍ୱଶୀଳ ପର୍ଯ୍ୟଟନର ଅଂଶ।

କୀର୍ତ୍ତନ ଆମକୁ ଆଉ ଗୋଟିଏ ବଡ଼ ଶିକ୍ଷା ଦିଏ। ଦୁନିଆ ବହୁତ ବଡ଼ ଏବଂ ବିବିଧ। ଆମ ଚାରିପାଖରେ ଥିବା ଜୀବନଶୈଳୀ ହିଁ ସମଗ୍ର ଦୁନିଆ ନୁହେଁ। ଅନ୍ୟ ଅଞ୍ଚଳକୁ ଯାତ୍ରା କଲେ ଆମେ ଅନ୍ୟମାନଙ୍କ ଜୀବନ, ଚିନ୍ତାଧାରା ଏବଂ ପରମ୍ପରା ବିଷୟରେ ଜାଣିପାରୁ। ଏହା ଆମ ଚିନ୍ତାଧାରାକୁ ବିସ୍ତୃତ କରେ ଏବଂ ଅନ୍ୟ ସଂସ୍କୃତି ପ୍ରତି ସମ୍ମାନର ଭାବନା ସୃଷ୍ଟି କରେ। ତେଣୁ ବିଶ୍ୱ ପର୍ଯ୍ୟଟନ ଦିବସ କେବଳ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାର ଏକ ଦିନ ନୁହେଁ। ଏହା ଆମକୁ ମନେ ପକାଇ ଦିଏ ଯେ ପର୍ଯ୍ୟଟନ ମାଧ୍ୟମରେ ଆମେ ଅର୍ଥନୀତିକୁ ସୁଦୃଢ଼ କରିପାରିବା, ସଂସ୍କୃତିକୁ ଆଗକୁ ନେଇପାରିବା, ନୂଆ ଅନୁଭୂତି ହାସଲ କରିପାରିବା ଏବଂ ପ୍ରକୃତି ସହିତ ଆମ ସମ୍ପର୍କକୁ ଆହୁରି ଗଭୀର କରିପାରିବା। ଶେଷରେ ଏତିକି କହିବା, ଯେତେବେଳେ ବୁଲିବାକୁ ବାହାରିବା କେବଳ ନିଜ ପାଇଁ ସ୍ମୃତି ନେଇ ଫେରିବା ତାହା ନୁହେଁ। ଯେଉଁ ସ୍ଥାନକୁ ଯାଉଛୁ ସେହି ସ୍ଥାନର ପ୍ରକୃତି, ପରମ୍ପରା ଏବଂ ସଂସ୍କୃତି ପ୍ରତି ସମ୍ମାନ ନେଇ ଫେରିବା। କାରଣ ଜଣେ ଭଲ ପର୍ଯ୍ୟଟକ କେବଳ ଭଲ ଦୃଶ୍ୟ ଖୋଜନ୍ତି ନାହିଁ, ସେ ଭଲ ଅନୁଭୂତି ସହିତ ଭଲ ଦାୟିତ୍ୱବୋଧ ମଧ୍ୟ ନେଇ ଚାଲନ୍ତି। ଆସନ୍ତୁ ଏହି ବିଶ୍ୱ ପର୍ଯ୍ୟଟନ ଦିବସରେ ଆମେ ନିଜ ଅଞ୍ଚଳର ପର୍ଯ୍ୟଟନ ସମ୍ଭାବନାକୁ ଚିହ୍ନିବା, ଆମ ଐତିହ୍ୟ ଏବଂ ପ୍ରକୃତିକୁ ସମ୍ମାନ କରିବା ଏବଂ ଦାୟିତ୍ୱଶୀଳ ପର୍ଯ୍ୟଟକ

ଆଖ୍ୟାନ ଦେବାର ଏକ ଦିନ ନୁହେଁ। ଏହା ଆମକୁ ମନେ ପକାଇ ଦିଏ ଯେ ପର୍ଯ୍ୟଟନ ମାଧ୍ୟମରେ ଆମେ ଅର୍ଥନୀତିକୁ ସୁଦୃଢ଼ କରିପାରିବା, ସଂସ୍କୃତିକୁ ଆଗକୁ ନେଇପାରିବା, ନୂଆ ଅନୁଭୂତି ହାସଲ କରିପାରିବା ଏବଂ ପ୍ରକୃତି ସହିତ ଆମ ସମ୍ପର୍କକୁ ଆହୁରି ଗଭୀର କରିପାରିବା। ଶେଷରେ ଏତିକି କହିବା, ଯେତେବେଳେ ବୁଲିବାକୁ ବାହାରିବା କେବଳ ନିଜ ପାଇଁ ସ୍ମୃତି ନେଇ ଫେରିବା ତାହା ନୁହେଁ। ଯେଉଁ ସ୍ଥାନକୁ ଯାଉଛୁ ସେହି ସ୍ଥାନର ପ୍ରକୃତି, ପରମ୍ପରା ଏବଂ ସଂସ୍କୃତି ପ୍ରତି ସମ୍ମାନ ନେଇ ଫେରିବା। କାରଣ ଜଣେ ଭଲ ପର୍ଯ୍ୟଟକ କେବଳ ଭଲ ଦୃଶ୍ୟ ଖୋଜନ୍ତି ନାହିଁ, ସେ ଭଲ ଅନୁଭୂତି ସହିତ ଭଲ ଦାୟିତ୍ୱବୋଧ ମଧ୍ୟ ନେଇ ଚାଲନ୍ତି। ଆସନ୍ତୁ ଏହି ବିଶ୍ୱ ପର୍ଯ୍ୟଟନ ଦିବସରେ ଆମେ ନିଜ ଅଞ୍ଚଳର ପର୍ଯ୍ୟଟନ ସମ୍ଭାବନାକୁ ଚିହ୍ନିବା, ଆମ ଐତିହ୍ୟ ଏବଂ ପ୍ରକୃତିକୁ ସମ୍ମାନ କରିବା ଏବଂ ଦାୟିତ୍ୱଶୀଳ ପର୍ଯ୍ୟଟକ ହେବାର ସଂକଳ୍ପ ନେବା।

ତେବେ ଶ୍ରୋତା ବନ୍ଧୁ, ଆମ ଜୀବନରେ ଶୁଣିବାର ଗୁରୁତ୍ୱ ଅତ୍ୟନ୍ତ ଅଧିକ। ମାଆଙ୍କ ଡାକ, ବଧୁଙ୍କ କଥା, ପକ୍ଷୀର କିଚିରି ମିଚିରି, ବର୍ଷାର ଶବ୍ଦ, ସଙ୍ଗୀତର ସ୍ୱର, ଏହିସବୁ ଆମ ଜୀବନକୁ ଅନେକ ଅନୁଭୂତିରେ ଭରିଦିଏ। କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଶ୍ରବଣ ସମ୍ପର୍କିତ ଅସୁବିଧା କାରଣରୁ ଏ ଶବ୍ଦଗୁଡ଼ିକ ଆମ ଭଳି ଶୁଣିପାରନ୍ତି ନାହିଁ। ତଥାପି ଏହା ତାଙ୍କର ସ୍ୱପ୍ନ, ପ୍ରତିଭା, ଦକ୍ଷତା କିମ୍ବା ଜୀବନର ସମ୍ଭାବନାକୁ ସୀମିତ କରିଦିଏ ନାହିଁ। ପ୍ରତିବର୍ଷ ସେପ୍ଟେମ୍ବର ମାସର ଶେଷ ରବିବାରକୁ ବିଶ୍ୱ ବଧିର ଦିବସ ବା ୱାର୍ଲ୍ଡ ଡିଫ୍ ଡେ ଭାବରେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଧିର ବା ଶ୍ରବଣ ବାଧିତ ବ୍ୟକ୍ତିମାନଙ୍କ ଅଧିକାର, ସମାନ ସୁଯୋଗ, ଶିକ୍ଷା, ରୋଜଗାର ଏବଂ ସମାଜରେ ସମାନ ଭାଗିଦାରୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ବିଶ୍ୱ ବଧିର ଦିବସ ସହିତ ବିଶ୍ୱର ବଧିର ସପ୍ତାହର ମଧ୍ୟ ଗଭୀର ସମ୍ପର୍କ ରହିଛି। ୱାର୍ଲ୍ଡ ଫେଡେରେସନ୍ ଅଫ୍ ଦ ଡିଫ୍ ବା WFD ଏହି ଦିବସ ଓ ସପ୍ତାହ ମାଧ୍ୟମରେ ବଧିର ସମୁଦାୟର ଅଧିକାର ଏବଂ ଜୀବନ ସମ୍ପର୍କରେ ବିଶ୍ୱସ୍ତରରେ ସଚେତନତା ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ। ବଧିରତା କିମ୍ବା ଶ୍ରବଣ ବାଧିତତାକୁ କେବଳ ଗୋଟିଏ ଅସୁବିଧା ଭାବରେ ଦେଖିଲେ ହେବ ନାହିଁ। ଜଣେ ବ୍ୟକ୍ତିଙ୍କ ଜୀବନରେ ସବୁଠାରୁ ବଡ଼ ଆହ୍ୱାନ ଅନେକ ସମୟରେ ତାଙ୍କର ଶ୍ରବଣ ସମସ୍ୟା ନୁହେଁ, ବରଂ ସମାଜରେ ଥିବା ଯୋଗାଯୋଗର ବାଧା, ସୂଚନା ପାଇବାରେ ଅସୁବିଧା ଏବଂ ସମାନ ସୁଯୋଗର ଅଭାବ ମଧ୍ୟ ହୋଇଥାଏ। ଏଠାରେ ସଙ୍କେତ ଭାଷା ବା ସାଇନ୍ ଲାଙ୍ଗୁଏଜ୍ର ଗୁରୁତ୍ୱ ଅତ୍ୟନ୍ତ ବେଶୀ। ଶବ୍ଦ ବ୍ୟବହାର ନକରି ହାତର ଭଙ୍ଗୀ, ମୁହଁର ଭାବଭଙ୍ଗୀ ଏବଂ ଶରୀରର ଚାଳଚଳନ ମାଧ୍ୟମରେ ଭାବନା ଏବଂ ଚିନ୍ତାକୁ ପ୍ରକାଶ କରିବାର ଏକ ସମୃଦ୍ଧ ଭାଷା ହେଉଛି ସଙ୍କେତ ଭାଷା। ଏହା କେବଳ ଯୋଗାଯୋଗର ଏକ ଉପାୟ ନୁହେଁ, ଏହା ଅନେକ ବଧିର ବ୍ୟକ୍ତିଙ୍କ ଭାଷା, ପରିଚୟ ଏବଂ ସାଂସ୍କୃତିକ ଅଭିବ୍ୟକ୍ତିର ମଧ୍ୟ ଏକ ଅଂଶ। ତେଣୁ ଏକ ସମାବେଶୀ ସମାଜ ଗଢ଼ିବା ପାଇଁ ଆମକୁ ଯୋଗାଯୋଗର ବିଭିନ୍ନ ମାଧ୍ୟମକୁ ସହଜ ଏବଂ ସୁଗମ କରିବାକୁ ପଡ଼ିବ। ସାର୍ବଜନୀନ ସ୍ଥାନରେ ଆବଶ୍ୟକ ସୂଚନାକୁ ଲିଖିତ ଆକାରରେ ଉପଲବ୍ଧ କରାଇବା, ଟେଲିଭିଜନ ଏବଂ ଡିଜିଟାଲ କାର୍ଯ୍ୟକ୍ରମରେ ସଙ୍କେତ ଭାଷା ବା ସବ୍‌ଟାଇଟଲ୍ସ ବ୍ୟବହାର କରିବା, ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସହାୟତା ଦେବା, ଏହିସବୁ ଦ୍ୱାରା ସମାଜ ଅଧିକ ସମାବେଶୀ ହୋଇପାରିବ। ଶିକ୍ଷା ହେଉଛି ପ୍ରତ୍ୟେକ ଶିଶୁର ଅଧିକାର। ବଧିର କିମ୍ବା ଶ୍ରବଣ ବାଧିତ ଶିଶୁମାନଙ୍କ ପାଇଁ ମଧ୍ୟ ଗୁଣାତ୍ମକ ଶିକ୍ଷାର

ସୁଯୋଗ ରହିବା ଆବଶ୍ୟକ। ଆବଶ୍ୟକ ହେଲେ ସଂକେତ ଭାଷା, ଶ୍ରବଣ ସହାୟକ ଉପକରଣ, କ୍ୟାପସନିଂ ଏବଂ ଅନ୍ୟାନ୍ୟ ସହାୟତା ମାଧ୍ୟମରେ ଶିକ୍ଷାକୁ ସେମାନଙ୍କ ପାଇଁ ଆହୁରି ସୁଗମ କରାଯାଇପାରେ। କେବଳ ଶିକ୍ଷା ନୁହେଁ, ରୋଜଗାର କ୍ଷେତ୍ରରେ ମଧ୍ୟ ସମାନ ସୁଯୋଗ ଆବଶ୍ୟକ। ଜଣେ ବ୍ୟକ୍ତିଙ୍କ ଶ୍ରବଣ କ୍ଷମତା ତାଙ୍କର ଦକ୍ଷତାର ପରିମାପ ନୁହେଁ, ତାଙ୍କର ଯୋଗ୍ୟତା, ପରିଶ୍ରମ, ସୃଜନଶୀଳତା ଏବଂ କାର୍ଯ୍ୟଦକ୍ଷତାକୁ ଆଧାର କରି ସୁଯୋଗ ଦିଆଯିବା ଉଚିତ। ଆଜି ବିଜ୍ଞାନ ଏବଂ ପ୍ରଯୁକ୍ତି ମଧ୍ୟ ଶ୍ରବଣ ବାଧିତ ବ୍ୟକ୍ତିମାନଙ୍କ ଜୀବନକୁ ଅନେକ ମାତ୍ରାରେ ସହଜ କରିଛି। ହିୟରିଂ ଏଡ୍ସ, କୋସ୍ଲିୟର ଇମ୍ପ୍ଲାଣ୍ଟସ୍, କ୍ୟାପସନିଂ ଟେକ୍ନୋଲୋଜି, ସ୍ମାର୍ଟଫୋନ୍ ବେସ୍ଡ କମ୍ୟୁନିକେସନ୍ ଏବଂ ଅନ୍ୟାନ୍ୟ ସହାୟକ ପ୍ରଯୁକ୍ତି ଯୋଗାଯୋଗ ଏବଂ ଦୈନନ୍ଦିନ ଜୀବନରେ ନୂଆ ସୁଯୋଗ ଆଣିଛି। କିନ୍ତୁ ପ୍ରଯୁକ୍ତି ସହିତ ସାମାଜିକ ସମ୍ବେଦନଶୀଳତା ମଧ୍ୟ ସେତିକି ହିଁ ଆବଶ୍ୟକ। ଆମେ ଅନେକ ସମୟରେ ଅଜାଣତରେ ଏମିତି ଆଚରଣ କରିଥାଉ ଯାହା ଶ୍ରବଣ ବାଧିତ ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇପାରେ। ତେଣୁ ତାଙ୍କ ସହିତ କଥା ହେବା ସମୟରେ ତାଙ୍କ ଦିଗକୁ ମୁହଁ କରି କଥା କହିବା, ଆବଶ୍ୟକ ହେଲେ ଲେଖିକି ବୁଝାଇବା, ସଂକେତ ଭାଷା ଜାଣିଥିଲେ ତାହା ବ୍ୟବହାର କରିବା ଏବଂ ସେମାନଙ୍କୁ ଧୈର୍ଯ୍ୟର ସହିତ ବୁଝିବା, ଏହିସବୁ ଛୋଟ ଛୋଟ ପଦକ୍ଷେପ ହେଲେ ମଧ୍ୟ ବହୁତ ବଡ଼ ପରିବର୍ତ୍ତନ ଆଣିପାରେ। ସବୁଠାରୁ ବଡ଼ କଥା ହେଉଛି ବଧିର ବ୍ୟକ୍ତିମାନଙ୍କୁ କେବଳ ସହାନୁଭୂତି ନୁହେଁ, ସମାନତା ଏବଂ ସମ୍ମାନ ଦରକାର। ସେମାନଙ୍କୁ ସମାଜର ମୁଖ୍ୟଧାରାରୁ ଅଲଗା କରି ନୁହେଁ ବରଂ ସମାନ ଭାବରେ ସାମିଲ କରିବା ଆବଶ୍ୟକ। କାରଣ ଏକ ସମାଜ ସେତେବେଳେ ହିଁ ପ୍ରକୃତ ଅର୍ଥରେ ସମୃଦ୍ଧ ହୁଏ ଯେତେବେଳେ ସେଠାରେ ପ୍ରତ୍ୟେକ ମଣିଷ ନିଜ ଦକ୍ଷତା ଏବଂ ସ୍ୱପ୍ନ ଅନୁସାରେ ଆଗକୁ ବଢ଼ିବାର ସୁଯୋଗ ପାଏ। ବିଶ୍ୱ ବଧିର ଦିବସ ଆମକୁ ଏକ ସରଳ ଏବଂ ଗଭୀର ବାର୍ତ୍ତା ଦିଏ। ଯୋଗାଯୋଗ କେବଳ ଶବ୍ଦରେ ହୁଏ ନାହିଁ, କେବେ କେବେ ଆଖିର ଭାଷା, ହାତର ଇସାରା, ହସ ଏବଂ ମାନବିକ ବ୍ୟବହାର ମଧ୍ୟ ଅନେକ କଥା କହିଦିଏ। ତେଣୁ ଆଜିର ଏହି ବିଶେଷ ଦିନରେ ଆସନ୍ତୁ ଆମେ କେବଳ ବଧିର ଏବଂ ଶ୍ରବଣ ବାଧିତ ବ୍ୟକ୍ତିମାନଙ୍କ ବିଷୟରେ ଜାଣିବାରେ ସୀମିତ ନ ରହି ଏକ ଅଧିକ ସମାବେଶୀ ସମାଜ ଗଢ଼ିବା ପାଇଁ ନିଜ ନିଜ ସ୍ତରରେ ଛୋଟ ଛୋଟ ପଦକ୍ଷେପ ନେବା। ଯେଉଁଠାରେ କାହାର ଶୁଣିବାର କ୍ଷମତା କମ୍ ଥାଇପାରେ ସେଠାରେ ଆମର ବୁଝିବାର କ୍ଷମତା ଅଧିକ ହେଉ। ଯେଉଁଠାରେ ଯୋଗାଯୋଗରେ ବାଧା ହୋଇଥାଏ ସେଠାରେ ଆମେ ସେତୁ ହେବା ଏବଂ ଯେଉଁଠାରେ ସୁଯୋଗର ଅଭାବ ରହିଛି ସେଠାରେ ସମାନ ସୁଯୋଗର ଦ୍ୱାର ଖୋଲିବା। ଏହା ହିଁ ବିଶ୍ୱ ବଧିର ଦିବସର ପ୍ରକୃତ ବାର୍ତ୍ତା। ଶୁଣିବାର କ୍ଷମତା ଭିନ୍ନ ହୋଇପାରେ କିନ୍ତୁ ସ୍ୱପ୍ନ ଦେଖିବାର ଅଧିକାର ସମସ୍ତଙ୍କର ସମାନ।

ନଦୀ ମାତ୍ର ଦୁଇଟି ଅକ୍ଷରର ଏକ ଶବ୍ଦ ନୁହେଁ। ନଦୀ ହେଉଛି ଜୀବନର ଧାରା। ନଦୀ ହେଉଛି ପ୍ରକୃତିର ଏକ ଅମୂଲ୍ୟ ଉପହାର।

ମଣିଷର ଜୀବନଠାରୁ ଆରମ୍ଭ କରି କୃଷି, ଜୀବଜନ୍ତୁ, ଜଙ୍ଗଲ, ଅର୍ଥନୀତି ଏବଂ ସଭ୍ୟତାର ବିକାଶ ସବୁକିଛି ସହିତ ନଦୀର ସମ୍ପର୍କ ଅତ୍ୟନ୍ତ ଗଭୀର। ପ୍ରତିବର୍ଷ ସେପ୍ଟେମ୍ବର ମାସର ଚତୁର୍ଥ ରବିବାରକୁ ମାନେ ଆଜିର ଏହି ଦିନକୁ ସାରା ବିଶ୍ୱରେ ବିଶ୍ୱ ନଦୀ ଦିବସ ବା ୱାର୍ଲଡ ରିଭର୍ସ ଡେ ଭାବରେ ପାଳନ କରାଯାଏ। ନଦୀଗୁଡ଼ିକର ଗୁରୁତ୍ୱ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା, ନଦୀର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଜନସାଧାରଣଙ୍କୁ ପ୍ରେରିତ କରିବା ଏବଂ ନଦୀ ସହିତ ମଣିଷର ସମ୍ପର୍କକୁ ଆହୁରି ଦୃଢ଼ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ବିଶ୍ୱ ନଦୀ ଦିବସ ପାଳନର ଚିନ୍ତାଧାରା ସହିତ କାନାଡ଼ାର ନଦୀ ସୁରକ୍ଷା କର୍ମୀ ମାର୍କ ଆଞ୍ଜେଲୋଙ୍କ ନାମ ଜଡ଼ିତ। 2005 ପ୍ରଥମ ବିଶ୍ୱ ନଦୀ ଦିବସ ପାଳନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ବିଶ୍ୱର ବିଭିନ୍ନ ଦେଶରେ ନଦୀକୁ କେନ୍ଦ୍ର କରି ସଚେତନତା କାର୍ଯ୍ୟକ୍ରମ, ସଫେଇ ଅଭିଯାନ, ଆଲୋଚନା, ଶିକ୍ଷାମୂଳକ କାର୍ଯ୍ୟକ୍ରମ ଏବଂ ସମୁଦାୟ ଭିତ୍ତିକ ପଦକ୍ଷେପ ଆୟୋଜିତ ହୋଇଥାଏ। ପୃଥିବୀରେ ହଜାର ହଜାର ନଦୀ ରହିଛି, ଛୋଟ ଝରଣାଠାରୁ ଆରମ୍ଭ କରି ବିଶାଳ ନଦୀ ପର୍ଯ୍ୟନ୍ତ। ଏହିଗୁଡ଼ିକ ଆମ ପରିବେଶର ଜୀବନ୍ତ ଅଂଶ। ନଦୀ ମଣିଷକୁ ପାଣି ଯୋଗାଏ, କ୍ଷେତକୁ ଜଳ ଦିଏ, ଜୀବଜନ୍ତୁଙ୍କୁ ଜୀବନ ଦିଏ ଏବଂ ଅନେକ ଅଞ୍ଚଳର ଅର୍ଥନୀତିକୁ ଚଲାଇଥାଏ। ଆମ ଦେଶ ଭାରତର ଇତିହାସ ଏବଂ ସଭ୍ୟତା ମଧ୍ୟ ନଦୀ ସହିତ ଅତ୍ୟନ୍ତ ଗଭୀର ଭାବରେ ଜଡ଼ିତ। ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ଗୋଦାବରୀ, କୃଷ୍ଣା, ନର୍ମଦା, ତାପ୍ତି ଭଳି ନଦୀଗୁଡ଼ିକ କେବଳ ଜଳଧାରା ନୁହେଁ, ଏଗୁଡ଼ିକ ଭାରତୀୟ ଜୀବନ, ସଂସ୍କୃତି ଏବଂ ପରମ୍ପରାର ଅଂଶ। ଆମ ରାଜ୍ୟ ଓଡ଼ିଶାର କଥା କହିଲେ ନଦୀ ସହିତ ଆମର ସମ୍ପର୍କ ଆହୁରି ଗଭୀର। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଋଷିକୁଲ୍ୟା, ବଂଶଧାରା, ଇବ୍, ତେଲ ଭଳି ଅନେକ ନଦୀ ଆମ ରାଜ୍ୟର ଜୀବନ ଏବଂ ଜୀବିକାର ଏକ ଅବିଚ୍ଛିନ୍ନ ଅଂଶ। ବିଶେଷ କରି ମହାନଦୀ ଓଡ଼ିଶାର ଜୀବନରେ ଏକ ବିଶେଷ ସ୍ଥାନ ଅଧିକାର କରିଛି। ଏହାର ଜଳ କୃଷି, ପାନୀୟ ଜଳ, ଶିଳ୍ପ ଏବଂ ଅନ୍ୟାନ୍ୟ ମାନବୀୟ ଆବଶ୍ୟକତାରେ ବ୍ୟବହୃତ ହୁଏ। ମହାନଦୀ ସହିତ ଓଡ଼ିଶାର ଲୋକଜୀବନ, କୃଷି ଏବଂ ସଂସ୍କୃତିର ଏକ ଗଭୀର ସମ୍ପର୍କ ରହିଛି। ଆମ ପଶ୍ଚିମ ଓଡ଼ିଶାର ମଧ୍ୟ ଅନେକ ନଦୀ ଲୋକଜୀବନ ସହିତ ଜଡ଼ିତ। ଇବ୍ ଏବଂ ତେଲ ଭଳି ନଦୀଗୁଡ଼ିକ କେବଳ ଭୌଗୋଳିକ ମାନଚିତ୍ରରେ ଥିବା ନାମ ନୁହେଁ, ଏହି ନଦୀଗୁଡ଼ିକ ଅନେକ ଗାଁ, କ୍ଷେତ, ଜଙ୍ଗଲ ଏବଂ ଲୋକଙ୍କ ଜୀବନ ସହିତ ଜଡ଼ିତ। ନଦୀ ଆମକୁ ଖାଦ୍ୟ ଉତ୍ପାଦନରେ ସାହାଯ୍ୟ କରେ। କୃଷି ପାଇଁ ଜଳ ଏକ ଅତ୍ୟାବଶ୍ୟକ ସମ୍ପଦ। ନଦୀରୁ ମିଳୁଥିବା ଜଳ ଅନେକ ଅଞ୍ଚଳର ଚାଷ ଜମିକୁ ଜୀବନ ଦିଏ। ଧାନ, ପନିପରିବା ଓ ଅନ୍ୟାନ୍ୟ ଫସଲ ଚାଷ ସହିତ ନଦୀର ସମ୍ପର୍କ ଅତୁଟ। ନଦୀ କେବଳ ମଣିଷ ପାଇଁ ନୁହେଁ, ଅନେକ ପ୍ରକାରର ମାଛ, ଜଳଜୀବ, ପକ୍ଷୀ ଏବଂ ଅନ୍ୟାନ୍ୟ ପ୍ରାଣୀ ନଦୀ ଏବଂ ନଦୀକୂଳର ପରିବେଶ ଉପରେ ନିର୍ଭର କରନ୍ତି। ନଦୀକୂଳର ଜୈବ ବିବିଧତା ପରିବେଶର ସନ୍ତୁଳନ ରକ୍ଷା କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆଜି ଅନେକ ନଦୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ। ନଦୀରେ ପ୍ଲାଷ୍ଟିକ୍ ଏବଂ ଆବର୍ଜନା ପକାଇବା, ଅଶୋଧିତ ନର୍ଦ୍ଦମା ଜଳ ନଦୀକୁ ଛାଡ଼ିବା, ଶିଳ୍ପ ବର୍ଜ୍ୟବସ୍ତୁର ଅନିୟନ୍ତ୍ରିତ ପ୍ରବାହ, ନଦୀ କୂଳରେ ଅବୈଜ୍ଞାନିକ ନିର୍ମାଣ ଏବଂ ଅତ୍ୟଧିକ ବାଲି ଉତ୍ତୋଳନ ଭଳି କାର୍ଯ୍ୟକଳାପ ନଦୀର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ନଦୀ ପ୍ରଦୂଷିତ ହେଲେ ଏହାର ପ୍ରଭାବ କେବଳ ପାଣି ଉପରେ ପଡ଼େ ନାହିଁ, ଜଳଜୀବ, କୃଷି, ମଣିଷର ଜୀବନ ଏବଂ ସମଗ୍ର ପରିବେଶ ମଧ୍ୟ ପ୍ରଭାବିତ ହୋଇପାରେ। ତେଣୁ ନଦୀ ସୁରକ୍ଷା କେବଳ ସରକାର କିମ୍ବା କୌଣସି ଏକ ସଂସ୍ଥାର ଦାୟିତ୍ୱ ନୁହେଁ, ଏଥିପାଇଁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କର ଭୂମିକା ରହିଛି। ଆମେ ନିଜ ଜୀବନରେ କିଛି ସରଳ ପଦକ୍ଷେପ ନେଇ ନଦୀ ସୁରକ୍ଷାରେ ଭାଗ ନେଇପାରିବା। ନଦୀରେ ପ୍ଲାଷ୍ଟିକ୍ ଏବଂ ଆବର୍ଜନା ନ ପକାଇବା, ନଦୀ କୂଳକୁ ସଫା ରଖିବା, ଜଳ ଅପଚୟ ନ କରିବା, ନଦୀ କୂଳରେ ଗଛ ଲଗାଇବା ଏବଂ ଅନ୍ୟମାନଙ୍କୁ ମଧ୍ୟ ନଦୀର ଗୁରୁତ୍ୱ ବିଷୟରେ ସଚେତନ କରିବା, ଏହିସବୁ ଛୋଟ ପଦକ୍ଷେପ ହେଲେ ମଧ୍ୟ ଏହାର ପ୍ରଭାବ ବଡ଼ ହୋଇପାରେ। ନଦୀ ଆମକୁ ଆଉ ଏକ ସୁନ୍ଦର ଶିକ୍ଷା ଦିଏ, ଚାଲିବା ଏବଂ ଦେବା। ନଦୀ ନିଜେ ଅଟକି ରହେ ନାହିଁ, ପାହାଡ଼ରୁ ବାହାରି ଗାଁ, ସହର, ଜଙ୍ଗଲ ଏବଂ କ୍ଷେତ ଦେଇ ପ୍ରଭାବିତ ହୋଇ ଶେଷରେ ସମୁଦ୍ରରେ ମିଶିଯାଏ। ତାହାର ଯାତ୍ରାରେ ସେ ଅନେକଙ୍କୁ ଜୀବନ ଦେଇଯାଏ। ମଣିଷ ମଧ୍ୟ ନଦୀଠାରୁ ଏହି ଶିକ୍ଷା ନେଇପାରେ, ନିରନ୍ତର ଆଗକୁ ବଢ଼ିବା ଏବଂ ନିଜ ସାମର୍ଥ୍ୟକୁ ଅନୁସାରେ ଅନ୍ୟମାନଙ୍କ ଜୀବନରେ ଉପକାରୀ ହେବା। ବିଶ୍ୱ ନଦୀ ଦିବସ ଆମକୁ କେବଳ ନଦୀର ମହତ୍ତ୍ୱ ମନେ ପକାଇବା ପାଇଁ ନୁହେଁ, ବରଂ ନଦୀ ପ୍ରତି ଆମର ଦାୟିତ୍ୱକୁ ମଧ୍ୟ ସ୍ମରଣ କରାଇବା ପାଇଁ ଆସେ। ନଦୀ ରହିଲେ ଜୀବନ ରହିବ, ନଦୀ ସୁସ୍ଥ ରହିଲେ ଆମ ପରିବେଶ ମଧ୍ୟ ସୁସ୍ଥ ରହିବ। ତେଣୁ ଆଜିର ଏହି ବିଶେଷ ଦିନରେ ଆସନ୍ତୁ ଆମେ ନଦୀକୁ କେବଳ ଏକ ଜଳଧାରା ଭାବରେ ନ ଦେଖି ତାକୁ ଜୀବନର ଏକ ଅଂଶ ଭାବରେ ଦେଖିବା। ନଦୀକୁ ଭଲ ପାଇବା, ନଦୀକୁ ସଫା ରଖିବା ଏବଂ ଆଗାମୀ ପିଢ଼ି ପାଇଁ ନଦୀର ଅସ୍ତିତ୍ୱକୁ ସୁରକ୍ଷିତ ରଖିବା। କାରଣ ନଦୀ କେବଳ ଆଜିର ନୁହେଁ, ନଦୀ ଆସନ୍ତାକାଲିର ମଧ୍ୟ। ଆମେ ନଦୀକୁ ଯେତେ ସୁରକ୍ଷା ଦେବା, ନଦୀ ମଧ୍ୟ ସେତିକି ଅଧିକ ଜୀବନକୁ ସୁରକ୍ଷା ଦେବ।

ତେବେ ଶ୍ରୋତାବନ୍ଧୁ, ଆଜିର ଏହି ବିଶେଷ ଦିନକୁ ନେଇ ଆମର ଆଲୋଚନା ଏଇଠି ଶେଷ କରିବାର ସମୟ ଆସିଯାଇଛି। ଆଜି ଆମେ କଥା ହେଲୁ ବିଶ୍ୱ ପର୍ଯ୍ୟଟନ ଦିବସ ବିଷୟରେ, ଯାହା ଆମକୁ ନୂଆ ସ୍ଥାନ, ନୂଆ ସଂସ୍କୃତି ଏବଂ ନୂଆ ଅନୁଭୂତି ସହିତ ପରିଚିତ କରାଏ। କଥା ହେଲୁ ବିଶ୍ୱ ବଧିର ଦିବସ ବିଷୟରେ, ଯାହା ଆମକୁ ସମାନତା, ସମ୍ମାନ ଏବଂ ସମାବେଶୀ ସମାଜର ଗୁରୁତ୍ୱ ମନେ ପକାଇ ଦିଏ। ଆଉ କଥା ହେଲୁ ବିଶ୍ୱ ନଦୀ ଦିବସ ବିଷୟରେ, ଯାହା ଆମକୁ ଜୀବନଦାୟିନୀ ନଦୀ ଏବଂ ପ୍ରକୃତିର ସୁରକ୍ଷା ପ୍ରତି ଆମର ଦାୟିତ୍ୱ ମନେ ପକାଇ ଦିଏ। ତିନୋଟି ଦିବସର ବାର୍ତ୍ତା ଅଲଗା ହେଲେ ମଧ୍ୟ ଏହାର ମୂଳରେ ରହିଛି ଗୋଟିଏ ସୁନ୍ଦର ଚିନ୍ତା। ଆମେ ଯେଉଁ ସମାଜରେ ବାସ କରୁଛୁ, ଯେଉଁ ପ୍ରକୃତି ଆମକୁ ଜୀବନ ଦେଉଛି ଏବଂ ଯେଉଁ ସଂସ୍କୃତି ଆମକୁ ପରିଚୟ ଦେଇଛି, ତାହା ପ୍ରତି ଆମର ଦାୟିତ୍ୱ ରହିଛି। ଆମେ ଯେତେବେଳେ ଭ୍ରମଣ କରିବା, ପ୍ରକୃତିକୁ ନଷ୍ଟ ନ କରି ତାକୁ ଉପଭୋଗ କରିବା, ଆମ ଚାରିପାଖରେ ଥିବା ପ୍ରତ୍ୟେକ ମଣିଷଙ୍କୁ ସମ୍ମାନ ଦେବା, ଆଉ ଆମ ନଦୀ ଜଙ୍ଗଲ ପରିବେଶକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା, ଏହି ଛୋଟ ଛୋଟ ପ୍ରୟାସ ହିଁ ଆମ ସମାଜକୁ ଆହୁରି ସୁନ୍ଦର ଏବଂ ସମାବେଶୀ କରିପାରିବ। ତେବେ ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଥିବ। ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଜମାରୁ ଭୁଲିବେନି। ଆମକୁ ଚିଠି ଲେଖିବାର ଠିକଣା ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ଜିଲ୍ଲା କଳାହାଣ୍ଡି, ପିନ୍ 7660001। ଆମକୁ ଆପଣ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ନିଜର ମତାମତ ଲେଖି ଜଣାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ 8895994143। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଚିଠି ଏବଂ ସୁଚିନ୍ତିତ ମତାମତର ଅପେକ୍ଷାରେ ରହିଲୁ। ପରବର୍ତ୍ତୀ କାର୍ଯ୍ୟକ୍ରମମାନଙ୍କରେ ପୁଣି ଥରେ ଭେଟ ହେବା। ସେ ଯେ ଆମକୁ ବିଦାୟ ଦିଅନ୍ତୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ଶିବଶକ୍ତି ପୁରୋହିତ। ରହୁଛି, ନମସ୍କାର।

ଏଥର ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:10ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଉପେନ୍ଦ୍ର କୁମାର ମିଶ୍ର, ରମାରାଣୀ ବାରିକ ଏବଂ ପଙ୍କଜ ବେହେରା। ଚେତନା ଚିନ୍ତନ ପ୍ରଚାର କରିବୁ ସକାଳ 6:30। ସକାଳ 6:35ରେ ଶୁଣିବେ ଶ୍ରୀମଦ୍ ଭାଗବତ। କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ପ୍ରଚାର କରିବୁ ସକାଳ 7:25। ସକାଳ 7:30ରେ ଶୁଣିବେ ଶ୍ରୀ ରାମଚରିତ ମାନସ। ଚାଷର କଥା ପ୍ରଚାର କରିବୁ ସକାଳ 7:40। ସକାଳ 7:45ରେ ଶୁଣିବେ ପୁରାତନୀ କ୍ରମରେ ଓଡ଼ିଶୀ, ଶିଳ୍ପୀ ହେଲେ ନମିତା ସାହୁ। ନମିତା ଅଗ୍ରୱାଲ ଗାଇଥିବା କେତୋଟି ଭକ୍ତିଗୀତ ପ୍ରଚାର କରିବୁ ସକାଳ 8:30। ସକାଳ 8:45ରେ ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:00। ସକାଳ 9:10ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର 25 ବର୍ଷ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:45। ପୂର୍ବାହ୍ନ 10:10ରେ ଶୁଣିବେ କାର୍ଯ୍ୟକ୍ରମ ଖୋଲା ଝରକା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 12:00 ଓ ଦିନ 2:45। ଦିନ 12:30ରେ ଶୁଣିବେ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ କ୍ଷିତି ପ୍ରକାଶ ମହାପାତ୍ର, ସେବାରାଣୀ ମହାପାତ୍ର, କରୁଣାକର ସେଠୀ ଏବଂ ଦୀପ୍ତିରେଖା ପାଢ଼ୀ। ଚାଷର କଥା ପ୍ରଚାର କରିବୁ ଦିନ 1:10। ଦିନ 1:20ରେ ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ଅପରାହ୍ନ 5:00ରେ ଶୁଣିବେ ପ୍ରାୟୋଜକ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କ୍ରମରେ ସାହିତ୍ୟାୟନ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30ରେ ସମନ୍ୱିତ କାର୍ଯ୍ୟକ୍ରମ ୟୁବାଶକ୍ତି। ରାତି 7:25ରେ ଜଗତସିଂହପୁର ଜିଲ୍ଲାର ହାଲଚାଲ। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30ରେ। ରାତି 8:00ରେ ଗୀତ ଗଜଲର କାର୍ଯ୍ୟକ୍ରମ, ଶିଳ୍ପୀ ହେଲେ ପାମିଳା ଜୈନ। ସମ୍ବଲପୁରୀ ଗୀତ ପ୍ରଚାର କରିବୁ ରାତି 8:15ରେ, ଶିଳ୍ପୀମାନେ ହେଲେ ଗୋପାଳକୃଷ୍ଣ ଦାସ, କାଳୀପ୍ରସାଦ ଷଡ଼ଙ୍ଗୀ ଏବଂ ବିଥିକା ଚାଟାର୍ଜୀ। ରାତି 8:30ରେ ସ୍ପୋର୍ଟସ୍ କେନ୍। ରାତି 9:30ରେ ପବ୍ଲିକ୍ ସ୍ପିକ୍ ଓ 20ତମ ଏସିଆନ୍ ଗେମ୍ସର ଦୈନିକ ମୁଖ୍ୟାଂଶ ରାତି 10:00। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:15ରେ ଶୁଣିବେ ବିଧାନସଭା ସମୀକ୍ଷା ଆକାଶବାଣୀ କଟକ କେନ୍ଦ୍ରରୁ। ନାଟକ ପିଣ୍ଡଦାନ ପ୍ରଚାର କରିବୁ ଆସନ୍ତାକାଲି ରାତି 10:20ରେ, ରଚନା ପଞ୍ଚାନନ ମିଶ୍ର, ପ୍ରଯୋଜନା ମାନଭଞ୍ଜନ ହୋତା। ରାତି 10:50ରେ ଶୁଣିବେ ପଣ୍ଡିତ ଅଜୟ ପୋହାନକରଙ୍କ ଶାସ୍ତ୍ରୀୟ ଗାନ। ଶିଳ୍ପୀ ପରିବେଷଣ କରିବେ ରାଗ ମିଶ୍ର ପାହାଡ଼ି ଓ ରାଗ ବାଗିଶ୍ରୀ। ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି

ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେବ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଏଫ୍ ମାଧ୍ୟମରେ।

ଦେବତାଙ୍କ ପାଇଁ ମହଲିଙ୍ଗ ଗଛର କାଠରେ ଖଟୁଳି ତିଆରି କରାଯାଏ। ତାପରେ ସେ ଖଟୁଳିରେ ଭୀମା ଦେବତାଙ୍କ ସହ ମାତାଙ୍କର ବିବାହ ଅନୁଷ୍ଠିତ ହୁଏ। ସେ ସମୟରେ ଗଣ୍ଡ ଭାଇମାନେ ଯେଉଁ ଗୀତଟି ଗାଇଥାନ୍ତି ସେଇଟି ବର୍ତ୍ତମାନ ଶୁଣନ୍ତୁ।

0: ଆଦିବାସୀ ଗୀତକ୍ରମରେ ପ୍ରଚାର କଲୁ ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରିଥିଲେ ମସୁରାମ ଗଣ୍ଡ ଓ ସାଥୀ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଟିକେ ପରେ।
1: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ସବୁ ବ୍ୟାଙ୍କର ଅଲଗା ଅଲଗା କେୱାଇସି କାଗଜପତ୍ର, ଗୋଟିଏ ଚାବି ହେଇଥାନ୍ତା କି?
2: ଅଛି ନା ବାପା, ସିକେୱାଇସି ଆଇଡି।
1: ସିକେୱାଇସି ମାନେ?
2: ବ୍ୟାଙ୍କ ଆପଣଙ୍କ କେୱାଇସି ଡିଟେଲ ସିକେୱାଇସି ରେଜିଷ୍ଟ୍ରିରେ ଅପଲୋଡ କରିଥାଏ, ଆଉ ଆପଣଙ୍କୁ ମିଳିଥାଏ ଗୋଟେ ଅନନ୍ୟ 14 ଡିଜିଟ ସିକେୱାଇସି ଆଇଡି, ଯାହା ସବୁ ଆର୍ଥିକ ଆଦାନ ପ୍ରଦାନରେ ବୈଧ ହୋଇଥାଏ। ଗୋଟେ ଜାଗାରେ କେୱାଇସି ଅପଡେଟ ଦ୍ୱାରା ବାକି ବ୍ୟାଙ୍କ ବିତ୍ତୀୟ ସଂସ୍ଥାରେ ବି ଅପଡେଟ ହୋଇଯାଏ।
1: ବାଃ, ଆରବିଆଇ କହେ
2: ସୁରକ୍ଷିତ ବ୍ୟାଙ୍କିଙ୍ଗ ଆଡକୁ ପ୍ରଥମ ପଦକ୍ଷେପ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜନଗଣନା ଦେଶର ଉନ୍ନତ ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ। ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ, ନିଶାମୁକ୍ତ ଯୁବ ଅଭିଯାନରେ ସାମିଲ ହେବାକୁ ଦେଲେ ଆହ୍ୱାନ। ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଥମିକତା ଭିତ୍ତିରେ ସହାୟତା ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ରାଜ୍ୟରେ ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବେଶ ପାଇଁ 1,000 କୋଟି ଟଙ୍କାର ପ୍ରସ୍ତାବ ଆଗତ। ଏବଂ ଏସୀୟ କ୍ରୀଡ଼ାର ସ୍କ୍ୱାସ୍ ପ୍ରତିଯୋଗିତାରେ ଭାରତକୁ 2 ରୌପ୍ୟ ପଦକ। ଜନଗଣନା ଦେଶର ପ୍ରଗତି ଓ ଉନ୍ନତ ଭବିଷ୍ୟତର ଯୋଜନା ପାଇଁ ଅତ୍ୟନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 138ତମ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣମୂଳକ ଓ ପ୍ରେରଣାଦାୟୀ ପ୍ରୟାସ ସମ୍ପର୍କରେ ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜନଗଣନାରେ ପ୍ରତ୍ୟେକ ନାଗରିକଙ୍କ ଅଂଶଗ୍ରହଣ ଜନକଲ୍ୟାଣ ପାଇଁ ଯୋଜନାଗୁଡ଼ିକୁ ମାର୍ଗଦର୍ଶନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ପ୍ରାୟ ଶେଷ ହୋଇଛି ଏବଂ 32 କୋଟିରୁ ଅଧିକ ପରିବାରର ତଥ୍ୟ ରେକର୍ଡ ହୋଇସାରିଛି। ମୋବାଇଲ୍ ମାଧ୍ୟମରେ ନିଜେ ଜନଗଣନା ତଥ୍ୟ ପଞ୍ଜୀକରଣ କରିବା ସୁବିଧାର ଲାଭ ନେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
1: ଜନଗଣନା ହମ୍ ସବ୍କା ରାଷ୍ଟ୍ରୀୟ ଦାୟିତ୍ୱ ହେ। ମୈନେ 15 ଅଗସ୍ତ କୋ ଭି ଦେଶବାସୀୟୋ ସେ ଆଗ୍ରହ କିୟା ଥା କି ଇସ୍କେ ଲିଏ ଅପନା ସମୟ ଜରୁର ନିକାଲେ। ଜନଗଣନା କେ ଲିଏ ଅପନି ଜାନକାରୀ ସ୍ୱୟଂ ଦର୍ଜ କରନେ କି ୟେ ସୁବିଧା ବହୁତ ଆସାନ ହେ। ଆପ୍ ଅପନେ ମୋବାଇଲ୍ ସେ ହି ଅପନି और अपने परिवार की जानकारी दर्ज करा सकते हैं। ये सुविधा हिंदी सहित 16 भाषाओं में उपलब्ध है।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ୱଷ୍ଟ। ଭାରତ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି, ଯାହାର ଫଳାଫଳ ଦେଖିବାକୁ ମଧ୍ୟ ମିଳିଛି। ଆସନ୍ତା 2 ଅକ୍ଟୋବର ଗାନ୍ଧି ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ଯୁବବର୍ଗଙ୍କ ଦ୍ୱାରା ନଦୀ, ପୁରାତନ କୂପ ଓ ସମୁଦ୍ର ତଟ ସଫେଇ ଭଳି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ଚାଲିଥିବା ନିଶାମୁକ୍ତ ଯୁବ ଅଭିଯାନରେ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ପୋଷଣ ମାସ ଅବସରରେ ବିଭିନ୍ନ ରାଜ୍ୟରେ ଚାଲିଥିବା ପୋଷଣ ସଚେତନତା କାର୍ଯ୍ୟକ୍ରମର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି ଗଣେଶ ଉତ୍ସବ ପ୍ରସଙ୍ଗରେ ଥାଇଲାଣ୍ଡରେ ଭଗବାନ ଗଣେଶଙ୍କ ଉପାସନା ଓ ଭାରତୀୟ ସଂସ୍କୃତିର ବୃଦ୍ଧି ପାଉଥିବା ପ୍ରଭାବ ସମ୍ପର୍କରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗରୁ ରାଜ୍ୟର ବନ୍ୟା ପ୍ରଭାବିତ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ଡଙ୍ଗା ସାହାଯ୍ୟରେ କୋରାପୁଟର କୋଟପାଡ ଅଞ୍ଚଳ ଗସ୍ତରେ ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବଣ୍ଟନ, ଉଦ୍ଧାର କାର୍ଯ୍ୟ, ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ପ୍ରଭାବିତମାନଙ୍କ ନିକଟରେ ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲା ଚାନ୍ଦିଲି ହାଇସ୍କୁଲରେ ଆଶ୍ରୟ ନେଇଥିବା ପ୍ରଭାବିତ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ସହାୟତା କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟାଞ୍ଚଳ ପରିଦର୍ଶନ କରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
2: ରାସ୍ତାଟା ଗୋଟିଏ ଉଚ୍ଚା କଲେ ଲୋକଙ୍କୁ ଏଭଳିଆ ବନ୍ୟା ସମୟରେ ଆଉ ଡିସ୍କନେକ୍ଟେଡ୍ ହେବ ନାହିଁ, ତାର ପାଇଁ ମଧ୍ୟ ଜିଲ୍ଲାପାଳ ଏବଂ ଏସ୍ଆର୍ସିଙ୍କୁ ଆମେ ନିର୍ଦ୍ଦେଶ ଦେଇଛୁ। ଜିଲ୍ଲାପାଳଙ୍କୁ ଆମେ ରିପୋର୍ଟ ମାଗିଛୁ, ସମସ୍ତ ଜିଲ୍ଲାପାଳ ତାଙ୍କ ରିପୋର୍ଟ ପ୍ରଦାନ କଲା ପରେ ଆମେ ଯାହା ଯାହା ଆବଶ୍ୟକ ଅଛି ପ୍ରାଥମିକତା ଦେଇକରି ଆମେ ତାକୁ କରାଇବୁ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ 1,000 କୋଟି ଟଙ୍କାର ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ନିବେଶ ପାଇଁ ସିଲିକନ୍ ଭ୍ୟାଲି ସଂସ୍ଥା ଫାର୍ମ ଏକ୍ସ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଫାର୍ମ ଏକ୍ସର ମୁଖ୍ୟ ପରିଚାଳନା ଅଧିକାରୀଙ୍କ ସହ ଏକ ପ୍ରତିନିଧିମଣ୍ଡଳୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, କୃଷି ଉତ୍ପାଦନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରିକ୍ ଯାନ ଭଳି ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଉଚ୍ଚ ଦକ୍ଷତା

ପ୍ରଧାନମନ୍ତ୍ରୀ ନିଶାମୁକ୍ତ ଯୁବ ଅଭିଯାନରେ ସାମିଲ ହେବାକୁ ଦେଲେ ଆହ୍ୱାନ। ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଥମିକତା ଭିତ୍ତିରେ ସହାୟତା ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ଏସୀୟ କ୍ରୀଡ଼ାର ସ୍କ୍ୱାସ୍ ପ୍ରତିଯୋଗିତାରେ ଭାରତକୁ 2 ରୌପ୍ୟ ପଦକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। आकाशवाणी कटक। जनजीवन संवाद उपस्थापनारे मुं लहरिका पटनायक। ଭାରତୀୟ ସଂସ୍କୃତିରେ ନଦୀକୁ ଖୁବ୍ ଗୁରୁତ୍ୱ ଦିଆଯାଇଛି। କୃଷି, ମତ୍ସ୍ୟ, ଗମନାଗମନ ସହ ଦେବ ଆରାଧନାରେ ମଧ୍ୟ ନଦୀର ପ୍ରମୁଖ ଭୂମିକା ଉଲ୍ଲେଖନୀୟ। ଦେଶରେ ପ୍ରାୟ ସମସ୍ତ ପ୍ରମୁଖ ନଦୀକୁ ମା ଏବଂ ଦେବୀ ଭାବରେ ସମ୍ମାନ ଦିଆଯାଏ। ନଦୀକୂଳ ସଭ୍ୟତାର ଜନ୍ମଭୂମି କହିଲେ ଅତ୍ୟୁକ୍ତି ହେବ ନାହିଁ। ତଥାପି ପ୍ରଦୂଷଣ ଏବଂ ବିଭିନ୍ନ କାରଣରୁ ନଦୀ ଏବେ ବିପଦରେ। ଏଥିପାଇଁ ସଚେତନ କରିବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ମାସ ଚତୁର୍ଥ ରବିବାର ଦିନ ପାଳନ କରାଯାଉଛି ନଦୀ ଦିବସ। ଆଜି ଏହି ନଦୀ ଦିବସରେ ନଦୀର କେତେକ ସ୍ୱାତନ୍ତ୍ର୍ୟ ସମ୍ପର୍କରେ ଆସନ୍ତୁ ଜାଣିବା। ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମ ସମ୍ପର୍କରେ ଜଣାଥିବ। ବିଭିନ୍ନ ନଦୀର ତ୍ରିବେଣୀକୁ ଖୁବ୍ ପବିତ୍ର ସ୍ଥାନ ଭାବେ ଗ୍ରହଣ କରାଯାଇଛି। ତେବେ ଉତ୍ତରାଖଣ୍ଡର ଡେରାଡୁନ୍ ଜିଲ୍ଲା ଅନ୍ତର୍ଗତ କାଲ୍ସି ବିକାଶନଗର ବ୍ଲକ ଅନ୍ତର୍ଗତ ହରିପୁରଠାରେ ବିଶ୍ୱର ଏକମାତ୍ର ଚତୁର୍ବେଣୀ ରହିଥିବା କୁହାଯାଏ। ଏଠାରେ ମୁଖ୍ୟ ଯମୁନା ନଦୀ ସହିତ ତମସା ବା ଟୋମ୍ସ ନଦୀ, ଅମଲାୱା ନଦୀ, ନୌରା ନଦୀ ବା ଅଗଲାଡ ନଦୀ ମିଶିଛି। ଉତ୍ତରକାଶୀ ଜିଲ୍ଲାର ଯମୁନୋତ୍ରୀ ଗ୍ଲାସିୟରରୁ ଯମୁନା ନଦୀ ବାହାରିଥିବା ବେଳେ ରାଜ୍ୟର ଏକ ପାହାଡ଼ି ନଦୀ ତମସା ଯମୁନାର ସବୁଠାରୁ ବଡ଼ ସହାୟକ ନଦୀ ଭାବେ ପରିଚିତ। ଡେରାଡୁନ୍ର ଚକ୍ରାତା ପାହାଡ଼ରୁ ଅମଲାୱା ନଦୀ ଏବଂ ଟିହରି ଗଡ଼ୱାଲ ଜିଲ୍ଲାରୁ ଅଗଲାଡ ପ୍ରବାହିତ ହୋଇଛି। ପୁରାଣ କାଳରୁ ହରିପୁର ଏକ ବିଭବଶାଳୀ ଏବଂ ପବିତ୍ର ତୀର୍ଥ ତଥା ଯଜ୍ଞଭୂମି ଭାବେ ପରିଚିତ ଥିଲା, ଯାହା ପରବର୍ତ୍ତୀ ସମୟରେ ବିଭିନ୍ନ ବିପର୍ଯ୍ୟୟ ଯୋଗୁଁ ନିଜର ପରିଚୟ ହରାଇଥିଲା। ତେବେ ନିକଟରେ ଉତ୍ତରାଖଣ୍ଡ ସରକାର ଏହି ବିରଳ ଓ ପବିତ୍ର ସ୍ଥାନରେ ଯମୁନା ଘାଟ ଲୋକାର୍ପଣ କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ରାଜଧାନୀ ବର୍ନଠାରେ ଖରାଦିନେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ। ଅଫିସ୍ ଫେରନ୍ତା ଛାତ୍ର ତଥା ଅନ୍ୟ ଲୋକମାନେ ନିଜ ବ୍ୟାଗ୍ ଓ ଅନ୍ୟ ସାମଗ୍ରୀ ୱାଟରପ୍ରୁଫ୍ ବ୍ୟାଗ୍ରେ ରଖି ସନ୍ତରଣ ଉପଯୋଗୀ ପୋଷାକ ପିନ୍ଧି ଆରେ ନଦୀକୁ ଡିଆଁ ମାରନ୍ତି। ଅସଲରେ ଏହା ସେମାନଙ୍କର ଘରକୁ ଫେରିବା ଲାଗି ଥଣ୍ଡା ଏବଂ ମାଗଣା ବାଟ ହୋଇଥାଏ। ବ୍ୟାଗ୍ ସହିତ ଏହି ଲୋକମାନେ ବି ଜଳଧାରାରେ ଭାସି ଭାସି ନିଜ ନିଜ ସ୍ଥାନକୁ ଚାଲି ଆସନ୍ତି। ଏହାକୁ ସେମାନେ ରିଭର କମ୍ୟୁଟ୍ ବା ନଦୀପଥରେ ଯାତ୍ରା ବୋଲି କହିଥାନ୍ତି। ଆରେ ନଦୀ ପୁରୁଣା ବର୍ନ ସହରର ଚାରିପଟେ ବୁଲିଥିବା ବେଳେ ଲୋକମାନେ ଏଥିରେ ଏକ ପ୍ରକାର ଭାସି ଭାସି ଆରାମରେ ଆସିଥାନ୍ତି। ବର୍ନରେ ଏଥିପାଇଁ ଆରେ ବ୍ୟାଗ୍ ଖୁବ୍ ପ୍ରସିଦ୍ଧ। ଏହି ନଦୀ ମଧ୍ୟ ସହରାଞ୍ଚଳରେ ପ୍ରବାହିତ ହେଉଥିବା ବିଶ୍ୱର ସବୁଠାରୁ ସ୍ୱଚ୍ଛ ନଦୀର ମାନ୍ୟତା ପାଇଛି। ତେବେ ଦ୍ରୁତ ଜଳପ୍ରବାହ ସମୟରେ ପ୍ରଶାସନ ଲୋକମାନଙ୍କୁ ନଦୀକୁ ଯିବା ନିଷେଧ କରିଥାଏ। ଦେଶରେ ଏମିତି ଏକ ଅଦ୍ଭୁତ ସ୍ଥାନ ଅଛି ଯେଉଁଠି 2 ନଦୀ ସଙ୍ଗମରେ ସୃଷ୍ଟି ହୋଇଛି ଦେଶର ମାନଚିତ୍ର। ଭାରତ ଭୂଖଣ୍ଡର ଯେପରି ଅବିକଳ ରୂପ ଏଠାରେ ଦେଖିବାକୁ ମିଳୁଛି। ଆସାମର ବଙ୍ଗାଇଗାଁଠାରେ ଥିବା ଏହି ସ୍ଥାନରେ 2 ନଦୀ ବ୍ରହ୍ମପୁତ୍ର ଏବଂ ଚମ୍ପାବତୀର ସଙ୍ଗମ ହୋଇଛି। ବଙ୍ଗାଇଗାଁ ଗୌହାଟୀ ସହରଠାରୁ ପ୍ରାୟ 180 କିଲୋମିଟର ଦୂର। ଏହି ସହରରେ ବାଗେଶ୍ୱରୀ ମନ୍ଦିର, ରକ୍ କଟ୍ ଗୁମ୍ଫା ଭଳି ଅନେକ ପ୍ରସିଦ୍ଧ ଜିନିଷ ରହିଛି। ତେବେ ସାମାଜିକ ଗଣମାଧ୍ୟମରେ ଭାରତର ମାନଚିତ୍ର ପରି ଦେଖାଯାଉଥିବା ଏହି ଭୂଖଣ୍ଡର ଫଟୋ ଖୁବ୍ ଭାଇରାଲ ହେଉଛି। ଏହି ଭୂଖଣ୍ଡର ନିମ୍ନ ଭାଗ ଭାରତୀୟ ଉପଦ୍ୱୀପ ଭଳି ଲାଗୁଥିବା ବେଳେ ଏହା ଉପରକୁ ଥିବା ପାହାଡ଼ ଠିକ୍ ଭାରତମାତାର ମୁକୁଟ ହିମାଳୟ ପର୍ବତ ଭଳି ଦେଖାଯାଉଛି। ଏହାର ଫଟୋ ଭାଇରାଲ ହେବା ପରେ ଅନେକ ପର୍ଯ୍ୟଟକ ଏହି ସୁନ୍ଦର ସ୍ଥାନ ଭ୍ରମଣରେ ଯାଉଛନ୍ତି। ଭାରତର ଅଧିକାଂଶ ନଦୀ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହୁଏ, କିନ୍ତୁ ଏପରି ଗୋଟିଏ ନଦୀ ଅଛି ଯାହା ପୂର୍ବରୁ ପଶ୍ଚିମକୁ ବିପରୀତ ଦିଗରେ ପ୍ରବାହିତ ହୋଇ ଆରବ ସାଗରରେ ମିଶିଛି ଏବଂ ଦେଶକୁ 2 ବିଭକ୍ତ କରିଛି। ଏହା ହେଉଛି ନର୍ମଦା ନଦୀ। ଗଙ୍ଗା ସହିତ ଅନ୍ୟ ନଦୀ ସମୂହ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡ଼ିଥାନ୍ତି, କିନ୍ତୁ ନର୍ମଦା ନଦୀ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହୋଇ ଆରବ ସାଗରରେ ପଡ଼ିଥାଏ। ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ନର୍ମଦା ନଦୀ ଏକ ବିଶେଷ ସ୍ଥଳରେ ସୋନଭଦ୍ର ନଦୀଠାରୁ ଅଲଗା ହୋଇଛି। ବିପରୀତ ଦିଗରେ ପ୍ରବାହିତ ହେବାର ସବୁଠାରୁ ବଡ଼ କାରଣ

0: ହେଉଛି ରିଫ୍ଟ ଉପତ୍ୟକା, ଯାହାର ଅର୍ଥ ଯେଉଁ ଦିଗରେ ନଦୀ ପ୍ରବାହିତ ହୋଇଥାଏ ଏହାର ଢାଲୁ ଏହାର ବିପରୀତ ଦିଗରେ ରହିଥାଏ। ଏହି କାରଣରୁ ନର୍ମଦା ନଦୀର ପ୍ରବାହ ପୂର୍ବରୁ ପଶ୍ଚିମ ଦିଗକୁ ହୋଇଛି। ଏହି ଭୌଗୋଳିକ ସ୍ଥିତି ଯୋଗୁଁ ନର୍ମଦାକୁ ଅନେକ ସମୟରେ ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଏକ ପ୍ରାକୃତିକ ବିଭାଜନ ରେଖା ଭାବେ ବର୍ଣ୍ଣନା କରାଯାଏ। ଏହା ମଧ୍ୟପ୍ରଦେଶରେ ବହୁତ ଦୂର ପର୍ଯ୍ୟନ୍ତ ପ୍ରବାହିତ ହେଉଛି, ମହାରାଷ୍ଟ୍ରର ସୀମାକୁ ସ୍ପର୍ଶ କରି ଗୁଜରାଟରେ ପ୍ରବେଶ କରିଛି ଏବଂ ଶେଷରେ ଭରୁଚ ନିକଟ ଖମ୍ବଟ ଉପସାଗର ଦେଇ ଆରବ ସାଗରରେ ମିଶିଛି। ନର୍ମଦା ନଦୀକୁ ଅନେକ ସ୍ଥାନରେ ମୋକ୍ଷଦାୟିନୀ ମଧ୍ୟ କୁହାଯାଏ।
1: आकाशवाणी कटक।

ସହିତ ଖଣ୍ଡଗିରି ଆଉ ଉଦୟଗିରି ଆଲୋକ ଆଉ ଶବ୍ଦ ପ୍ରଦର୍ଶନୀ ଭିଲ୍ ଲୋକାର୍ପଣ ହେବା। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଆଉ ମହାନଗର ନିଗମ ତରଫୁ ଓଡ଼ିଶା ପ୍ରୋମୋ ରନ୍ ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଐତିହାସିକ ସମଲେଶ୍ୱରୀ ମନ୍ଦିର ରିଭରଫ୍ରଣ୍ଟନ ହୋଇଥିବା ମିନି ମାରାଥନ୍କେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଉଦ୍ଘାଟନ କରିଥିଲେ। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫୁ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ଆଉ ସଂରକ୍ଷଣ ଲାଗି ଆହ୍ୱାନ ଦେଇଛନ୍। ଝାରସୁଗୁଡ଼ାଠାରେ ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ୍ ଲାଗି ପ୍ରୋମୋରନ୍ ଆୟୋଜିତ ହୋଇଯାଇଛି। କାଳିମନ୍ଦିରନୁ ମୂଲ ହୋଇଥିବା ମାରାଥନ୍ଟି 250 ଅଧିକା ଛାତ୍ରଛାତ୍ରୀ ଯୁବକ ଯୁବତୀ କର୍ମକର୍ତ୍ତା ଆଉ ସାଧାରଣ ଲୋକେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଟି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ଷ୍ଟାଡିୟମଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପ୍ରୋମୋରନ୍ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇତାର ଶୁଭାରମ୍ଭ କରିଛନ୍। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଦେବଗଡ଼ ଉପଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଗୋଟେ ମାରାଥନ୍କେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଶୁଭାରମ୍ଭ କରିଥିଲେ। ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଆଉ ତାକେ ଲାଗି କରିଥିବା ଉତ୍ତର ଛତିଶଗଡ଼ ଉପରେ ଅବପାତ ଦୁର୍ବଳ ହେବା ଋତୁରୁ ରାଜ୍ୟ ବର୍ଷାର ପରିମାଣ କମିଛି। ଆଇବା 24 ଭିତରେ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାର ଜବର ଧୁକାଗଡ଼ି ଆଉ ଘଡ଼ଘଡ଼ି ମାରବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଉପରମୁଡ଼େ ଜବର ବର୍ଷା ହେବାରୁ ମହାନଦୀ ଆଉ ତାର ଶାଖା ନଦୀମାନଙ୍କେ ବିପଦ ସଂକେତ ଉପରେ ବୟଡ ପାଣି ଯାଉଛି। ସିଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳର 6 ତକ 628.39 ଫୁଟ ରହିଥିଲା। ଏହାଦେ 28 ଗେଟ୍ ପାୱାର ଚ୍ୟାନେଲ ଆର୍ ଭିନ୍ ଭିନ୍ କେନାଲ ଦେଇକରି ଫି ସେକେଣ୍ଡଟି ଜଳଭଣ୍ଡାରୁ 484,873 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 522,992 ଘନଫୁଟ ପାଣି ଜଳଭଣ୍ଡାରକୁ ଆସୁଛି। ଶେଷ ମୁଖ୍ୟ ଖବର ଫେରଘାଏ। ଆତଙ୍କବାଦ ବିରୋଧୀ ଭାରତର ଆଭିମୁଖ୍ୟ ପୂରାପୂରି ଫଟିକାଏ। ମନ୍ କି ବାତ୍ କହିଲେ ପ୍ରଧାନମନ୍ତ୍ରୀ। ଗାନ୍ଧି ଜୟନ୍ତୀ ଆଘନୁ ସ୍ୱଚ୍ଛତାକେ ଜନ ଆନ୍ଦୋଳନ ବନାବାରକେ ଦେଲେ ଆହ୍ୱାନ। ଆକାଶମାର୍ଗନୁ ବୟଡ ପ୍ରଭାବିତ ଜିଲ୍ଲାମାନଙ୍କ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ଆଉର୍ ଆଇବା 24 ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି 8 ଜିଲ୍ଲାକେ ପାଣିପାଗ କେନ୍ଦ୍ର ସତର୍କ ସୂଚନା। ହୀରାକୁଦ ଡ୍ୟାମ୍ର 28 ଗେଟ୍ ଦେଇକରି ଛଡ଼ାଉଛେ ବୟଡ ପାଣି। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ୱଜନଗଣନା ପ୍ରକ୍ରିୟାରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ 1,500 କୋଟି ଟଙ୍କାର ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାବରମତୀ ଷ୍ଟେସନଠାରୁ ଦେଶର ପ୍ରଥମ ଏଲ୍ଏନ୍ଜି ଚାଳିତ ଟ୍ରେନ୍ର କଲେ ଶୁଭାରମ୍ଭ। କଙ୍ଗର କିଭୁ ହ୍ରଦରେ ଜାହାଜ ବୁଡ଼ି 12 ଜଣଙ୍କର ମୃତ୍ୟୁ, ଅନେକ ନିଖୋଜ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଆଜି 4 ରୌପ୍ୟ ପଦକ ବିଜୟୀ ହେବା ସହ ପଦକ ସଂଖ୍ୟା 37 ବୃଦ୍ଧି। ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍ର 10ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତିକୁ ପ୍ରଦର୍ଶନ କରେ। ଆକାଶବାଣୀରେ 138ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି। ଦେଶରେ ଚାଲିଥିବା ଜନଗଣନା ପ୍ରକ୍ରିୟା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ଜନଗଣନା ପ୍ରାୟ ଶେଷ ହୋଇଛି ଏବଂ ଏପର୍ଯ୍ୟନ୍ତ 32 କୋଟି ପରିବାରର ତଥ୍ୟ ରେକର୍ଡ କରାଯାଇଛି। ଲୋକମାନେ sec.census.gov.in ପୋର୍ଟାଲ ବ୍ୟବହାର କରି ମୋବାଇଲ ମାଧ୍ୟମରେ ନିଜେ 16 ଭାଷାରେ ସହଜରେ ସ୍ୱଗଣନା ପ୍ରକ୍ରିୟାରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା 2,60,00,000 ଅଧିକ ଲୋକ ସ୍ୱଗଣନା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ଚଳିତ ବର୍ଷର ପ୍ରାରମ୍ଭରେ ଜାତୀୟ ଗର୍ବର ଏକ ଭବ୍ୟ ଉତ୍ସବ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରିଛି। ହଜାର ବର୍ଷ ପୂର୍ବେ ମହମ୍ମଦ ଗଜନୀ ଦ୍ୱାରା ସୋମନାଥ ମନ୍ଦିର ଧ୍ୱଂସ ହେବା ଏବଂ ଭାରତୀୟ ସଂସ୍କୃତିର ଦୃଢ଼ ସଂକଳ୍ପ ବଳରେ ଏହାର ଭବ୍ୟ ପୁନଃ ନିର୍ମାଣ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୋମନାଥ ସ୍ୱାଭିମାନ ପର୍ବର ଗୌରବ ବର୍ଣ୍ଣନା କରିଛନ୍ତି।
1: ଆଜ ସେ 1,000 ସାଲ ପହଲେ 1,026 ମହମ୍ମଦ ଗଜନୀ ନେ ପହଲି ବାର ସୋମନାଥ ମନ୍ଦିର କୁ ବିଧ୍ୱଂସ କିଆ ଥା। ଲେକିନ ଜୋ ଲୋକ ସୋମନାଥ କୁ ତୋଡ଼କର ଭାରତ କି ପହଚାନ ମିଟାନେ ଆଏ ଥେ, ଆଜ ଉନକା କୋଇ ବଜୁଦ ବି ନହିଁ ଔର ସୋମନାଥ ମନ୍ଦିର ପୁରୀ ଭବ୍ୟତା କେ ସାଥ ବିଶାଳ ସମୁଦ୍ର କେ କିନାରେ ଭାରତ କୁ ଅମରତା କା ଆଶୀର୍ବାଦ ଦେ ରହା।
0: ମହମ୍ମଦ ଗଜନୀ ଓ ପରେ ଆଲ୍ଲାଉଦ୍ଦିନ ଖିଲିଜୀଙ୍କ ଦ୍ୱାରା ମୋଧେରା ସୂର୍ଯ୍ୟ ମନ୍ଦିର ଧ୍ୱଂସ ହେବା ସତ୍ତ୍ୱେ ଭାରତୀୟଙ୍କ ଦୃଢ଼ ସଂକଳ୍ପ ଯୋଗୁଁ ଏହାର ପୁନଃ ନିର୍ମାଣ ହୋଇଥିଲା। ଆଜି ମୋଧେରା ଦେଶର ପ୍ରଥମ ସମ୍ପୂର୍ଣ୍ଣ ସୌରଚାଳିତ ସୂର୍ଯ୍ୟ ଗ୍ରାମ ପାଲଟିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସ୍ୱଚ୍ଛତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 2 ଅକ୍ଟୋବର ଗାନ୍ଧି ଜୟନ୍ତୀ ଅବସରରେ ଦେଶବ୍ୟାପୀ ଚାଲିଥିବା ନଦୀ, କୂଅ ଓ ସମୁଦ୍ରକୂଳ ସଫେଇ କାର୍ଯ୍ୟକ୍ରମରେ ଜନଭାଗିଦାରୀକୁ ଗାନ୍ଧିଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିଛନ୍ତି। ପଶ୍ଚିମବଙ୍ଗର ସୁନ୍ଦରବନଠାରେ ମହିଳାମାନଙ୍କ ଦ୍ୱାରା ଚିରହରିତ ଜଙ୍ଗଲ ସୃଷ୍ଟିର ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସମସ୍ତଙ୍କୁ ପରିବେଶ ସଂରକ୍ଷଣ କରିବା, ପ୍ରକୃତିର ସନ୍ତୁଳନକୁ ସମ୍ମାନ ଦେବା ଏବଂ ବିବିଧତାକୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ଯାର ଖାଲି କି ଏ ମହିଳା ହେ ମ୍ୟାଙ୍ଗ୍ରୋଭ କେ ଜଙ୍ଗଲ ତୟାର କର ରହି ଇନମେ ସେ ଜ୍ୟାଦାତର ବୋ ମହିଳା ହେ ଜିନକେ ପତି କି ଟାଇଗର ଆଟାକ ମେ ଜାନ ଚଲି ଗଈ ଥି। ପତି କୋ ଖୋନେ କେ ବାଦ ଉନ୍ହେ ସୁନ୍ଦରବନ ସେ ହି ଆଜୀବିକା କା ସହାରା ମିଲା। ଉନକେ ଦ୍ୱାରା ଲଗାଏ ଗଏ ମ୍ୟାଙ୍ଗ୍ରୋ ଆଜ ଗାଓଁ କେ ଲିଏ ଏକ ପ୍ରାକୃତିକ ସୁରକ୍ଷା କବଚ ବନ ରହେ ଔର ଇନେ ଲଗାକର ଇନ ମହିଳାଓଁ କି କମାଇ ଭି ହୋ ରହି।
0: ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରଖିବା ପାଇଁ ଦେଶବ୍ୟାପୀ 100 ସପ୍ତାହର ଏକ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି, ଯେଉଁଥିରେ ମାଇ ଭାରତ ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଯୁବବର୍ଗ ସଚେତନତା ସୃଷ୍ଟି କରୁଛନ୍ତି। ଆଗାମୀ ଦିନରେ ଏହି ଅଭିଯାନର ଅଂଶ ବିଶେଷ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଧ୍ୟାନ ଶିବିର ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ଚଳିତ ମାସରେ ଭକ୍ତି ଓ ଉତ୍ସାହର ସହ ଗଣେଶ ଉତ୍ସବ ପାଳନ କରିଛି। ଥାଇଲାଣ୍ଡର ପାନ୍ଥୋନ୍ ଥିର୍ ଖାନନ୍ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଆସ୍ଥା, କଳା ଏବଂ ସାଂସ୍କୃତିକ ପରମ୍ପରା ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଲୋକପ୍ରିୟତା ହାସଲ କରୁଛି। ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ସାବରମତୀଠାରେ 1,500 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ସାବରମତୀ ଷ୍ଟେସନରୁ ଦେଶର ପ୍ରଥମ ଏଲ୍ଏନ୍ଜି ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଦେଶର ଏହି ପ୍ରଥମ ଏଲ୍ଏନ୍ଜି ଚାଳିତ ଟ୍ରେନ୍ରେ ଡିଜେଲ ସହ ତରଳ ପ୍ରାକୃତିକ ଗ୍ୟାସ୍ ଦ୍ୱୈତ ଇନ୍ଧନ ବ୍ୟବସ୍ଥା ବ୍ୟବହୃତ ହୋଇଛି। ଏଥିରେ 2,400 ଅଶଶକ୍ତି କ୍ଷମତା ବିଶିଷ୍ଟ ଡ୍ରାଇଭିଂ ପାୱାର କାର୍ ରହିଛି, ଯାହା ପାରମ୍ପରିକ ଡିଜେଲ ବ୍ୟବହାରକୁ ପ୍ରାୟ 40% ପର୍ଯ୍ୟନ୍ତ ହ୍ରାସ କରିବାରେ ସକ୍ଷମ। ଭାରତର ପରିବେଶ ଅନୁକୂଳ ପରିବହନ ଯାତ୍ରା ଏବଂ ଦେଶର ମୋଟ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଏହି ଟ୍ରେନ୍ର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି।

0: ଜନସଭାକୁ ସମ୍ବୋଧନ କରି ଶ୍ରୀ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇରେ ହୋଇଥିବା ଉଲ୍ଲେଖନୀୟ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ।
1: ବିଦ୍ୟୁତିକରଣ 2010-11 में 75 किलोमीटर होता था और 23-24 में 7188 किलोमीटर विद्युतीकरण। 75 से 7000 किलोमीटर की छलांग 99.6% रेलवे का विद्युतीकरण हो गया है। 0.3% जो बाकी है वो भी हम पूरा कर लेंगे।
0: कार्यक्रमरे गुजरात मुख्यमंत्री भूपेंद्र पटेल उपस्थित थिले। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି କେରଳର କୋଲାମ୍ସ୍ଥିତ ଅମୃତପୁରୀରେ ମାତା ଅମୃତାନନ୍ଦମୟୀଙ୍କ 73ତମ ଜନ୍ମବାର୍ଷିକୀର ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ସମାବେଶକୁ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଥିଲେ, ମାତା ଅମୃତାନନ୍ଦମୟୀଙ୍କ ସମଗ୍ର ଜୀବନ ମାନବ ଜାତି ପାଇଁ ପ୍ରେମ ଓ ସେବାର ଏକ ବାର୍ତ୍ତା ବହନ କରେ। ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନ ସହ ପ୍ରେମ ଓ କରୁଣାର ଅଭାବ ଦୂର କରିବା ପାଇଁ ତାଙ୍କର ସମଗ୍ର ଜୀବନ ଉତ୍ସର୍ଗୀକୃତ ଥିଲା ବୋଲି ଉପରାଷ୍ଟ୍ରପତି କହିଥିଲେ। ନେପାଳ ବନ୍ୟା ପ୍ରଭାବିତଙ୍କ ପାଇଁ ଉପରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ୍ ମିଳିତ ଭାବେ ଭାରତରେ ଥିବା ନେପାଳର ରାଷ୍ଟ୍ରଦୂତ ସୁରେନ୍ଦ୍ର ଥାପାଙ୍କୁ ମାତା ଅମୃତାନନ୍ଦମୟୀ ମଠ ପକ୍ଷରୁ 2 କୋଟି ଟଙ୍କାର ଆର୍ଥିକ ସହାୟତା ଚେକ୍ ପ୍ରଦାନ କରିଥିଲେ। ପରେ ଉପରାଷ୍ଟ୍ରପତି ତିରୁବନନ୍ତପୁରମ୍ ଗସ୍ତ କରି ବଲାରାମାପୁରମ୍ ସ୍ଥିତ ଏସ୍ୟୁଟି ଏକାଡେମୀର ସ୍ନାତକୋତ୍ତର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପୂର୍ବ କଙ୍ଗୋର କିଭୁ ହ୍ରଦରେ କିଛି ବ୍ୟବସାୟୀଙ୍କୁ ନେଇ ଯାଉଥିବା ଏକ ଜାହାଜ ଓଲଟି ପଡ଼ିବା ଫଳରେ 12 ଜଣଙ୍କର ମୃତ୍ୟୁ ହେବା ସହ ଅନେକ ନିଖୋଜ ଅଛନ୍ତି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ 50ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏହି ଜାହାଜଟି ଗତ ରାତିରେ ଦକ୍ଷିଣ କିଭୁ ପ୍ରଦେଶର ଇଜୁଇ ଦ୍ୱୀପ ନିକଟରେ ଓଲଟି ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା 15 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଦୁର୍ଘଟଣାର କାରଣ ଅଦ୍ୟାବଧି ଜଣାପଡ଼ିନାହିଁ। ଇଜୁଇ ଦ୍ୱୀପର ପୋଇନାଠାରୁ ବୋଜାକୁ କିଛି ବ୍ୟବସାୟୀ ସାମଗ୍ରୀ ନେଇ ଯାଉଥିବା ସମୟରେ ଜାହାଜଟି ଓଲଟି ପଡ଼ିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ନମୋ ଭାରତ ଦ୍ରୁତ ରେଳ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ନମୋ ଭାରତ ହେଉଛି ଭାରତର ପ୍ରଥମ ଆଞ୍ଚଳିକ ଦ୍ରୁତ ଗମନାଗମନ ବ୍ୟବସ୍ଥା। ଏହା 82.15 କିଲୋମିଟର ବିଶିଷ୍ଟ ଏକ ସେମି ହାଇସ୍ପିଡ୍ କରିଡର, ଯାହା ଘଣ୍ଟା ପ୍ରତି 180 କିଲୋମିଟର ବେଗରେ ଚାଲିବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଏହା 30,274 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଚଳିତ ବର୍ଷ ଫେବୃଆରୀ ମାସରୁ କାର୍ଯ୍ୟକ୍ଷମ ହୋଇଥିବା ଏହି ସେବା ଦିଲ୍ଲୀ ମେରଠ ଯାତ୍ରା ସମୟକୁ 1 ଘଣ୍ଟା ମଧ୍ୟରେ ସୀମିତ କରିଦେଇଛି ଏବଂ ଏହା 3ଟି ମେଟ୍ରୋ ଲାଇନ୍, 2ଟି ରେଳ ଷ୍ଟେସନ୍ ଓ 4ଟି ବସ୍ ଟର୍ମିନାଲ୍ ସହିତ ସଂଯୁକ୍ତ ହୋଇଛି। ପ୍ରତ୍ୟେକ ଟ୍ରେନ୍ରେ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଚ୍ ରହିଛି। ଏହାର ପ୍ଲାଟଫର୍ମଗୁଡ଼ିକ ମଧ୍ୟ ଅତ୍ୟାଧୁନିକ ସୁରକ୍ଷା ଦ୍ୱାରର ବ୍ୟବସ୍ଥା କରାଯାଇଛି। ଏହି ଦ୍ରୁତଗାମୀ ରେଳ ସେବାର ଶୁଭାରମ୍ଭ ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ନମୋ ଭାରତ ଟ୍ରେନ୍ରେ ଆଧୁନିକ ବ୍ୟବସ୍ଥା ସହ ଚମତ୍କାର ବେଗର ସମନ୍ୱୟ ରହିଛି। ସେ ଆହୁରି ମଧ୍ୟ କହିଥିଲେ, ନମୋ ଭାରତ ଟ୍ରେନ୍ ନବଭାରତର ନୂତନ ଯାତ୍ରା ଏବଂ ସଂକଳ୍ପକୁ ପରିଭାଷିତ କରୁଛି। ନମୋ ଭାରତର ସୁଚାରୁ ସଂଯୋଜନା ବ୍ୟବସ୍ଥା ସହର ମଧ୍ୟରେ ଦ୍ରୁତ ଗତିରେ ଯାତ୍ରା ସୁନିଶ୍ଚିତ କରେ ଏବଂ ଭାରତରେ ସମନ୍ୱିତ ସହରୀ ତଥା ଆଞ୍ଚଳିକ ପରିବହନ ବ୍ୟବସ୍ଥା ପାଇଁ ଏକ ମାଇଲଖୁଣ୍ଟ ସ୍ଥାପନ କରେ। ଏହା ସଡ଼କ ପଥରେ ଯାନବାହନର ଭିଡ଼ କମାଇବା ସହ ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ହ୍ରାସ କରିଛି। ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା 2026 ଏସୀୟ କ୍ରୀଡ଼ାରେ ଭାରତର ଏନ୍ସି ସୋଜା ନେଡ଼ାପିଲ୍ଲି ମହିଳା ଲଙ୍ଗ୍ ଜମ୍ପରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ପୁରୁଷ ହାଇଜମ୍ପରେ ସର୍ବେଶ କୁସାରେଙ୍କୁ ମଧ୍ୟ ରୌପ୍ୟ ପଦକ ମିଳିଛି। ମହିଳା 200 ମିଟର ଦୌଡ଼ ପ୍ରତିଯୋଗିତାରେ ହରିତା ଭଦ୍ରା କାଂସ୍ୟ ପଦକ ବିଜୟୀ ହୋଇଥିବା ବେଳେ ଡିକାଥଲନ୍ରେ ତେଜସ୍ୱିନୀ ଶଙ୍କର କାଂସ୍ୟ ପଦକ ହାସଲ କରିଛନ୍ତି। ମହିଳା 3000 ମିଟର ଷ୍ଟିପୁଲ୍ ଚେସ୍ରେ ଭାରତର ପାରୁଲ୍ ଚୌଧୁରୀ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ସେହିପରି ସ୍କ୍ୱାସ୍ରେ ଭାରତକୁ 2ଟି ରୌପ୍ୟ ପଦକ ମିଳିଛି। ଅଭୟ ସିଂ ପୁରୁଷ ସିଙ୍ଗଲ୍ସ ବର୍ଗରେ ଏବଂ ଅନାହତ ସିଂ ମହିଳା ସିଙ୍ଗଲ୍ସ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ବର୍ତ୍ତମାନ ଭାରତ 4ଟି ସ୍ୱର୍ଣ୍ଣ, 16ଟି ରୌପ୍ୟ ଏବଂ 17ଟି ବ୍ରୋଞ୍ଜ ପଦକ ସହ 37ଟି ପଦକ ପାଇ ପଦକ ତାଲିକାର 12ଥ ସ୍ଥାନରେ ରହିଛି। ওয়েস্টইন্ডিজ বিপক্ষে দিনিকিয়া আন্তর্জাতিক ক্রিকেট শৃঙ্খলার প্রথম ম্যাচে 296 রনর বিজয় লক্ষ্যক পিছা করে সংবাদ প্রস্তুত হওয়া বেড়ে ভারত 10 ওভরের কোণী উইকেট নহরাই 70 রন সংগ্রহ করেছে। মুখ্য সংবাদ পুঁ থে আকাশবাণীর মন কি বাত কার্যক্রমের স্বজনগণনা প্রক্রিয়ায় সামিল হওয়া দেশবাসী।

0: ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ 1500 କୋଟି ଟଙ୍କାର ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାବରମତୀ ଷ୍ଟେସନଠାରୁ ଦେଶର ପ୍ରଥମ ଏଲ୍ଏନ୍ଜି ଚାଳିତ ଟ୍ରେନ୍ର କଲେ ଶୁଭାରମ୍ଭ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଆଜି 4 ରୌପ୍ୟ ପଦକ ବିଜୟୀ ହେବା ସହ ପଦକ ସଂଖ୍ୟା 37 ବୃଦ୍ଧି। ସମ୍ବାଦ ଶେଷ ହେଲା।
1: आकाशवाणी कटक।
2: सुदूर सदर अपहंच अंचल स्वर उत्सव महोत्सव।

0: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଭିନ୍ନ ମତ୍ସ୍ୟ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଛତ୍ରପୁର ଆର୍ଯ୍ୟପଲ୍ଲୀସ୍ଥିତ ପ୍ରସ୍ତାବିତ ଫିସିଂ ହାର୍ବର ଅଞ୍ଚଳ ପରିଦର୍ଶନ କରି ସେ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମତ୍ସ୍ୟଜୀବୀଙ୍କ ଆର୍ଥିକ ଉନ୍ନତି ଓ ସୁରକ୍ଷା ସହ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ କହିଥିଲେ। ଫିସିଂ ହାର୍ବର କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
1: ଛତ୍ରପୁରର ଆର୍ଯ୍ୟପଲ୍ଲୀ ଯୋଉ ଆମର ହାର୍ବର ଜେଟି ହବ ତାକୁ ଆମେ ପରିଦର୍ଶନ କରୁଛୁ। ଏଠି ଯୋଉ ଲୋକଙ୍କର ବହୁ ଦିନର ଅପେକ୍ଷା ଥିଲା ତାର ଆଜି ଅନ୍ତ ଘଟିଛି। କେନ୍ଦ୍ର ସରକାର ରାଜ୍ୟ ସରକାର ଆନୁକୂଲ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆଗ୍ରହ ଯୋଗୁଁ ଆଜି ଆକୁ ଆପ୍ରୁଭାଲ ମିଳିଛି ଏବଂ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ମଧ୍ୟ ପଇସା ଦେଇସାରିଲାଣି 150 କୋଟି। ଏଇ ଯୋଉ ଆର ବଜେଟ୍ କରାଯାଇଛି 545 କୋଟି ଟଙ୍କାର ବର୍ତ୍ତମାନ ଆପ୍ରୁଭାଲ ହେଇଛି ଏବଂ ଏଥିରେ ପାଖାପାଖି ଲକ୍ଷେ ଲୋକ ଡାଇରେକ୍ଟ ଇନ୍ଡାଇରେକ୍ଟ ଏଥିରେ ଉପକୃତ ହେବେ। ଏବଂ ବିଶେଷ କରି ଆର ମୂଳ ଉଦ୍ଦେଶ୍ୟ ହେଉଛି ଏଠି ଯୋଉ ଧୀବର ମାନେ ଅଛନ୍ତି, ମଛୁଆର ମାନେ ଅଛନ୍ତି, ମତ୍ସ୍ୟଜୀବୀ ମାନେ, ସେମାନଙ୍କର କେମିତି ଆୟ ଦ୍ୱିଗୁଣିତ ବହୁଗୁଣିତ ହବ, ସେମାନଙ୍କର ଜୀବନ ଧାରଣ କେମିତି ଅଧିକ ଉନ୍ନତ ହବ, ରୋଜଗାର ବଢିବ, ସେଇ ଦିଗରେ ଲକ୍ଷ୍ୟ କରି ଆଜି ଆମ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆକୁ ପୁରା ଲାଗି ଏଇ ଯୋଉ କାମକୁ ତ୍ୱରାନ୍ୱିତ କରିଛନ୍ତି ଏବଂ ଏଇ କାମ ମଧ୍ୟ ଏବେ ଆମେ ଓସିସ୍କୁ ମଧ୍ୟ ଆମେ ହସ୍ତାନ୍ତର କରିସାରିଲୁଣୁ ଏବଂ ତୁରନ୍ତ ଏଇ କାର୍ଯ୍ୟ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରୟାସରେ ଆଜି ଦେଖୁଥିବେ ଗଞ୍ଜାମ ଜିଲ୍ଲାକୁ ସ୍ୱତନ୍ତ୍ର ଭାବରେ ବିଭିନ୍ନ ପ୍ୟାକେଜ ଦେବା ଏବଂ ବାହୁଦା ଭଳି ଯୋଉ ରହିଛି ଆପଣ ପୋର୍ଟ ନିର୍ମାଣ କରିବା, ଏଠି ଆପଣମାନଙ୍କର ଜେଟି ହାର୍ବର କେବଳ ଗୋପାଳପୁର ଆପଣଙ୍କର ଛତ୍ରପୁର ଏଇ ଆରିଆପଲ୍ଲୀ ନୁହଁ, ଆମର କେଶପୁର ମଧ୍ୟ ଅଛି।
0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନା ସମ୍ପର୍କରେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ସଚେତନ କରିବା ପାଇଁ ସୌର ରଥର ଶୁଭାରମ୍ଭ କରାଯାଇଛି। ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ସୌରରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଯୋଜନାର ସୁବିଧା, ଆବେଦନ ପ୍ରକ୍ରିୟା ଓ ଘର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।
2: ଟାଟା ପାୱାର ତରଫରୁ 2 ସୋଲାର ରଥ ଉଦ୍ଘାଟନ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟାଟା ପାୱାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଯୋ ୟୁଟିଲିଟି ଲେଡ୍ ଆଗ୍ରିଗେସନ ମଡେଲ ଚାଲିଛି ରୁଫ୍ଟପ୍ ସୋଲାର ଏନର୍ଜାଇଜେସନ ପାଇଁ, ତାକୁ ନେଇକରି ଲୋକଙ୍କୁ ସଚେତନ କରିବାର ଉଦ୍ଦେଶ୍ୟରେ ଏଇଟା କରାଯାଇଛି। ମାତ୍ର 1800 କେତେ ଟଙ୍କାରେ ଲୋକମାନେ 1 kW ରୁଫ୍ଟପ୍ ସୋଲାର ସିଷ୍ଟମ ପାଇବା ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ରହିଛି। ଏଥିରେ ରାଜ୍ୟସ୍ତରରେ ଦେଖିଲେ ଗଞ୍ଜାମ ଜିଲ୍ଲା ମଧ୍ୟ 1 ନମ୍ବରରେ ବର୍ତ୍ତମାନ ଆମେ ଅଛୁ ସବୁଠୁ ହାଇଏଷ୍ଟ ସୋଲାର ଇନଷ୍ଟଲେସନ କ୍ଷେତ୍ରରେ। ଆମର ଖାସ କରିକି 1 kW ଯୋଉ ୟୁଟିଲିଟି ଲେଡ୍ ଆଗ୍ରିଗେସନ ମଡେଲରେ ଅଛି ସେଥିରେ ମଧ୍ୟ ଆମେ ବହୁତ ଭଲ ପରଫର୍ମ କରୁଛୁ। 20,000 ଉର୍ଦ୍ଧ୍ୱ କନେକ୍ସନ ଅଲରେଡି ହେଇସାରିଛି। ଆମେ ଲକ୍ଷ୍ୟ ରଖିଛୁ ଏ ଫାଇନାନ୍ସିଆଲ ଇୟର ଭିତରେ March 2027 ସୁଦ୍ଧା ଆମେ ପାଖାପାଖି 40,000 ଉର୍ଦ୍ଧ୍ୱ କନେକ୍ସନ କରିବା ପାଇଁ ମଧ୍ୟ ଆମ ଲକ୍ଷ୍ୟ ନେଇକି ଆଗକୁ ବଢିବା।
0: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା 2026ର ବିଶ୍ୱବିଦ୍ୟାଳୟ ସ୍ତରୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି। ବିଭିନ୍ନ ଅନୁଷ୍ଠାନ ଆସିଥିବା ପ୍ରାୟ 103 ଅଭିନବ ପ୍ରସ୍ତାବ ମଧ୍ୟରୁ 7 ପ୍ରସ୍ତାବକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ଚୟନିତ ପ୍ରତ୍ୟେକ ପ୍ରସ୍ତାବକୁ 1,00,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଅଭିନବ ଚିନ୍ତାଧାରା ଓ ପ୍ରୋଟୋଟାଇପ୍ର ବିକାଶକୁ ସହାୟତା ମିଳିବ। ଆସିକା ସମବାୟ ଚିନିକଳ ଲିମିଟେଡ୍କୁ 2025-26 ବର୍ଷ ପାଇଁ ଜାତୀୟ ଦକ୍ଷତା ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ସମାରୋହରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଆସିକା ସମବାୟ ଚିନିକଳର ସଭାପତି ରବୀନ୍ଦ୍ର ପଣ୍ଡା ଏବଂ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୁଶାନ୍ତ କୁମାର ପଣ୍ଡାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶା ସମବାୟ ନୀତି 2026 ଅଧୀନରେ ଗଞ୍ଜାମ ଜିଲ୍ଲାରେ ସମ୍ବନ୍ଧ ମେଗା ସଦସ୍ୟତା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ହୋଇଛି। ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମୀଣ ପରିବାରଙ୍କୁ

0: ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଏବଂ ମହିଳା ଯୁବକ ଯୁବତୀଙ୍କ ସହଭାଗିତା ବଢ଼ାଇବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଗ୍ରାମୀଣ ପରିବାରରୁ ଅତିକମ୍ରେ ଜଣକୁ ସମବାୟ ସମିତିରେ ସାମିଲ କରିବା ଏହି ଅଭିଯାନର ଲକ୍ଷ୍ୟ। ଘରକୁ ଘର ଯାଇ ସଚେତନତା ଓ ସଦସ୍ୟତା ନାମଲେଖା କରାଯିବ। ଡିଜିଟାଲ ବ୍ୟବସ୍ଥା ସହ ସଂଯୋଜିତ ଏହି ଅଭିଯାନ 2 ମାସ ଧରି ଚାଲିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ଭବାନୀପାଟଣା, ସମୟ ରାତି 7:30। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ।

0: ବୋଲ ବାକି ଆମେ ପୁଣି ଯଦି ଟିକେ ଜାକ୍ତିଆର ହେମା ବୋଇଲେ ରେ ବାବୁ, ଆମର ଯେନ୍ ପ୍ରାକୃତିକ ସମ୍ପଦ କେ ଆମେ ଯଦି ଆମେ ଧରିକରି ରଖମା, ତାକେ ଆମେ ବନେ କରି ସୁରକ୍ଷା ଦେମା ବୋଇଲେ ଆମର ଅଞ୍ଚଳରେ ବି ବୋଲୁ ଯେନ୍ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଯେନ୍ ଜାଗା ମାନ ଅଛେ, ସେନେ ପୁଣି ନୂଆ ନୂଆ ପର୍ଯ୍ୟଟନ ସ୍ଥଳୀ ମାନେ ସବୁ ସୃଷ୍ଟି ହେଇପାରବା।
1: ଦାଦା ଇଟା ତ ତୁଇ ପଏଣ୍ଟର କଥା କହିଲୁ, ତାର ସଙ୍ଗେ ଦାଦା ଆର ଗୋଟେ କଥା କହିବି। ହଁ, ଇ ଦେଖ ଯେତକି ଆମର ଇ ଡଙ୍ଗର ଖମନ ଜଙ୍ଗଲ ଅଛେ, ନଏଦ ପାଇନ ଅଛେ, ହଁ, ଏ ସବୁ ଗୋଟେ ଡୋର ଥି ବନ୍ଧା ହେଇଛି। ହଁ, ଯଦି ସବୁ ଜିନିଷ ସନ୍ତୁଳି ଠିକିନା ରହିବା, ତାହେଲେ ଆମର ଜୀବନ ପୁଣି ଠିକ ରହିବା। ସବୁର ପଛେ ଅଛେ ନିଜେ ସଚେତନ ହେବାକେ ପଡ଼ବା।
0: ସଚେତନ ହେବାଟା କା ମୁଖ୍ୟ ଜିନିଷ ହେ,
1: ଯେ ଖାଲି ସଚେତନ ହେଲେ ନେଇ ହେ, ସୁରକ୍ଷା ବି ଦବାକେ ପଡ଼ବା।
0: ଏଇଟା ତ ଅସଲ କଥା କହିଲୁ ଯେ ବାବୁରି।
1: ହଁ,
0: ଏକା ବୋଲୁଥିଲି ବୋଇଲେ ଏତେ ଆମ ନିର୍ମଳ ଚନ୍ଦ୍ର ଦଦା,
1: ହଁ,
0: ତାଙ୍କର ଦଲ ବଲ କେ ଧରି କରି ଆଇଲେ ନା।
1: ହଁ,
0: ଆମର ଶିଳ୍ପୀ ଦଦା,
1: ହଏ ହଏ ହଏ
0: ହଏ, ତ ଦଦା କେନ୍ତା ଆମର ମନୋରଞ୍ଜନ କରୁଛନ୍ତି, ଚାଲ ଛନେ ଶୁଣି ଦଉ।
1: ହଏ ହଏ ଶୁଣୁ।
2: ହବୁ ଗଲା ନା ସରି ଆର କେତେ।

0: ଏରିଆରେ
1: ଆଜ୍ଞା
0: ଆମର ଯେଉଁ ପରିପ୍ରେକ୍ଷୀରେ 300 ରୁ 350 ବତକ ପାଳନ କରାଯିବ, ଯେଉଁଟାକି ଉନ୍ନତ ଧରଣର ବତକ।
1: ତାମାନେ ଗୋଟେ ହେକ୍ଟରରେ
0: ଗୋଟେ ହେକ୍ଟର ନିଆଯାଏ, ଯେ ଚାଷୀଟି ଗୋଟେ କରୁଛି ଟିକେ ଭଲ ଆକାରରେ କରିବ, ଏକ ଏକରରେ ଲାଭ ସେତିକି ନ ହେଇପାରିଥାଏ। ଆପଣଙ୍କର ଯେ 2.5 ଏକର ପାଣି ଏରିଆ ନିଆଯାଏ, ସେଠି ଆମେ ତ ଉନ୍ନତ ଧରଣର ବତକ ପାଳନ କରାଯାଏ, ଯଥା ଖାକି କ୍ୟାମ୍ବେଲ ବତକ, ଯେଉଁଟାକି ଆମର ରାଜ୍ୟର ଯେଉଁ ଖପୁରିଆ ସ୍ଥିତ ବତକ ପ୍ରଜନନ କେନ୍ଦ୍ର, ସେଠାରେ ଆପଣଙ୍କ ଦିନିକିଆ ଛୁଆ ମଧ୍ୟ ଉପଲବ୍ଧ ହେଉଛି, ଚାଷୀମାନେ ମଧ୍ୟ ତାର ସୁବିଧା ନେଇପାରିବେ। ତେଣୁ ସେଇ ଯେଉଁ ମାଛ ପୋଖରୀରେ ଆପଣ ବତକ ଛାଡ଼ିଲେ, ଯାହାଦ୍ୱାରା କ'ଣ ହେବ, ସେ ମାଛମାନେ ପହଁରିଲା ପରେ ସେମାନେ ଅମ୍ଳଜାନ ସୃଷ୍ଟି କରନ୍ତି, ଯାହାଦ୍ୱାରା ମାଛଟି ଡାଇରେକ୍ଟ ସିଧାସଳଖ ସେ ମାନେ ଅମ୍ଳଜାନ ଗ୍ରହଣ କରିଥାଏ ଏବଂ ବେଶ ହୃଷ୍ଟପୃଷ୍ଟ ହୋଇ ବଢ଼ନ୍ତି। ବତକ ଯେଉଁ ମଳତ୍ୟାଗ କରେ, ସେ ଗୋଟେ ପ୍ଲାଙ୍କଟନ ବୃଦ୍ଧିରେ ସାହାଯ୍ୟ କରେ, ଯାହାଦ୍ୱାରା ସିଏ ମାଛର ଖାଦ୍ୟ ରୂପେ ସେଇଟା ପରିଣତ ହୁଏ। ଯାହାଦ୍ୱାରା ମାଛ ସେଇ ପ୍ଲାଙ୍କଟନଟି ଖାଇ ସେମାନେ ଦେଖିବେ ଯେତିକି ଉତ୍ପାଦନ ହେବା କଥା ତା 2 ଗୁଣ ଉତ୍ପାଦନ ମାଛର
1: ତାଙ୍କର ବୃଦ୍ଧିଟା ବେଶୀ ହୁଏ,
0: ବୃଦ୍ଧି ହୁଏ, ଆଉ ବର୍ଷ ଶେଷରେ ଚାଷୀଟି ନିଶ୍ଚୟ ଲାଭବାନ ହୋଇଥାଏ। ଆଉ ଗୋଟେ କହି ରଖିଛି, ଧାନ ଚାଷ ସହ ବତକ ପାଳନ ଜଣେ ଚାଷୀ ଯଦି କରିବ, ଯେ ସେଥିରେ କ'ଣ ଲାଭ ହେବ, ଧାନ ଜମିରେ ଯଦି ବତକ ମାନଙ୍କୁ ଛାଡ଼ିଯାଏ, ତେବେ ସେମାନେ ଜମି ମଧ୍ୟରୁ ମାନେ ଯୋଉ ପୋକ ଜୋକ ଖାଇବା ସହ ମାଟିକୁ ହାଲକା କରିଥାନ୍ତି ଏବଂ ଧାନ ବଢ଼ିବାରେ ସାହାଯ୍ୟ କରିଥାଏ,
1: ଯୋଉଟା ଟିକେ ଖାଲୁଆ ଜମି ରହିଛି,
0: ଖାଲୁଆ ଜମି। ଏଇଥିରେ ଗୋଟେ ପ୍ରଶ୍ନ ଆସେ ଯେ ଆଜ୍ଞା, ସେ ଯୋଉ ଶସ୍ୟ କିଛି ଖାଇଦେବ କି ଧାନ ଖାଇଦେବ କି ନାହିଁ, ଦେଖନ୍ତୁ ଯେତେବେଳେ ଧାନର ଫୁଲ ଉଡ଼ିବା ସମୟ କିମ୍ବା ଧାନ ହେଇଯାଉଛି, ସେତେବେଳେ ଆଉ ଆପଣ ବତକ ମାନଙ୍କୁ ଛାଡ଼ନ୍ତୁ ନାହିଁ, ନିଶ୍ଚୟ ସେମାନେ ଖାଇଦେବେ।
1: ଆଚ୍ଛା,
0: ମୁଁ ଏଇଠି କହି ରଖେ ଯେ ଏଇ ଯୋଉ ପରିପ୍ରେକ୍ଷୀରେ ଆମେ ସମନ୍ୱିତ ଚାଷ କଲେ କ'ଣ ଚାଷୀରେ ଲାଭ ପାଇବ, ଯାହାଦ୍ୱାରା ସେ ଏଇ କ୍ଷେତ୍ରକୁ ଓହ୍ଲେଇଯିବ। ଦେଖନ୍ତୁ ଆପଣ ଯଦି ଖାଲି ମାଛ ଚାଷ କରୁଛନ୍ତି, ସେଇ 2.5 ଏକର ଜମିରେ ମାଛ ଚାଷ କଲେ, ଆପଣ ଆମର ଦେଖୁଛେ ଯେ ବର୍ଷ ଶେଷରେ ଆପଣ ଯେତିକି ପ୍ରଡକ୍ସନ ମାଛ ହେଉଛି, ପ୍ରାୟ ଆପଣଙ୍କର 2.5 ଏକର ଜମିରେ 50 ରୁ 60 କ୍ୱିଣ୍ଟାଲ ମାଛ ଆପଣ ଜଣେ ଚାଷୀ ପାଇବ, ସେଥିରେ ତାର ଯେଉଁ ଖର୍ଚ୍ଚ ଆପଣଙ୍କର ଅଧା 50% ହେଇଥାଏ, ଯାହାଦ୍ୱାରା ଆମେ ହିସାବ କରାଯାଇଛି ସେ ବର୍ଷକୁ 2 ଲକ୍ଷ ସେ ପାଇଥାଏ। କିନ୍ତୁ ଯଦି ବତକ ପାଳନ ସହିତ ସେ ଜଡିତ ହେଇଯିବ, ତାହେଲେ ଦେଖିବେ ଆପଣଙ୍କ ତା କଷ୍ଟ, ଯୋଉ ପ୍ରଡକ୍ସନ କଷ୍ଟଟା କମିଯିବ, ମାନେ ଆପଣଙ୍କର ଯୋଉ 80 ଟଙ୍କା ବଜାରରେ ବିକ୍ରି ହେଉଛି, ମାତ୍ର ସେ 30 ଟଙ୍କାଟେ ସେଠି ଖର୍ଚ୍ଚ କରିବ, 50 ଟଙ୍କା ଲାଭ ପାଇବ। ତେଣୁ ଏଥିରେ ଦେଖାଯାଏ ଯେ ଯଦି ବତକ ପାଳନ ଆଉ ମାଛ ଚାଷ ସହ କରାଯାଏ, ତାହେଲେ ଆପଣଙ୍କର ମାଛରୁ 2 ଲକ୍ଷ, ବତକରୁ ଆପଣ 1 ଲକ୍ଷ ମିନିମମ୍ ପାଇବେ ଅଣ୍ଡା ବିକିକି, ତେଣୁ ଏଇଠି 3 ଲକ୍ଷ ଆପଣଙ୍କ ସେ ପାଇଗଲା ଚାଷୀଟି। ତେଣୁ ଏଇଥିରୁ ଚାଷୀ ଭାଇଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ ଏଇ ଚାଷକୁ ଆପଣ ମିଶ୍ରିତ ଚାଷ ଭାବରେ କରି ଏହାକୁ ବ୍ୟାପକ କରନ୍ତୁ ଏବଂ ନିଜେ ସ୍ୱାବଲମ୍ବୀ ହୋଇକି ଦେଶର ଅଣ୍ଡା ଉତ୍ପାଦନରେ କିମ୍ବା ରାଜ୍ୟର ଅଣ୍ଡା ଉତ୍ପାଦନରେ ସେମାନେ ସାହାଯ୍ୟ କରନ୍ତୁ।
1: ନିଶ୍ଚିତ ଭାବରେ ଡକ୍ଟର ନାୟକ ଆପଣ ଯାହା କହିଲେ, କାହିଁକି ନା ବର୍ତ୍ତମାନ ଆବଶ୍ୟକତା ରହିଛି, ଯେଉଁ ଚାହିଦା ରହିଛି ତାକୁ ପୂରଣ କରିବା ପାଇଁ, କେବଳ ଯେ କୁକୁଡ଼ା ଅଣ୍ଡା କଥା ନୁହେଁ, ଆମେ ଯଦି ବତକ ଅଣ୍ଡା ଯଦି ଉତ୍ପାଦନ କଲେ ବା ମାଂସ ପାଇଁ ବି ହେଉ, ତେଣୁ ଉଭୟ ଆମେ ସେଥିରୁ ଲାଭ ପାଉଛେ। ଆପଣ ଯେମିତି କହିବା କଥା, ଯଦି ସମନ୍ୱିତ ଉପାୟରେ ଯଦି ଚାଷ କରୁଛେ, ଯେଉଁଠି 2 ଲକ୍ଷ ଟଙ୍କା ମାଛ ଚାଷ କରିକି ଆମେ ପାଇଥାନ୍ତେ, ସେଇଠି ଆଉ 1 ଲକ୍ଷ ଟଙ୍କା ସେଇଠି ଆମର ଯୋଗ ହୋଇଯାଉଛି, ତେଣୁ 3 ଲକ୍ଷ ଟଙ୍କା ଆମେ ସେଇଠୁ ଲାଭ ପାଇଲେଣି, ତେଣୁ ନିଶ୍ଚିତ ଭାବରେ ଅନେକ ଲାଭ ରହିଛି। ତେବେ କଥା ହେଉଛି, ଏଇ ଯେଉଁ କଥା ଶୁଣିଲା ପରେ ଯେଉଁ ଗାଁ ଗହଳିର ଯେଉଁ ଚାଷୀମାନେ ବା ଉତ୍ସାହୀ ଯୁବକ ଯୁବତୀ ସହରାଞ୍ଚଳ ହେଉ, ଯେଉଁଠି ତାଙ୍କର ସୁବିଧା ଅଛି, ଧରନ୍ତୁ ସେମାନେ କରିବା ପାଇଁ ଚାହୁଁଛନ୍ତି, ଏ ଯେଉଁ ଆପଣଙ୍କର ଚିଆଁ ଯେଉଁଗୁଡ଼ାକ ସବୁ ଖାକି କ୍ୟାମେଲ କଥା କହିଲେ ବା ଅନ୍ୟାନ୍ୟ ସୁବିଧା ସୁଯୋଗ, ଧରନ୍ତୁ ଆପଣଙ୍କ ସରକାରୀ ସୁବିଧା ସବୁ ରହିଥିବ, ହୁଏତ ସେମାନେ ଜାଣିପାରୁନଥିବେ ଯେ ପ୍ରକୃତରେ କେଉଁଠୁ ଆଣିବୁ ବା କେମିତି କ'ଣ ସବୁ ସୁବିଧା ରହିଛି, ହୁଏତ ସେମାନେ ଆଗ୍ରହ ନଉଥିବେ କିନ୍ତୁ କରିପାରୁନଥିବେ, ସେ ବିଷୟରେ ଟିକେ ଧାରଣା ଦେବେ।
0: ଶୁଣନ୍ତୁ, ଆମର ରାଜ୍ୟ ସରକାରଙ୍କର 2ଟି ଫାର୍ମ ଅଛି ବତକ ପ୍ରଜନନ କେନ୍ଦ୍ର, ଗୋଟିଏ ପଶ୍ଚିମାଞ୍ଚଳରେ ଆପଣ ଜାଣିଥିବେ ଚିପିଲିମା ସ୍ଥିତ ଗୋଟେ ବତକ ପ୍ରଜନନ କେନ୍ଦ୍ର ଅଛି, ଯେଉଁଠିକି ପଶ୍ଚିମାଞ୍ଚଳର ଭାଇ ଭଉଣୀମାନେ ଯେଉଁମାନେ ଆଗ୍ରହ ପ୍ରକାଶ କରୁଛନ୍ତି, ସେଠାରେ ଆପଣଙ୍କର ଦିନିକିଆ ଛୁଆଠୁ 7 ଦିନିଆ ଛୁଆ ମଧ୍ୟ ଉପଲବ୍ଧ ଅଛି। ଆପଣ ସବିଶେଷ ବିବରଣୀ ପାଇଁ ଆମର ଦେଖନ୍ତୁ 30ଟି ଜିଲ୍ଲାରେ 30ଟି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅଛନ୍ତି, ଯେଉଁଠିକି ସେଠି ଆମର ସେଇ ଅଫିସରେ ସେମାନେ ମଧ୍ୟ ନୋଡାଲ ଅଫିସର ଅଛନ୍ତି, ସେଠି ମଧ୍ୟ ବୁଝିପାରିବେ। ଏହା ପୂର୍ବରୁ ମଧ୍ୟ ଗତ ବର୍ଷ ଆମେ ଖପୁରିଆ ସ୍ଥିତ ଫାର୍ମରୁ ଆମେ 22ଟା ଜିଲ୍ଲାକୁ ମଧ୍ୟ ଯୋଗାଇ ଦେଇଥିଲୁ, ତେଣୁ ଚାଷୀମାନେ ଆଗ୍ରହ ପ୍ରକାଶ କଲେଣି, ତେଣୁ ଏଥିରେ କିଛି ଯୁଦ୍ଧ ନାହିଁ। ଆଉ ସରକାରଙ୍କ ତରଫରୁ ଆପଣ ପ୍ରଶ୍ନ କଲେ ଯେ ସରକାରଙ୍କ ତରଫରୁ ମଧ୍ୟ ବହୁତ ରିହାତିର ବ୍ୟବସ୍ଥା ଅଛି, ଆପଣ ଯେଉଁ କୃଷି ସହାୟକ କେନ୍ଦ୍ର ଅଛି ଯାହାକି ପ୍ରତି ଜିଲ୍ଲାରେ କାର୍ଯ୍ୟ କରୁଛି,
1: ଜିଲ୍ଲା କୃଷି ଅଧିକାରୀ
0: କୃଷି ଅଧିକାରୀଙ୍କ ପାଖରେ, ସେଠି ଆପଣ ଦେଖିବେ ଆପଣ ଯେତିକି ଆପଣ ଖର୍ଚ୍ଚ କଲେ, ସଘନ ଚାଷରେ ଯଦି ଆପଣ ମିନିମମ 5 ଲକ୍ଷ ଖର୍ଚ୍ଚ କରୁଛନ୍ତି, ସାଧାରଣ ବର୍ଗଙ୍କ ପାଇଁ ଆପଣ ଏଥିରେ କିଛି ବର୍ଗ ନାହିଁ, ସମସ୍ତେ ଚାଷୀ ସମାନ। ଆପଣ ଯଦି ପୁରୁଷ ଚାଷୀ ହେଇଥାଏ ତାହେଲେ 25% ରିହାତି ମିଳିଥାଏ, ଯଦି ମାନେ ମହିଳା ଚାଷୀ ହେଇଥାଏ 33% ରିହାତି ହେଇଥାଏ, ଆଉ ଯଦି ଟେକ୍ନିକାଲ ଶିକ୍ଷାଗତ ଯୋଗ୍ୟତା ଥାଏ ସେଠି ମଧ୍ୟ 33% ରିହାତିର ବ୍ୟବସ୍ଥା ଅଛି। ତେଣୁ ଚାଷୀ ଭାଇମାନେ ଏହାର ସୁବିଧା ସୁଯୋଗ ନେବାଟା ନିହାତି ଦରକାର।
1: ତେବେ ଶେଷରେ ଆପଣ କ'ଣ ପରାମର୍ଶ ଦେବେ, ଯେଉଁମାନେ ଧରନ୍ତୁ ଆପଣ ଯେମିତି ଆପଣ ଖପୁରିଆ ଠାରେ ଯେଉଁ ପ୍ରଜନନ କେନ୍ଦ୍ର ରହିଛି, ବା ଯେଉଁମାନେ ସବୁ ବେକାର ଅଛନ୍ତି ବା ସେମାନେ ଜାଣିପାରୁନଥିବେ ଯେ ପ୍ରକୃତରେ ଏହା କେତେ ଦୂର ଲାଭଦାୟକ ଅଛି, ବା ସେ ହୁଏତ ସେମାନେ କରିବା ପାଇଁ ଚାହୁଁଥିବେ, ବର୍ତ୍ତମାନ ଏହି କଥା ସବୁ ଶୁଣିଲା ପରେ କ'ଣ

0: ପରାମର୍ଶ ଦେବେ?
1: ଯେ ମୁଁ ପରାମର୍ଶ ଦେଉଛି, ଦେଖନ୍ତୁ ପୁରୀ ସ୍ଥିତ ବତକ ପ୍ରଜନନ କେନ୍ଦ୍ର, ଏହା ରାଜ୍ୟ ସରକାରଙ୍କର ଦ୍ୱାରା ପ୍ରତିଷ୍ଠିତ, ଏଇଟା ଗୋଟେ ରିସର୍ଚ୍ଚ ଷ୍ଟେସନ୍। ଏଠି ଦେଖନ୍ତୁ ଆପଣଙ୍କୁ ମୁଁ ଆପଣଙ୍କୁ କହି ରଖିଛି ଯେ ଗୋଟିଏ ବତକ ପ୍ରାୟ 50-55 କେଜି ଦାନା ଖାଇଥାଏ, କାରଣ ଏହାର ଗୋଟେ ସୀମା ଭିତରେ ଆମେ ରହିଥାନ୍ତି। କିନ୍ତୁ ଚାଷୀ କ୍ଷେତ୍ରରେ ମୁଁ କହି ରଖିଛି, ଚାଷୀ କ୍ଷେତ୍ରରେ ସେମାନଙ୍କର ମାତ୍ର 1/5 ମାନେ 8-10 କେଜି ମାତ୍ର ଦାନା ଖାଇଥାଏ, କାରଣ ସେମାନଙ୍କର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ବାହାରେ ରହିଥାନ୍ତି, ଯାହାର ଦାନା ଖର୍ଚ୍ଚ
0: ବିଶେଷ ପରିଶ୍ରମ ବି ନାହିଁ,
1: ପରିଶ୍ରମ ନାହିଁ। ଆପଣଙ୍କର ଯେଉଁ ରୋଗ ବିଷୟରେ କହିଛି କି ଏହାର ମଧ୍ୟ ସେମିତି କିଛି ରୋଗ ନାହିଁ। 2 ରୋଗ ପାଇଁ ଆମେ ଯତ୍ନବାନ ହେବା, ଗୋଟିଏ ବତକ ହଇଜା ଆଉ ବତକ ପ୍ଲେଗ, ଯାହାର ଟୀକା ମଧ୍ୟ ଆମର ସରକାରଙ୍କ ଦ୍ୱାରା ଉପଲବ୍ଧ ହୋଇଛି। ତେଣୁ ଚାଷୀ ଭାଇମାନେ କୁକୁଡ଼ାମାନଙ୍କର ଯେତିକି ରୋଗ, ତାର ରୋଗ କିଛି ନାହିଁ କହିଲେ ଚଳେ। ଆମର ଟିକେ ଯତ୍ନ ନେବା, ଆମ ଇଚ୍ଛା ଶକ୍ତିର ଅଭାବ ରହିଲେ ଅସୁବିଧା, ଯତ୍ନରେ ମଧ୍ୟ ଆମେ ଭଲ ଲାଭ ପାଇପାରିବା। ତେଣୁ ଆପଣମାନେ ଏଇ ଯେଉଁ ଚାଷକୁ ଆପଣ ସଘନ ହିସାବରେ ନିଅନ୍ତୁ, ଏକକ ଚାଷ ନ କରିକି ଆପଣ ବିଭିନ୍ନ ଚାଷ କରନ୍ତୁ। ଆପଣ ଦେଖନ୍ତୁ କୃଷି ଭିତ୍ତିକ କାର୍ଯ୍ୟ ଭିତରେ ଆପଣଙ୍କର ମତ୍ସ୍ୟ ବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ, ଆପଣ ଉଦ୍ୟାନ ବିଭାଗ ମିଳିତ ଚାଷ କରନ୍ତୁ, ଦେଖନ୍ତୁ ଆପଣଙ୍କ ଲାଭ ନିଶ୍ଚୟ ଅଛି।
0: ତେବେ ଯାହା ହଉ, ଡକ୍ଟର ନାୟକ ଆପଣ କାର୍ଯ୍ୟକ୍ରମକୁ ଆସିଲେ, ଆମେ ଆଲୋଚନା କଲେ ସମନ୍ୱିତ ମାଛ ଚାଷ ସହିତ ବତକ ପାଳନ ସମ୍ପର୍କରେ, ଏବଂ ଆମର ବିଭିନ୍ନ ଉପାୟ ମଧ୍ୟ ରହିଛି। ଆପଣ ଯେମିତି କହିଲେ ବି କେବଳ ଯେ ସମନ୍ୱିତ ମାଛ ଚାଷ ବତକ ସହିତ କରିବା ସେମିତି କଥା ନୁହେଁ, ବତକ ସହିତ ଅନ୍ୟାନ୍ୟ ବି ଆମେ କରିପାରିବା ଯେମିତି ସମନ୍ୱିତ ଉପାୟରେ। ଗୋଟେ ଛୋଟ ପରିବାର ଯଦି ସେତିକି 2.5 ଏକର ଗୋଟେ ପୋଖରୀ ଅଛି ବା କିଛି ଜମି ଯଦି ରହିଯାଇଛି, ନିଶ୍ଚିତ ଭାବରେ ସେ ତା ପରିବାରକୁ ସୁରୁଖୁରୁରେ ଚଳେଇ ନେଇପାରିବ। ଏଇ ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
2: ଶୁଣିଲୁ? ହଁ ଦାଦା ଶୁଣିଲି, ବିଶେଷଜ୍ଞ ଆଜ୍ଞା ସବୁ ଜିନିଷ ବୁଝେଇ ଦେଲେ। ଦାଦା ଇଟା ତ ଶୁଣିଲୁ ବୋଲୁ ମୁଖିଆ ଜିନିଷ ଜ୍ଞାନ କୌଶଳର କଥା, ଆଜ୍ଞା କେ ଗୋଟେ ଧନ୍ୟବାଦ ଦଉ।
3: ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ବୋଲୁ ଆର ଗୋଟେ ଜିନିଷ ବାକି ରହିଗଲା,
2: ଚାଷୀ ଦଦାର ସାଙ୍ଗେ କଥାବାର୍ତ୍ତା।
3: ତ ମୁଇଁ ଚାଷୀ ଦଦାର ସାଙ୍ଗେ କଥାବାର୍ତ୍ତା ହେସି, ତୁଇ ଫୁନି ଶୁନ।
0: ହଁ ତ ଚାଷୀ ଦଦା, ଆପଣଙ୍କର ପରିଚୟ ଟିକେ ଆମ ଶ୍ରୋତା ବନ୍ଧୁ ମାନକେ ଜଣେଇ ଦିଅନ୍।
4: ମୋ ନାଁ ହଉଛି ଗୋସିଂହ ନାୟକ, ଗ୍ରାମ ଟୁଡ଼ି ହଲଦି, ଗଡ଼ାବୀର ପଞ୍ଚାୟତ, ଧର୍ମଣ ବ୍ଲକ ଡିଷ୍ଟ୍ରିକ୍ଟ।
0: ଆପଣ କେତେ ବର୍ଷ ହେଲା ଚାଷ କାମ କରି ଆସୁଛନ୍?
4: ଦୀର୍ଘ 10-12 ବର୍ଷ ହେବା ଚାଷ କାମ କରି ଆସୁଛନ୍।
0: ଆପଣ ଏବେ କାଣା କାଣା ଚାଷ ବାସ କରୁଛନ୍?
4: ଏବେ ଟମାଟୋ ଚାଷ କରୁଛି, ତାପରେ ବ୍ରୋକୋଲି, କ୍ୟାପ୍ସିକମ୍, ଫୁଲକୋବି, କରଲା, ବାଇଗଣ।
0: କେତେ ଜାଗାଥି ଚାଷ କରୁଛନ୍?
4: ଟୋଟାଲ 5 ଏକର ଚାଷ କରୁଛି।
0: ଆପଣଙ୍କର ଜମିତି ପାଣିର କାଣା ସୁବିଧା ଅଛି?
4: ବଡ଼କୁମା ଗୋଟେ ଅଛି, ତାପରେ ବୋର୍ ଗୋଟେ ବି ଅଛି, ତାପରେ ଡ୍ରିପ ଇରିଗେସନ୍ ନାକି ଆମର ବୁନ୍ଦା ଜଳସେଚନ ସେଥିରୁ, ତାପରେ ମଲ୍ଚିଂ, ଏମିତି ଗୋଟେ ସୁବିଧା କରି କରି ମାନେ ଚାଷ ଏବେ ମାନେ କରୁଛେ। ଏଇଟା ହେଇଯିବ କମସେ କମ 5-6 ବର୍ଷ ଖଣ୍ଡେ ହେବା ଡ୍ରିପ ମଲ୍ଚିଂ କରି ଚାଷ କରିବାଟା। ଆମେ ନିହାତି ଡ୍ରିପ ମଲ୍ଚିଂ କରି କରି ଚାଷ କଲାବେଳେ ଆମକେ ବହୁତ ଫାଇଦା ମିଳୁଛେ, ଯେନ୍ଟା କି ଆମର ଆମେ ହୁଡ଼ା କରିଦେଲୁ, ହୁଡ଼ା କଲା ପରେ ଆମର ଗୋଟେ ଯେନ୍ଟା କୁଡା ଖୁସା କରୁଥିଲୁ ଆଗେ, ସେ ଜିନିଷଟା ଆମକେ କରିବାକେ ନେଇ ପଡ଼ବାର, ତାପରେ ଆମେ ଯେନ୍ ମଲ୍ଚିଂ କରୁଛୁ ଘାସ ବି ଆମକେ ଘିଚିବାର ନେଇ ପଡ଼ବାର, ମାଟି ସବୁବେଳେ ଉର୍ବରତା ରହୁଛି। ଥରେ ଯଦି ଆମେ ବେଡ୍ ବନେଇଦେଲୁ ବୋଲେ ଆମେ ମିନିମମ 3 କ୍ରପ ପ୍ରତି ବି ଆମେ ଚାଷ କରିପାରୁଛୁ, 2 ବର୍ଷ ପ୍ରତି ବି ସେ ବେଡ୍ଟା ରହୁଛି।
0: ବୁନ୍ଦା ଜଳସେଚନ କରୁଛେ ବୋଲେ, ମଲ୍ଚିଂ କରୁଛେ ବୋଲେ, ତ ଏଇ ଯେନ୍ ଉପାୟ ମାନେ କଲା ବେଳେ ଆପଣଙ୍କ ବେଶୀ ଲାଭ ହଉଛି?
4: ବେଶୀ ଲାଭ ହଉଛି, ଯେନ୍ଟାକି ଆମର ଲେବର ଖର୍ଚ୍ଚ ଆମର ବଞ୍ଚି ଯାଉଛି, ତାପରେ ଚାଷ ବି ଅଧିକ ଆମର ଅଧିକ ଆସୁଛି, ଗଛର ଗ୍ରୋଥ ବି ଅଧିକ ଆସୁଛି, ଫଲ ବି ଅଧିକ ଆସୁଛି।
0: ଆଚ୍ଛା ଚାଷୀ ଦାଦା, ଆପଣ ତ ଏତେ ବଛର ହେଲା ଚାଷବାସ କରୁଛନ୍, ଯେନ୍ ଚାଷ କଲେ ବି ଯେତେ ଯତ୍ନ ପାତନ କଲେ ବି ରୋଗ ପୋକ୍ତ ହେଉଛି ଆକା, ଯେନ୍ ଶାଗ ଡାଲ ଚାଷବାସ କରୁଛନ୍, ନାନାଦି ରକମର ରୋଗ ତ ଲାଗୁଥିବା, ପୋକ ଫୁନି ଲାଗୁଥିବା, ତ ରୋଗ ପୋକ ହେଲେ ତା କେନ୍ତା କରି ହିପାସ କରୁଛନ୍?
4: ରୋଗ ପୋକ ହେଲା ବେଲେ ଆମେ ଆଗରୁ ଆମେ ଦେଖନ୍ ଆମେ ଲିମ୍ ତେଲ ୟୁଜ୍ କରୁଛୁ, ପ୍ରଥମରେ ଲିମ୍ ତେଲ ଦଉଛୁ, ଲିମ୍ ତେଲରୁ ଯଦି ସେ ତାର ଯେନ୍ କିଡ଼ା ମାନେ ଯେନ୍ଟା ରହୁଛି ସେ ଯଦି ସେନ ବସଲା ସେଟା କିଛି ଖାଇଲା ବେଲେ ତାର ମାନେ ସେ ବଂଶ ଆର ବଢେଇ ନେଇ ପାରବା, ସେଥିରୁ ବି ମାନେ କିଛି ରୋଗ ପୋକ ଆର ଅଧିକା ନେଇ ପାରବା, ତାପରେ ଯେନ୍ଟା ରୋଗ ଲାଗୁଛେ ତାର ଲାଗି ଠିକ ମେଡିସିନ ତାର ଉପରେ ସ୍ପ୍ରେ କରୁଛୁ, ଯେନ୍ଟାକି ଅର୍ଗାନିକ ଯେନ୍ଟା ବାହାରିଲା ଅର୍ଗାନିକ ହିସାବରେ ତାକେ ବି ରୋଗ ପୋକ ବୋଲେ ଦେଖନ୍ ଚାରା ବିଶୋଧନ କରୁଛୁ, ଯେନ୍ଟାକି ଆମର ଆଗାମୀ ଦିନରେ ଯେନ୍ତାକି ମାନେ ଫଙ୍ଗସ ନେଇ ଲାଗା ବୋଲି କହିଛି, ଫଙ୍ଗସ ଗୋଟେ ବହୁତ ମାରାତ୍ମକ ଆମ ପନିପରିବା ଲାଗି ବହୁତ ବଡ଼ ଏଇଟା ଗୋଟେ ରୋଗ ଗୋଟେ। ଆଉ ରହିଲା ତମର ଗଲା ଝାଉଁଳିଆ, ଯେନ୍ଟାକି ଗଛ ପୁରା ତେଜ ଥିବା, ଆଜି ତେଜ ଥିବା କାଲକି ଦେଖିଲା ବେଳକୁ ସଟନ୍ରେ ସେ ମରିଯାଇଥିବା, ସେଟା ଗୋଟେ ବି ମୁଖ୍ୟ ରୋଗ। ସେ ମନ ରୋଗ ଲାଗି ପ୍ରଥମରୁ ଚାରାରୁ ହିଁ ଆମେ ତାର ସମାଧାନ କରିକି ଆମେ ଚାରା ରୋପଣ କରୁଛୁ।
0: ଆଚ୍ଛା, ତ ଆଜିକାଲ ତ ଯେନ୍ ଚାଷବାସ କଲେ ବି ଖତ ସାର ଟିକେ ବ୍ୟବହାର ନାଇଁ କଲେ ବନେ କରି ଫସଲ ଫୁନି ନାଇ ହେବାର, ତ ଆପଣ କେନ୍ତା ରକମର ସାର ମାନେ ପ୍ରୟୋଗ କରୁଛନ୍?
4: ଆମର ଏବେ ଯେନ୍ତା କି ଏବେ ନୂଆ ନୂଆ ଜିନିଷ ଗୋଟେ ବାହାରିଛି, ଆମର ନାନୁ ଏରିଆ ବୋଲି ଗୋଟେ ବାହାରିଛି, ଆଉ ନାନି ଡିପି ବୋଲି ବାହାରୁଛି, ଯଦି ସେଟା ଦରକାର

0: ତାର ପଡିଲେ ଆମେ ଯେନ୍ତା କି ଗଛଟା ଲାଷ୍ଟ ହେଇଗଲା ନା, ଯେନ୍ତା କି ବୁଢା ହେଇଯିବା ନା ଗଛ, ତାର ଫଳଟା ଆସବା କି ନାଇଁ ଆସବା କିଛି ଗ୍ୟାରେଣ୍ଟି ନାଇଁ ନା, ଏମିତି ଗୋଟେ ଆମକୁ ଯେନ୍ତା ଲାଗୁଛେ ସେତିକି ଟାଇମରେ ଇ ନାନୁ ଡିପି ନାନୁ ଏରିଆ ମାନକେ ଆମେ ସ୍ପ୍ରେ କରୁଛୁ। ଆର ଆଗରୁ ଯଦି ସ ଗଛର ଟିକେ ଗ୍ରୋଥ ଟିକେ କମି ଯାଉଛେ ବେଲା ବେଲେ ୱାଟର ସଲେବୁଲ ର ଏଣ୍ଟି କନିସନ ବାହାର ଏକ୍ସଟ୍ରା ମାନେ ଯେନ୍ତା ଗୋଟେ ବାହାରୁଛେ 0034 0050 ଇ ଯେନ୍ ଏଇଟା ତମର ଆସୁଛେ ବି ଯେନ୍ତା ୱାଟର ସଲେବୁଲ ଟା ବର୍ଷା ଦିନେ ଯେନ୍ତା ଗୋଟେ ଟମାଟୋ ନେଇପାରେ, ବର୍ଷା ଦିନେ ଟମାଟୋ କରୁଛୁ, ବର୍ଷା ଦିନେ ଫୁଲକୋବି ନେଇପାରେ, ବର୍ଷା ଦିନେ ଫୁଲକୋବି କରୁଛୁ, ଅଦିନିଆ ମାନେ ଚାଷ କଲା ବେଲେ ଆମକୁ ଦୁଇ ପଇସା ଭଲ ହିସାବରେ ମିଳୁଛି।
1: ଆଚ୍ଛା ଆଚ୍ଛା, ପନିପରିବା ଚାଷ ନେ ବନେ ଦୁଇ ପଇସା ଲାଭ ହଉଛେ ବୋଲନ? ଆଲୋଚନା କଲେ ସେଥିର ଲାଗି ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଆର ଜୁହାର।
2: ଶୁଣିଲି ଦଦା, ବଢିଆ ଲାଗଲା। ଚାଷୀ ଦଦା ପୁଣି ସବୁ ଜିନିଷ କହିଦେଲେ, ଅନୁଭୂତି କଥା କହିଦେଲେ। ହଁ,
3: ତ ଚାଷୀ ଦଦା କେ ବନୁ ତୋର ମୋର ତରଫରୁ ଧନ୍ୟବାଦ ଗୁଟେ ଦମା
2: ଦମା ଦମା ଦମା।
3: ତ ସୋମ୍ୟା ତୋରି ବାବୁ ହେଲା ନା
2: ହୋଇ?
3: ହଁ, ତ ବୈଠକ ଛାଡ଼ିଗଲ ଜିମା
2: ହୋଇ।
3: ତ ବୈଠକ ଛାଡ଼ିଗଲା ବେଲକେ ବୋଲୁ ଆମର ଇ କାର୍ଯ୍ୟକ୍ରମ କେ ଯେନ୍ ଚାଷୀ ଦଦା ମା ଭୟ ନା ଶ୍ରୋତା ବନ୍ଧୁ ଶୁଣୁଛନ୍, ସବକେ ଲେକରୁ ଦୁଦାର
2: ଆର ଚୈତୁ ଦୋଦାର
3: ଜୁହାର।
4: ଆଜିର ଚାଷବାସ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଟିକିଏ ପରେ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ର ସେପ୍ଟେମ୍ବର ମାସ ଅଧ୍ୟାୟରେ ପୁଣି ଥରେ ଆପଣମାନଙ୍କ ସହ ଭେଟିବାର ସୁଯୋଗ ମିଳୁଛି। ମୁଁ ଦେଶର ସମସ୍ତ ଲୋକଙ୍କୁ ସ୍ୱାଗତ କରୁଛି। ମନ୍ କି ବାତ୍ରେ ଆମେ ଦେଶବାସୀଙ୍କର ସକାରାତ୍ମକ ପ୍ରଚେଷ୍ଟାକୁ ମଞ୍ଚ ପ୍ରଦାନ କରିଥାଉ, ଦେଶର ଉପଲବ୍ଧିଗୁଡ଼ିକ ବିଷୟରେ କଥା ହୋଇଥାଉ। ଭାରତର ଏହିଭଳି

ଏକ ବଡ଼ ଐତିହାସିକ ଉପଲବ୍ଧିକୁ ଦିନକ ପରେ 10 ବର୍ଷ ପୂରଣ ହେବାକୁ ଯାଉଛି। ଏହି ଉପଲବ୍ଧି ହେଉଛି ସର୍ଜିକାଲ ଷ୍ଟ୍ରାଇକ୍। 10 ବର୍ଷ ପୂର୍ବେ 2016 ସେପ୍ଟେମ୍ବର ମାସ 28-29 ତାରିଖ ଦିନ ଭାରତୀୟ ସେନା ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ। ଏଲ୍ଓସି ସେପାରି ଯାଇ ଆମର ବୀର ଯବାନମାନେ ଆତଙ୍କବାଦ ବିରୁଦ୍ଧରେ ଯେତିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତାହା ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପୂର୍ଣ୍ଣ ଭାବେ ବିଶ୍ୱ ଆଗରେ ଭାରତର ଆତଙ୍କବାଦ ବିରୋଧୀ ନୀତିର ଗୋଟିଏ ନୂଆ ଉଦାହରଣ ସୃଷ୍ଟି କରିଥିଲା। ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଦୀର୍ଘ ସମୟ ଧରି ଯେଉଁ ଯନ୍ତ୍ରଣା ସହିଥିଲା, ସର୍ଜିକାଲ ଷ୍ଟ୍ରାଇକ୍ ସେହି ଯନ୍ତ୍ରଣା ବିରୁଦ୍ଧରେ ଆମର ନିର୍ଣ୍ଣାୟକ ପ୍ରତିକ୍ରିୟା ଥିଲା। ବିଗତ ଦଶନ୍ଧିରେ ବାଲାକୋଟର ଏୟାର ଷ୍ଟ୍ରାଇକ୍ ଠାରୁ ଆରମ୍ଭ କରି ଅପରେସନ୍ ସିନ୍ଦୁର ପର୍ଯ୍ୟନ୍ତ ଭାରତ ବାରମ୍ବାର ଏହି ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଯଦି ଆତଙ୍କବାଦୀ ଭାରତ ଉପରେ କୁଦୃଷ୍ଟି ପକାଇବେ ତେବେ ତାହାର ଦୃଢ଼ ଜବାବ ଦିଆଯିବ। ବନ୍ଧୁଗଣ, ଆତଙ୍କବାଦୀ ଆକ୍ରମଣଗୁଡ଼ିକ ଭାରତକୁ ଦୀର୍ଘ ସମୟ ଧରି କ୍ଷତି ପହଞ୍ଚାଇଛି। ଦିନ ଥିଲା ଯେବେ ଭାରତରେ ସିରିଆଲ ବ୍ଲାଷ୍ଟ ଘଟିବା ଗୋଟିଏ ସାଧାରଣ କଥା ହୋଇଯାଇଥିଲା। ଏହି ସେପ୍ଟେମ୍ବର ମାସରେ ଅର୍ଥାତ୍ 2008 ସେପ୍ଟେମ୍ବର 13 ଦିନ ଦିଲ୍ଲୀଠାରେ ହୋଇଥିବା ସିରିଆଲ ବ୍ଲାଷ୍ଟରେ ଅନେକ ନିର୍ଦ୍ଦୋଷ ଲୋକ ମୃତ୍ୟୁବରଣ କରିଥିଲେ। ଏହାର କିଛି ସପ୍ତାହ ପରେ ହିଁ ମୁମ୍ବାଇରେ 26/11 ଦିନ ଏକ ବଡ଼ ଧରଣର ଆକ୍ରମଣ ହୋଇଥିଲା। ବନ୍ଧୁଗଣ, ଆଗରୁ ମଧ୍ୟ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲା, କିନ୍ତୁ ତାହା ଉପରେ ସେତେଟା ଦୃଷ୍ଟି ଦିଆଯାଉନଥିଲା। ସମୟ ଗଡ଼ିବାର ପ୍ରତୀକ୍ଷା କରାଯାଉଥିଲା। କିନ୍ତୁ ଆଜି ଭାରତ ଆତଙ୍କବାଦ ବିରୁଦ୍ଧରେ ଜିରୋ ଟଲେରାନ୍ସ ପଲିସି ଧରି ଚାଲିଛି ଏବଂ ଆମେ ଏହାର ପରିଣାମ ମଧ୍ୟ ଦେଖୁଛୁ। ବନ୍ଧୁଗଣ, ଚଳିତ ବର୍ଷ ନଭେମ୍ବର 9 ଦିନ ଆତଙ୍କବାଦୀ ଆକ୍ରମଣକୁ ମଧ୍ୟ 25 ପୂରଣ ହେଉଛି। ଆମେରିକାର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରରେ ଯେଉଁ ନିର୍ଦ୍ଦୋଷ ଲୋକେ ନିଜ ଜୀବନ ହରାଇଥିଲେ ସେଥିରେ ଆମେରିକୀୟଙ୍କ ପରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିଲା। ମୋର ମନେ ଅଛି 2014 ପ୍ରଧାନମନ୍ତ୍ରୀ ହେବା ପରେ ଯେତେବେଳେ ମୁଁ ଆମେରିକା ଯାଇଥିଲି ସେତେବେଳେ ନ୍ୟୁୟର୍କରେ ମୁଁ ଏହି ନିର୍ଦ୍ଦୋଷ ନାଗରିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚି ଯାଇଥିଲି। ଆଉ ଆଜି ପୁଣି ଥରେ ମୁଁ ଭାରତର କୋଟି କୋଟି ନାଗରିକଙ୍କ ତରଫରୁ ସେହି ପୀଡ଼ିତ ପରିବାରମାନଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଏବେ ଦେଶର ଗୋଟିଏ ପ୍ରଭାବଶାଳୀ ଛବି ପ୍ରସ୍ତୁତ ହେଉଛି। ଏହି ଛବିରେ ଆପଣ ମଧ୍ୟ ରହିଛନ୍ତି, ଆପଣଙ୍କ ପରିବାର ମଧ୍ୟ ରହିଛି, ଆପଣଙ୍କ ପାଖ ପଡ଼ୋଶୀ ଲୋକ ମଧ୍ୟ ଅଛନ୍ତି। ମୁଁ କହୁଛି ଭାରତର ଜନଗଣନା ବିଷୟରେ। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାୟତଃ ଶେଷ ହୋଇଯାଇଛି। 32 କୋଟିରୁ ଅଧିକ ପରିବାର ସମ୍ପର୍କରେ ସୂଚନା ପଞ୍ଜୀକୃତ କରାଯାଇଛି। ଆଜିକାଲି ଲଦାଖ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡର ଦୁର୍ଗମ ଏବଂ ବରଫାବୃତ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟ ଚାଲିଛି। ସେଠାରୁ ଅନେକ ପ୍ରେରଣାଦାୟୀ ଅନୁଭୂତି ଆମ ଆଗକୁ ଆସିଛି। ଉତ୍ତରାଖଣ୍ଡରେ ଜନଗଣନାର ଶୁଭାରମ୍ଭ ଚମୋଲିର ମାଣା ନାମକ ଏକ ଗାଁରୁ ହୋଇଥିଲା। ମାଣାକୁ ଦେଶର ପ୍ରଥମ ଗାଁ ବୋଲି କୁହାଯାଏ। ମାଣାରେ ସବୁଠାରୁ ପ୍ରଥମେ 83 ପୂର୍ଣ୍ଣିମା ରାଓ୍ୱତଜୀଙ୍କ ଠାରୁ ଏହାର ଶୁଭାରମ୍ଭ ହୋଇଥିଲା। ଉତ୍ତରକାଶୀର ବଗୋରୀ ନାମକ ଏକ ଗାଁରେ ହୋମ୍ଷ୍ଟେ ଚଳାଉଥିବା ହରଦେବ ସିଂ ରାଣାଜୀ ଡିଜିଟାଲ ମାଧ୍ୟମରେ ନିଜ ସମ୍ପର୍କରେ ସୂଚନା ନିଜେ ପ୍ରଦାନ କରିଛନ୍ତି। ବନ୍ଧୁଗଣ, ଜନଗଣନା ଆମ ସମସ୍ତଙ୍କର ଜାତୀୟ କର୍ତ୍ତବ୍ୟ। ମୁଁ ଏଥିପାଇଁ ସମୟ ବାହାର କରିବାକୁ 15 ଦିନ ମଧ୍ୟ ଦେଶବାସୀଙ୍କୁ ଅନୁରୋଧ କରିଥିଲି। ଜନଗଣନା ପାଇଁ ନିଜ ସମ୍ପର୍କରେ ସୂଚନା ନିଜେ ପଞ୍ଜୀକରଣ କରିବାର ଏହି ସୁବିଧା ବହୁତ ସହଜ। ଆପଣ ନିଜ ମୋବାଇଲ ମାଧ୍ୟମରେ ହିଁ ନିଜର ଏବଂ ନିଜ ପରିବାର ସମ୍ପର୍କରେ ସୂଚନା ପ୍ରଦାନ କରିପାରିବେ। ଏହି ସୁବିଧା ହିନ୍ଦୀ ସହିତ 16 ଭାଷାରେ ଉପଲବ୍ଧ। ବନ୍ଧୁଗଣ, ଏଥିପାଇଁ ଆପଣଙ୍କୁ ଜନଗଣନାର ଅନଲାଇନ୍ ପୋର୍ଟାଲକୁ ଯିବାକୁ ହେବ। ଏହି ପୋର୍ଟାଲ ହେଉଛି sec.census.gov.in। ଏହି ପୋର୍ଟାଲକୁ ଯାଇ ଆପଣ ନିଜ ମୋବାଇଲ ନମ୍ବର ମାଧ୍ୟମରେ ଲଗ୍ଇନ୍ କରନ୍ତୁ, ନିଜର ସ୍ଥାନ ବିଷୟରେ ସୂଚନା ଦିଅନ୍ତୁ, ନିଜ ପରିବାର ସମ୍ପର୍କରେ ସୂଚନା ପୂରଣ କରନ୍ତୁ ଏବଂ ଏହାକୁ ସବମିଟ୍ କରିଦିଅନ୍ତୁ। ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପ୍ରାୟ 15-20 ସମୟ ଲାଗିଥାଏ। ଏଥିପାଇଁ ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟ ମଧ୍ୟ ଅପଲୋଡ୍ କରିବାକୁ ପଡ଼ିନଥାଏ। ସୂଚନା ସବମିଟ୍ ପରେ ଆପଣଙ୍କୁ ଗୋଟିଏ ବିଶେଷ ଆଇଡି ମିଳିବ। ଯେତେବେଳେ ଗଣନା କର୍ମୀ ଆପଣଙ୍କ ଘରକୁ ଆସିବେ ସେତେବେଳେ ଆପଣ ତାଙ୍କୁ ଏହି ଆଇଡି ଜଣାଇ ପାରିବେ। ଆପଣଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ନିଶ୍ଚିତ ହେବା ପରେ ଏହା ଜନଗଣନାର ଅଂଶ ପାଲଟିଯିବ। ବନ୍ଧୁଗଣ, ଏଯାବତ୍ ମୋବାଇଲ ମାଧ୍ୟମରେ 2,60,00,000 ମଧ୍ୟ ଅଧିକ ଲୋକ ଜନଗଣନା ପୋର୍ଟାଲରେ ନିଜର ସୂଚନା ପ୍ରଦାନ କରିସାରିଛନ୍ତି, ସ୍ୱଗଣନା କରି

ସାରିଛନ୍ତି। ଆପଣଙ୍କର ମଧ୍ୟ ଏଥିରେ ଅଳ୍ପ କିଛି ସମୟ ଖର୍ଚ୍ଚ ହେବ, କିନ୍ତୁ ଦେଶ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆପଣଙ୍କ ସଠିକ୍ ସୂଚନା, ଆପଣଙ୍କ ପରିବାରର ସଠିକ୍ ସୂଚନା ଦେଶର ଭବିଷ୍ୟତ ପାଇଁ ସଠିକ୍ ଛବି ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସେପ୍ଟେମ୍ବର 27 ତାରିଖ ଦିନଟି ଏକ ବିଶେଷ କାରଣରୁ ଆହୁରି ବିଶେଷ ହୋଇଯାଇଛି। ଆଜି ଏଭଳି ଜଣେ ମହାନୁଭବଙ୍କ 100ତମ ଜନ୍ମ ଜୟନ୍ତୀ, ଯିଏ ସଂସ୍କୃତି, ସମାଜ ଏବଂ ରାଷ୍ଟ୍ର ପାଇଁ ନିଜର ସାରା ଜୀବନ ସମର୍ପିତ କରିଦେଇଥିଲେ। ମୁଁ କହୁଛି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅନ୍ତଃରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରଦ୍ଧେୟ ସ୍ୱର୍ଗୀୟ ଅଶୋକ ସିଂହଲଜୀଙ୍କ ବିଷୟରେ। 1926 ମସିହା ସେପ୍ଟେମ୍ବର 27 ତାରିଖ ଅର୍ଥାତ୍ ଆଜି ଦିନରେ ହିଁ ସେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ। ସେ ସମାଜରେ ରହି ସନ୍ନ୍ୟାସୀମାନଙ୍କ ପରି ଜୀବନଯାପନ କଲେ। ସେ ରାମ ଜନ୍ମଭୂମି ଆନ୍ଦୋଳନକୁ ଯେଉଁ ଦିଗ ପ୍ରଦାନ କଲେ, ଯେଉଁ ଶକ୍ତି ପ୍ରଦାନ କଲେ, ଆଜି ତାହାର ପରିଣାମ ସ୍ୱରୂପ ଆମେ ଅଯୋଧ୍ୟାରେ ଭବ୍ୟ ମନ୍ଦିରକୁ ସାକ୍ଷାତ ଭାବେ ଦେଖୁଛୁ। ମୋର ତ ବହୁତ ବଡ଼ ସୌଭାଗ୍ୟ ଯେ ମୁଁ କେବଳ ତାଙ୍କ ଜୀବନକୁ ନିକଟରୁ ଦେଖିପାରିଲି, ସେତିକି ନୁହେଁ, ବରଂ ମୋତେ ତାଙ୍କ ସହିତ ଏହି ମିଶନରେ ଯୋଡ଼ି ହେବାର ମଧ୍ୟ ସୁଯୋଗ ମିଳିଲା। ଯେତେବେଳେ ମୁଁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରୁଥିଲି, ସେତେବେଳେ ମଧ୍ୟ ମୋତେ ବାରମ୍ବାର ଅଶୋକଜୀଙ୍କ କଥା ମନେ ପଡ଼ିବା ସ୍ୱାଭାବିକ ଥିଲା। ବନ୍ଧୁଗଣ, ଅଶୋକଜୀଙ୍କ ବିଷୟରେ ଏଭଳି ଅନେକ କଥା ରହିଛି ଯାହା ବିଶେଷ ଭାବେ ଆଲୋଚିତ ହୋଇନଥାଏ। ରାମ ମନ୍ଦିର ଆନ୍ଦୋଳନ ସଙ୍ଗେ ସଙ୍ଗେ ସେ ସାମାଜିକ ଭେଦଭାବ ଏବଂ ବିଷମତା ବିରୁଦ୍ଧରେ ମଧ୍ୟ ଏକ ବଡ଼ ସଂଗ୍ରାମ ଲଢ଼ିଥିଲେ। ତାଙ୍କ ଜନ୍ମ ଏକ ଅତି ସମୃଦ୍ଧ ପରିବାରରେ ହୋଇଥିଲା। ତାଙ୍କ ପିତା ଜଣେ ସିଭିଲ ସର୍ଭିସ ଅଧିକାରୀ ଥିଲେ। ତାଙ୍କ ଭାଇ ଭଉଣୀମାନଙ୍କ ମଧ୍ୟରେ ବି ଅଧିକାଂଶ ଲୋକ ବଡ଼ ବଡ଼ ପଦବୀରେ ରହିଥିଲେ। ସେ ନିଜେ ମଧ୍ୟ IIT BHUର ସ୍ନାତକ ଥିଲେ, କିନ୍ତୁ ଏସବୁ ସତ୍ତ୍ୱେ ସେ ସମାଜ ଏବଂ ସଂସ୍କୃତି ପାଇଁ ନିଜ ଜୀବନ ସମର୍ପିତ କଲେ। ଏହା ହିଁ ମହାନ ବ୍ୟକ୍ତିମାନଙ୍କର ପରିଚୟ ହୋଇଥାଏ। ଆଜି ମୁଁ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ କୋଟି କୋଟି ପ୍ରଶଂସକମାନଙ୍କ ତରଫରୁ ତାଙ୍କୁ ପ୍ରଣାମ ଜଣାଉଛି। ମୋ ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଚଳିତ ବର୍ଷର ଶୁଭାରମ୍ଭ ଆମେ ସ୍ୱାଭିମାନର ଏକ ମହାପର୍ବ ସହ କରିଥିଲୁ। ଏହି ପର୍ବ ଥିଲା ସୋମନାଥ ସ୍ୱାଭିମାନ ପର୍ବ। ଆଜିଠାରୁ 1000 ବର୍ଷ ପୂର୍ବେ 1026 ଖ୍ରୀଷ୍ଟାବ୍ଦରେ ମହମ୍ମଦ ଗଜେନୀ ପ୍ରଥମ ଥର ସୋମନାଥ ମନ୍ଦିରକୁ ଧ୍ୱଂସ କରିଥିଲେ। କିନ୍ତୁ ଯେଉଁ ଲୋକ ସୋମନାଥକୁ ଭାଙ୍ଗି ଭାରତର ପରିଚୟ ଲିଭାଇବାକୁ ଆସିଥିଲେ, ଆଜି ତାଙ୍କର ନିଜର କୌଣସି ଅସ୍ତିତ୍ୱ ନାହିଁ ଏବଂ ସୋମନାଥ ମନ୍ଦିର ସମ୍ପୂର୍ଣ୍ଣ ଭବ୍ୟତା ସହ ବିଶାଳ ସାଗର ତଟରେ ଭାରତର ଅମରତ୍ୱ ପାଇଁ ଆଶୀର୍ବାଦ ପ୍ରଦାନ କରୁଛି। ସେଥିପାଇଁ ଆମେ ଗର୍ବର ସହିତ ଏହି ବର୍ଷ ସୋମନାଥ ସ୍ୱାଭିମାନ ପର୍ବ ପାଳନ କଲୁ। ବନ୍ଧୁଗଣ, ଏହି ବିଷୟରେ ଆଜି ମନ୍ କି ବାତ୍ରେ ମୁଁ ପୁଣି ଥରେ କାହିଁକି ଆଲୋଚନା କରୁଛି, ତାହାର ମଧ୍ୟ ଏକ ବିଶେଷ କାରଣ ରହିଛି। 1026 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଗଜେନୀ ଦ୍ୱାରା ସୋମନାଥ ମନ୍ଦିର ଧ୍ୱଂସ ହୋଇଥିଲା, ସେହି ବର୍ଷ ଗୁଜରାଟର ମୋଢେରାଠାରେ ସୁପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହାକୁ ଭଙ୍ଗା ଯାଇଥିଲା, ଅର୍ଥାତ୍ ମୋଢେରା ମନ୍ଦିର ବିଧ୍ୱଂସକୁ ମଧ୍ୟ 1000 ବର୍ଷ ପୂରଣ ହୋଇଛି। ଅଥଚ ସେତେବେଳେ ସେହି ମନ୍ଦିର ନିର୍ମାଣକୁ ମାତ୍ର 1 ବର୍ଷ ପୂରଣ ହୋଇଥିଲା। 1025 ଖ୍ରୀଷ୍ଟାବ୍ଦରେ ରାଜା ଭୀମଦେବ ଏହି ମନ୍ଦିର ନିର୍ମାଣ କରାଇଥିଲେ। ବନ୍ଧୁଗଣ, ଆପଣ ସେହି କାଳଖଣ୍ଡ ସମ୍ପର୍କରେ ଚିନ୍ତା କରନ୍ତୁ, ଯେତେବେଳେ ଏତେ ବଡ଼ ଧରଣର ଆକ୍ରମଣ ହୋଇଥିବ, ସୋମନାଥ ମନ୍ଦିର ଭଳି ଆସ୍ଥାର ଏତେ ବଡ଼ କେନ୍ଦ୍ରକୁ ଖଣ୍ଡିତ କରାଯାଇଥିବ ଏବଂ ଆହୁରି ଅନେକ ସ୍ଥାନରେ ମଧ୍ୟ ଆକ୍ରମଣ ହୋଇଥିବ। ଏହିଭଳି ଆକ୍ରମଣ ଦ୍ୱାରା ଯେକୌଣସି ସମାଜ କିମ୍ବା ପ୍ରଶାସନର ମନୋବଳ ଭାଙ୍ଗିବା ସ୍ୱାଭାବିକ। କିନ୍ତୁ ରାଜା ଭୀମଦେବ ପ୍ରଥମ କେବଳ ଯେ ଗଜନୀର ଆକ୍ରମଣର ମୁକାବିଲା କରିନଥିଲେ, ବରଂ ମାତ୍ର କିଛି ସମୟ ମଧ୍ୟରେ ମୋଢେରା ସୂର୍ଯ୍ୟ ମନ୍ଦିରର ପୁନଃ ନିର୍ମାଣ ମଧ୍ୟ କରାଇଥିଲେ। ଏହିଭଳି ଉତ୍ସାହ ଯୋଗୁଁ ସୋମନାଥ ମନ୍ଦିର ବାରମ୍ବାର ବିଧ୍ୱଂସ ହେବା ସତ୍ତ୍ୱେ ଏହାର ପୁନର୍ନିର୍ମାଣ ହୋଇଚାଲିଥିଲା। ବନ୍ଧୁଗଣ, ମୋଢେରା ସୂର୍ଯ୍ୟ ମନ୍ଦିର ଉପରେ ମଧ୍ୟ ସେହି କାଳଖଣ୍ଡରେ ଆକ୍ରମଣ ଅଟକି ନଥିଲା। ପରବର୍ତ୍ତୀ ସମୟରେ ଆଲାଉଦ୍ଦିନ ଖିଲଜୀ ଦ୍ୱାରା ମଧ୍ୟ ବାସ୍ତୁକଳାର ଏହି ଭବ୍ୟ ମନ୍ଦିରକୁ ଭଙ୍ଗା ଯାଇଥିଲା। କିନ୍ତୁ ବନ୍ଧୁଗଣ, ଆମେ ଭାରତୀୟ ସୂର୍ଯ୍ୟ ଉପାସନା କେବଳ ବାସ୍ତୁ ଏବଂ ମନ୍ଦିର ମାଧ୍ୟମରେ କରିନଥାଉ। ଆମ ସୂର୍ଯ୍ୟ ଉପାସନାର ଅନ୍ୟ ଏକ ଅର୍ଥ ହୋଇଥାଏ ଆଲୋକ, ଶକ୍ତି, ବିଜ୍ଞାନ ଏବଂ ନିରନ୍ତରତାର ପ୍ରେରଣା। ସେଥିପାଇଁ ମୋଢେରା ମଧ୍ୟ ଆଜି କେବଳ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ ତାହା ନୁହେଁ, ବରଂ ଗୁଜରାଟର ଏହି ଗାଁ ଦେଶର ପ୍ରଥମ ସୂର୍ଯ୍ୟ ଗ୍ରାମ ବା ସୋଲାର ଭିଲେଜ ହୋଇସାରିଛି। ମୋଢେରା ଆଜି ସମ୍ପୂର୍ଣ୍ଣ ଭାବେ ସୌରଶକ୍ତିରେ ପରିଚାଳିତ ଏବଂ ଏହା ଦେଶ ଆଗରେ ସଷ୍ଟେନେବିଲିଟିର ଏକ ଉଦାହରଣ ସୃଷ୍ଟି କରିଛି। ମୋଢେରାରେ ପର୍ଯ୍ୟଟକମାନଙ୍କ ପାଇଁ ଅନେକ ଆକର୍ଷଣ ଏବଂ ସୁବିଧାଗୁଡ଼ିକର ଶୁଭାରମ୍ଭ ମଧ୍ୟ ହୋଇଛି। ଜାନୁଆରୀରେ ମକର ସଂକ୍ରାନ୍ତି ପରେ ସେଠାରେ ମୋଢେରା

ନୃତ୍ୟ ମହୋତ୍ସବ ମଧ୍ୟ ଆୟୋଜିତ ହୋଇଥାଏ। ଏଥିରେ ଭାରତର ସାଂସ୍କୃତିକ ଏବଂ ଶାସ୍ତ୍ରୀୟ ନୃତ୍ୟ ଗୁଡ଼ିକର ଚମତ୍କାର ପରିବେଷଣ ହୋଇଥାଏ। ମୁଁ ଚାହୁଁଛି ଯେ ଆପଣ ସମସ୍ତେ ମଧ୍ୟ ଥରେ ନିଶ୍ଚୟ ମୋଢେରା ଯାଆନ୍ତୁ ଏବଂ ଭାରତର ଏହି ଗୌରବପୂର୍ଣ୍ଣ ଐତିହ୍ୟକୁ ଦର୍ଶନ କରନ୍ତୁ। ବନ୍ଧୁଗଣ, ଅତୀତ ସହିତ ଆମର ସମ୍ପର୍କ ଆଜି ମଧ୍ୟ ବହୁତ ଜୀବନ୍ତ। ଏହା ପଛରେ ସେହି ଲୋକମାନଙ୍କର ସମର୍ପଣ ଏବଂ ପରିଶ୍ରମ ରହିଛି ଯେଉଁମାନେ ତାକୁ ଆହୁରି ଅଧିକ ଯୋଡ଼ି ରଖିଛନ୍ତି। ତାମିଲନାଡ଼ୁର ତିରୁଚିରାପଲ୍ଲୀରେ ମନପାରୈଠାରେ ଏହିଭଳି ଏକ ନୂତନ ପ୍ରୟାସ ହେଉଛି। ଗୋଟିଏ କଲେଜର ତାମିଲ ଷ୍ଟଡିଜ୍ ବିଭାଗର ଏ ସେଲଭାରାଜୁ ନାମକ ବ୍ୟକ୍ତି ଏହାକୁ ଆଗେଇ ନେଉଛନ୍ତି। ଗୋଟିଏ ଲେକ୍ଚର ଦେଉଥିବା ସମୟରେ ତାଙ୍କୁ ନିଜର ଜଣେ ଛାତ୍ରଠାରୁ କିଛି ପ୍ରାଚୀନ ପ୍ରତିମା ସମ୍ପର୍କରେ ସୂଚନା ମିଳିଥିଲା। ଏହି ବିଷୟରେ ଆଲୋଚନା ପରେ ସେ ସେହି ସ୍ଥାନକୁ ଦେଖିବାର ଯୋଜନା କଲେ। ଏହି ଯାତ୍ରା ମଧ୍ୟରେ ଭିନ୍ନ ଭିନ୍ନ ଜାଗାରେ ଅନେକ ପ୍ରତିମା ମିଳିଲା ଏବଂ ପ୍ରାଚୀନ ମନ୍ଦିର ମଧ୍ୟ ମିଳିଲା। ଅତୀତ ସହିତ ଯୋଡ଼ି ହେବାର ଏହା ଏକ ଆକର୍ଷଣୀୟ ପ୍ରୟାସ ଥିଲା। ଏହିଭଳି ଭାବରେ ଆମେ ଆମ ଐତିହ୍ୟକୁ ଭଲ ଭାବରେ ଜାଣିପାରିବା। ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହିଭଳି ପ୍ରୟାସ କରାଯାଇପାରେ। ଏହାଦ୍ୱାରା ଆମକୁ ଆମ ଇତିହାସକୁ ଅତି ନିକଟରୁ ଦେଖିବା ଏବଂ ଜାଣିବାର ସୁଯୋଗ ମିଳେ। ମୋର ପ୍ରିୟ ଦେଶବାସୀଗଣ, ଏହି କିଛିଦିନ ପରେ ଅକ୍ଟୋବର 2 ତାରିଖ ପୂଜ୍ୟ ବାପୁଙ୍କ ଜୟନ୍ତୀ। ବାପୁ ଆମକୁ ଜୀବନର ଅନେକ ମନ୍ତ୍ର ଦେଇଛନ୍ତି, ସ୍ୱଚ୍ଛତା ମଧ୍ୟ ସେଗୁଡ଼ିକ ମଧ୍ୟରେ ଅନ୍ୟତମ। ଆମେ ପ୍ରାୟ ନିଜ ଆଖପାଖରେ ସ୍ୱଚ୍ଛତା ପାଇଁ ଉଦ୍ଦିଷ୍ଟ ଅନେକ ପ୍ରୟାସ ଦେଖୁଛନ୍ତି। ଏହି ପ୍ରୟାସଗୁଡ଼ିକ ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ଉତ୍ସାହବର୍ଦ୍ଧକ। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହିଭଳି ଫଟୋ, ଭିଡ଼ିଓ ଏବଂ ରିଲ୍ଗୁଡ଼ିକ ବାରମ୍ବାର ଆମର ଧ୍ୟାନ ଆକର୍ଷଣ କରେ। ବର୍ତ୍ତମାନ ସମୟରେ ମୁଁ ଏହିଭଳି ଅନେକ ପ୍ରୟାସ ଦେଖିଛି। ମଧ୍ୟପ୍ରଦେଶରେ କେଉଁଠି କିଛି ଯୁବକ ନଦୀକୁ ପରିଷ୍କାର କରୁଛନ୍ତି, ସେମାନଙ୍କର ଏହି ଛୋଟ ପ୍ରୟାସ ସହିତ ପୁରା ସମାଜ ଯୋଡ଼ି ହୋଇଯାଇଛି। ସେହିଭଳି ଆନ୍ଧ୍ରପ୍ରଦେଶରେ ଯୁବକମାନେ ପୁରୁଣା ବାମ୍ଫି ଏବଂ କୂଅଗୁଡ଼ିକୁ ପରିଷ୍କାର କରୁଛନ୍ତି। ଏହାଦ୍ୱାରା ଆମର ପ୍ରାଚୀନ ଐତିହ୍ୟଗୁଡ଼ିକୁ ପୁଣି ଥରେ ପରିଷ୍କୃତ କରାଯାଇପାରୁଛି। ମୁମ୍ବାଇରେ କିଛି ଯୁବକ ସମୁଦ୍ର କୂଳକୁ ସ୍ୱଚ୍ଛ କରିବାର ପ୍ରଚେଷ୍ଟା କରୁଛନ୍ତି। ପ୍ରତି ସପ୍ତାହରେ କୌଣସି ନା କୌଣସି ବିଚ୍ରେ ଶହ ଶହ ଯୁବ ବନ୍ଧୁ ଏକତ୍ରିତ ହେଉଛନ୍ତି ଏବଂ ସ୍ୱଚ୍ଛତା ମାଧ୍ୟମରେ ସେବା କରୁଛନ୍ତି। ଏଠି ଦିଲ୍ଲୀରେ ମଧ୍ୟ ପିଲା ଏବଂ ଯୁବକମାନେ ଆବର୍ଜନାକୁ ଅଲଗା ଅଲଗା ରଖିବା ଏବଂ ନିଜ ଚତୁଃପାର୍ଶ୍ୱ ସଫା ରଖିବା ପାଇଁ ସଚେତନ କରୁଛନ୍ତି। ପଶ୍ଚିମବଙ୍ଗରେ ଯୁବକମାନେ ଛାତ୍ର ଏବଂ ସ୍ଥାନୀୟ ଲୋକଙ୍କ ସହିତ ମିଶି ବଣଭୋଜିସ୍ଥଳ ଏବଂ ପାଖ ବଜାରଗୁଡ଼ିକର ସଫେଇ କରୁଛନ୍ତି। ବନ୍ଧୁଗଣ, ଏହି ସମସ୍ତ ପ୍ରଚେଷ୍ଟା ଭିତରେ ଗୋଟିଏ କଥା ଅତି ସହଜରେ ଦେଖାଯାଉଛି। କେଉଁଠି ଜଣେ ବ୍ୟକ୍ତି କାମ ଆରମ୍ଭ କଲେ, ପୁଣି କିଛି ଲୋକ ଯୋଡ଼ି ହେଲେ, ଆଉ ସଂଖ୍ୟା ବଢ଼ି ଚାଲିଲା। ଏହା ହିଁ ତ ଜନଭାଗିଦାରୀ। ସ୍ୱଚ୍ଛତା ହିଁ ବାପୁଙ୍କ ପ୍ରତି ଆମର ସବୁଠାରୁ ସୁନ୍ଦର ଶ୍ରଦ୍ଧାଞ୍ଜଳି ହେଉ। ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ପରିବେଶ ରକ୍ଷା କରୁଛେ। ଏହାଦ୍ୱାରା ଖାଲି ଗଛଲତା ବା ଜୀବଜନ୍ତୁଙ୍କୁ ବଞ୍ଚାଉଛେ ସେତିକି ନୁହେଁ, ବରଂ ଆମେ ସମ୍ପୂର୍ଣ୍ଣ ଜୀବନ ବ୍ୟବସ୍ଥାକୁ ଦୃଢ଼ କରୁଛେ। ଦେଶର ଭିନ୍ନ ଭିନ୍ନ ଭାଗରେ ହେଉଥିବା ଏହିଭଳି କିଛି ପ୍ରୟାସ ଏହି ଭାବନାକୁ ଅତି ସୁନ୍ଦର ଭାବରେ ପ୍ରକାଶିତ କରୁଛି। ବନ୍ଧୁଗଣ, ଆସାମରେ ସୋନାଇ ରୂପାଇ ବନ୍ୟଜୀବ ଅଭୟାରଣ୍ୟ ରହିଛି। ସମୟ ଥିଲା ଯେତେବେଳେ ଏଠାରେ ହାତୀମାନଙ୍କର ଘର ଥିଲା, କିନ୍ତୁ ଧୀରେ ଧୀରେ ଜଙ୍ଗଲ ଜମି ଉପରେ ମଣିଷମାନଙ୍କର ଦଖଲ ବଢ଼ିବାକୁ ଲାଗିଲା, ଯାହାଦ୍ୱାରା ହାତୀମାନେ ଏହି ଅଞ୍ଚଳଠାରୁ ଦୂରକୁ ଚାଲିଗଲେ। 3 ବର୍ଷ ପୂର୍ବେ ଏହି ଜମିକୁ ଅତିକ୍ରମଣ ମୁକ୍ତ କରାଗଲା ଏବଂ ଏବେ ତାର ଅଦ୍ଭୁତ ପରିଣାମ ଦେଖିବାକୁ ମିଳୁଛି। ହାତୀମାନେ ପୁଣି ଏଠାକୁ ଫେରି ଆସିଲେଣି। ଯେଉଁ ଅଞ୍ଚଳରେ ବର୍ଷ ବର୍ଷ ଧରି ସେମାନଙ୍କର ଗହଳି ନଥିଲା, ଆଜି ସେହିଠାରେ ଦଳ ଦଳ ହାତୀ ଦେଖାଯାଉଛନ୍ତି। ବନ୍ଧୁଗଣ, ଆସାମରେ ହିଁ ଆଉ ଗୋଟିଏ ସୁନ୍ଦର ପ୍ରଚେଷ୍ଟା ହୋଇଛି। ଗୋଟିଏ ଅତି କ୍ଷୁଦ୍ର ଜୀବ ପିଗ୍ମି ହକ୍କୁ ବଞ୍ଚାଇବା ପାଇଁ ଏହି ପ୍ରଚେଷ୍ଟା ଥିଲା। ଗୋଟିଏ ସମୟରେ ଏହି ଜୀବର ଅସ୍ତିତ୍ୱ ଉପରେ ସଙ୍କଟର ବାଦଲ ଦେଖାଯାଇଥିଲା। ସେତେବେଳେ ମାତ୍ର 6ଟି ପିଗ୍ମି ହକ୍କୁ ନେଇ ଏକା ସଙ୍ଗରେ ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ସେମାନଙ୍କୁ ପୁଣି ଜଙ୍ଗଲରେ ଛଡ଼ାଗଲା। ସେମାନଙ୍କ ରହିବା ପାଇଁ ଘାସ ପଡ଼ିଆ ମଧ୍ୟ ତିଆରି କରାଗଲା। ଏହି କାର୍ଯ୍ୟକ୍ରମ ଯୋଗୁଁ ଆଜି ପିଗ୍ମି ହକ୍ମାନଙ୍କ ସଂଖ୍ୟା 190ରୁ ଅଧିକ ହୋଇଯାଇଛି। ବନ୍ଧୁଗଣ, ପ୍ରକୃତି ସହିତ ଆମର ସମ୍ବନ୍ଧ ଖାଲି ତାର ସଂରକ୍ଷଣ ପର୍ଯ୍ୟନ୍ତ ସୀମିତ ନୁହେଁ। ଅନେକ ସମୟରେ ଆମେ ପ୍ରକୃତିର ରକ୍ଷା କରୁଛେ, ସେହି ପ୍ରକୃତି ଆମ ଜୀବନର ଆଶ୍ରୟ ହୋଇପାରୁଛି। ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ କେତେକ ମହିଳା ଏହାକୁ ଏକ ପ୍ରେରଣାଦାୟୀ ଉଦାହରଣ ଭାବେ ପ୍ରସ୍ତୁତ କରୁଛନ୍ତି। ଝାରଖାଲିର ଏହି ମହିଳାମାନେ ହେନ୍ତାଳବନ ପ୍ରସ୍ତୁତ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସେହି ମହିଳାମାନେ ଅଛନ୍ତି ଯେଉଁମାନଙ୍କ ସ୍ୱାମୀ ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସ୍ୱାମୀଙ୍କୁ ହରାଇବା ପରେ ସେମାନଙ୍କୁ ସୁନ୍ଦରବନରୁ ହିଁ ଜୀବନ ଧାରଣର ଉପାୟ ମିଳିଲା।
ସେମାନଙ୍କ ଦ୍ୱାରା ସ୍ଥାପିତ ହେନ୍ତାଳବନ ଆଜି ଗାଁ

ପାଇଁ ଏକ ପ୍ରାକୃତିକ ସୁରକ୍ଷା କବଚ ସାଜିଛି ଏବଂ ଏଗୁଡ଼ିକୁ ଲଗାଇ ମହିଳାମାନଙ୍କ ରୋଜଗାର ମଧ୍ୟ ହେଉଛି। ବନ୍ଧୁଗଣ, ଆମେ ପରିବେଶକୁ ରକ୍ଷା କରିବା, ପ୍ରକୃତିର ସନ୍ତୁଳନକୁ ସମ୍ମାନ ଦେବା ଏବଂ ତା'ର ବିବିଧତାକୁ ସୁରକ୍ଷିତ ରଖିବା। ଆମର ଏହିଭଳି ପ୍ରତ୍ୟେକ ପ୍ରୟାସ ଭବିଷ୍ୟତ ପିଢ଼ି ପାଇଁ ଆମମାନଙ୍କର ଦାୟିତ୍ୱ। ମୋର ପ୍ରିୟ ଦେଶବାସୀଗଣ, ଏହି ନିକଟରେ ଦେଶର ଲକ୍ଷ ଲକ୍ଷ ଯୁବକ ନିଶା ବିରୁଦ୍ଧରେ, ଡ୍ରଗ୍ସ ବିରୁଦ୍ଧରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ନେଇଛନ୍ତି। ଯୁବକମାନେ ନିଜେ ମଧ୍ୟ ନିଶାଠାରୁ ଦୂରେଇ ରହିବାର ପ୍ରତିଜ୍ଞା କରିଛନ୍ତି ଏବଂ ଏହି ବାର୍ତ୍ତାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ମଧ୍ୟ ନେଇଛନ୍ତି। ନିଶାମୁକ୍ତି ଯୁବ ଅଭିଯାନ ଦ୍ୱାରା ଏସବୁ ହେଉଛି। ଏହି ଅଭିଯାନ 100 ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିରେ ମାଇଁ ଭାରତର ସ୍ୱେଚ୍ଛାସେବୀମାନେ ସମ୍ମିଳିତ ଅଛନ୍ତି। NSS ସହିତ ସଂଯୁକ୍ତ ହୋଇଥିବା ଆମର ଯୁବକମାନେ ମଧ୍ୟ ଏହି ଅଭିଯାନର ଅଂଶ। ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏହା ସହିତ ମିଶିଛନ୍ତି ଏବଂ ଅନେକ ସାମାଜିକ, ଆଧ୍ୟାତ୍ମିକ ସଂସ୍ଥା ମଧ୍ୟ ଏହି କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି। ଗତ କିଛି ଦିନ ମଧ୍ୟରେ ହିଁ ସାରା ଦେଶରେ ହଜାର ହଜାର ସଂକଳ୍ପ ସମାରୋହ ଏବଂ ସଚେତନତାର କାର୍ଯ୍ୟକ୍ରମ ହୋଇଛି। ବନ୍ଧୁଗଣ, ଏହି ଅଭିଯାନରେ ଗୋଟିଏ କଥା ମୋତେ ବିଶେଷ ଭାବରେ ଭଲ ଲାଗିଲା, ତାହା ହେଉଛି ନିଶାମୁକ୍ତିର ବାର୍ତ୍ତା। ଆମର ଯୁବକମାନେ ସ୍ୱୟଂ ନିଜ ଭାଷାରେ, ନିଜ ଉପାୟରେ ଏହି ବାର୍ତ୍ତାକୁ ଆଗକୁ ବଢ଼ାଉଛନ୍ତି। ମୁଁ ମନ୍ କି ବାତ୍ରେ ମଧ୍ୟ ଯୁବବନ୍ଧୁମାନଙ୍କୁ ଅନୁରୋଧ କରିଥିଲି ଯେ ନିଜର ସୃଜନାତ୍ମକତା ମାଧ୍ୟମରେ ଏହି ଅଭିଯାନ ସହିତ ଯୋଗ ଦିଅନ୍ତୁ। ମୁଁ ବହୁତ ଖୁସି ଯେ ହଜାର ହଜାର ଯୁବକ ଏହି ଆହ୍ୱାନ ଦ୍ୱାରା ଆଗେଇ ଆସିଛନ୍ତି। ମାଇଁ ଭାରତରେ ଆନ୍ଥେମ୍, ସ୍ଲୋଗାନ୍ ରାଇଟିଂ ଏବଂ ପଥପ୍ରାନ୍ତ ନାଟକ ଭଳି ଭିନ୍ନ ଭିନ୍ନ ପ୍ରତିଯୋଗିତାଗୁଡ଼ିକ ମଧ୍ୟ ହୋଇଛି। ସେହିଭଳି ସାମାଜିକ ଗଣମାଧ୍ୟମରେ ଆମ ଯୁବବନ୍ଧୁମାନେ ହାସ୍ଟ୍ୟାଗ୍ ନଶାମୁକ୍ତ ୟୁବା ସହିତ ନିଜର ସୃଜନାତ୍ମକ ବିଷୟଗୁଡ଼ିକୁ ସେୟାର କରୁଛନ୍ତି। ଅର୍ଥାତ୍ ସନ୍ଦେଶ ମଧ୍ୟ ଯୁବବର୍ଗର, ମାଧ୍ୟମ ବି ଯୁବବର୍ଗର ଏବଂ ଏହାକୁ ଆଗକୁ ନେଇଯିବାର ଶକ୍ତି ମଧ୍ୟ ଯୁବବର୍ଗର। ଆଗାମୀ ଦିନରେ ଏହି ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଧ୍ୟାନ ଶିବିର ଭଳି ଗତିବିଧି ମଧ୍ୟ ହେବ। ବନ୍ଧୁଗଣ, ଖୁବ୍ ଶୀଘ୍ର ଆମର ଅନେକ ପର୍ବ ଏବଂ ଉତ୍ସବଗୁଡ଼ିକ ମଧ୍ୟ ଆସିବ। ଏଥର ଉତ୍ସବର ଆନନ୍ଦ ଭିତରେ ଆମେ ଆମର ଚତୁଃପାର୍ଶ୍ୱକୁ ମଧ୍ୟ ନଜର ରଖିବା। ଯଦି କୌଣସି ଯୁବବନ୍ଧୁ ଖରାପ ଅଭ୍ୟାସ ଆଡ଼କୁ ବଢ଼ୁଥାନ୍ତି ତେବେ ତାଙ୍କ ସହିତ କଥା ହୁଅନ୍ତୁ। ଯଦି କେହି ନିଶାରୁ ମୁକ୍ତ ହେବାକୁ ଚେଷ୍ଟା କରୁଛି ତାହେଲେ ତାକୁ ସହଯୋଗ କରନ୍ତୁ। ନିଶାମୁକ୍ତ ଯୁବ ସମାଜ ସହିତ ବିକଶିତ ଭାରତର ସଂକଳ୍ପକୁ ଆମେ ସମସ୍ତେ ମିଶି ଆଗକୁ ବଢ଼ାଇବା। ମୋର ପ୍ରିୟ ଦେଶବାସୀଗଣ, ଲାଲକିଲ୍ଲାରୁ ଏଥର ମୁଁ ସ୍ପୋର୍ଟସ୍ ପାଇଁ ଟ୍ୟାଲେଣ୍ଟ ହଣ୍ଟ ଅଭିଯାନର ଘୋଷଣା କରିଛି। ଭାରତ ନିରନ୍ତର ତା'ର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖୁ ସେଥିପାଇଁ ଗାଁ ଏବଂ ଛୋଟ ଛୋଟ ସହର ପର୍ଯ୍ୟନ୍ତ ପହଞ୍ଚି ସ୍ପୋର୍ଟିଂ ଟ୍ୟାଲେଣ୍ଟକୁ ଖୋଜିବା ବହୁତ ଆବଶ୍ୟକ। ସେଠି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି କାମ ପାଇଁ ନିଜକୁ ସମର୍ପିତ କରିଦେଇଛନ୍ତି। ତାଙ୍କର ଗୋଟିଏ ପ୍ୟାସନ୍ ହେଉଛି ଟ୍ୟାଲେଣ୍ଟକୁ ଖୋଜିବା ଓ ସେମାନଙ୍କ ପ୍ରତିଭାକୁ ବିକଶିତ କରିବା। ଆମ ପଞ୍ଜାବରେ ଏହି କାମ ରାଜିନ୍ଦର ସିଂ ମହୋଦୟ କରୁଛନ୍ତି। ରାଜିନ୍ଦର ସିଂ ଏପରି ଜଣେ ବ୍ୟକ୍ତି ଯାହାଙ୍କ ନାମ ସହିତ ସିନିୟର ମଧ୍ୟ ଯୋଡ଼ା ହୋଇଛି। 1980 ମସିହାରେ ଅଲମ୍ପିକରେ ଭାଗ ନେଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବା ହକି ଟିମ୍ର ସେ ସଦସ୍ୟ ଥିଲେ। 1982ରେ ଆୟୋଜିତ ୱାର୍ଲ୍ଡ କପ୍ରେ ସେ ଚର୍ଚ୍ଚାରେ ରହିଥିଲେ। 2001 ମସିହାରେ ଭାରତ ପ୍ରଥମ ଥର ପାଇଁ ମେନ୍ସ ଜୁନିୟର ୱାର୍ଲ୍ଡ କପ୍ରେ ବିଜୟ ଲାଭ କରିଥିଲା। ଠିକ୍ ସେହିପରି 2003 ମସିହାରେ ଆମ ଦେଶ ସିନିୟର ଏସିଆ କପ୍ ଟାଇଟଲକୁ ବି କରାୟତ କରିଥିଲା। ଏହି ଉଭୟ ଟୁର୍ଣ୍ଣାମେଣ୍ଟରେ ସେ କୋଚ୍ ଭୂମିକା ତୁଲାଇଥିଲେ। ବର୍ତ୍ତମାନ ସେ ରାଉଣ୍ଡ ଗ୍ଲାସ୍ ହକି ଏକାଡେମୀ ଜରିଆରେ ନିଜ ପାସନକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି। ତାଙ୍କ ପ୍ରଚେଷ୍ଟାରେ ଗାଁମାନଙ୍କରେ ନୂତନ ହକି ଆଷ୍ଟ୍ରୋଟର୍ଫ ନିର୍ମାଣ କରାଯାଉଛି। ରାଜେନ୍ଦରଜୀଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ। ଏପରି ଗାଁମାନଙ୍କୁ ଯାଇ ପିଲାମାନଙ୍କୁ ଚିହ୍ନଟ କରିବା ଯେଉଁଠି ଉତ୍କୃଷ୍ଟ କୋଚିଂର ସୁବିଧା କମ୍ ମାତ୍ରାରେ ଉପଲବ୍ଧ। ଏପରି ପ୍ରଚେଷ୍ଟା ଦ୍ୱାରା ଅନେକ ଖେଳାଳି ଭାରତର ଜୁନିୟର ଓ ସିନିୟର ଲେଭେଲରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିପାରିଛନ୍ତି। ରାଜେନ୍ଦର ସିଂଜୀଙ୍କର ଏପରି ସମର୍ପଣକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍। ମୋର ପ୍ରିୟ ଦେଶବାସୀଗଣ, ଅଁଳା ଆମ ସମସ୍ତଙ୍କର ଖୁବ୍ ପରିଚିତ। ଅଧିକାଂଶ ଘରେ ଏଥିରୁ ପ୍ରସ୍ତୁତ ଆଚାର ଓ ମୁରବାକୁ ବ୍ୟବହାର କରାଯାଏ। ବହୁତ ଲୋକ ଅଁଳା ଜୁସ୍କୁ ପସନ୍ଦ କରନ୍ତି। ଶୀତଦିନେ ଚ୍ୟବନପ୍ରାଶ ଆମ ଦିନଚର୍ଯ୍ୟାର ପ୍ରମୁଖ ଅଂଶ ହୋଇଯାଏ। ଆମ ପୂର୍ବପୁରୁଷମାନେ ପିଢ଼ି ପିଢ଼ି ଧରି ଅଁଳାର ଗୁଣ ବିଷୟରେ କହି ଆସିଛନ୍ତି। ବନ୍ଧୁଗଣ, ଏହି ଅଁଳା ଆଜି ଆମ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ନୂତନ ସମ୍ଭାବନାର ମାଧ୍ୟମ ହୋଇଛି। ପ୍ରତାପଗଡ଼ ଓ ଅଁଳାର ସମ୍ପର୍କ ଖୁବ୍ ପୁରୁଣା। ପିଢ଼ି ପିଢ଼ି ଧରି ଏଠାକାର ଚାଷୀ ଅଁଳା ଚାଷ କରିଆସୁଛନ୍ତି। ଅଁଳା ପ୍ରତାପଗଡ଼କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଆଉ ଏବେ ଏହି ପୁରୁଣା ପରିଚୟ ଏଠାକାର କୃଷକ ଓ ମହିଳାମାନଙ୍କ ପାଇଁ ନୂତନ

ସଂଯୋଗ ନେଇଆସିଛି। ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ଅର୍ଥାତ୍ ODOP ମାଧ୍ୟମରେ ଏଠି ଅଁଳା ସହିତ ଜଡ଼ିତ ସ୍ଥାନୀୟ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳୁଛି। ଆଜି ପ୍ରତାପଗଡ଼ରେ ଅଁଳା ପ୍ରୋସେସିଂ ସହ ଜଡ଼ିତ ପାଖାପାଖି 100 ୟୁନିଟ୍ କାମ କରୁଛନ୍ତି, ଆଉ ଏଥିରେ ସେଲ୍ଫ ହେଲ୍ପ ଗ୍ରୁପ୍ ସହ ଜଡ଼ିତ ମହିଳାମାନେ ବି ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଏପରି ଏକ ସମୂହ ହେଉଛି ଦେବଗଡ଼ କମାସି ଗାଁର ସାବିତ୍ରୀ ଫୁଲେ ସେଲ୍ଫ ହେଲ୍ପ ଗ୍ରୁପ୍। ଏହି ଗ୍ରୁପ୍ ସହ ଜଡ଼ିତ ମହିଳାମାନେ ଅଁଳାରୁ କ୍ୟାଣ୍ଡି, ମୁରବା ଓ ଜୁସ୍ ପ୍ରସ୍ତୁତ କରୁଛନ୍ତି। ODOP ଜରିଆରେ ଏସବୁ ନୂତନ ବଜାରମାନଙ୍କରେ ପହଞ୍ଚି ପାରିବା ଫଳରେ ଏମାନଙ୍କର ଆୟରେ ବି ବୃଦ୍ଧି ଘଟିଛି। ଏହିପରି ଅନ୍ୟ ଏକ ଗାଁରେ ବିନ୍ଧ୍ୟବାସିନୀ ସେଲ୍ଫ ହେଲ୍ପ ଗ୍ରୁପ୍ ରହିଛି। ଏହି ଗ୍ରୁପ୍ର ମହିଳାମାନେ ଅଁଳାରୁ ଆଚାର, ଡାଇଜେଷ୍ଟିଭ୍ ପାଉଡର ଭଳି ଅନେକ ଜିନିଷ ପ୍ରସ୍ତୁତ କରୁଛନ୍ତି। ଏହି ମହିଳାମାନଙ୍କୁ ମେସିନାରୀ ମିଳିଛି, ଲୋନ୍ର ସୁବିଧା ମିଳିଛି, ସ୍ଥାନୀୟ ବ୍ୟବସାୟିକ ମେଳାରେ ଯୋଗ ଦେବାର ସୁଯୋଗ ମଧ୍ୟ ମିଳିଛି, ଆଉ ଦେଖୁ ଦେଖୁ ସେମାନଙ୍କ ଆୟ ବି ଖୁବ୍ ବଢ଼ିଯାଇଛି। ବନ୍ଧୁଗଣ, ଆମ ଦେଶର ପ୍ରତ୍ୟେକ ଅଞ୍ଚଳରେ ଏପରି କିଛି ନା କିଛି ବିଶେଷତ୍ୱ ନିଶ୍ଚୟ ରହିଛି। କେଉଁଠି ବିଶେଷ ପ୍ରକାରର ଫଳ ରହିଛି, କେଉଁଠି ପାରମ୍ପରିକ କଳା ରହିଛି, ତ କେଉଁଠି ଅନନ୍ୟ କୌଶଳ ରହିଛି। ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ହେଉଛି ଏହି ବିଶେଷତ୍ୱଗୁଡ଼ିକୁ ଆଗକୁ ବଢ଼ାଇବାର ଅଭିଯାନ। ଆମର ପ୍ରଚେଷ୍ଟା ଏହା ହେବା ଦରକାର ଯେ ଆମ ଗାଁ ଓ ଛୋଟ ସହରଗୁଡ଼ିକର ପରିଚୟ ଖାଲି ସ୍ଥାନୀୟ ବଜାର ପର୍ଯ୍ୟନ୍ତ ସୀମିତ ନ ରହୁ, ତାହା ଦେଶର ଅନ୍ୟାନ୍ୟ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚୁ ଓ ବିଶ୍ୱ ବଜାର ପର୍ଯ୍ୟନ୍ତ ବି ଯାଉ। ଏହାଦ୍ୱାରା ଭୋକାଲ୍ ଫର୍ ଲୋକାଲ୍ ଅଭିଯାନକୁ ବି ବଳ ମିଳିଥାଏ। ଏହା ଦେଶକୁ ଆତ୍ମନିର୍ଭର କରିବା ପାଇଁ ମଧ୍ୟ ପ୍ରେରଣା ଯୋଗାଇଥାଏ। ଆଗକୁ ଆସୁଥିବା ପର୍ବପର୍ବାଣୀରେ ଆମେ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ରକୁ କେବେ ହେଲେ ବି ଭୁଲିଯିବା ନାହିଁ। ମୋର ପ୍ରିୟ ଦେଶବାସୀଗଣ, ସେପ୍ଟେମ୍ବର ମାସ କୁପୋଷଣ ସହ ଲଢ଼ିବା ପାଇଁ ସମର୍ପିତ। ପୋଷଣ ମାସରେ ଭିନ୍ନ ଭିନ୍ନ କ୍ଷେତ୍ର ସହ ଜଡ଼ିତ ଲୋକ ଓ ସଂସ୍ଥାମାନେ ଏହି ମହତ୍ କାମକୁ ମିଳିମିଶି କରିଛନ୍ତି। କୁପୋଷଣକୁ ମୁକାବିଲା କରିବା ପାଇଁ ଚଳିତ ବର୍ଷ ଅନେକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି। ଛତିଶଗଡ଼ ହର୍ ଘର୍ ମୁନ୍ଗା ଘର୍ ଘର୍ ମୁନ୍ଗା ଅଭିଯାନ ଆରମ୍ଭ କରିଛି। ଏହାଦ୍ୱାରା ଲୋକମାନଙ୍କୁ ପୁଷ୍ଟିକର ସଜନା ଛୁଇଁ ଅର୍ଥାତ୍ ମୋରିଙ୍ଗାକୁ ନିଜ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଗୁଜୁରାଟ ବି ୱାଙ୍ଗୀ ପ୍ରତିଯୋଗିତା ଅର୍ଥାତ୍ ମିଲେଟ୍ସରୁ ପ୍ରସ୍ତୁତ ବ୍ୟଞ୍ଜନଗୁଡ଼ିକର ପ୍ରତିଯୋଗିତା ଆରମ୍ଭ କରିଛି। ଏହି ପଦକ୍ଷେପ ଜରିଆରେ ଶସ୍ତା ଓ ପୁଷ୍ଟିକର ସ୍ଥାନୀୟ ଖାଦ୍ୟପେୟକୁ ପ୍ରୋତ୍ସାହିତ କରାଯାଉଛି। ବର୍ତ୍ତମାନ ସୁଦ୍ଧା 2 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇସାରିଲେଣି। ଏ କ୍ଷେତ୍ରରେ ମହାରାଷ୍ଟ୍ର ବି ପ୍ରଶଂସନୀୟ ଉଦ୍ୟମ ଜାରି ରଖିଛି। ସେଠି ଟିଚର୍ସ, ଅଙ୍ଗନବାଡ଼ି କର୍ମୀ ଓ ପିଲାମାନଙ୍କର ବାପା ମା ସଚେତନତା ଅଭିଯାନ ସହ ଯୋଡ଼ି ହେଉଛନ୍ତି। ମିଜୋରାମରେ ବି ଏହି ବର୍ଷ ଲୋକମାନେ ମିଳିମିଶି ପୋଷଣ ବାଟିକାଗୁଡ଼ିକର ଯତ୍ନ ନେବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହା ମିଜୋ ସମାଜର ତଲ୍ଲୋ ମଡ଼ିଆନା ପରମ୍ପରା ସଦୃଶ। ଏହାର ଅର୍ଥ ହେଲା ନିଃସ୍ୱାର୍ଥପର ସେବା ଓ ଅନ୍ୟକୁ ସାହାଯ୍ୟ କରିବାରେ ସର୍ବଦା ଆଗରେ ରହିବା। ଏପରି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ଅଙ୍ଗନବାଡ଼ି କେନ୍ଦ୍ର ସହ ଜଡ଼ିତ ସେହି ଲୋକଙ୍କୁ ନେଇ ମୁଁ ଗର୍ବିତ, ଯେଉଁମାନେ ଏପରି ପଦକ୍ଷେପରେ ନିଜକୁ ସାମିଲ କରିଛନ୍ତି। ଏହି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବର୍ତ୍ତମାନ ପୋଷଣ ଟ୍ରାକର ଦ୍ୱାରା ଡିଜିଟାଲି ଯୋଡ଼ି ହୋଇସାରିଛନ୍ତି। ପାଖାପାଖି 9 କୋଟି ହିତାଧିକାରୀ ଏଥିରେ ପଞ୍ଜୀକୃତ ହୋଇସାରିଛନ୍ତି। ଏହାଦ୍ୱାରା ଶିଶୁମାନଙ୍କର, ଗର୍ଭବତୀ ମହିଳାମାନଙ୍କର ଓ ସ୍ତନ୍ୟପାନ କରାଉଥିବା ମାଆମାନଙ୍କର ଉଚିତ ଯତ୍ନ ନେବା ସମ୍ଭବ ହୋଇପାରିଛି। ଆମକୁ କୁପୋଷଣ ବିରୁଦ୍ଧରେ ଲଢ଼େଇକୁ ଏପରି ଭାବରେ ଆଗକୁ ନେବାର ଅଛି। ଆମକୁ ଆମ ସମାଜକୁ କୁପୋଷଣଠାରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରିବାର ଅଛି। ବନ୍ଧୁଗଣ, ଆମେ ସମସ୍ତେ ଏହି ମାସରେ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ଉତ୍ସାହର ସହ ଗଣେଶ ପୂଜା ପାଳନ କଲେ। ସାରା ଦେଶରେ ଭକ୍ତିର ସହ ଗଣପତି ବପାଙ୍କ ସ୍ୱାଗତ କରାଗଲା। ଏହି ପବିତ୍ର ଅବସର ସମ୍ପୂର୍ଣ୍ଣ ବାତାବରଣକୁ ଆନନ୍ଦ ଉଲ୍ଲାସରେ ଭରିଦିଏ। ବନ୍ଧୁଗଣ, ବିଘ୍ନହର୍ତ୍ତା ଭଗବାନ ଶ୍ରୀ ଗଣେଶ ହେଉଛନ୍ତି ଜ୍ଞାନ, ବୁଦ୍ଧି ଓ ଶୁଭ କାର୍ଯ୍ୟ ଆରମ୍ଭର ପ୍ରତୀକ। ତାଙ୍କ ପ୍ରତି ଅଗାଧ ଶ୍ରଦ୍ଧା କେବଳ ଭାରତରେ ନୁହେଁ, ଅନ୍ୟତ୍ର ଯେପରି ଶ୍ରୀମାନ ପନ୍ଥୁନ୍ ଥିର୍ଖାନୋନ୍ ମହୋଦୟଙ୍କ କଥା ଦେଖନ୍ତୁ। ଦେଖିବାକୁ ଗଲେ ସେ ଥାଇଲାଣ୍ଡର ଅଧିବାସୀ। ସେଠି ଭଗବାନ ଶ୍ରୀ ଗଣେଶଙ୍କ ପୂଜା ଫ୍ରା ଫିକାନେତ୍ ରୂପରେ କରାଯାଏ। ଆଉ ଯେତେବେଳେ ସେ 19 ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ବାପା ତାଙ୍କୁ ଭଗବାନ ଶ୍ରୀ ଗଣେଶଙ୍କର ଏକ ଫଟୋ ଉପହାର ସ୍ୱରୂପରେ ଦେଇଥିଲେ। ଏଇଠୁ ତାଙ୍କ ମନରେ ଅଗାଧ ଭକ୍ତି ଜାତ ହୋଇଥିଲା। ସେ ଭଗବାନ ଶ୍ରୀ ଗଣେଶଙ୍କ ସହ ଜଡ଼ିତ ପରମ୍ପରାର ଅଧ୍ୟୟନରେ 4 ଦଶନ୍ଧିରୁ ଅଧିକ ସମୟ ଅତିବାହିତ କରିସାରିଲେଣି। ସେ ଭାରତ ଓ ନେପାଳ ସହିତ ଏସିଆର ଅନେକ ଦେଶ ଭ୍ରମଣ କରିଛନ୍ତି। ମହାରାଷ୍ଟ୍ର ସହ ତାଙ୍କର ଘନିଷ୍ଠ ସମ୍ବନ୍ଧ ରହିଛି। ଅଷ୍ଟବିନାୟକ ପରମ୍ପରା ବିଷୟରେ ଜାଣିବା ପରେ ସେ ଅନେକ ଥର ଏଠାକୁ ଆସିସାରିଲେଣି। ତାଙ୍କ ପ୍ରଚେଷ୍ଟା ଦ୍ୱାରା ଥାଇଲାଣ୍ଡର ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅଷ୍ଟବିନାୟକ ଯାତ୍ରା ଲୋକପ୍ରିୟ ହୋଇପାରିଛି। ସେ 2002 ମସିହାରେ ଉତ୍ତର ଥାଇଲାଣ୍ଡର ଚିଆଙ୍ଗମାଇରେ ଗଣେଶ ହିମାଲ ମ୍ୟୁଜିୟମର ସ୍ଥାପନା କରିଛନ୍ତି। ଆଜି ସେଠି 10,000ରୁ ଉର୍ଦ୍ଧ୍ୱ ଗଣେଶ ମୂର୍ତ୍ତି ରହିଛି।

0: ମ୍ୟୁଜିୟମରେ ସେହି ଭକ୍ତମାନଙ୍କ ପାଇଁ ଅଷ୍ଟବିନାୟକ ମୂର୍ତ୍ତିମାନ ରହିଛି ଯେଉଁମାନେ ଭାରତ ଆସିପାରିବେ ନାହିଁ। ଏଠି ପ୍ରତି ରବିବାର ସକାଳୁ ପାଖାପାଖି 10ଟା ବେଳେ ଗଣେଶ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଏ। ଗଣପତିଙ୍କ ସହ ଜଡ଼ିତ ବିଶେଷ ଦିନମାନଙ୍କରେ ମଧ୍ୟ ଅନୁଷ୍ଠାନ ଆୟୋଜିତ ହୁଏ। ଏହା ସୂଚାଇ ଦିଏ ଯେ ଭାରତର ଆସ୍ଥା, କଳା ଓ ସାଂସ୍କୃତିକ ପରମ୍ପରାଗୁଡ଼ିକ ଅନ୍ୟ ଦେଶମାନଙ୍କରେ ମଧ୍ୟ କିପରି ଲୋକପ୍ରିୟ ହେବାରେ ଲାଗିଛି। ମୋର ପ୍ରାର୍ଥନା, ଗଣପତି ବପ୍ପାଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ସବୁବେଳେ ରହିଥାଉ। ବନ୍ଧୁଗଣ, ମନ୍ କି ବାତ୍ର ପ୍ରତ୍ୟେକ ଅଧ୍ୟାୟ ପରେ ମୋତେ ଅନେକ ବିଷୟରେ ଆପଣଙ୍କର ବାର୍ତ୍ତା ମିଳିଥାଏ। ଆପଣ ଏହିପରି ଭାବେ ପ୍ରେରଣାଦାୟୀ କାହାଣୀ ପଠାଉଥାନ୍ତୁ। ଯେତେବେଳେ ଆପଣ ନିଜ ଆଖପାଖରେ ହେଉଥିବା ଏପରି ପ୍ରଚେଷ୍ଟାଗୁଡ଼ିକର ପ୍ରଶଂସା କରନ୍ତି, ସେତେବେଳେ ସେମାନଙ୍କର ଉତ୍ସାହ ଆହୁରି ବଢ଼ିଯାଏ। ମନ୍ କି ବାତ୍ ମାଧ୍ୟମରେ ତାଙ୍କ ବିଷୟରେ ଜାଣି ଦେଶର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ମଧ୍ୟ ପ୍ରେରିତ ହୁଅନ୍ତି। ଏହି ଯାତ୍ରା ଏହିପରି ଭାବେ ଆପଣଙ୍କ ସହଯୋଗରେ ନିରନ୍ତର ଆଗକୁ ବଢ଼ିଚାଲୁ। ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଆପଣ ଆପଣଙ୍କ ପରିଜନ ଓ ସାଙ୍ଗସାଥୀଙ୍କ ସହ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତୁ। ମୁଁ ଆପଣ ସମସ୍ତଙ୍କୁ ପୁଣି ଥରେ ଶୁଭକାମନା ଜଣାଉଛି। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।
2: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା?
3: ତ ଗର୍ଲସ୍, କଣ ହଉଛି?
4: ବିଲ୍ ହଉଛି, ଚାଲ ତୁ କାର୍ଡ ଦେ, ପିନ୍ ଦେ।
3: RBI କହେ ଯେ ନିଜର ପିନ୍, OTP, CVV କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହାକୁ ଦିଅନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର ହିଁ କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱାର୍କ ଦ୍ୱାରା କରନ୍ତୁ। ହଁ, ଏଇଟା ଖାଇବାର ଚାମ୍ପିଅନସିପ୍ ଥିଲା ନା କ'ଣ? RBI କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
5: नए जमाने की नई तस्वीर। अब छत पर लगे टीवी एंटेना को कहो गुड बाय सदा के लिए। समय के साथ बदलें, आगे बढ़ें, ले आएं आज ही दूरदर्शन का DD फ्री डिश। इसमें है आपके पसंदीदा 100 से ज्यादा टीवी चैनल्स। इसके अलावा 51 एजुकेशनल यानी पढ़ाई लिखाई वाले चैनल्स और 48 रेडियो चैनल्स। और तो और, सेट टॉप बॉक्स लगवाने के बाद कोई खर्चा नहीं, बिल्कुल नहीं। डिजिटल क्रांति की ओर एक कदम और आपका DD फ्री डिश।
6: यहां खबरें तोड़ी मरोड़ी नहीं जाती।
7: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
6: यहाँ होती है सीधी, सटीक और सच्ची खबरें।
7: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा है,
6: क्योंकि ये है देश का सबसे भरोसेमंद न्यूज चैनल DD न्यूज। केवल खबर, पूरी खबर।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ସାପ୍ତାହିକ ବିଧାନସଭା ସମୀକ୍ଷା। ପ୍ରସ୍ତୁତ କରିଛନ୍ତି ବରିଷ୍ଠ ସାମ୍ବାଦିକ ବ୍ରଜକିଶୋର ମିଶ୍ର, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
1: ସପ୍ତଦଶ ବିଧାନସଭା ବର୍ଷାକାଳୀନ ଅଧିବେଶନର ପ୍ରଥମ ସପ୍ତାହରେ ଗୃହ କାର୍ଯ୍ୟ ଚାରିଦିନ ପାଇଁ ଚାଲିଥିଲା। ଏହି ଚାରିଦିନର ଅଧିକାଂଶ ସମୟ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ବିତିଥିବା ବେଳେ ଘଣ୍ଟାଏ ପାଇଁ ବି ଗୃହ କାର୍ଯ୍ୟ ସୁରୁଖୁରୁରେ ହୋଇପାରିନଥିଲା। ପ୍ରଥମ ଦିନରୁ ବିରୋଧୀ ବିଜେଡ଼ି ଓ କଂଗ୍ରେସ ନିଜ ନିଜର ପ୍ରସଙ୍ଗକୁ ନେଇ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। କଂଗ୍ରେସ ପ୍ରଥମ ଦିନରୁ ଏମ୍ଏମ୍ଡିଆର୍ ପ୍ରସଙ୍ଗରେ ହଟ୍ଟଗୋଳ କରିଥିବାବେଳେ ବିଜେଡ଼ି ସଦସ୍ୟମାନେ ପ୍ରଥମ ଦୁଇଦିନ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରସଙ୍ଗରେ, ପରବର୍ତ୍ତୀ ଦୁଇଦିନ ଏମ୍ଡିଆର୍ ପ୍ରସଙ୍ଗରେ ହଟ୍ଟଗୋଳ ଚଳାଇଥିଲେ। ସପ୍ତାହର ଶେଷ ଅର୍ଥାତ୍ ଶୁକ୍ରବାର ଦିନ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହ କାର୍ଯ୍ୟ ସ୍ୱାଭାବିକ ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ସେଥିରୁ କୌଣସି ସୁଫଳ ମିଳିପାରିନଥିଲା। ପ୍ରତ୍ୟେକ ଦିନ ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧୀ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରିବା ସହିତ ପୋଷ୍ଟର ପିନ୍ଧି ଗୃହ ମଧ୍ୟଭାଗକୁ ଆସି ବିରୋଧ ପ୍ରଦର୍ଶନ କରୁଥିଲେ। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି, ମଙ୍ଗୁ ଖିଲୋ ଓ ବିଜେଡି ସଦସ୍ୟ ଧ୍ରୁବଚରଣ ସାହୁ ପ୍ରମୁଖ ରିପୋର୍ଟର୍ସଙ୍କ ଟେବୁଲ ଉପରେ ଚଢ଼ି ପ୍ରତିବାଦ କରୁଥିଲେ। ବିରୋଧୀ ସଦସ୍ୟମାନଙ୍କ ମଧ୍ୟରୁ

କେତେଜଣ ବାଚସ୍ପତିଙ୍କ ପୋଡିୟମ ବାଡ଼ାଉଥିବା ବେଳେ ଅନ୍ୟମାନେ ବିଭିନ୍ନ ସ୍ଲୋଗାନ ଦେଇ ପ୍ରତିବାଦ କରୁଥିଲେ। ଅଧିବେଶନର ପ୍ରଥମ ଦିନରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଗୃହରେ ଦୁଇ ଜଣ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ ସୁଶାନ୍ତ ସିଂ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସତ୍ୟଭୂଷଣ ସାହୁ, ପୂର୍ବତନ ସଦସ୍ୟ ରାମମୂର୍ତ୍ତି ଗମାଙ୍ଗ, ହାଜି ମହମ୍ମଦ ଆୟୁବ ଖାଁ, ଶିବାଜୀ ମାଝୀଙ୍କ ସମେତ ନିକଟରେ ନେପାଳରେ ଘଟିଥିବା ଜଳପ୍ରଳୟରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଉପରେ ମତ ରଖି ସେହି ଦିବଂଗତ ଆତ୍ମାର ସଦ୍ଗତି ପାଇଁ ଶ୍ରଦ୍ଧାଞ୍ଜଳି କାମନା କରିଥିଲେ। ଶୋକ ପ୍ରସ୍ତାବ ଉପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ନିଜ ନିଜର ମତ ରଖି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ନିଜ ନିଜ ଦଳ ପକ୍ଷରୁ ସମବେଦନା ଜଣାଇଥିଲେ। ବାଚସ୍ପତି ସୁରମା ପାଢ଼ୀ ଶୋକ ବ୍ୟକ୍ତ କରିବା ସହ ଗୃହରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶୋକ ପ୍ରସ୍ତାବ ପାରିତ ପରେ ପରେ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବିଜେଡି ସଦସ୍ୟମାନେ ପାଠ୍ୟପୁସ୍ତକ ପ୍ରସଙ୍ଗରେ ହଟ୍ଟଗୋଳ କରିଥିବାବେଳେ କଂଗ୍ରେସ ସଦସ୍ୟମାନେ ସଂଶୋଧିତ ଏମ୍ଡିଆର୍ ଆଇନ ପ୍ରତ୍ୟାହାର ଦାବିରେ ହଟ୍ଟଗୋଳ କରିଥିଲେ। ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଦୁଇ ପର୍ଯ୍ୟାୟରେ ଅପରାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ତେବେ ଅପରାହ୍ନ ଅଧିବେଶନରେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଜ ନିଜ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଜାରି ରଖିଥିଲେ। ତେବେ ଏହି ହଟ୍ଟଗୋଳ ମଧ୍ୟରେ ମନ୍ତ୍ରୀମାନେ କେତେକ ବିଲ୍ ଗୃହରେ ଉପସ୍ଥାପନ କରିଥିଲେ। ସେଥିମଧ୍ୟରେ ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଏବଂ ନିୟୋଜନ କର ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍, ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍, ଓଡ଼ିଶା ରିପିଲିଂ ବିଲ୍, ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ସଂଶୋଧନ ବିଲ୍, ଓଡ଼ିଶା ସାମୁଦ୍ରିକ ମାଛଧରା ନିଷେଧ ଓ ନିୟନ୍ତ୍ରଣ ବିଲ୍ ପ୍ରମୁଖ ରହିଥିଲା। ବିଲ୍ ଉପସ୍ଥାପନ ପରେ ପରେ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବୁଧବାର ମଧ୍ୟ ସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ଉଭୟ ବିଜେଡି ଓ କଂଗ୍ରେସ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ନିଜ ନିଜ ଆସନକୁ ଫେରି ଗୃହ କାର୍ଯ୍ୟରେ ଭାଗ ନେବା ପାଇଁ ଉପବାଚସ୍ପତି ସେମାନଙ୍କୁ ଯେତେ ଅନୁରୋଧ କଲେ ମଧ୍ୟ କେହି ଶୁଣିନଥିଲେ। ପୂର୍ବାହ୍ନରେ ଗୃହ ମାତ୍ର ପାଞ୍ଚ ମିନିଟ୍ ପାଇଁ ଚାଲିଥିଲା। ତେବେ ହଟ୍ଟଗୋଳ ମଧ୍ୟରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଦୁଇଟି ପ୍ରଶ୍ନର ଉତ୍ତର ରଖିଥିଲେ। ତେବେ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକର୍ତ୍ତା କିମ୍ବା ମନ୍ତ୍ରୀଙ୍କ ଉତ୍ତର ଠିକଣା ଭାବେ ଶୁଣାଯାଇ ନଥିଲା। କୃଷିମନ୍ତ୍ରୀ ତାଙ୍କର ଉତ୍ତର ରଖୁଥିବା ବେଳେ ହଟ୍ଟଗୋଳ ଯୋଗୁଁ ଉପବାଚସ୍ପତି ଗୃହକୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ଅପରାହ୍ନରେ ମଧ୍ୟ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟରେ ପ୍ରତିବାଦ ଚଳାଇଥିଲେ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କାଗଜ ଓ ରିପୋର୍ଟମାନ ଉପସ୍ଥାପନ କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଗୁରୁବାର ଦିନ ବିରୋଧୀ ସଦସ୍ୟମାନେ ଯଦିଓ ପୂର୍ବ ଦୁଇଦିନ ଭଳି ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ କରିଥିଲେ, ପ୍ରସଙ୍ଗ କିନ୍ତୁ ସମାନ ଥିଲା। ଉଭୟ ବିଜେଡି ଓ କଂଗ୍ରେସ ଏମ୍ଡିଆର୍ ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ହଟ୍ଟଗୋଳ କରିଥିଲେ। ସଦସ୍ୟମାନଙ୍କ ହଟ୍ଟଗୋଳ ମଧ୍ୟରେ ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ପ୍ରଶ୍ନକାଳ ଚଳାଇଥିଲେ। ପ୍ରଥମ ପ୍ରଶ୍ନର ଉତ୍ତର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ କୁମାର ମହାଲିଙ୍ଗ ରଖିଥିବା ବେଳେ ଦ୍ୱିତୀୟ ପ୍ରଶ୍ନର ଉତ୍ତର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରଖିଥିଲେ। ଦ୍ୱିତୀୟ ପ୍ରଶ୍ନ ଉପରେ ପ୍ରଶ୍ନକର୍ତ୍ତା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଅତିରିକ୍ତ ପ୍ରଶ୍ନ ପଚାରୁଥିବା ସମୟରେ ହଟ୍ଟଗୋଳ ଯୋଗୁଁ ଉପବାଚସ୍ପତି ଗୃହକୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏହି ହଟ୍ଟଗୋଳ ମଧ୍ୟରେ ଦୁଇ ଦୁଇଟି ବିଲ୍ ଗୃହର ଅନୁମୋଦନ ଲାଭ କରିଥିଲା। ଆଜୀବିକା ଏବଂ ନିୟୋଜନ କର ବିଲ୍ 2026 ଏବଂ ଭାରତୀୟ ଷ୍ଟାମ୍ପ ବିଲ୍ 2026 ବିଲ୍ ଦୁଇଟି ଗୃହର ଅନୁମୋଦନ ଲାଭ କରିବା ପରେ ଉପବାଚସ୍ପତି ବିଧାନସଭାକୁ ଶୁକ୍ରବାର ପୂର୍ବାହ୍ନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଶୁକ୍ରବାର ଦିନ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଏମ୍ଡିଆର୍ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ତେବେ ବିଜେଡି ସଦସ୍ୟମାନେ ଗୃହ ମଧ୍ୟରେ ପ୍ରତିବାଦ କରୁଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏକୁଟିଆ ନିଜ ଆସନରେ ଛିଡ଼ା ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଏହା ମଧ୍ୟରେ ଉପବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିଥିଲେ। ପ୍ରଥମ ପ୍ରଶ୍ନର ଉତ୍ତର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ରଖିଥିଲେ। ଦ୍ୱିତୀୟ ପ୍ରଶ୍ନର ଉତ୍ତର ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରଖୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ଗୃହକୁ ପ୍ରବେଶ କରି ପ୍ରତିବାଦ କରିଥିଲେ। ସଦସ୍ୟ ତାରାପ୍ରସାଦ ବାହିନୀପତି ଗୃହରେ ପ୍ରବେଶ କରିବା ସହିତ ସ୍ଲୋଗାନ ଦେଇଥିଲେ। କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ପ୍ରତିବାଦ ଜୋରଦାର ହେବାରୁ ଉପବାଚସ୍ପତି ଗୃହକୁ ଅପରାହ୍ନ ଅଧିବେଶନ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଅପରାହ୍ନ ଅଧିବେଶନରେ ଉପବାଚସ୍ପତି ଗୃହକୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ କରିବା ସହିତ ସର୍ବଦଳୀୟ ବୈଠକ ଡାକିଥିଲେ। କୌଣସି ସୁଫଳ ନ ମିଳିବାରୁ ବିରୋଧୀ ସଦସ୍ୟମାନେ ଗୃହକୁ ଆସି ସେମାନଙ୍କ ଦାବିରେ ହଟ୍ଟଗୋଳ କରିଥିଲେ। ଏହା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଚାରୋଟି ରିପୋର୍ଟ ଉପସ୍ଥାପନ କରିଥିଲେ।

ଥିବାବେଳେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୋଟିଏ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ବିଧାନସଭାରେ ଏହି ଚାରିଦିନର ଅବଧି ସମୟରେ ସଦସ୍ୟମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ମନ୍ତ୍ରୀମାନେ ଲିଖିତ ଆକାରରେ ରଖିଥିଲେ। ବିଜେପି ସଦସ୍ୟ ଟଙ୍କଧର ତ୍ରିପାଠୀଙ୍କର ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା କ୍ଷୟକ୍ଷତି ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ। ମନ୍ତ୍ରୀ କହିଥିଲେ ଚଳିତ ବର୍ଷ ବନ୍ୟା ଓ ଅତିବୃଷ୍ଟି ଯୋଗୁଁ ରାଜ୍ୟର 26 ଜିଲ୍ଲାର 37,43,943 ଜଣ ଲୋକ ପ୍ରଭାବିତ ହେଉଛନ୍ତି। ପ୍ରଭାବିତ ଜିଲ୍ଲାରେ 7 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ 93 ଗୃହପାଳିତ ପଶୁ ମୃତ୍ୟୁବରଣ କରିଛନ୍ତି। 212,533 ହେକ୍ଟର ଫସଲ ନଷ୍ଟ ହୋଇଥିବାବେଳେ 18,067 ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ବ୍ୟକ୍ତିଗତ ସମ୍ପତ୍ତିର ଭରଣା ନିମନ୍ତେ 234,84,86,000 ଟଙ୍କା ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣା ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି 2024 ସଡ଼କ ଦୁର୍ଘଟଣାରେ ରାଜ୍ୟରେ 6,182 ଜଣ ମୃତ୍ୟୁବରଣ କରିଥିବାବେଳେ 6,717 ଜଣ ଗୁରୁତର ଆହତ ହୋଇଥିଲେ। 2025 ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା 6,483 ଥିବାବେଳେ ଗୁରୁତର ଆହତ ବ୍ୟକ୍ତିଙ୍କ ସଂଖ୍ୟା 6,838 ରହିଥିଲା। ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ନିୟମିତ ବ୍ୟବଧାନରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଆକାଶବାଣୀ ମାଧ୍ୟମରେ ସଚେତନତା ବର୍ତ୍ତମାନ ପ୍ରକାଶିତ କରାଯାଉଛି। ଏଥିସହିତ ଚାଳକମାନଙ୍କୁ ସୁବାହକ ଯୋଜନାରେ ତାଲିମ ପ୍ରଦାନ କରାଯାଉଛି। ଦ୍ରୁତ ଗାଡ଼ିଚାଳନା ଉପରେ ନଜର ରଖିବା ପାଇଁ 37 ଇଣ୍ଟରସେପ୍ଟର ଯାନ ମୁତୟନ କରାଯାଇଛି। ରାଜ୍ୟରେ ହାତୀ ମୃତ୍ୟୁ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ଗତ 3 ବର୍ଷ ମଧ୍ୟରେ ରାଜ୍ୟରେ 256 ହାତୀ ମରିଛନ୍ତି। ଏହି ସମୟ ମଧ୍ୟରେ 13 ହାତୀ ଶିକାରୀଙ୍କ ହାତରେ ମୃତ୍ୟୁବରଣ କରିଥିବାବେଳେ 32 ଜଣ ଶିକାରୀ ଗିରଫ ହୋଇଛନ୍ତି। ଅସ୍ୱାଭାବିକ ହାତୀ ମୃତ୍ୟୁକୁ ରୋକିବା ପାଇଁ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ଜଙ୍ଗଲ ନିଆଁରୁ ରକ୍ଷା, ଶିକାର ନିରୋଧକ ଶିବିର, ଜଙ୍ଗଲରେ ପଇଁତରା ସହିତ ହାତୀ ଓ ଶିକାରୀଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି। ଏଥିସହିତ ବିଦ୍ୟୁତ୍, ରେଳ, ମତ୍ସ୍ୟ ଓ ଜଳସମ୍ପଦ ବିଭାଗ ସହିତ ସମନ୍ୱୟ ରକ୍ଷା କରାଯାଇ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉଥିବା ମନ୍ତ୍ରୀ କହିଥିଲେ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ରାଜ୍ୟର ରପ୍ତାନୀ ପ୍ରଭାବିତ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ମଧ୍ୟପ୍ରାଚ୍ୟରେ ଉପୁଜିଥିବା ଯୁଦ୍ଧ ଯୋଗୁଁ ସେହିସବୁ ଅଞ୍ଚଳକୁ ମାଛ, ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟର ରପ୍ତାନୀ ମୂଲ୍ୟରେ 14% ଅଧିକ ହ୍ରାସ ଘଟିଛି। ପୂର୍ବ ବର୍ଷର ରପ୍ତାନୀ ଆୟ ତୁଳନାରେ ପ୍ରାୟ 23,40,00,000 ଟଙ୍କାର କ୍ଷତି ପରିଲକ୍ଷିତ ହୋଇଛି। ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ରପ୍ତାନୀ ହ୍ରାସ ପାଇଥିଲେ ମଧ୍ୟ 2024-25 ବର୍ଷ ତୁଳନାରେ 2025-26 ବର୍ଷରେ ରାଜ୍ୟର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ମୂଲ୍ୟରେ 16.36% ବୃଦ୍ଧି ଘଟିଛି। ପୂର୍ବ ବର୍ଷ ତୁଳନାରେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ ମୂଲ୍ୟରେ ପ୍ରାୟ 764 କୋଟି ଟଙ୍କା ବୃଦ୍ଧି ହୋଇଥିବା ମନ୍ତ୍ରୀ କହିଥିଲେ। ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସଂକ୍ରାନ୍ତରେ ସଦସ୍ୟ ସୁବାସିନୀ ଜେନା ପଚାରିଥିବା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଲ୍ଲେଖ କରି କହିଥିଲେ ରାଜ୍ୟରେ ବର୍ତ୍ତମାନ 10,078 ଜଣ କାର୍ଯ୍ୟରତ ଅନୁମୋଦିତ କିମ୍ବା ପଞ୍ଜୀକୃତ ସାମ୍ବାଦିକ ଅଛନ୍ତି। 2026-27 ବର୍ଷ ପାଇଁ 7,876 ଜଣ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ନବୀକରଣ କରାଯାଇଛି। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବିଗତ 2024-25 ବର୍ଷରେ 7,846 ଜଣ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାରେ ସାମିଲ ହୋଇଥିବାବେଳେ 2025-26 ଏହି ତାଲିକାରେ 7,876 ଜଣ ରହିଛନ୍ତି। ତେବେ ଏହି 2 ବର୍ଷରେ ବୀମା ବାବଦ ପ୍ରିମିୟମ୍ ରାଶି 8,77,00,000 ଟଙ୍କାରୁ 8,50,00,000 ଟଙ୍କାକୁ ହ୍ରାସ ପାଇଛି। ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଗ୍ରାମାଞ୍ଚଳରେ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ସଂକ୍ରାନ୍ତରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି 2014 ପରଠାରୁ ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ 87,09,395 ଶୌଚାଳୟ ନିର୍ମାଣ ହୋଇଛି। ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 2019 ଆଜି ସୁଦ୍ଧା ମୋଟ 15,48,375 ଆବେଦନ ମିଳିଛି। ସେହିଭଳି 2019 ପରଠାରୁ ଓଡିଏଫ୍ ପ୍ଲସ୍ ମଡେଲ ଭାବେ ଘୋଷଣା ହେବାକୁ ଥିବା ମୋଟ 46,928 ଗ୍ରାମ ମଧ୍ୟରୁ 45,071 ଗ୍ରାମକୁ ଘୋଷଣା କରାଯାଇଛି ଏବଂ 1857 ଗ୍ରାମ ଘୋଷଣା ପାଇଁ ବାକି ରହିଛି। ବର୍ତ୍ତମାନ ଗ୍ରାମାଞ୍ଚଳରେ କୌଣସି ନିଜସ୍ୱ ମଳ ଉପଚାର କେନ୍ଦ୍ର ନିର୍ମାଣ ହୋଇନାହିଁ। ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ଦ୍ୱାରା 115 ପୌରାଞ୍ଚଳରେ 120 ମଳ ଉପଚାର କେନ୍ଦ୍ର ନିର୍ମାଣ କରାଯାଇଥିବା